ଆକାଶବାଣୀ କଟକ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 25 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 15 ତାରିଖ ସମୟ ବର୍ତ୍ତମାନ ସକାଳ 5:58 32 ସେକେଣ୍ଡ ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

0: ସ୍ୱାମୀ ବିବେକାନନ୍ଦ କହିଥିଲେ, ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କର, ସବୁବେଳେ ତାଙ୍କ ଉପରେ ନିର୍ଭର କର। କେବଳ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରୁ ସାହାଯ୍ୟ ଭିକ୍ଷା କର ନାହିଁ। ଆକାଶବାଣୀ କଟକ, ସମୟ ବର୍ତ୍ତମାନ ସକାଳ 6:00। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं मनोज।

ରାଖାଲ ଚନ୍ଦ୍ର ମହାନ୍ତି ଶିଳ୍ପୀଙ୍କ କଣ୍ଠରେ ରଘୁନାଥ ପୃଷ୍ଟିଙ୍କ ରଚନା ଜୟ ଜୟ ଶିବଶମ୍ଭୁ ଜୟ ଧବଳେଶ୍ୱର ଭକ୍ତିମୁକ୍ତି ଶକ୍ତିଦାତା ଶଙ୍କର ଶିବାନୀବର ଜୟ ହେ।

ମୁଢ଼ ମନ ଦୃଢ଼ କରି ଗୁଢ଼ ମହାମନ୍ତ୍ର ଘୋଷ କୁଢ଼ କୁଢ଼ ପାପ ତୋର ରୂଢ଼ ପରି ହେବ ନାଶ ବେଣୁଧରଙ୍କ ରଚନା କଣ୍ଠଦାନ କରିଛନ୍ତି ବିଜୟ ଭାସ୍କର ସାମନ୍ତରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଲୋଭାବତୀ ପଢିହାରୀ। ଶିଳ୍ପୀ ଗାଇଛନ୍ତି ନଟବର ସାମନ୍ତରାୟଙ୍କ ରଚନା। ରାଧା ମୋହନ ହେ ବାଧା ଲାଗିଲାଣି ପ୍ରାଣ, ଉଦ୍ଧାରିବ କେବେ ଏ ଭବସାଗରୁ ତୁମେ ପ୍ରଭୁ ଏକା ଜାଣ।

ଆପଣମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ କେଶବ ଚନ୍ଦ୍ର ସାହୁ, ଶିଳ୍ପୀ ଗାଇଛନ୍ତି ଗୌର ଦ୍ୱିଜଙ୍କ ରଚନା। ଜୟ ଜୟ ଦୀନବନ୍ଧୁ ଦୁରିତ ନିବାରଣ, ଅଗତି ଗତିଦାୟକ ଅଧମ ଉଦ୍ଧାରଣ।

ଶୂନ୍ୟ ଅଛି କଳ୍ପ ବଟ ତହି ଦେଖ ଶିଖେ କରୁଛି ନାଟ କଳ୍ପନା ତୁଟାଇ ବଟକୁ ଚାହିଁଲେ ସେ ବଟ ମୂଳରେ ପଡ଼ିଛି ବାଟ ଆରି ମନ ପାଇବୁ ଭେଟ। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ଗାଇଛନ୍ତି ରଶ୍ମି ଦାସ, ଜନାର୍ଦ୍ଦନ ଦାସଙ୍କ ରଚନା।

0: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ରଜ ସଂକ୍ରାନ୍ତି। ଯଦି ମାଟି ଓ ମେଘର ମିଳନ ଦେଖିବାକୁ ଇଚ୍ଛା ହୁଏ ତେବେ ଆଜି ଦିନକୁ ବର୍ଷ ସାରା ଲୋକେ ଅନେଇ ରହିଥାନ୍ତି। ଯେଉଁ ଗୁରୁଜନମାନଙ୍କର ଦୃଷ୍ଟିଶକ୍ତି କ୍ଷୀଣ, ଯେଉଁ ଦୃଷ୍ଟି ବାଧିତ ଭାଇ ଭଉଣୀମାନେ ଏହି ମିଳନର ପର୍ବ ଦେଖିପାରିବେ ନାହିଁ, ସ୍ପର୍ଶ ତ କରିପାରିବେ ମାଟି ଓ ମେଘର ସମନ୍ୱୟକୁ, ଶ୍ରବଣ ତ କରିପାରିବେ ମେଘର ଗର୍ଜନକୁ, ଓଦାମାଟିର ବାସ୍ନାକୁ ଆଘ୍ରାଣ ତ କରିପାରିବେ। ସ୍ପର୍ଶର ପୁଲକ ଦେଖିବାଠାରୁ ଆହୁରି ମନୋହର, ସେ ଆଶ୍ଳେଷ କଥା ମହାକବି କାଳିଦାସ ତାଙ୍କର ମେଘଦୂତମ୍ କାବ୍ୟରେ କହିଛନ୍ତି। ଆଷାଢ଼ସ୍ୟ ପ୍ରଥମ ଦିବସେ ମେଘମାଶ୍ଳିଷ୍ଟ ସାନୁ ବପ୍ର କ୍ରୀଡ଼ା ପରିଣତ ଗଜ ପ୍ରେକ୍ଷଣୀୟମ୍ ଦଦର୍ଶ। ପତ୍ନୀ ବିରହିତ ଯକ୍ଷ ଯେଉଁ ରାମଗିରି ପର୍ବତରେ ରହୁଥିଲା, ସେହି ଯକ୍ଷ ଆଷାଢ଼ର ପ୍ରଥମ ଦିବସରେ ପର୍ବତର ଅଗ୍ରଭାଗରେ ତାର ଶୀର୍ଷ ଦେଶକୁ ଆଲିଙ୍ଗନରତ ଏକ ମେଘଖଣ୍ଡକୁ ଦେଖିଲା। ଏହି ମେଘ ହାତୀ ଯେପରି ଦାନ୍ତରେ ମାଟି ଖୋଳି ଉତ୍ଖାତ ଖେଳ ପ୍ରଦର୍ଶନ କରେ, ଠିକ୍ ସେହି ହାତୀ ପରି ଦେଖାଯାଉଥିଲା। ମେଘରୂପକ ହାତୀ ତାର ଶୁଣ୍ଢରେ ପର୍ବତକୁ ଛୁଞ୍ଚି, ଅପୂର୍ବ ଏ ଦୃଶ୍ୟ। ଅନ୍ୟ ଦିନେ ମେଘ ଓ ମାଟିର ମିଳନ ହେବା ସମ୍ଭବ, କିନ୍ତୁ ରଜ ସଂକ୍ରାନ୍ତିରେ ସେ ମିଳନର ପର୍ବ ଏକ ଅଦ୍ଭୁତ ପ୍ରକ୍ରିୟା ସୃଷ୍ଟି କରେ। ବାରିପାତ ହେଲେ ସିନା ମାଟି ଓ ବର୍ଷାର ମିଳନ ହୁଏ, କିନ୍ତୁ ଆଷାଢ଼ର ପ୍ରଥମ ଦିବସରେ ମାଟି ଓ ମେଘର ମିଳନ ହୁଏ କେବଳ ପର୍ବତର ଶୀର୍ଷରେ। ଏ ମିଳନକୁ ଦେଖନ୍ତୁ କି ଶ୍ରବଣ କରନ୍ତୁ ମେଘର ଗର୍ଜନ ଭିତରେ, କି ଅନୁଭବ କରନ୍ତୁ ହେମାଳ ବା ସ୍ପର୍ଶରେ, କିନ୍ତୁ କ୍ୟାମେରା କି ଫୋନ୍ର ସେଲ୍ଫି ମୋଡ୍ରେ ଫଟୋ ଉଠାନ୍ତୁ ନାହିଁ, ସେଥିରେ ଏ ମିଳନର ଅଭିଷେକ ହୋଇପାରେ ନା। ସେଇଥିପାଇଁ ତ ପୃଷିକ ଭର୍ତ୍ତୃକା ନାରୀମାନେ ନିଜ ନିଜର ସ୍ୱାମୀମାନଙ୍କର ପ୍ରତ୍ୟାଗମନ ବିଷୟ ଚିନ୍ତା କରି ନିଜର ଓହଳି ପଡ଼ିଥିବା ଚୂର୍ଣ୍ଣ କୁନ୍ତଳକୁ କପାଳ ଉପରକୁ ଟେକି ମେଘକୁ ଅନାନ୍ତି, ସେମାନେ ଫଟୋ ଉଠାନ୍ତି ନାହିଁ। ତ୍ୱାମାରୂଢ଼ଂ ପବନ ପଦବୀ ଉଦ୍ଗୃହୀ ତାଳକାନ୍ତଃ ପ୍ରେକ୍ଷିଷ୍ୟନ୍ତେ ପଥିକ ବନିତଃ ପ୍ରତ୍ୟୟାତ୍ ଆଶ୍ୱସନ୍ତ୍ୟଃ। ପଥିକ ବନିତା କିଏ? ବିଦେଶରେ ଥିବା ସ୍ୱାମୀମାନଙ୍କର ସ୍ତ୍ରୀମାନେ, ସେମାନେ ଚାହାନ୍ତି ରଜରେ ଫେରି ଆସନ୍ତୁ ସେମାନଙ୍କର ମନର ମଣିଷ। ତେଣୁ ରଜ ମନ ସହ ମନ ମିଳାଏ, ସମ୍ପର୍କ ବଢ଼ାଏ, ପୃଥିବୀ ପୃଷ୍ଠରେ ବର୍ଷା ଋତୁକୁ ପରିଚିତି ଦିଏ, ଯେମିତି ତ୍ରେତା ଯୁଗରେ ବର୍ଷାର ପରିଚୟ ସୃଷ୍ଟି କରିଥିଲେ ଋଷ୍ୟଶୃଙ୍ଗ ବିଭାଣ୍ଡକ ମୁନିଙ୍କ ପୁତ୍ର। ଦୈବୀ କୃପାରୁ ଋଷ୍ୟଶୃଙ୍ଗ ଜାଣିଥିଲେ ଇନ୍ଦ୍ରମନ୍ତ୍ର, ଇନ୍ଦ୍ରମନ୍ତ୍ର ତାଙ୍କ ଦ୍ୱାରା ସିଦ୍ଧ ହୋଇଥିବାରୁ ଋଷ୍ୟଶୃଙ୍ଗଙ୍କ ଆଦେଶକ୍ରମେ ଇନ୍ଦ୍ର ବୃଷ୍ଟି କରୁଥିଲେ। ସେତେବେଳେ ଅଙ୍ଗଦେଶର ରାଜା ଥିଲେ ଲୋମପାଦ, ଅଯୋଧ୍ୟାର ରାଜା ଦଶରଥଙ୍କର ଘନିଷ୍ଠ ବନ୍ଧୁ। ବ୍ରହ୍ମଶାପ ଯୋଗୁଁ ଲୋମପାଦଙ୍କ ରାଜ୍ୟରେ ଅନାବୃଷ୍ଟି ଦେଖାଗଲା। ଅନେକ ବର୍ଷ ଧରି ଅନାବୃଷ୍ଟି ହେବାରୁ ଦୁର୍ଭିକ୍ଷ ପଡ଼ିଲା। ରାଜା ପଚାରିଲେ ଇଏ ଦୁର୍ବିପାକରୁ ମୁକୁଳିବାର ଉପାୟ? ଜଣେ ବିଜ୍ଞ ମନ୍ତ୍ରୀ ପରାମର୍ଶ ଦେଲେ, ଋଷ୍ୟଶୃଙ୍ଗଙ୍କୁ ଆଣିପାରିଲେ ରାଜ୍ୟରେ ବର୍ଷା ହେବ, କିନ୍ତୁ ଋଷ୍ୟଶୃଙ୍ଗଙ୍କୁ କିଏ ଆଣିପାରିବେ? ରାଜା ସମଗ୍ର ରାଜ୍ୟରେ ଡେଙ୍ଗୁରା ପିଟି ଘୋଷଣା କଲେ, ଯିଏ ଋଷ୍ୟଶୃଙ୍ଗଙ୍କୁ ଆଣିବେ ସେ ପଞ୍ଚରତ୍ନ ଭରା ଚାଙ୍ଗୁଡ଼ି ପ୍ରାପ୍ତ ହେବେ। ବିଚିତ୍ର ରାମାୟଣରେ ବିଶ୍ୱନାଥ ଖୁଣ୍ଟିଆ ଗାଇଛନ୍ତି, ଋଷ୍ୟଶୃଙ୍ଗ ମୁନି ଅଟେ ବିଭାଣ୍ଡକ ଶିଷ୍ୟ, କୌଶିକୀ ନଦୀ ତୀରେ କରିଥାଇ ବାସ, ସେମୁନି ଅଇଳେରେ ହୋଇବ ଜଳବୃଷ୍ଟି, ଯେ ଆଣିବ ନେବ ସେଉ ରତ୍ନ ଚାଙ୍ଗୁଡ଼ାଟି, ଏହା ଶୁଣି ଜରତା ନାମକ ନଟନାରୀ, ବିଧାତା ଉପାୟ ସେ ଯେ ଅଛି ଅବତରୀ, ସେ ଆସୀଣ ପଞ୍ଚରତ୍ନ ଚାଙ୍ଗୁଡ଼ି ଧରିଲା, ମୁହିଁ ଋଷ୍ୟଶୃଙ୍ଗ ଆଣି ଦେବଇଁ ବୋଇଲା। ବିଧାତାଙ୍କ ଇଙ୍ଗିତରେ ଜନ୍ମ ହୋଇଥିବା ପରମା ସୁନ୍ଦରୀ ଜରତା ଏକଥା ଶୁଣିଲା, ମୁଁ ଋଷ୍ୟଶୃଙ୍ଗ ମୁନିଙ୍କୁ ଆଣି ଆପଣଙ୍କୁ ଭେଟିଦେବି, ଏବଂ ଏତିକି କହି ପଞ୍ଚରତ୍ନ ଭରା ଚାଙ୍ଗୁଡ଼ିକୁ ସାଧୁଙ୍କ ହାତରୁ ସେ ଛଡ଼ାଇ ନେଲା। ରାଜା ଭାରି ଖୁସି ହେଲେ, ପାଦରେ ଚାଲିକି ଗଲେ କଷ୍ଟ ହେବ ବୋଲି ଜରତା ପାଇଁ ଦୁଇଟା ନାଁ ବି ଗଢ଼ିଦେଲେ। ଋଷ୍ୟଶୃଙ୍ଗ ଜନ୍ମ ହେବା ପରଠାରୁ ନାରୀ ବା ନବଯୌବନ ପ୍ରାପ୍ତା କାମିନୀଙ୍କୁ ଦେଖିନଥିଲେ, ଏଣୁ ସେ ଜରତାଙ୍କ ପ୍ରେମପୂର୍ଣ୍ଣ ଭାଷାରେ ରାଜି ହୋଇ ଅଙ୍ଗଦେଶର ରାଜଧାନୀ ଚମ୍ପାବତୀ ନଗରକୁ ଆସିଲେ। ଅଙ୍ଗଦେଶରେ ବର୍ଷା ହେଲା, ଅନାବୃଷ୍ଟି ଦୂର ହେଲା, ଏଣୁ ରଜପର୍ବରେ ତିନିଦିନ ଧରି ବହୁ ସ୍ଥାନରେ ଋଷ୍ୟଶୃଙ୍ଗଙ୍କର ଆବାହନ କରାଯାଏ, ମେଢ଼ ହୁଏ, ମେଳା ବସେ। ଏକ କୃଷିଭିତ୍ତିକ ସଭ୍ୟତାକୁ ଆହୁରି ଆଗକୁ ନେବା ପାଇଁ ରଜପର୍ବ ଏକ ମହୋତ୍ସବ, ସେ ମହୋତ୍ସବ ଆମକୁ ଅନ୍ନ ଦେବ, ଆହାର ଦେବ, ଆନନ୍ଦ ଦେବ, ଏଥିରେ ତେଳେମାତ୍ର ସନ୍ଦେହ ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜ ପରୀକ୍ଷିତଙ୍କୁ ଶୁକଦେବ କହିଲେ ଯେ ଧୃତରାଷ୍ଟ୍ର ନିଜର ପୁଅମାନଙ୍କ ପ୍ରତି ମୋହଗ୍ରସ୍ତ ହୋଇ ପଣ୍ଡୁଙ୍କ ପୁଅମାନଙ୍କୁ ଭଲ ଦୃଷ୍ଟିରେ ଦେଖିଲେ ନାହିଁ। ସେମାନେ ମା କୁନ୍ତୀଙ୍କ ସହିତ ଅତି ଦୁଃଖରେ ଥାନ୍ତି। ଏହି ସମୟରେ ପାଣ୍ଡବମାନଙ୍କୁ ଅଧାରାଜ୍ୟ ଦେଇ ସୁଖରେ ରହିବା ପାଇଁ ବିଦୁର ଧୃତରାଷ୍ଟ୍ରଙ୍କୁ ବୁଝାଇଲେ। ବିଦୁରଙ୍କ ଏ ଉପଦେଶରେ କ୍ରୋଧ ପ୍ରକାଶ କରି ନାନା କଟୁ କଥା କହି ଦୁର୍ଯ୍ୟୋଧନ ତାଙ୍କୁ ରାଜପୁର ଛାଡ଼ିଯିବା ପାଇଁ କହିଲେ। ବିଦୁର ହସ୍ତିନାରୁ ଯାଇ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ। ସେଠାରେ କୁରୁପାଣ୍ଡବ ଯୁଦ୍ଧର ପରିଣତି, କୁଟୁମ୍ବ ବିନାଶ ଖବର ଆଦି ପାଇଲେ। ତାପରେ ନାନା ତୀର୍ଥ ଦର୍ଶନ କରି ବୃନ୍ଦାବନରେ ପହଞ୍ଚିଲେ। ଉଦ୍ଧବଙ୍କୁ ସାକ୍ଷାତ କରି ଶ୍ରୀକୃଷ୍ଣଙ୍କ ବିଷୟ ଜାଣିବାକୁ ଚାହିଁଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 67ତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ହରଡ଼ର ଉନ୍ନତ ଚାଉଳ କିସମଗୁଡ଼ିକ ହେଲା PRG 167, PRG 235, VL ଅରହର 1, T ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ଆଶା, ମାରୁତି,

ବିଜୟ କୁମାର ଜେନା ଓଡ଼ିଆ ଆଲବମ୍ ଗୀତ ସକାଳ 8:30 ବୈଦେହିଶ ବିଳାସର 55ତମ ଭାଗ ସକାଳ 8:45। କେନ୍ଦ୍ର ସରକାରଙ୍କର ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00 ଏବଂ ରାତି 10:00। ଗୀତ ଗୀତିକା ସକାଳ 9:35 ଗୀତିନାଟ୍ୟ ନ ପାହୁ ରାତି ନମ ରୂପତି ଦିନ 10:00 ରଚନା ଗୋପାଳ ଛୋଟରାଏ ପ୍ରଯୋଜନା ମନୋରଞ୍ଜନ ଦାସ ସଙ୍ଗୀତ ଭୁବନେଶ୍ୱର ମିଶ୍ର ଅବୁଲା ଗୀତ ଦିନ 11:10 କଣ୍ଠଶିଳ୍ପୀ ଅକ୍ଷୟ କୁମାର ମହାନ୍ତି ତୃପ୍ତି ଦାସ ଏବଂ ସୋହିନୀ ମିଶ୍ର ଦିନ 11:30 ସଙ୍ଗୀତ ରୂପକ ବରଷକେ ଥରେ ଆସିଛି ରଜ ରଚନା ଜଗନ୍ନାଥ ପଣ୍ଡା ବର୍ଣ୍ଣନା ବସନ୍ତ ମହାନ୍ତି ଉପସ୍ଥାପନା ଏବଂ ପ୍ରଯୋଜନା ଲଳିତ କାନନଗୋ ମଞ୍ଜୁଳ ମଧ୍ୟାହ୍ନରେ ଏସ୍ଏମ୍ଏସ୍ ଜରିଆରେ ଶ୍ରୋତାଙ୍କର ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00। ନାରିମହଲ ଦିନ ଗୋଟେ 20 ମିନିଟ୍ରେ ଏଥିରେ ଶୁଣିବେ ସଙ୍ଗୀତ ରୂପକ ଆସିଛି ରଜ ହୋଇବା ସଜ ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର ଚିରହରିତ କାର୍ଯ୍ୟକ୍ରମରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4:00। ଯୁବବାଣୀ ସନ୍ଧ୍ୟା 5:30 ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତିରା କିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ

ଗୋପାଳଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ୍ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚଳିତ ବର୍ଷ ପ୍ରଥମ କରି କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏହି ମହୋତ୍ସବ ପାଳନ କରାଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। 1843 ମସିହା ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ମସିହା ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତିସଭାର ଆୟୋଜନ କରାଯାଉଛି। ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଅଂଶଗ୍ରହଣ କରିବ। ଆସନ୍ତା ଜୁଲାଇ ମାସ 8 ତାରିଖରେ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଦ୍ୱାରା ଇନ୍ଦ୍ରାବତୀ ପ୍ୟାକେଟ୍ ପ୍ରଦର୍ଶନ ସହ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଓର୍ମାସକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାରେ ନୟାଗଡ଼ ଜିଲ୍ଲାର 23 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 35 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱରଠାରେ ପହଞ୍ଚିଛି। ଏହି ତୀର୍ଥଯାତ୍ରୀମାନେ ଆଜି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ମନ୍ଦିର ଦର୍ଶନ ପାଇଁ ବାହାରିବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ କୋଣ୍ଡା ଗାଁଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା, ସେମାନଙ୍କର ଅଭିଯୋଗ ଓ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିକାଶର ଧାରା, ଓଡ଼ିଶା ସାରା ସ୍ଲୋଗାନ ସହ ଗତକାଲି ଉଦ୍ଯାପନୀ ଦିବସରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରଗଡ଼ର ବରପାଲିଠାରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ସକାଳ 8:46 ପରେ ନଟରାଜ ଶିବଙ୍କର ସଂସ୍ଥାପନ ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ପତରପେଣ୍ଡି, ବୁଧବାର ଦିନ ଭୈରବ ପରିକ୍ରମା, ଗୁରୁବାର ବରାନୁଗମନ ଏବଂ ଶୁକ୍ରବାର ବିବାହ କାର୍ଯ୍ୟ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିସାରିଥିବାବେଳେ ଅନ୍ୟ ଭାଗକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।

0: ଯେଉଁଥିରେ କି ନିଜ ଶରୀରର ରୋଗ ପ୍ରତିରୋଧକାରୀ କୋଷିକା ବା ସେଲ୍ ସବୁ ନିଜ ବିରୁଦ୍ଧରେ କାର୍ଯ୍ୟ କରେ। କେତେ କ୍ୟାନ୍ସରରେ ଏହା ବଂଶଗତ, ଯେଉଁଥିରେ ବି ଅଳ୍ପ ବୟସରେ ଏହି ରୋଗ ଆରମ୍ଭ ହୋଇଥାଏ। ଟନ୍ସିଲ୍ ସଂକ୍ରମଣ, କେତେକ ଯନ୍ତ୍ରଣା ନିବାରକ ଔଷଧ, ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ଆଣ୍ଟିଫଙ୍ଗାଲ ଔଷଧ ଏହି ରୋଗକୁ ବଢ଼ାଇ ଦେଇପାରେ। ସିଗାରେଟ୍, ମଦ୍ୟ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା, ଅତ୍ୟାଧୁନିକ ଜୀବନଶୈଳୀ, ଥଣ୍ଡା ଏହି ରୋଗକୁ ବଢ଼ାଇ ଦେଇପାରେ। ଏହି ରୋଗ ବହୁତ ପ୍ରକାର ରହିଛି। ଦେହରେ ନାଲି ନାଲି ହୋଇ ଫଳିଯାଏ, ସେଥିରୁ ଧଳା ରଙ୍ଗର ଚୋପା ଛାଡ଼େ, କୁଣ୍ଡେଇ ହୁଏ ଏବଂ ପୋଡ଼ାଜଳା କରେ। ଏହା ମୁଖ୍ୟତଃ ମୁଣ୍ଡ, କହୁଣୀ, ଆଣ୍ଠୁ ଓ ପିଠିରେ ହୁଏ। ଏହାକୁ କ୍ରୋନିକ୍ ପ୍ଲାକ୍ ସୋରିଆସିସ୍ କୁହାଯାଏ। ବେଳେବେଳେ ଏହା କେବଳ ହାତ ଓ ପାଦରେ ହୋଇଥାଏ, ଯାହାକୁ ପାମ ପ୍ଲାଣ୍ଟାର ସୋରିଆସିସ୍ କୁହାଯାଏ। ପୁଜ ଫୋଟକା କେବଳ ହାତ ପାଦରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ଏହାକୁ ପୁସ୍ଚୁଲାର ସୋରିଆସିସ୍ ବୋଲି କୁହାଯାଏ। ଏହି ସୋରିଆସିସ୍ରେ ରୋଗୀର ଅବସ୍ଥା ବଡ଼ ଜଟିଳ ହୋଇଯାଏ। ଜ୍ୱର ଓ କମ୍ପ ଆସେ, ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼େ। ପିଲାମାନଙ୍କଠାରେ ଗଟେଟ୍ ସୋରିଆସିସ୍ ହୁଏ, ଯାହାକି ଅଧିକାଂଶ ସମୟରେ ଟନ୍ସିଲ୍ ଇନ୍ଫେକ୍ସନ୍ ପରେ ହୁଏ। ଯଦି ଏହା ଜଙ୍ଘ କାଖସନ୍ଧିରେ ହୁଏ, ଫଙ୍ଗାଲ ଇନ୍ଫେକ୍ସନ୍ ଭାବି ଟ୍ରିଟମେଣ୍ଟ କଲେ କମେ ନାହିଁ। ଏହାକୁ ଆମେ ଇନଭର୍ସ ସୋରିଆସିସ୍ ବୋଲି କହିଥାଉ। ଏହି ରୋଗରେ ନଖ ଗଣ୍ଠି ମଧ୍ୟ ପ୍ରଭାବିତ ହୋଇପାରେ। ଉଭୟ ଛୋଟ ଓ ବଡ଼ ଗଣ୍ଠି ସବୁ ଫୁଲିଯାଏ, ନାଲି ପଡ଼ିଯାଏ, ରୋଗୀକୁ ବହୁତ କଷ୍ଟ ହୁଏ। ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ଏହା ସହ ମଧ୍ୟ ହୋଇପାରେ, ଯାହାକି ହୃଦରୋଗ ହେବାର ସମ୍ଭାବନାକୁ ବଢ଼ାଇଥାଏ। ଏହାକୁ ମେଟାବୋଲିକ୍ ସିଣ୍ଡ୍ରୋମ୍ ବୋଲି କୁହାଯାଏ। ଯଦିଓ ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ନାହିଁ, ଏହି ରୋଗ ଅଧିକ ନ ବଢ଼ିବା ପାଇଁ ମଦ୍ୟପାନ, ସିଗାରେଟ୍ ପିଇବାରୁ ନିବୃତ୍ତ ହେବା ଉଚିତ, ମାନସିକ ଶାରୀରିକ ଦୁଶ୍ଚିନ୍ତା ଛାଡ଼ିବା ଉଚିତ। ପ୍ରତିଦିନ ଖରାରେ କିଛି ସମୟ ଚାଲିବା ବହୁତ ଲାଭଦାୟକ। ବଡ଼ ମାଛ, ଚର୍ବିଯୁକ୍ତ ମାଛ, ମାଛ ତେଲ ଯେଉଁଥିରେ କି ଓମେଗା 3 ଫ୍ୟାଟି ଏସିଡ୍ ଥାଏ, ତାହା ସବୁ ଖାଇବା ଉଚିତ। ସବୁଜ ପନିପରିବା ମଧ୍ୟ ଖାଇବା ଦରକାର। ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର। ଚର୍ମକୁ ଶୁଷ୍କତାରୁ ରକ୍ଷା କରିବା ପାଇଁ ନଡ଼ିଆ ତେଲ, ମଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ। ଶତକଡ଼ା 20% ଚର୍ମ ପ୍ରଭାବିତ ଥିଲେ ଷ୍ଟିରଏଡ୍ ମଲମ, ଭିଟାମିନ୍ ଡି ଆନାଲୋଗ, ଭିଟାମିନ୍ ଏ ଆନାଲୋଗ, କୋଲ୍ଟାର, ସୋରାଲିନ୍ ମଲମ ଲଗାଇ ପ୍ରଭାବିତ ସ୍ଥାନକୁ ଖରାରେ ଦେଖାଇଲେ ଏହାର ଉପଶମ ହୋଇଥାଏ। ମୁଣ୍ଡରେ ସୋରିଆସିସ୍ ହେଲେ ମୁଣ୍ଡକୁ କୋଲ୍ଟାର, ସାଲିସିଲିକ୍ ବା ଷ୍ଟିରଏଡ୍ ସାମ୍ପୋରେ ଧୋଇବା ଦରକାର। ସୋରିଆଟିକ୍ ଆର୍ଥ୍ରୋପାଥିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯନ୍ତ୍ରଣା ନିବାରକ ଔଷଧ ଯଥା ଇଣ୍ଡୋମେଥାସିନ୍ କିମ୍ବା ମେଥୋଟ୍ରେକ୍ସଟ୍ ନେବା ଉଚିତ। ଶତକଡ଼ା 20%ରୁ ଅଧିକ ପ୍ରଭାବିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଥୋଟ୍ରେକ୍ସଟ୍, ସାଇକ୍ଲୋସ୍ପୋରିନ୍, ବାୟୋଲୋଜିକାଲ୍ସ ପ୍ରଭୃତି ଔଷଧ ସେବନ ଓ ଇଞ୍ଜେକ୍ସନ୍ ନେଲେ ଏହି ରୋଗରୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମର ରୋଗ ସୋରିଆସିସ୍। ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନାରାଣୀ ବେହେରା, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ଼। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭିଏନ୍ଠାରେ ଆରମ୍ଭ ହେଉଛି। ଏହି 3-ଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ ତ୍ରୟୋଦଶ ଥର

G7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ G7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ, ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। 1993 ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ମସିହା ଏପ୍ରିଲ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05 ଛାଡ଼ି ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ 8:05 ସମୟରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନୋଏଡାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି ଜେୱାର୍ ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 8:00 ଛାଡ଼ିବ। ବିମାନ ଲକ୍ଷ୍ନୌ ଯିବ। ଜେୱାର ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ଜଣ ମହିଳା ଏବଂ 172 ଜଣ ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର ବିମାନ ବନ୍ଦର ପ୍ରାୟ 3,300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ଗୁଣ ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ଗୁଣ ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1100 କିଲୋମିଟରରେ ପହଞ୍ଚପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟ୍ୱର୍କ ବ୍ୟବସ୍ଥାରେ ପହଞ୍ଚପାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ଜଣ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇଡାଇଭ୍ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30

0: ଠାରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-23717-117-2331-4-4-2331-4-8-1 ଏବଂ 23717-106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ଓଭରରେ ସମସ୍ତ ୱିକେଟ୍ ହରାଇ 106 ରନ୍ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍କୃତି ମାନ୍ଧାନା 44 ବଲ୍ରେ 68 ରନ୍ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ୱିକେଟ୍ରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି20 ବିଶ୍ୱକପ୍ର 2 ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7:00ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11:00ରେ ଇଂଲଣ୍ଡ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥାମ୍ପଟନ୍ର ହମ୍ସ୍ପେୟାର ବାଉଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାଓକୁ 7-1 ପରାସ୍ତ କରିଛି। ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାଓ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରି ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସକାଳ 7:30ରେ ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ୱେନ୍ ଏବଂ କାବୋଡ଼ା ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ସିକ୍କିମ୍ ଅରୁଣାଚଳ ପ୍ରଦେଶ ଆସାମ ଏବଂ ମେଘାଳୟରେ ଆସନ୍ତା 6-7 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ସେହିପରି ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଗ ଅନୁକୂଳ ଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳ କର୍ଣ୍ଣାଟକ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଓଡ଼ିଶା ଝାଡ଼ଖଣ୍ଡ ବିହାର ଏବଂ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଆସନ୍ତା 4-5 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ ତିନିଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
1: ଶୁଣନ୍ତୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

0: ଆଜି ପହିଲି ଆଷାଢ଼, ଗ୍ରୀଷ୍ମମୟ ଜ୍ୟେଷ୍ଠକୁ ବିଦାୟ ଆଉ ପ୍ରସୂତି ସମ୍ଭବା ଆଷାଢ଼ର ସନ୍ଧିକାଳରେ ପାଳନ କରାଯାଉଥିବା ଏହି ରଜ ପର୍ବ ସତରେ ଖୁବ୍ ଆକର୍ଷଣୀୟ। ଯଦିଓ ଆଧୁନିକତାର ଛାପରେ ସହରାଞ୍ଚଳମାନଙ୍କରେ ଏହି ପର୍ବର ପ୍ରଭାବ ହ୍ରାସ ପାଇଛି, କିନ୍ତୁ ଗାଁ ଗହଳିରେ ରଜମୌଜର ଚିତ୍ର ଏବେ ବି ବେଶ ସ୍ପଷ୍ଟ। ରଜ ଉତ୍ସବର ମହାନ ପରମ୍ପରା ସମ୍ପର୍କରେ ସଂକ୍ଷିପ୍ତ ବାର୍ତ୍ତା ରଖନ୍ତି ଅବସରପ୍ରାପ୍ତ ଅଧ୍ୟାପିକା ତଥା ସାହିତ୍ୟିକା ଡକ୍ଟର ସଂଘମିତ୍ରା ମିଶ୍ର।
1: ବୈଶାଖ ମାସର ଶେଷ ଦିନ, ଜ୍ୟେଷ୍ଠ ମାସର ସଂକ୍ରାନ୍ତି ଆଉ ତା ପର ଦିନ, ଏଇ ତିନି ଦିନ ହଉଛି ରଜର ଦିନ, ଯେଉଁଥିରେ ଆମର ନିର୍ଦ୍ଦିଷ୍ଟ ଦେବତାଙ୍କୁ ପୂଜା କରାଯାଏନି, ପୂଜା କରାଯାଏ ଭୂମିକୁ, ପୃଥିବୀ ମାଆଙ୍କୁ ଏଥିରେ ପୂଜା କରାଯାଏ। ଆମର ଓଡ଼ିଶାରେ ଦୁଇ ପ୍ରକାର ଚାଲେ ମାସ ଗଣତି, ଗୋଟେ ହଉଛି ପୂର୍ଣ୍ଣିମା, ଗୋଟେ ହଉଛି ସଂକ୍ରାନ୍ତି। ସଂକ୍ରାନ୍ତିଟା ସୂର୍ଯ୍ୟଙ୍କ ସାଙ୍ଗରେ ଚାଲିଥାଏ। ଆଦ୍ୟ ଅଷାଢ଼ ବାରିପତ୍ରରେ ପୃଥିବୀ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଏ, ସେ ସମୟରେ ଆମର ରଜଟି ପାଳିତ ହୁଏ। ବର୍ଷା ଶସ୍ୟ ଉତ୍ପାଦନ ପାଇଁ ସହାୟକ ହୁଏ। ପୃଥିବୀକୁ ଆମେ ନାରୀ ଭାବରେ ଦେଖୁ, ଯେ ତେଣୁ ରଜ ତିନି ଦିନ ପୃଥିବୀ ରଜସ୍ୱଳ ହୁଏ ବୋଲି ପରିକଳ୍ପନା କରାଯାଇଛି। ରଜସ୍ୱଳ ହେଲେ ହିଁ ସେ ଶସ୍ୟ ଉତ୍ପାଦନ କ୍ଷମ ହବ ଆଉ ଆମର ଦାରିଦ୍ର୍ୟ ଦୂର ହବ। କୁମାରୀ କନ୍ୟାମାନଙ୍କୁ ପୃଥିବୀର ପ୍ରତିରୂପ ଭାବରେ ଦେଖାଯାଉଥିବାରୁ ସେମାନେ ପୃଥିବୀ ଉପରେ ଚାଲନ୍ତି ନାହିଁ, ସଜବାଜ ହୁଅନ୍ତି, ଅଳତା ଲଗାନ୍ତି, କୁକୁମ ଚନ୍ଦନ ଠାରୁ ଆଧୁନିକ ଯୁଗର ସବୁ ପ୍ରସାଧନ ଲଗାଇ ପରିପାଟି ହୁଅନ୍ତି, ବୁଲି ବୁଲି ସାହିରେ ପିଠା ଖାଆନ୍ତି, ପାନ ଦିଆନିଆ ହୁଅନ୍ତି, ଗାଁ ମୁଣ୍ଡରେ ଦୋଳି ଖେଳନ୍ତି, ଘରେ ଘରେ ବି ଦୋଳି ଲାଗିଥାଏ। ନବ ବିବାହିତା ମାନେ ବାପ ଘରକୁ ଆସିଥାନ୍ତି, ଶାଶୁ ଘରୁ ସେମାନଙ୍କ ପାଇଁ ନୂଆ ଶାଢୀ, ଆମ୍ବ ପଣସ ଇତ୍ୟାଦି ବାହାର ଆସେ। ଗାଁରେ ଗୋଟେ ରଜ ଘର ଥାଏ, ସେଠାରେ ତିନି ଦିନ ଯାଏ ଝିଅମାନେ ରହନ୍ତି, ତାସ୍ ଲୁଡୁ ଖେଳନ୍ତି, ଗୀତ ଗାଆନ୍ତି। ଏବେ ଗାଁର ରଜର ମହକ ହଜି ଯାଇଛି। ସହରରେ ରଜ ଉତ୍ସବ ମାନ ହଉଛି, ଯେଉଁଥିରେ ପାନ ପିଠା ଇତ୍ୟାଦି ବିକ୍ରି ପାଇଁ ରହୁଛି, ସେଠି ବେଶ ଗହଳ ହଉଛି। ଭୂମିର ଚାଲିବା କଥା ଟିକେ ଏବେ ଅବାନ୍ତର, ତଥାପି ରଜରେ ସିନେମା ଦେଖା, ହୋଟେଲ ଖିଆ, ପାର୍କ, ମଲ୍ ବୁଲା ଚାଲିଛି। ରଜ ଅଛି ଆମ ଚେତନାରେ, ରଜ ଅଛି ଆମର ଆଗ୍ରହରେ, ଆଉ ପୃଥିବୀ ମା ପ୍ରତି ଆମର ଶ୍ରଦ୍ଧାରେ। ଏ ହଉଛି ରଜ ମହୋତ୍ସବ।

ନମସ୍କାର। ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆଜି ରଜ ସଂକ୍ରାନ୍ତି। ସୌର ମାସ ଗଣନା ଅନୁସାରେ ଜ୍ୟେଷ୍ଠ ମାସ ଗତକାଲିଠାରୁ ସରିଯାଇଛି। ଆରମ୍ଭ ହେଇଛି ଆଷାଢ଼ ମାସ, ମାନେ

0: ଆମ ଦେଶରେ ସମସ୍ତ ପର୍ବପର୍ବାଣୀ ପଶ୍ଚାତରେ ସାଧାରଣ ମଣିଷର ଜୀବନଯାତ୍ରା ସହିତ ଆଧ୍ୟାତ୍ମିକ ଭାବନା ଯୋଡ଼ି ହୋଇ ରହିଥାଏ। ରଜ ପର୍ବ ଏଥିରୁ ବାଦ ଯାଇନାହିଁ। ତେବେ କାର୍ଯ୍ୟକ୍ରମରେ ରଜ ପର୍ବ ସହିତ ଥିବା ଆଧ୍ୟାତ୍ମିକ ବିଚାର ସମ୍ପର୍କରେ କହିଛନ୍ତି ସଂସ୍କୃତି ବିଶେଷଜ୍ଞ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ।
1: ରଜ ପର୍ବ ଏକ କୃଷି ଭିତ୍ତିକ ପର୍ବ ବୋଲି ସମସ୍ତେ ଆମେ ଜାଣିଛୁ। ଏହା ଏକ ଗଣ ପର୍ବ ବୋଲି ମଧ୍ୟ ସମସ୍ତେ କହୁଛୁ। କିନ୍ତୁ ରଜ ପର୍ବ ପଛରେ ରହିଥିବା ଯେଉଁ ଆଧ୍ୟାତ୍ମିକ ଚେତନଶୀଳତା, ସେ ସମ୍ପର୍କରେ ଆମେ ଅନେକ କ୍ଷେତ୍ରରେ ପଛରେ ରହିଯାଇଛୁ। ତାର କାରଣ ହେଉଛି ଯେ କିଛି ଧର୍ମ ପୁରାଣରେ କୁହାଯାଇଛି, ରଜଶଳା ଭବେତ୍ ଧତ୍ରୀ ରଜ ପର୍ବ ପାଳନାୟେତ୍। ଅର୍ଥାତ୍ ଯେତେବେଳେ ପୃଥିବୀ ରଜଶଳା ହୁଏ, ସେତେବେଳେ ପୃଥିବୀକୁ ପୂଜା କରିବା ପାଇଁ ରଜ ପର୍ବ ଗୋଟେ ପାଳନ କରାଯାଉଥିଲା। ଏବଂ କୁହାଯାଏ ଯେ ଅକ୍ଷୟ ତୃତୀୟା ଠାରୁ ପୁନଃ ରଜ ପର୍ବ ପର୍ଯ୍ୟନ୍ତ ପ୍ରାକ୍ତନ ସାକେତ ନଗରୀରେ, ବିଶେଷ ଭାବରେ ଭବିଷ୍ୟ ରାମାୟଣରେ କୁହାଯାଇଛି ଯେ ସୀତାଙ୍କର ତିନି ମାସ ଧରି, ବୈଶାଖ ଜ୍ୟେଷ୍ଠ ଏବଂ ଆଷାଢ଼, ଏ ତିନି ମାସ ଧରି ସେଠି ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ। ଏବଂ ସେଇଥିରେ ମଧ୍ୟ କୁହାଯାଇଛି ଯେ ମା ସୀତା ଆଷାଢ଼ ମାସରେ ପୃଥିବୀରୁ ଜାତ ହୋଇଥିବା ହେତୁ ପୃଥିବୀ ରଜଶଳା ହେଲା ବେଳେ ମା ସୀତାଙ୍କୁ ପୃଥିବୀ କନ୍ୟା ଭାବରେ ଉତ୍ତର ଭାରତରେ ଏ ଯାବତ ମଧ୍ୟ ପୂଜା କରାଯାଏ। ଯଦିଓ ଉତ୍ତର ଭାରତରେ ଅଛି, ସେମାନେ କେବଳ ମାତ୍ର ଦୁଇଟି ଦିନ ପୂଜା କରନ୍ତି। ରଜ ସଂକ୍ରାନ୍ତି ଦିନ ପୂଜା କରନ୍ତି ପୃଥିବୀକୁ, ଏବଂ ଅକ୍ଷୟ ତୃତୀୟା ଦିନ ପୂଜା କରନ୍ତି। କିନ୍ତୁ ଆମ ଓଡ଼ିଶାରେ ଇଏ ପର୍ବ ଏକ ଧାର୍ମିକ ପର୍ବ ଭାବରେ ପାଳନ କରାଯାଏ। ରଜ ତିନି ଦିନ ମଧ୍ୟରେ ପୃଥିବୀ ରଜଶଳା ହେଉଥିବା ହେତୁ ଜ୍ୟୋତିଷାରରେ କୁହାଯାଇଛି ରଜଶଳା ପୃଥିବୀ ଟୁ ନସ୍ପୃଶେତ କନ୍ୟକାହା ସଦାହା। କନ୍ୟକା କହିଲେ ଯେଉଁମାନେ ଅବିବାହିତା ଝିଅ, ସେମାନେ ରଜଶଳା ପୃଥିବୀକୁ ପାଦରେ ସ୍ପର୍ଶ କରିବା ବିଧେୟ ନୁହେଁ। ସେଥିପାଇଁ ଆମ ଗାଁ ଗହଳିରେ ଏକ କଦଳୀ ପଟୁଆରେ ଜୋତା ପିନ୍ଧି ଝିଅମାନେ ଚାଲିବାର ପ୍ରଥା ରହିଛି। ପୁନଶ୍ଚ ସେଇ ଜ୍ୟୋତିଷାରରେ ମଧ୍ୟ କୁହାଯାଇଛି ରଜଶଳା ପୃଥିବୀ ଟୁ ପୂଜୟେତ୍ ପିଷ୍ଟ କଂ ସଦା। ଅର୍ଥାତ୍ ପିଠାପଣା ଦେଇ ପୃଥିବୀକୁ ଏଇ ତିନି ଦିନ ପୂଜା କରିବାରେ ପୃଥିବୀ

0: ସନ୍ତୋଷ ହୁଏ। ଅପୂର୍ବଂ ଶସ୍ୟଂ ପ୍ରଦାତି, ଅପୂର୍ବ ଭାବରେ ସେ ଶସ୍ୟ ପ୍ରଦାନ କରେ। ତେଣୁ ଯୋଉ ଆଧ୍ୟାତ୍ମିକ ଚେତନଶୀଳତା ଆମ ଭିତରେ ରହିଥିଲା ତାର ଉନ୍ମେଷ ଆମେ କହିଛୁ, କିନ୍ତୁ ଆମେ ଏତିକି ଜାଣିଛୁ ଯେ ଏହା କୃଷି ଭିତ୍ତିକ ପର୍ବ, ଅର୍ଥାତ ଯେପରି ଲେଖାଯାଇଛି ତାଙ୍କ ମେଘଦୂତରେ, ଆଷାଢ଼ସ୍ୟ ପ୍ରଥମ ଦିବସେ ମେଘ ମାଶ୍ଳିଷ୍ଟଂ ଶୁଣୁହୁ, ଅର୍ଥାତ ଆଷାଢ଼ ମାସ ଆସିଲେ ମେଘ ଉଦୟ ହେବ ଏବଂ ପ୍ରଚୁର ବର୍ଷା ହେବ, ବର୍ଷା ଋତୁ ବୋଲି ଗଣାଯିବ। ଏତିକି ଭିତରେ ଆମେ ସୀମିତ ରହିଯାଇଛୁ, କିନ୍ତୁ ପ୍ରକୃତରେ ଯେହେତୁ ପୃଥିବୀ ଆମର ମାତା ଏବଂ ସୀତା ପୃଥିବୀରୁ ସମ୍ଭୂତା, ସେ କ୍ଷେତ୍ରରେ ଏହି ସମୟରେ ସୀତାଙ୍କର କନ୍ୟକା ଉତ୍ସବ ଯାହା ରାମାୟଣରେ ବର୍ଣ୍ଣନା କରାଯାଇଛି, ଭବିଷ୍ୟ ରାମାୟଣରେ ଯେମିତି ଭାବରେ ପାଳନ ହେଉଥିଲା, ଆମ ଓଡ଼ିଶାରେ ତାହା ପାଳନ ହେଉଛି।
1: ତେବେ ଏହି ରଜ ପର୍ବ ପାଳନ ଅବସରରେ କାର୍ଯ୍ୟକ୍ରମରେ ନିଜ ଅନୁଭୂତିରେ ରଜ ଏ ସମ୍ପର୍କରେ କହନ୍ତି ସାହିତ୍ୟିକା ରଶ୍ମିତା ଦାସ।
2: ରଜ ଓଡ଼ିଶାବାସୀଙ୍କର କୃଷି ଭିତ୍ତିକ ପର୍ବ, ନାରୀମାନଙ୍କର ମହନୀୟତାର ପର୍ବ ଏହି ରଜ ପର୍ବ, ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନର ପର୍ବ ରଜ। ସାଧାରଣତଃ ରଜ ଆମେ ପାଞ୍ଚ ଦିନ ଧରି ପାଳନ କରିଥାଏ, ସଜବାଜଠାରୁ ଆରମ୍ଭ କରି ପହିଲି ରଜ, ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି, ଭୂମି ଦହନ ଏବଂ ଶେଷ ଦିନ ବସୁମତୀ ସ୍ନାନ। ରଜ ବିଶେଷତଃ ନାରୀ ବିଶେଷତ୍ୱକୁ ପ୍ରତିପାଦନ କରିଥାଏ। ଯେପରି କୁମାରୀଟିଏ ରଜସ୍ୱଳା ହୋଇ ତାର ମାସିକ ଧର୍ମ ପାଳନ କରିଥାଏ ଏବଂ ନାରୀତ୍ୱ ପ୍ରାପ୍ତ ହୋଇଥାଏ, ଠିକ୍ ସେହିପରି ମା ବସୁମାତା ତିନି ଦିନ ଧରି ରଜସ୍ୱଳା ହୋଇ ପରେ ବୀଜ ଅଙ୍କୁରୋଦ୍ଗମ କରାଇଥାଏ। ସେଥିପାଇଁ ତ ଏହି ତିନି ଦିନ ବସୁମାତାକୁ କଷ୍ଟ ନ ଦେବା ପାଇଁ କୁଟା ବଟା ଛେଚା ସାଙ୍ଗକୁ ହଳ ଲଙ୍ଗଳ ଚାଷ କାର୍ଯ୍ୟ ମଧ୍ୟ କରାଯାଇ ନଥାଏ। ପହିଲି ରଜ ପୂର୍ବ ଦିନରୁ ସଜବାଜ ପ୍ରସ୍ତୁତ ହୋଇଯାଇଥାଏ। ଘରେ ଘରେ ପିଠାପଣା ସାଙ୍ଗକୁ କୁମାରୀମାନେ ହାତରେ ମେହେନ୍ଦି ପକାଇବା କାର୍ଯ୍ୟ ଶେଷ କରିଥାନ୍ତି। ଆରିସା ପୋଡ଼ପିଠା କାକରା ଆଦି ରଜ ପୂର୍ବ ଦିନଠାରୁ ପ୍ରସ୍ତୁତ ହୋଇସାରିଥାଏ। ରଜର ସ୍ୱତନ୍ତ୍ର ପିଠା ହେଉଛି ପୋଡ଼ପିଠା, ଯାହାକି ଆମ ମହାପ୍ରଭୁଙ୍କର ସବୁଠାରୁ ପ୍ରିୟ ପିଠା। ଏହି ପିଠା ମହୁଲ ପତ୍ର ଦ୍ୱାରା ମାଟି ପଲମରେ ନିଆଁ ରଡ଼ ଦେଇ ପୋଡ଼ା ଯାଇଥାଏ। ମୁଖ୍ୟତଃ ଏହି ପିଠା ଚାଉଳ ଗୁଡ଼ ନଡ଼ିଆ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ସାରା ବର୍ଷ ନାରୀମାନେ ନିଜକୁ ଘର କାମରେ ଏତେ ବ୍ୟସ୍ତ ରଖିଥାନ୍ତି ଯେ ସେଥିପାଇଁ ଏହି ତିନି ଦିନ ନାରୀମାନଙ୍କୁ ସାମାନ୍ୟ ବିଶ୍ରାମ ମିଳିଥାଏ। ଘରେ ପିଠାପଣା ଭଲମନ୍ଦ ଖାଦ୍ୟ ଖାଇବାର ସୁଯୋଗ ସବୁବେଳେ ନାରୀମାନଙ୍କୁ ମିଳିନଥାଏ, ମାତ୍ର ଏହି ତିନି ଦିନ ନାରୀମାନଙ୍କର ଖାଦ୍ୟପେୟରେ ବିଶେଷ ଧ୍ୟାନ ଦିଆଯାଇଥାଏ। କୁମାରୀମାନେ ରଜ ଦିନ ସକାଳୁ ଉଠି ମନରେ ଅନେକ ଉତ୍ସାହ ଉଦ୍ଦୀପନା ନେଇ ରଜ ମଉଜରେ ଲାଗି ପଡ଼ିଥାନ୍ତି। ଏହା ସେମାନଙ୍କୁ ଭବିଷ୍ୟତରେ କିଭଳି ସଂସ୍କୃତି ସମ୍ପନ୍ନ କରାଇପାରିବ ସେହି ଶିକ୍ଷା ପାଇଥାନ୍ତି। ନୂଆ ଡ୍ରେସ୍, ନୂଆ ଶାଢ଼ୀ, ହାତରେ ମେହେନ୍ଦି, ପାଦରେ ଅଳତା ଆଉ ମଥାରେ ଟିପି ଟିପି ସାଙ୍ଗକୁ ଗାଁ ଦାଣ୍ଡ ଦୁଲୁକାଇ ତୋଟାରେ ଯାଇ ଦୋଳି ଖେଳରେ ଲାଗି ପଡ଼ିଥାନ୍ତି। ନାନା ଜାତିର ରଜ ଗୀତ ଗାଇ ଦୋଳି ଖେଳିଥାନ୍ତି। କେହି କେହି ଦୋଳି ଖେଳିବା ବେଳେ ଆଉ କେହି କେହି ପୁଚି ଖେଳୁଥାନ୍ତି। ଆମ୍ବ ତୋଟାରେ ଦୋଳି ଗୀତର ସ୍ୱର ବେଶ ଶ୍ରୁତିମଧୁର ଲାଗିଥାଏ। ରଜ ପରେ ପରେ ମୌସୁମୀ ଆସିଯାଇଥାଏ, ତେଣୁ ତ କୃଷକକୁ ଚାଷ କାର୍ଯ୍ୟ କରିବାରେ କୌଣସି ଅସୁବିଧା ହୋଇନଥାଏ। ବସୁମତୀ ସ୍ନାନ ଦିନ ଯଦି ଅସରାଏ ବର୍ଷା ହୋଇଯାଏ ତାହେଲେ କୃଷି କାର୍ଯ୍ୟ ପାଇଁ ବହୁତ ଭଲ ହୋଇଥାଏ ବୋଲି ଚାଷୀଭାଇମାନେ କହିଥାନ୍ତି। ରଜ ପୂର୍ବରୁ ହଳ କାର୍ଯ୍ୟ ଶେଷ କରି ଚାଷୀଭାଇମାନେ ମଧ୍ୟ ଏହି ତିନି ଦିନକୁ ମନଭରି ଉପଭୋଗ କରିଥାନ୍ତି। ତାସ୍, ପଶା, ବାଗୁଡ଼ି ଇତ୍ୟାଦି ଖେଳ ଖେଳି ସମୟ ଅତିବାହିତ କରିଥାନ୍ତି, କାରଣ ରଜ ପରେ ଧାନ ବୁଣା କାମ ଆରମ୍ଭ କରି ପୁଣି ମାଟି ସହିତ ମାଟି ହେବାକୁ ପଡ଼ିଥାଏ। ତେଣୁ ତ ରଜ ପର୍ବକୁ କୃଷକର ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ରଜ ହେଉଛି ଆମ ସମସ୍ତଙ୍କ ପାଇଁ ଅତି ଆନନ୍ଦ ଉଲ୍ଲାସର ପର୍ବ।
1: ତାହେଲେ ଶ୍ରୋତା ବନ୍ଧୁ, ରଜ ଉପଲକ୍ଷେ ଆପଣଙ୍କୁ ପୁନର୍ବାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆଜି ପାଇଁ ଏଇଠି ରହୁଛୁ। ନମସ୍କାର।
3: ଶେଷ ହେଲା ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ କାଳଜୟୀ ସ୍ରଷ୍ଟା ଫକୀର ମୋହନ, ଆଲୋଚନା କରିଛନ୍ତି ଡକ୍ଟର ଅରବିନ୍ଦ ଗିରି।
4: ଓଡ଼ିଆ ଭାଷା ସାହିତ୍ୟର ରକ୍ଷକ କଥା ସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତି ଯେତେ ଯେତେ ପୁରୁଣା ହେଉଥିବେ ତାଙ୍କର ସାରସ୍ୱତ ସୃଷ୍ଟି ତଥା ତାଙ୍କର ଘଟଣାବହୁଳ କର୍ମମୟ ଜୀବନ ପ୍ରତି ଏ ଜାତିର ଉତ୍ତରଦାୟଦଙ୍କ ସେତେ ସେତେ ଆଗ୍ରହ ବଢ଼ୁଥିବ। ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି, ଓଡ଼ିଆ ସାମାଜିକ ଜୀବନର ବିକାଶ ତଥା ଓଡ଼ିଆର ନିଜସ୍ୱ ପରିଚୟ ସୃଷ୍ଟି ପାଇଁ ଆଜୀବନ ସେ ସଂଗ୍ରାମ କରିଥିଲେ। ଘାତ ସଂଘାତମୟ ସମଗ୍ର ଜୀବନକାଳ ମଧ୍ୟରେ ସେ ଓଡ଼ିଆ ଭାଷା

0: ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ଥିଲେ ଆଜୀବନ ଆଶାବାଦୀ, ଜଣେ ବିଚକ୍ଷଣ ଧୀ ସମ୍ପନ୍ନ ବ୍ୟକ୍ତିତ୍ୱ ହିଁ ତାଙ୍କ ବହୁମୁଖୀ ଜୀବନର ପ୍ରତିନିଧିତ୍ୱ। ଏ ଜାତି ପାଇଁ ସେ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଆଦର୍ଶ, ପ୍ରଥମ ଶିକ୍ଷକ, ପ୍ରଥମ ପାଠ୍ୟପୁସ୍ତକ ରଚୟିତା, ପ୍ରଥମ ବୟାକରଣ, ପ୍ରଥମ ଇତିହାସ ପ୍ରଣେତା, ପ୍ରଥମ ସାମ୍ବାଦିକ, ପ୍ରଥମ ପ୍ରଶାସକ, ପ୍ରଥମ କଥାକାର, ପ୍ରଥମ ରମ୍ୟ ରଚନାକାର, ପ୍ରଥମ ଆତ୍ମଜୀବନ ଚରିତ ଲେଖକ ଏବଂ ନିଜର ପ୍ରତିମୂର୍ତ୍ତି ନିଜେ ଗଢ଼ି ପୂଜ୍ୟ ପୂଜାର ପ୍ରଥମ ପ୍ରବର୍ତ୍ତକ। ପାଠ୍ୟପୁସ୍ତକ ଅନୁବାଦ, ମୌଳିକ ପାଠ୍ୟପୁସ୍ତକ ରଚନା, ରାମାୟଣ, ମହାଭାରତ, ହରିବଂଶ, ଉପନିଷଦ, ଶ୍ରୀମଦ୍ ଭଗବତ ଗୀତାର ଅନୁବାଦ, କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଜୀବନଚରିତ ଆଦି ରଚନା କରି ଉତ୍କଳ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିଲେ। ମୌଳିକ ଚିନ୍ତା, ମୌଳିକ ସୃଷ୍ଟି, ଉତ୍କଳ ଜନଜୀବନର ବାସ୍ତବ ଚିତ୍ର, ଚରିତ୍ର ଓ ଭାଷାକୁ ସାଉଁଟି ଉତ୍କଳୀୟ ମର୍ଯ୍ୟାଦାରେ ଏପରି ପରିବେଷଣ କରିଥିଲେ ଯେଉଁଥିପାଇଁ ଏ ଜାତି ପାଖରେ ସେ ସବୁଦିନ ନମସ୍ୟ ଓ ପୂଜ୍ୟ ହୋଇ ରହିପାରିଥିଲେ। ସେ ଥିଲେ ସର୍ବଧର୍ମ ସମନ୍ୱୟ ଭାବନାର ପୂର୍ତ୍ତିମନ୍ତ ପ୍ରତୀକ। ଏକ ସଙ୍କଟମୟ ପରିସ୍ଥିତି ବେଳେ ତାଙ୍କର ଆବିର୍ଭାବ ଘଟିଥିଲା। ବାଲ୍ୟ ଜୀବନରେ ପିତୃମାତୃହୀନ ହୋଇ ପାରିବାରିକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲେ। ବୁଢ଼ୀମା କଚିଳା ଦେଈଙ୍କ ସ୍ନେହ ଶ୍ରଦ୍ଧା ତାଙ୍କ ପାଇଁ ବଞ୍ଚିବାର ଏକମାତ୍ର ରାହା ଥିଲା। କିଶୋର ଜୀବନରେ ପାଦ ଦେଇ ମହୁରର କର୍ମ, ଅଝାଲ ସିଲାଇ ତଦାରଖ, ବାଲେଶ୍ୱର କଚେରୀରେ କିରାନୀ କର୍ମ, ମିଶନ ସ୍କୁଲର ଶିକ୍ଷକତା, ନୀଳଗିରି ତଥା ଓଡ଼ିଶାର ଗଡ଼ଜାତ ଇଷ୍ଟେଟ୍ରେ ଦେୱାନୀ ଓ ମ୍ୟାନେଜରୀ କର୍ମରେ ନିଜର ଦକ୍ଷତା ଓ ବିଚକ୍ଷଣତାର ପରିଚୟ ଦେଇଥିଲେ। କିଶୋର ଜୀବନରେ ଉତ୍କଳର ପ୍ରକୃତ ଅବସ୍ଥା ଦେଖି ସେ ଖୁବ୍ ବ୍ୟଥିତ ହୋଇଥିଲେ। ଯେଉଁ ଜାତିର ଅତୀତ କେଡ଼େ ଗରିଆନ ଥିଲା, ସେହି ଜାତି ମୋଗଲ, ମରଟା, ଇଂରେଜ ଶାସନର ରଥଚକ ତଳେ ଦୀର୍ଘ 200 ବର୍ଷ ପେଶି ହୋଇ ଆତ୍ମପରିଚିତି ହରାଇ ବସିଥିଲା। ଜାତିର ଅନ୍ତରରେ ପୁନର୍ଜୀବନ ସୃଷ୍ଟି ପାଇଁ ଏବଂ ଜାତୀୟ ଜୀବନର ସର୍ବବିଧ ବିକାଶ ପାଇଁ ସେ ନୂତନ ସ୍ୱପ୍ନ ଦେଖିଥିଲେ। ବାଲେଶ୍ୱରରେ ପିଏମ୍ ସେନାପତି ଆଣ୍ଡଙ୍କ ଉତ୍କଳ ପ୍ରେସ୍ ପ୍ରତିଷ୍ଠା, ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା ପ୍ରକାଶନ, ଓଡ଼ିଆ ପାଠ୍ୟପୁସ୍ତକ ରଚନା, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ଏଭଳି ଦେଶ ହିତୈଷୀ କର୍ମରେ ତାଙ୍କୁ ସହଯୋଗ କରିଥିଲେ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ଭୋଳାନାଥ ସାମନ୍ତରାୟ, ରାଜା ବୈକୁଣ୍ଠନାଥ ଦେ ଓ ଅନ୍ୟମାନେ। ଏଥିସହିତ କଟକରୁ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶିତ ଉତ୍କଳ ଦୀପିକା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିପାଇଁ ଉତ୍କଳ ହିତୈଷୀ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ବାଲେଶ୍ୱର ତତ୍କାଳୀନ କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଜନ୍ ବିମ୍ସଙ୍କ ଅବଦାନ ଏ ଜାତି କେବେ ଭୁଲିପାରିବ ନାହିଁ। ଓଡ଼ିଆ ଭାଷାର ପ୍ରାଚୀନତା ଓ ଏହାର ବ୍ୟାପକ ପ୍ରଚଳନ ବିଷୟରେ ତାଙ୍କର ଯୁକ୍ତିନିଷ୍ଠ ଆଲୋଚନା ଭାଷାକୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲା। ଫକୀରମୋହନଙ୍କର ପ୍ରକୃତ ସାରସ୍ୱତ ଜୀବନ ଆରମ୍ଭ ହୁଏ କର୍ମମୟ ଜୀବନରୁ ଅବସର ନେଲା ପରେ। ଦୀର୍ଘ ଜୀବନର ସାଉଁଟା ଅନୁଭୂତି, ଲୋକଚରିତ୍ର, ଲୋକପ୍ରଚଳିତ ଭାଷା ଓ ସାମାଜିକ ଜୀବନଧାରା ତାଙ୍କ ସାହିତ୍ୟରେ ପ୍ରତିଫଳିତ। ତାଙ୍କ ରଚିତ 20ରୁ ଅଧିକ ଗଳ୍ପ, 4ଟି ଉପନ୍ୟାସ, ପ୍ରବନ୍ଧ ଓ ରମ୍ୟ ରଚନା ତଥା ଆତ୍ମଜୀବନୀ ହେଉଛି ଶିଳ୍ପୀ ଜୀବନର ଚରମ ସାର୍ଥକ ସୃଷ୍ଟି। କାବ୍ୟ, କବିତା, ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ମୌଳିକ ଦକ୍ଷତା ସୁସ୍ପଷ୍ଟ। ସାମ୍ବାଦିକତା ଓ ସମ୍ପାଦନା କ୍ଷେତ୍ରରେ ତାଙ୍କର ନିର୍ଭୀକ ନିରପେକ୍ଷ ବ୍ୟକ୍ତିତ୍ୱଟି ସର୍ବତା ଫୁଟି ଉଠେ। ରେବତୀ, ରାଣ୍ଡିପୁଅ ଅନ୍ତା, ପେଟେଣ୍ଟ ମେଡିସିନ, ଡାକମୁନିଷି, କବିତ୍ୱ ବିସର୍ଜନ ଭଳି ଅନନ୍ୟ ଗଳ୍ପର ସେ ସ୍ରଷ୍ଟା ହୋଇପାରିଥିଲେ। ଛମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ୍ତ, ଲଛମା ଆଦି ଉପନ୍ୟାସ ରଚନା କରି ପରାଧୀନ ଓଡ଼ିଶାର 200 ବର୍ଷର ସାମାଜିକ ଜୀବନର ବାସ୍ତବ ଚିତ୍ରକୁ ସଫଳ ଭାବରେ ଉପସ୍ଥାପନ କରିପାରିଥିଲେ। ଫକୀରମୋହନଙ୍କର ଆତ୍ମଜୀବନ ଚରିତ ଏକ ସତ୍ୟନିଷ୍ଠ ଆତ୍ମ ସ୍ୱୀକାରୋକ୍ତିର ବିରଳ ଦୃଷ୍ଟାନ୍ତ କହିଲେ ଭୁଲ ହେବ ନାହିଁ। ତାଙ୍କ ଆତ୍ମଜୀବନ ଚରିତକୁ ଏକ ଚରିତଧର୍ମୀ ଅଭିନବ ଉପନ୍ୟାସ କହିଲେ ଭୁଲ ହେବ ନାହିଁ। ପାଠକ ଯେତେଥର ଏହି ପୁସ୍ତକକୁ ଅଧ୍ୟୟନ କଲେ ବି ତାର ମନ୍ତ୍ରମୁଗ୍ଧ ଶୈଳୀ ପାଠକ ଅନ୍ତରକୁ ସର୍ବଦା ଆଚ୍ଛନ୍ନ କରିଥାଏ। ଉତ୍କଳ ଭ୍ରମଣ କବିତା ଉତ୍କଳ ବରପୁତ୍ରମାନଙ୍କ ଯଶଗୁଣ କୀର୍ତ୍ତନର ଏକ ସରସ ସୃଷ୍ଟି। ବ୍ୟାସକବି ସମ୍ମାନ ତାଙ୍କ ପ୍ରତି ଯଥାର୍ଥ ଥିଲା। ତାଙ୍କ ଭଳି କାଳଜୟୀ ସ୍ରଷ୍ଟାଙ୍କର ମୃତ୍ୟୁ ନାହିଁ।
1: କଥିକାରେ ଶୁଣୁଥିଲେ କାଳଜୟୀ ସ୍ରଷ୍ଟା ଫକୀରମୋହନ, ଆଲୋଚନା କରିଥିଲେ ଡକ୍ଟର ଅରବିନ୍ଦ ଗିରି। ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବର ବରନାରେ ମୋର ଚମ୍ପକ ଗୋରୀ କର କରଦନା କାମ ରସ ସାଗରୀ।

ଶୁଣୁଥିଲେ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ଜେନା। ଶିଳ୍ପୀ ପରିବେଷଣ କରିଥିଲେ ଓଡ଼ିଶୀ ଗୀତ ବେଣୁଧରଙ୍କ ରଚନାରୁ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ହାରମୋନିୟମରେ ସୁଦର୍ଶନ ଦାସ, ସୀତାରରେ ରବିଶଙ୍କର ପ୍ରଧାନ, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ବେହେଲାରେ କୁମାର ଚନ୍ଦ୍ର ମହାନ୍ତି, ମର୍ଦ୍ଦଳରେ ନିରଞ୍ଜନ ସାହୁ ଏବଂ ତାନପୁରାରେ ବିଜୟ କୁମାର ମିଶ୍ର। ଆକାଶବାଣୀ କଟକ।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 55ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ପୂର୍ବରୁ ଗୋଦାବରୀ ନଦୀକୁ ଅଭିସାରିକା ରମଣୀ ଭାବେ ଭଞ୍ଜକବି ବର୍ଣ୍ଣନା କରିଛନ୍ତି। ଅଭିସାରିକାକୁ ବିଟପି ବା ଅସତୀ ସ୍ତ୍ରୀମାନେ ବାଧା ନ ଦେଲା ପରି ଗୋଦାବରୀ ନଦୀର ଦୁଇ ତୀରରେ ଥିବା ବିଟପି ବା ବୃକ୍ଷମାନେ ତା ଗତିପଥରେ ବାଧା ଜନ୍ମାଇ ନାହାନ୍ତି। ଦ୍ୱିଜ ଯେପରି ନାନା ଗୋତ୍ରର ଥାନ୍ତି, ଏଠି ସେଭଳି ନାନା ଗୋତ୍ର ବା ବିଭିନ୍ନ ଜାତିର ଦ୍ୱିଜ ବା ପକ୍ଷୀ ଅଛନ୍ତି। ସେମାନେ ସତେ ଯେପରି ଅଭିସାରିକା ଗୋଦାବରୀକୁ କହୁଛନ୍ତି, ତୁ ପରା ଗୌତମ ଋଷିଙ୍କ କନ୍ୟା ଗୌତମୀ, ତୋର ଏଭଳି ପଥରେ ଯିବା ଅନୁଚିତ। ବହୁ ରସରେ ପରିପୂର୍ଣ୍ଣ ହୋଇ ମଧ୍ୟ ଲବଣାକ୍ତ ସମୁଦ୍ରରେ ନିଜକୁ ମିଶାଇ ଦେଉଛି ନଦୀ ଗୋଦାବରୀ। ଲବଣାକ୍ତ ସମୁଦ୍ର ସହ ଏହି ପ୍ରଗାଢ଼ ପ୍ରୀତି ସ୍ୱାଦକୁ ବିନଷ୍ଟ କରିଦେଇଛି। ମଧୁର ଜଳ ଲବଣାକ୍ତ ହୋଇ କୂଳ ଗୌରବ ଲୁପ୍ତ ହୋଇଛି। ଏହି ପ୍ରସଙ୍ଗରେ କବି ରୂପକ ଓ ଶ୍ଳେଷମିଶା ଭାଷା ପ୍ରୟୋଗ କରିଛନ୍ତି। ପଞ୍ଚବଟୀ ବନ ସମସ୍ତଙ୍କୁ ତୋଷଦାନ କରୁଛି। ଏଠାରେ ଥିବା ବୃକ୍ଷମାନେ ତରୁଣୀ ସ୍ତ୍ରୀ ଭଳି ଜଣାଯାଉଛନ୍ତି। ତରୁଣୀମାନେ ତାଙ୍କ କାନ୍ତ ସହ ବିହାର କରି ପୁତ୍ରବତୀ ହେବା ଭଳି ପୁଷ୍ପବତୀ ବୃକ୍ଷମାନେ ଫଳବତୀ ହୋଇଛନ୍ତି। ବୃକ୍ଷମାନଙ୍କ ନିକଟରେ ଅଛନ୍ତି ଲତାବୃନ୍ଦ, ସତେ ଯେପରି ସେମାନେ ନାୟକ ପାଶରେ ଥିବା ଦୋଚାରୁଣୀ ଭଳି ଦେଖାଯାଉଛନ୍ତି। ଦୋଚାରୁଣୀ ସ୍ତ୍ରୀ ପୁଷ୍ପବତୀ ହେବା ବାହାନ କରି ସ୍ୱାମୀକୁ ସଙ୍ଗ ନ ଦେଇ ପରପୁରୁଷ ସଙ୍ଗେ ଭାବ କଲା ପରି ପୁଷ୍ପିତା ଲତାମାନେ ଭ୍ରମରକୁ ସୁଖ ସମ୍ଭୋଗ ଦେଉଛନ୍ତି। ରାଜା ଯେପରି ଦୋଷୀ ଦୋଚାରୁଣୀକୁ ଦଣ୍ଡ ଦିଏ, ସେଭଳି ପବନ ରୂପୀ ଦଣ୍ଡପାସି ବା କଟୁଆଳ ବଳ ପ୍ରୟୋଗ କରି ପୁଷ୍ପର ବାସନା ହରିନେଉଛି। ଚନ୍ଦନ ଗଛରେ ଆନନ୍ଦରେ ଆଶ୍ରୟ ନେଇଛି ସର୍ପ।

କବିଙ୍କ ଦୃଷ୍ଟିରେ ସେ ନଷ୍ଟ ଦୂତି। ବହି ପ୍ରକୃତି ମଧ୍ୟରେ ମୁକ୍ତ ବିଶୃଙ୍ଖଳିତ ପ୍ରେମର ପରିପୂର୍ଣ୍ଣ ପ୍ରକାଶ। ପ୍ରଭୁ ଶ୍ରୀରାମ ଓ ମାତା ସୀତା ଏହି ପରିବେଶର ବ୍ୟତିକ୍ରମ ହୋଇ ଏକନିଷ୍ଠ ଦାମ୍ପତ୍ୟ ପ୍ରେମରେ ନିବିଷ୍ଟ ହୋଇ ରହିଛନ୍ତି। ବାହାରେ ପ୍ରକୃତିର ପାଶବିକ ଓ ସ୍ୱାଭାବିକ ଉଚ୍ଛୃଙ୍ଖଳ ପ୍ରେମର ବନ୍ଧନ, ପଶୁମାନେ ବିଦେଶୀ ଭଳି ଗତାଗତ ହୁଅନ୍ତି ଉନ୍ମୁକ୍ତ ବିଶୃଙ୍ଖଳ ପ୍ରୀତିର ସନ୍ଧାନରେ। ନଷ୍ଟା ନାରୀଙ୍କ ଦୂତି ବିଦେଶୀମାନଙ୍କୁ ଆହ୍ୱାନ କରେ। କପୋତ ସ୍ୱନ ଯେପରି ସେଭଳି ସ୍ୱୟଂ ଦୂତିଙ୍କ ଆମନ୍ତ୍ରଣକାରୀ ମୃଦୁ ବଚନ ଭଳି ମନେ ହେଉଥିଲା, ଏହିଭଳି ଉଚ୍ଛୃଙ୍ଖଳିତ ପ୍ରତିକୂଳ ପରିବେଶରେ ପରିପୂର୍ଣ୍ଣ ବନ ପ୍ରକୃତି। ବନରେ ଶୃଙ୍ଖଳା ନାହିଁ, ତାହା ଅରଣ୍ୟ। ଗୃହରେ ରହିଛି ନୀତି ନିୟମ ଶୃଙ୍ଖଳା। ସେଥିପାଇଁ ବନ ମଧ୍ୟରେ ଆଶ୍ରମ ନିର୍ମାଣ କଲେ ରାମ, ଲକ୍ଷ୍ମଣ ଓ ସୀତା। ଏହି ବନରେ ବାସ କରୁଥିବା ଓ ଇନ୍ଦ୍ରଙ୍କ ଦ୍ୱାରା ପ୍ରଶଂସା ଲାଭ କରିଥିବା ଜଟାୟୁ ପକ୍ଷୀ ବୈଦେହୀଙ୍କୁ ସୁରକ୍ଷା ଦେବା ପାଇଁ ସମ୍ମତି ଦେଲା ବୋଲି କବି କହିଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 55ତମ ଭାଗ। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ଭିକାରୀ ଚରଣ ବଳ, ମମତା ରାଣୀ ସାହୁ, ରାମ ହରିଦାସ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ଶ୍ରୋତା ବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ଦିନ 11:30 ପ୍ରଚାର କରିବୁ ସଙ୍ଗୀତ ରୂପକ ବରଷକେ ଥରେ ଆସିଛି ରଜ। ରଚନା ଜଗନ୍ନାଥ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ଉପସ୍ଥାପନା ଏବଂ ପ୍ରଯୋଜନା ଲଳିତ କାନୁନଗ। ଯୁବବାଣୀ ପ୍ରଚାର କରିବୁ ସନ୍ଧ୍ୟା 5:30 ଅନ୍ୱେଷାରେ ଶୁଣିବେ ଆଲୋଚନା ପ୍ରଦୂଷଣ ରୋକିବ ଇ ଯାନବାହନ, ଆଲୋଚନା କରିବେ ବିନ୍ଦୁ ବଳୟ ଦାସ। ପରେ ପରେ କ୍ରୀଡ଼ା ପରିକ୍ରମା ଏବଂ ବିଜ୍ଞାନ ବିଚିତ୍ରା। କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ ଚିତ୍ତରଞ୍ଜନ ମଲ୍ଲିକଙ୍କ ସହ ସାକ୍ଷାତକାର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ବର୍ତ୍ତମାନ ଶୁଣନ୍ତୁ କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ।

ହଁ ବନ୍ଧୁ, ଓଡ଼ିଆ ଘରର ମୁଖ୍ୟ ପର୍ବ ଭିତରେ ରଜ ପର୍ବର ଗୁରୁତ୍ୱ ଖୁବ୍ ବେଶୀ। କୃଷିଭିତ୍ତିକ ପର୍ବ, ପାରମ୍ପରିକ ପର୍ବ, ଗଣପର୍ବ, କୁଆଁରୀମାନଙ୍କର ପର୍ବ ରଜ ପର୍ବ। ଆସିଛି ରଜ।

ବରଷକେ ଥରେ ପୁଣି ଆସିଛି ରଜ ପର୍ବ। ଘରେ ଘରେ ମହକୁଛି ପୋଡ଼ପିଠା, ସ୍ୱାଦିଷ୍ଟ ରଜ ପାନ ଖିଲ ଖାଇ ଓଠ ରଙ୍ଗେଇ ଦେଉଛନ୍ତି କୁଆଁରୀ ଝିଅମାନେ। ସାଙ୍ଗସାଥି ମିଳି ଭିନ୍ନ ଭିନ୍ନ ଖେଳ ଖେଳିବା ସହିତ ରଜ ଦୋଳି ଗୀତ ଗାଉଛନ୍ତି ଏବଂ ପ୍ରତିଯୋଗିତା ଆଉ ଭିନ୍ନ ଭିନ୍ନ ଆସର ବି ଚାଲିଛି ସବୁଠି, ସହରରେ ଗାଁରେ, ଅନ୍ଲାଇନ୍ରେ, ମୋବାଇଲ ଭ୍ୟାନ୍ର ପୋଡ଼ପିଠା ପାନର ଆସର ଭିତରେ। ଏହି ପର୍ବରେ ଧରିତ୍ରୀ ମାତା ରଜସ୍ୱଳ ହୋଇଥିବାରୁ ଭୂମିକୁ କଷ୍ଟ ଦିଆଯାଏ ନାହିଁ, ମାଟି ମା'କୁ କଷ୍ଟ ହେବ ବୋଲି ମାଟି ମା' ଉପରେ କୁଆଁରୀମାନେ ଖାଲି ପାଦରେ ଚାଲନ୍ତିନି, ପାଦରେ କଦଳୀ ପାଟୁକା ପିନ୍ଧି ଚାଲନ୍ତି। ନୂତନ ବସ୍ତ୍ର ଧାରଣ କରି କପାଳରେ ଚନ୍ଦନ ଟିପା ଲଗାଇ ପାଦରେ ଅଳତା ଏବଂ ପାଉଁଜି ପିନ୍ଧି ଅତି ଅପୂର୍ବ ଦିଶନ୍ତି ଏହି ସମୟରେ କୁମାରୀମାନେ ଏହି ରଜ ପର୍ବରେ।

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
4: ଆରେ ବାଃ, ହସିଲା।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: କୃଷିଭିତ୍ତିକ ପର୍ବ ରଜ ପର୍ବ ହୋଇଥିବାରୁ କୃଷିଜୀବୀ ଭାଇ ଭଉଣୀମାନେ ଏହି ସମୟରେ କ୍ଷେତକୁ ବିଶ୍ରାମ ଦେଇଥାନ୍ତି। ରଜ ସଂକ୍ରାନ୍ତି ଦିନଠୁ ମିଥୁନ ମାସର ଆରମ୍ଭ ହୁଏ, ଏହାପରେ ବର୍ଷା ଋତୁର ଆଗମନ ହୁଏ। ଏହି ଦିନ ବର୍ଷାର ଛୁଆଁରେ ପୃଥିବୀ ଶସ୍ୟ ଉତ୍ପାଦନକ୍ଷମ ହୋଇଥାଏ। ଚାଷୀମାନେ ବସୁମତୀ ତଥା ହଳ ଲଙ୍ଗଳ ପୂଜା କରିଥାନ୍ତି। ଆଷାଢ଼ର ପହିଲି ବର୍ଷାର ଆଗମନରେ ମେଘ ଆଉ ମାଟିର ମିଳନ ହୋଇଥାଏ ରଜ ସଂକ୍ରାନ୍ତିରେ।

ମାତୃଜାତି ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ଏବଂ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ଏହି ରଜ ପର୍ବ। ଜଣେ ନାରୀ ଭାବେ ଆଗାମୀ ଦିନରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ ସେହି କଥା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। ରଜ ପର୍ବ ପାଳନ ଅବସରରେ କୁମାରୀମାନେ ରଜ ପର୍ବର ମଉଜ ଭିତରେ ଜଣେ ନାରୀର ଚଳଣୀ ଆଚାର ସଂହିତାକୁ ବିଧି ଭାବେ ପାଳିଥାନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ ଏହି ଆଚାର ସଂହିତା ତାକୁ ସହାୟ ହୋଇଥାଏ। ଏହି ସମୟରେ ଘରେ ମଧ୍ୟ ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି। ଧରଣୀ ମାତା ଶସ୍ୟ ଶ୍ୟାମଳପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନି ଦିନ ବିଶ୍ରାମ ମିଳିଥାଏ ତାଙ୍କୁ। ଠିକ୍ ସେମିତି ଝିଅ ବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜ ପର୍ବର କଳ୍ପନା କରାଯାଇଛି। ରଜ ପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମା'ର କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲେଇ ପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସୁନ୍ଦର ଅନୁଭୂତି ସମ୍ପନ୍ନ କରାଇ ସଂସାର ପାଳନର ନିୟମ ଶିଖିବେ। ଏହା ହିଁ ଏହି ପର୍ବର ମହତ୍ତ୍ୱ। ବନସ୍ତି ଡାକିଲା ଗଜ ବରଷକେ ଥରେ ଆସିଛି ରଜଲ ଘିନି ନୂଆ ସଜବାଜ। ଏହି ସୁନ୍ଦର ଗୀତ ହିଁ ସୂଚାଇ ଦିଏ ଆମ ପରମ୍ପରାକୁ ଆମେ କେତେ ମନେ ପକାଉଛେ, କେତେ ପାଳୁଛେ, କେତେ ମାନୁଛେ। ଆଜିକାଲି ହୁଏତ ଗାଁରେ ବି ଆଧୁନିକତା ନାଁରେ ଭୁଲି ଯାଉଛନ୍ତି ଏହି ପର୍ବର ମହତ୍ତ୍ୱକୁ। ସହରରେ କିନ୍ତୁ ପୋଡ଼ପିଠା ପ୍ରତିଯୋଗିତା, ଅନ୍ଲାଇନ୍ରେ ପୋଡ଼ପିଠା ପ୍ରସ୍ତୁତିର ରେସିପି ଅନେକ ଦିନ ଆଗରୁ ଦେଖି ମନେ ପଡ଼ିଯାଏ ରଜ ପର୍ବର କଥା। ଆଉ ଏହି ସୁନ୍ଦର ପର୍ବ ଏମିତି ଆସୁଥାଉ, ଅତି ସୁନ୍ଦର ଅନୁଭୂତି ସମ୍ପନ୍ନ ଏହି ରଜ ପର୍ବ, ଓଡ଼ିଶାର ସୁନ୍ଦର ଗଣପର୍ବ ରଜ ପର୍ବ। ସବୁବେଳେ ଆମେ ପାଳନ କରୁ ଖୁସିରେ, ହରସରେ, ଉଲ୍ଲାସରେ, ପରିବାର ଆଉ ସମାଜ ଭିତରେ। ଏହି କାମନା ଆଜିର ଗୀତଗୀତିକାରେ।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଗୀତିନାଟ୍ୟ ନପାହୁରାତି ନମରୁ ପତି। ରଚନା ଗୋପାଳ ଛୋଟରାଏ, ପ୍ରଯୋଜନା ମନୋରଞ୍ଜନ ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଗୀତିନାଟ୍ୟ ନପାହୁରାତି ନମରୁ ପତି।

0: ଏଣେ ପୂର୍ବ ଦିଗକୁ ଚାହ ବନ୍ଧୁ, ରାତି ପାହିଲାଣି, ନିଜ ବାସରେ ରାହା ମିଳିବ ନାହିଁ ଯେ, ଉଠ ଆସ।
1: ଚାଲ।

0: ସୂର୍ଯ୍ୟୋଦୟ ହେଲାଣି କେତେବେଳୁ? ଏ ଯାଏ ସୂର୍ଯ୍ୟଙ୍କୁ ନମସ୍କାର କରିନା, କଣ ଶୁଭୁ ନାହିଁ ମୋ କଥା?
1: ଲକ୍ଷ ହୀରା, କିଏ ସେ ନିର୍ବୋଧ ଯିଏ ମାତ୍ର ଏକ ଲକ୍ଷ ହୀରାରେ ତମ ମୂଲ୍ୟ ନିରୂପଣ କରିଛି?
0: କଣ କହୁଛି ପରା ମୁଁ, ଯେତେ ଔଷଧ ମୌଷଧି କଲେ ବି ତମର ଘାସ ସବୁ ଭଲ ହେଲା ନାହିଁ। ସେଦିନ ଶମ୍ଭୁ ଗୋସେଇ କହିଗଲେ ସକାଳୁ ଉଠି ସୂର୍ଯ୍ୟଙ୍କୁ ନମସ୍କାର କଲେ।
2: ସେ କଥା ମୁଁ ଜାଣେ, ତୁ ଯାଉଛୁ,
0: ତମେ ଆସ, ମୁଁ ହାତ ଧୋଇବ।
2: ଯା, ମତେ ବିରକ୍ତ କରନି।
0: ସଖୀ ବେଳରେ ଲକ୍ଷ ହୀରା ପ୍ରତିଦିନ ଏଇ ବାଟରେ ନଈ ହାଟକୁ ଯାଏ, ଆଜି ବି

0: ଯାଉଛି, ଆଉ ତମେ ତା ବାଟ ଚାହିଁ ଏଇଠି ଠିଆ ହୋଇ ରହିଛ। ଆଖିରେ ତମର ପଲକ ପଡୁନି, କିନ୍ତୁ କାହିଁକି?
1: ତୁ ମୋର ସ୍ତ୍ରୀ, ମୋର କିଙ୍କରୀ ଦାସୀ, ମତେ ପ୍ରଶ୍ନ ପଚାରିବାର ଅଧିକାର ତୋର ନାହିଁ।
0: ସ୍ୱର୍ଗର ଅପ୍ସରାଠୁ ବଳି ସୁନ୍ଦରୀ ହେଲେ ବି ଲକ୍ଷ୍ୟ ହେଲା ଗୋଟାଏ ବାର ନାରୀ, ବେଶ୍ୟା ତାର ମୁହଁ ଚାହିଁବା ପାପ।
1: ସାଇ ପଡ଼ିଶା ପାଞ୍ଚ ଜଣ ତତେ ଭାରି ସୁନ୍ଦରୀ ଆଉ ସତୀ କୁହନ୍ତି ବୋଲି ତୋର ଗର୍ବ ଖୁବ୍ ବଢି ଯାଇଛି ନା?
0: ହେଲେ ସାଇ ପଡ଼ିଶା ଯାଏ କଥା ଯାଉଛି କାହିଁକି? ମୁଁ ସୁନ୍ଦରୀ କି ଅସୁନ୍ଦରୀ, ସତୀ କି ଅସତୀ,

0: ତେବେ ତମ ମନର କଥା?
1: ହଁ, ମୁଁ ଜାଣେ ମୁଁ ଲକ୍ଷ୍ୟ ହୀରାର ଯୋଗ୍ୟ ନୁହେଁ, ମୁଁ ତାକୁ ପାଇପାରିବି ନାହିଁ। ସେଇଥିପାଇଁ ମୁଁ କଣ କରିଛି? ଏମିତି ନ ଖାଇ ନ ପିଇ ସୁଖି ସୁଖି ମରିବି।
0: ନା
1: ନା,
0: ଲକ୍ଷ୍ୟ ହୀରାକୁ ତମେ ପାଇବ।
1: ଏ ତୁ କଣ କହୁଛୁ ଅନୁସୂୟା?
0: ଠିକ କହୁଛି, ନାରୀର ସେବା ଆଉ ତ୍ୟାଗ ନିକଟରେ ଏ ସଂସାରରେ କିଛି ଅସମ୍ଭବ ନୁହେଁ। ତମେ ଲକ୍ଷ୍ୟ ହୀରାକୁ ପାଇବ, ଆଉ ମୁଁ ପାଇବି ମୋ ସ୍ୱାମୀଙ୍କର ଜୀବନ।

0: କାନ୍ତି, ଆଜି କଣ ସିଏ ପୁଣି ଆସିଛି?
1: ହଁ ଦେବୀ, ଆଜି ବି ରାତି ନ ପଣୁ ଆସି ଦାଣ୍ଡ ଦ୍ଵାର ବାରିଦ୍ଵାର ସବୁ ଖରକି ଗଲାଣି।
0: ଚାଲୁ ଦେଖେ,
1: ଆସ।
0: ଆହା, ଏଡ଼େ ସୁନ୍ଦରୀ ସ୍ତ୍ରୀ ତ ମୁଁ କେବେ କୋଉଠି ଦେଖିନଥିଲି। ଏ ସୁନ୍ଦର ରୂପ, ଏ ସୁକୁମାର ତନୁଲତା, ପୁଣି ଉଚ୍ଚକୂଳର ବୋହୁ ଭଳି ଜଣାଯାଉଛି, ଅଥଚ ହାତରେ ଝାଡୁ ଧରି ମୋ ଦ୍ଵାର ଖରକୁଛି କାହିଁକି? କିଏ ତୁମେ ଭଉଣୀ, କୁହ ତମେ କିଏ, କାହିଁକି ଆସି ମୋର ଏ ସେବା କରୁଛ?
2: ତମର ଏଇ ସୁନ୍ଦର ରୂପକୁ ଏତେ ପାଖରେ କେବେ ଦେଖିନଥିଲି। ଆଗେ ଥରେ ଆଖି ପୁରେଇ ଦେଖିସାରେ।
0: ମୁଁ ସୁନ୍ଦରୀ ସତ, ହେଲେ ଆକାଶରେ ଚାନ୍ଦ ଉଇଲେ କୁଆ ତାରାର ତେଜ ବି ମଉଳି ଯାଏ।
2: ମାତ୍ର ଚାନ୍ଦର ଦୁର୍ଭାଗ୍ୟ, ତା ଜୀବନରେ ଆସେ ଅମାବାସ୍ୟା, ଠିକ ଯେମିତି ମୋ ଜୀବନ ଆକାଶରେ ଆଜି ଅମାବାସ୍ୟାର ଅନ୍ଧାର ଗୋଟିଏ ଆସିଛି।
0: କିଏ ତୁମେ, କଣ ହେଇଛି ତମର?
2: ତମେ ନଦୀକୁ ଗାଧେଇ ଯିବା ବାଟରେ ଭଗବତୀ ମନ୍ଦିର ପଛ ଭଙ୍ଗା କୁଡିଆରେ ଦୁଆର ମୁହଁ ଧରି ଯୋଉ ଭିକାରୀ ବ୍ରାହ୍ମଣ ଜଣଙ୍କ ତମ ବାଟେ ଯାଇ ଠିଆ ହୋଇଥାଏ।
0: ବୁଝିଲି, ପ୍ରତିଦିନ ଏକଲରେ ସେ ମତେ ଚାହିଁ ରହିଥାଏ।
1: ଇହି କି ବିକଳାଙ୍ଗ ଅସନା ରୂପ ସେଇଟାର?
2: ସେଇ ମୋର ସ୍ୱାମୀ, ମୋ ନାଁ ଅନୁସୂୟା।
0: ତୁମେ ତା ସ୍ତ୍ରୀ? କାହିଁ, ତମକୁ ତ ମୁଁ କେବେ ଦେଖିନି ସେଠି।
2: ଦେଖିବ କେମିତି, ମୁଁ ଉଚ୍ଚକୂଳର ବୋହୁ, ତମ ମୁହଁ ଚାହିଁବା ତମର ଉଚିତ ନୁହେଁ।
1: ଏ କଣ ଏମିତି ବଡି ବଡି କଥା କହୁଛୁ, ଚାଲି ଯା ଏଠୁ।
2: ମତେ ଭଉଣୀ ବୋଲି ଡାକିଛି ଅଲକ୍ଷ୍ୟ ହୀରା, ଶୁଣିବ ନାହିଁ ମୋ କଥା?
0: ଶୁଣିବି। କୁହ ସ୍ୱାମୀ, ତମର କାହିଁକି ପ୍ରତିଦିନ ଏମିତି ଏକଲୟରେ ମତେ ଚାହିଁ ରହନ୍ତି? ଦରିଦ୍ର ବୋଲି ମୋ ଠାରୁ କଣ କିଛି ଭିକ୍ଷା ଚାହାନ୍ତି?
2: ନା।
0: ତେବେ କଣ ସେ ଚାହାନ୍ତି?
3: ଓ ଘଟ।

0: ମନା କରିଛନ୍ତି, ତମକୁ ନ ପାଇଲେ ନ ଖାଇ ନ ପିଇ ସୁଖୀ ସୁଖୀ ମରିବେ। ସେଇଥିପାଇଁ ହାତରେ ଝାଡୁ ଧରି ହୀନ ଚାଣ୍ଡାଳୁଣୀ ପରି ମୁଁ ତମର ସେବା କରୁଛି। ମତେ ତମେ ଦୟା କର।
1: ତମେ ଭୁଲ କରୁଛ ଅନୁସୟା, ତମେ ଭୁଲି ଯାଉଛ ତମ ଅବସ୍ଥା ଆଉ ମୋ ଅବସ୍ଥାର କଥା।
2: ରହ

0: ଚିଲି ସାକ୍ଷୀ ତାରା ଶଶି
1: ସାତ ସମୁଦ୍ର ସେ ପଟୁ ସାତ ସମୁଦ୍ର ସେ ପଟୁ ଏହିରା ମୁଁ ଏହିରା ଆଣିଛି
0: ସାତ ତାଳ ପଙ୍ଗେ ପଶି ସାତ

0: ଲକ୍ଷ ହୀରାକୁ ପାଇବା ପାଇଁ ଯଦି ମରଣ ପଣ କରିପାରିଲ, ତେବେ ସାଦା ଜଳ କି ସୁବାସିତ ଜଳ କୋଉଥିରେ ତମ ତୃଷା ମେଣ୍ଟିବ ସେ ବିଚାର କରିପାର ନ?
1: ସେ ବିଚାର ମୁଁ କଲି ଦେବୀ ଲକ୍ଷ ହୀରା, ଏଇ ମାଟି ପାତ୍ରର ନିର୍ମଳ ସାଦା ଜଳ ମୁଁ ପିଉଛି।
0: ମଧୁର ସୁବାସିତ ଜଳ ଥାଉ ଥାଉ ନଦୀ ଜଳ ପିଇଲ?
1: ହଁ।
0: କାହିଁକି

0: ସୁବାସିତ ମଧୁର ଜଳରେ ଶୋଷ ମେଣ୍ଟେନି ବରଂ ବଢେ, ସେଥିପାଇଁ ଏ ନଦୀ ଜଳ ମୁଁ ପିଇଲି, ଏଥିରେ ମୁଁ ତୃପ୍ତ।
1: ଏତିକି ମୁଁ ତମଠୁ ଶୁଣିବାକୁ ଚାହୁଁଥିଲି।
2: ଅନୁସୂୟା, ମତେ ଡାକିଲ?
1: ହଁ, ଆସ, ଏଠିକି ଆସ, ତମର ଜୟ ହେଇଛି।
2: ଜୟ ହେଇଛି?
1: ହଁ, ତମ ସ୍ୱାମୀଙ୍କ ବିଚାର ହିଁ ତମର ଜୟ ହେଇଛି, ଆଉ ତାଙ୍କର ହେଇଛି ପରାଜୟ।
0: ମୋ ବିଚାରରେ?
1: ମୁଁ ଆଉ ଅନୁସୂୟା, ମୋର ଏ ବେଶଭୂଷା ଆୟ ଅଳଙ୍କାର ଭିତରେ ମୁଁ ହଉଛି ସୁନାପାତ୍ରର ସୁବାସିତ ଜଳ, ଆଉ ଏ ସାଦା ବେରଣ ଖଣ୍ଡକ ପିନ୍ଧି ତମର ସତୀ ଅନୁସୂୟା ହଉଛି ପବିତ୍ର ଗୋକନ୍ୟା ନଦୀର ଜଳ। ତମେ ବର୍ତ୍ତମାନ ଏଇ ନଦୀ ଜଳ ପିଇଲ, କୁହ ତାହେଲେ ତମ ଜୀବନକୁ ଧନ୍ୟ କରିବ କିଏ, ମୁଁ ନା ଏ ସତୀ ସାଧୁ ଅନୁସୂୟା?
0: ମତେ କ୍ଷମା କର ଦେବୀ, ମୁଁ ପାପୀ, ଅଧମ, ମୋର ଭ୍ରମ ମୁଁ ବୁଝିପାରିଛି, ମତେ କ୍ଷମା କର।
1: ଅନୁସୂୟା, ଯାଅ ଭଉଣୀ, ସ୍ୱାମୀଙ୍କୁ ନେଇ ଏଥର ଘରକୁ ଫେରିଯାଅ। ଆରେ, ଏ କ'ଣ ତମ ଆଖିରେ ଲୁହ?
2: ଜନ୍ମ ଜନ୍ମ ପାଇଁ ମୁଁ ତୁମ ନିକଟରେ ଋଣୀ ରହିଗଲି ଭଉଣୀ, ସଂସାର ଆଖିରେ ତମେ ଯାହା ହୁଅ ନା କାହିଁକି ମୋ ଆଖିରେ ତମେ ଦେବି।
1: ଆରେ ଆରେ, ଏ କ'ଣ କରୁଛ ଅନୁସୂୟା, ମୋର ପାଦ ଧୋଇ ତମେ ନଉଛ? ସାମାନ୍ୟ ଗୋଟାଏ ବାର ନାରୀ ମୁଁ ବା

0: ଭଉଣୀ, ସ୍ୱାମୀଙ୍କୁ ସାଥିରେ ନେଇଯାଅ। ମୁଁ ଠାକୁରଙ୍କୁ ଜଣାଉଛି, ସ୍ୱାମୀ ତୁମର ରୋଗମୁକ୍ତ ହୁଅନ୍ତୁ। ସ୍ୱାମୀ ସନ୍ତାନ ନେଇ ସୁଖରେ ଘର ସଂସାର କର। କିନ୍ତୁ ଏ ଅନ୍ଧାରରେ ମୁହଁକୁ ମୁହଁ ଦିଶୁନି, ତମେ ଯିବ କେମିତି?
1: କହିଛ ପରା, ମୋର ଜୟ ହୋଇଛି। ଏ ଅନ୍ଧାର ଆମକୁ ବାଧା ଦେଇପାରିବନି, ଯାଉଛୁ ଆମେ।

0: କରନ୍ତୁ ମୁନି ଶ୍ରେଷ୍ଠ, ଦୟା କରନ୍ତୁ ଏ ଅଭିଶାପ ଫେରେଇ ନିଅନ୍ତୁ।
1: ମୋ ପାଇଁ ଆପଣଙ୍କ ନିକଟରେ ଅଳି କରୁନି ମହାମୁନି, ଅନଶ୍ୱର ଅବସ୍ଥା ଦେଖନ୍ତୁ, ତା ପ୍ରତି ଦୟା କରନ୍ତୁ।
2: ବ୍ରହ୍ମ ଶକ୍ତି ଜାଣୁ ନାହିଁ ତୁ ଅଜ୍ଞାନ ମୂଢ, ବ୍ରହ୍ମ ଶକ୍ତି ଜାଣୁ ନାହିଁ ତୁ ଅଜ୍ଞାନ ମୂଢ, ଇନ୍ଦ୍ର ଶକ୍ତି ଠାରୁ ବ୍ରହ୍ମ।

0: ଏବେ ତମେ ଦୁଇଟା ମୋ ସମ୍ମୁଖରୁ ଚାଲିଯାଅ ଚାଲିଯାଅ।
1: ଏଇ ରାତି ପାହିଲେ ମୁଁ ମୋ ସ୍ୱାମୀଙ୍କୁ ହରାଇବି, ମୁଣ୍ଡ ଉପରେ ଅଭିଶାପର ବୋଝ ନେଇ ମୁଁ ଏଠୁ ଯାଇପାରିବିନି। ମହାମୁନି ମତେ ଦୟା କରନ୍ତୁ, ଦୟା କରନ୍ତୁ।

0: ଅପରାଧ ମୁଁ କରିଛି ପ୍ରଭୁ, ମୋ ଜୀବନ ନେଇ ମୋ ସ୍ୱାମୀଙ୍କର ଜୀବନ ରକ୍ଷା କରନ୍ତୁ। ପତିବ୍ରତା ସତୀ ନାରୀ ମୁଁ, ବୈଧବ୍ୟ ଯୋଗରୁ ମୋତେ ମୁକ୍ତ କରନ୍ତୁ, ରକ୍ଷା କରନ୍ତୁ।
1: ନା ନା ନା, ମୁଁ କିଛି ଶୁଣିବିନି, କାହାରିକୁ ତ ଶୁଣିବିନି।
2: ଦେବଲୋକ ଠାରୁ ନାଗ ଲୋକ ଯାଏ ସର୍ବେ ହୋଇ ମୋତେ ଯୋଡ ହସ୍ତ, ସର୍ବେ ହୋଇ ମୋତେ ଯୋଡ ହସ୍ତ, ଜାନୁ ପାତି ମୋର ପାଦ ତଳେ ବସି କରି ସର୍ବେ ଯେବେ ମଥାନତ, କରି ସର୍ବେ ଯେବେ ମଥାନତ, କଲେ ମୋତେ ଅଳି ଯିବି ନାହିଁ ଭଳି, ତଳି ଯିବ ନାହିଁ ମୋର କଥା, ତଳି ଯିବ ନାହିଁ ମୋର କଥା, ଆଗ୍ନି କରୁ ଶ୍ରୀ ମୁଁ ବୁଝେ ନାହିଁ କିଏ ସତୀ ଆଉ କିଏ ପତିବ୍ରତା, କିଏ ସତୀ କିଏ ପତିବ୍ରତା।
0: ତାହେଲେ ଶୁଣନ୍ତୁ ମୁନିବର, ନିର୍ଦ୍ଦୋଷ ମୁଁ, ମୁଁ ଏ ଅନ୍ୟାୟ ସହି ପାରିବି ନାହିଁ।
1: ସହି ପାରିବୁନି?
0: ନା।
1: ତୁ ଶୋଇବା ପୂର୍ବରୁ ଏ ରାତି ପାହିଥିବ?
0: ନା, ଏ ରାତି ପାହିବ ନାହିଁ। ମୁଁ ଯଦି କାହା ମନ ବାକ୍ୟରେ ସତୀ ହୋଇଥାଏ, ମୋର ପତିବ୍ରତା ଧର୍ମ ଯଦି ମୁଁ ପାଳନ କରିଥାଏ, ତେବେ ମୁଁ କହୁଛି ଏ ରାତି ପାହିବ ନାହିଁ।
1: ଗର୍ବ ଅହଙ୍କାର,
0: ହଁ, ମୁନି ବାକ୍ୟ ଯଦି ଅନ୍ୟଥା ନ ହୁଏ, ତେବେ ସତୀ ବାକ୍ୟ ମଧ୍ୟ ଅନ୍ୟଥା ହେବ ନାହିଁ।

0: ଏଇଟା କୁହନ୍ତୁ ପରମେଶ୍ୱର,
1: ଏ ସୃଷ୍ଟି କଣ ଧ୍ୱଂସ ହେଇଯିବ?
2: ଆପଣ ତ ସୃଷ୍ଟିକର୍ତ୍ତା ବ୍ରହ୍ମା, ଏ ପ୍ରଶ୍ନ ଆପଣ ମତେ ପଚାରୁଛନ୍ତି କାହିଁକି?
1: ମୁଁ ସୃଷ୍ଟିକର୍ତ୍ତା ସତ, ଆପଣ ପାଳନକର୍ତ୍ତା ବିଷ୍ଣୁ, ଏ ସୃଷ୍ଟି ରକ୍ଷା ଦାୟିତ୍ୱ ଆପଣଙ୍କର। ସାତ ଦିନ ସାତ ରାତି ହେଇଗଲା, ମର୍ତ୍ତିରେ ସୂର୍ଯ୍ୟୋଦୟ ହେଇନାହିଁ।
2: ମୁଁ ନିରୁପାୟ ପିତାମହ, ସତୀ ଅନୁସୟାଙ୍କ ବାକ୍ୟ କେବେ ଅନ୍ୟଥା ହେବ ନାହିଁ। ସତୀ ତାଙ୍କ ବାକ୍ୟ ଫେରାଇ ନ ନେଲେ ଏ ମହାରାତ୍ରିର ଅବସାନ ସମ୍ଭବ ନୁହେଁ।
1: କିନ୍ତୁ ସତୀ ତାଙ୍କ ବାକ୍ୟ ଫେରାଇ ନେଲେ ତାଙ୍କ ସ୍ୱାମୀଙ୍କ ଜୀବନ ରକ୍ଷା।
2: ସେଇଥିପାଇଁ ତ କହୁଛି ମୁଁ ନିରୁପାୟ।
1: ଆପଣ ଆଉ ଛଳନା କରନ୍ତୁ ନାହିଁ ଗୋଲକ ବିହାରୀ, କୁହନ୍ତୁ ଉପାୟ କଣ?
2: ଏକମାତ୍ର ଉପାୟ, ସତୀ ଯଦି ସ୍ୱଦେହରେ ସ୍ୱର୍ଗକୁ ଆସିପାରିବେ।
1: କିନ୍ତୁ ଅନୁସୟା ଯେ ମାନବୀ।
2: ସେ ଉପାୟ ଆପଣ କରିବେ, ଆପଣ ବିଧାତା ପୁରୁଷ, ଆପଣ ବର ଦେଲେ ସତୀ ସ୍ୱଦେହରେ ସ୍ୱର୍ଗକୁ ଆସିପାରିବେ।
1: ଧନ୍ୟ ଧନ୍ୟ ଆପଣ ଛଳନାମୟ। ବେଶ, ମୁଁ ଏଇ ମୁହୂର୍ତ୍ତରେ ବର ପ୍ରଦାନ କରୁଛି, ଅନୁସୟା ସ୍ୱଦେହରେ ସ୍ୱର୍ଗକୁ ଆଗମନ କରନ୍ତୁ।

0: ସମସ୍ତ ସ୍ୱର୍ଗପୁରୀ ତ ବୁଲି ଦେଖିଲ, ଏବେ କୁହ ସତୀ ଅନୁସୂୟା, ମର୍ତ୍ତ୍ୟପୁରୀକୁ କି ସମ୍ବାଦ ନେଇ ଫେରିଯିବ? କଣ ଏଠି ଦେଖିଲ?
1: ନନ୍ଦନକାନନରୁ ନରକପୁରୀ, ସବୁଠି ମୋ ଆଖି ଆଗରେ ଭାସି ଉଠିଲା ସେଇ ଗୋଟିଏ ଚିତ୍ର।
0: କଣ ସେ ଚିତ୍ର?
1: ପ୍ରଭୁ ଗୋଲକ ବିହାରୀ ଭଗବାନ ଶ୍ରୀ ବିଷ୍ଣୁ, ସବୁଠି ସେ ବିଦ୍ୟମାନ।
0: ମୁଁ କିନ୍ତୁ ତମ ମୁହଁରୁ ମୋର ସ୍ତୁତି ଗାନରେ କେବଳ ସନ୍ତୁଷ୍ଟ ହେଇପାରିବି ନାହିଁ ଅନୁସୂୟା, ତମ ପାଖରେ ମୋର ଗୋଟିଏ ନିବେଦନ ଅଛି।
1: ନିବେଦନ?
0: ମର୍ତ୍ତ୍ୟ ଆକାଶରେ କଣ ସୂର୍ଯ୍ୟ ଉଇବେ ନାହିଁ? ମର୍ତ୍ତ୍ୟରେ କାଳରାତ୍ରି କଣ ପାହିବ ନାହିଁ?
1: ଏ ପ୍ରଶ୍ନର ଉତ୍ତର ମୁଁ ଦେବି।
0: ହଁ, ତମେ।

0: ମୋ ସ୍ୱାମୀଙ୍କର ମଙ୍ଗଳ ପାଇଁ ମୁଁ ମୋ ନିଜ ସ୍ୱାର୍ଥ ଜଳାଞ୍ଜଳି ଦେଇଥିଲି। ବର୍ତ୍ତମାନ ଜଗତର ମଙ୍ଗଳ ପାଇଁ ମୁଁ ମୋ ସାଂସାରିକ ସ୍ୱାର୍ଥ ତ୍ୟାଗ କରୁଛି। ଏ ମର୍ତ୍ତର ଏ ରାତି ଏବେ ପାହୁ।
1: ତମ ପରୀକ୍ଷା ଶେଷିଛି ଦେବୀ, ତମେ ସ୍ୱଦେହରେ ସ୍ୱର୍ଗ ଦର୍ଶନ କରିଛ। ତମର ଏହି ପୁଣ୍ୟ ବଳରେ ସ୍ୱାମୀ ତମର ରୋଗମୁକ୍ତ ହୋଇ ଦୀର୍ଘ ଜୀବନ ଭୋଗ କରିବେ, ଆଉ ତମର ଏହି ଅଲୌକିକ କାହାଣୀ ଯୁଗ ଯୁଗ ଧରି ଲୋକମୁଖରେ ପ୍ରଚଳିତ ରହିବ। ନ ପାହୁ ରାତି ନମରୁ ପତି, ଏକ ରାତି ହଉ ଶପଥ ରାତି।

0: ବିଷ୍ଣୁ ରାଖାଲ ଚନ୍ଦ୍ର ମହାନ୍ତି, ଧନପତି ଅକ୍ଷୟ ମହାନ୍ତି, ବିଦ୍ୟାପତି ରାଖାଲ ଚନ୍ଦ୍ର ମହାନ୍ତି, ଅନସୁୟା ଗୀତା ପଟ୍ଟନାୟକ, କାନ୍ତି ବାଗ୍ମୀ ମିଶ୍ର ଏବଂ ଲକ୍ଷ୍ୟ ହୀରା ରଶ୍ମି ଦାସ। ଯନ୍ତ୍ରାଂଶରେ ଥିଲେ ଦୟାନିଧି ତ୍ରିପାଠୀ, ସୁନାକର ସାହୁ, ହରମୋହନ ଖୁଣ୍ଟିଆ, ନବଘନ ମିଶ୍ର ଏବଂ ଅଭିମନ୍ୟୁ ନାୟକ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ପରିଚାଳନାରେ ସହଯୋଗ କରିଥିଲେ ଗିରିଶ ଚନ୍ଦ୍ର ନାୟକ ଏବଂ ଭଗବାନ ମହାନ୍ତି।
1: जीएसटी काउंसिल ने कमर्शियल बिजनेस में टैक्स को और भी सरल बना दिया है। बसों, ट्रकों और एम्बुलेंसों पर अब एक समान 18% टैक्स कर दिया गया है, जो पहले 28% था। एचएस कोड क्लासिफिकेशन की परवाह किए बिना ऑटो पार्ट्स पर अब एक ही 18% टैक्स कर दिया गया है। इस कदम से मैन्युफैक्चरर्स और पार्ट्स सप्लायर्स की उलझन कम होने तथा सप्लाई चेन आसान होने की संभावना है। दिलचस्प बात यह है कि इलेक्ट्रिक वाहनों के क्षेत्र में कोई बदलाव नहीं आया है। सभी इलेक्ट्रिक व्हीकल, इलेक्ट्रिक टू व्हीलर और इलेक्ट्रिक थ्री व्हीलर 5% की रियायती जीएसटी दर का लाभ उठाते रहेंगे, जिससे वे सबसे कम टैक्स वाले व्हीकल ऑप्शन बने रहेंगे।
0: श्रोता बंधु ने कार्यक्रम सुनी आकाशवाणी कटक केन्द्र। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ଆମ ରାଜ୍ୟର କେତୋଟି କାର୍ଯ୍ୟକ୍ରମର ସୂଚନା। ଅଭୁଲାଗିତ ପ୍ରଚାର କରିବୁ ଦିନ 11:10ରେ। କଣ୍ଠଶିଳ୍ପୀ ଅକ୍ଷୟ କୁମାର ମହାନ୍ତି, ତୃପ୍ତି ଦାସ ଏବଂ ସୋହିନୀ ମିଶ୍ର। ଦିନ 11:30ରେ ସଙ୍ଗୀତ ରୂପକ ବରଷକ ପରେ ଆସିଛି ରଜ, ରଚନା ଜଗନ୍ନାଥ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ଉପସ୍ଥାପନା ଏବଂ ପ୍ରଯୋଜନା ଲଳିତ କାନୁନଗୋ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:00ରେ। ମୃଦଙ୍ଗବାଦନ ଦିନ 1:10ରେ ପରିବେଷଣ କରିଛନ୍ତି ଧନୁର୍ଦ୍ଧର ରେଡ୍ଡି। ନାରିମଳ ପ୍ରଚାର କରିବୁ ଦିନ 1:20ରେ। ଏଥିରେ ଶୁଣିବେ ସଙ୍ଗୀତ ରୂପକ ଆସିଛି ରଜ, ହୋଇବା ସଜ, ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର। ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 2:45ରେ, ସନ୍ଧ୍ୟା 5:00ରେ ଏବଂ ରାତି 7:02ରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00ରେ। ଚିରହରିତ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ ଅପରାହ୍ନ 4:00ରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଯୁବବାଣୀ ସନ୍ଧ୍ୟା 5:30ରେ। ଏଥିରେ ଅନ୍ୱେଷାରେ ଶୁଣିବେ ଆଲୋଚନା, ପ୍ରଦୂଷଣ ରୋକିବ ଇ ଯାନବାହନ, ଆଲୋଚନା କରିବେ ବିନ୍ଦୁ ବଳୟ ଦାସ। ପରେ ପରେ କ୍ରୀଡ଼ା ପରିକ୍ରମା ଏବଂ ବିଜ୍ଞାନ ବିଚିତ୍ରା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ ସନ୍ଧ୍ୟା 6:10ରେ। ଯୁବଶକ୍ତି ସନ୍ଧ୍ୟା 6:30ରେ। ଏଥିରେ ବିଷୟ ରହିଛି ଯୁବ ଉତ୍ଥାନରେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ, ଆଲୋଚକ ଜାନକିଶ ବଡ଼ପଣ୍ଡା। ଜିଲ୍ଲା ହାଲଚାଲରେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25ରେ। କୃଷି ସଂସାର ରାତି 7:30ରେ। ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ ଚିତ୍ତରଞ୍ଜନ ମଲ୍ଲିକଙ୍କ ସହ ସାକ୍ଷାତକାର। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02ରେ। ଓଡ଼ିଶୀ ଗୀତ ରାତି 8:30ରେ। କଣ୍ଠଶିଳ୍ପୀ ନିଭା ଦେବୀ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ପଣ୍ଡିତ କୁମାର ଗନ୍ଧର୍ବଙ୍କ ଶାସ୍ତ୍ରୀୟ ଗାୟନ ଶୁଣିବେ ରାତି 10:35ରେ। ଶ୍ରୋତା ବନ୍ଧୁମାନଙ୍କୁ ଏଠି ପୁଣି ଥରେ କହି ରଖୁଛୁ, ନାରୀମହଲ ପ୍ରଚାର କରିବୁ।

0: 9:20 ଏଥିରେ ଶୁଣିବେ ସଙ୍ଗୀତ ରୂପକ ଆସିଛି ରଜ ହୋଇବା ସଜ ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର ଚିରହରିତ କାର୍ଯ୍ୟକ୍ରମରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4:00 ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:00 ଯୁବବାଣୀ ଶୁଣିବେ ସନ୍ଧ୍ୟା 5:30 ଅନ୍ୱେଷାରେ ଶୁଣିବେ ଆଲୋଚନା ପ୍ରଦୂଷଣ ରୋକିବ ଇ ଯାନବାହନ ଯୁବଶକ୍ତି ଶୁଣିବେ ସନ୍ଧ୍ୟା 6:30 ଏଥିରେ ବିଷୟ ରହିଛି ଯୁବ ଉତ୍ଥାନରେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ଆଲୋଚକ ଜାନକିଶ ବଡ଼ପଣ୍ଡା କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ ଚିତ୍ତରଞ୍ଜନ ମଲ୍ଲିକଙ୍କ ସହ ସାକ୍ଷାତକାର ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା ଏଥର ଶୁଣନ୍ତୁ ପାଣିପାଗର ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିପାରେ ଏହା ସହିତ ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 39 ଡିଗ୍ରୀ ଏବଂ 37 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 39.0 ଡିଗ୍ରୀ ସେଲ୍ସିୟସ୍ ଏବଂ 25 ଡିଗ୍ରୀ ସେଲ୍ସିୟସ୍ ଶୁଣିଲେ ପାଣିପାଗର ସୂଚନା ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ
1: ଆଚ୍ଛା ଦାସ ବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
4: ନକଲି ଅଫର୍ସ ପ୍ରତି ସାବଧାନ
5: ଆର୍ବିଆଇ କହେ
6: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
1: ଆଚ୍ଛା ଦାସ ବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ
8: ଠିକ ଲାଗୁନି ସ୍କାମ ବି ହେଇପାରେ APK

0: ଅଭୁଲାଗିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅକ୍ଷୟ କୁମାର ମହାନ୍ତି, ତୃପ୍ତି ଦାସ ଏବଂ ସୋହିନୀ ମିଶ୍ରଙ୍କ କଣ୍ଠରେ ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ସଙ୍ଗୀତ ରୂପକ ବରଷକ ପରେ ଆସିଛି ରଜ। ରଚନା ଜଗନ୍ନାଥ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ଉପସ୍ଥାପନା ଏବଂ ପ୍ରଯୋଜନା ଲଳିତ କାନୁନଗୋ। ବରଷକ ପରେ ଆସିଛି ରଜ।

ଶ୍ରୋତାବନ୍ଧୁ, ପଲ୍ଲୀବହୁଳ ଓଡ଼ିଶାର ଗ୍ରାମ୍ୟ ଅଗଣା ବାସ୍ନାୟିତ ହୁଏ ତାର ସଂସ୍କୃତିର ନିଜସ୍ୱ ସୁଗନ୍ଧ ରଜ ପର୍ବର ଆଗମନରେ। ଗ୍ରୀଷ୍ମର ତପ୍ତ ତାଣ୍ଡବ ପରେ ଆଦ୍ୟ ଆଷାଢ଼ର ନରମ ବାରିପାତର କୋମଳ ପରଶରେ କେବଳ ତନୁମନ ସିହରି ଉଠେନା, ପ୍ରକୃତିର ଅପରୂପ ବର୍ଣ୍ଣ ବିଭାରେ ରଜସ୍ୱଳା ହୁଏ ଧରଣୀ ରାଣୀ। ଜାତ ହୁଏ ମାଟିର ପ୍ରଜନନ ଶକ୍ତି, ମାଟି ସହ ମେଘର ମିଳନ ଅଙ୍କୁରିତ କରେ ଚାଷୀ ଭାଇର ସ୍ୱପ୍ନ। ରଜସ୍ୱଳା ନାରୀର କର୍ତ୍ତବ୍ୟ ସମ୍ପାଦନ ଭଳି ମାତୃଚେତନାକୁ ସମ୍ମାନ ଜଣାଇ ରଜ ପର୍ବର ତିନି ଦିନ ଚାଷୀ ଭାଇ ଭୂମିକର୍ଷଣରୁ ନିଜକୁ ନିବୃତ କରେ। କୁମାରୀ କନ୍ୟାମାନେ ଭୂଇଁରେ ନ ଚାଲିବା, ସ୍ନାନ ନ କରିବା, ଭାତ ପରିବର୍ତ୍ତେ ଫଳ ପିଠା ଆଦି ଲଘୁପାକ ଖାଦ୍ୟ ଖାଇବା ଇତ୍ୟାଦି ବିଧି ମାଧ୍ୟମରେ ଯେଉଁ ପର୍ବର ପରିକଳ୍ପନା କରାଯାଇଛି ସେଥିରେ ଦେହ ପାଇଁ ବିଶ୍ରାମ, ମନ ପାଇଁ ଆନନ୍ଦ ଓ ଆଗାମୀ ସମୟ ପାଇଁ ସ୍ୱପ୍ନର ଉଦ୍ଦେଶ୍ୟ ନିହିତ ରହିଛି। ରଜ ପରବର୍ତ୍ତୀ ସମୟରେ କଠିନ ଓ ଶ୍ରମସାଧ୍ୟ କୃଷିକର୍ମ ପାଇଁ ଉତ୍ସାହ ସୃଷ୍ଟି କରିବା ଓ ବିଶ୍ରାମ ସହ ଶକ୍ତି ସଞ୍ଚୟ କରିବା ପର୍ବ ପାଳନର ଅନ୍ତର୍ନିହିତ ଉଦ୍ଦେଶ୍ୟ। ପୃଥିବୀ ଶସ୍ୟ ଶ୍ୟାମଳା ହେଲେ ମଣିଷର ସାଂସାରିକ ଜୀବନ ହସିଲା ପୂରିଲା ହେବ, ଏହି ବିଶ୍ୱାସର ବାର୍ତ୍ତା ବହନ କରେ ରଜ ପର୍ବ। ଯେଉଁ ପୃଥିବୀ ପୃଷ୍ଠରେ ସମୁଦ୍ର, ଗିରି, ନଦୀ, କାନନ ରହିଛନ୍ତି, ଯେଉଁଠି ରହିଛି ଜୀବନ ଜୀବିକାକୁ ନେଇ ମଣିଷର ସତ୍ତା, ଯାହାର ବକ୍ଷରେ ନିରନ୍ତର ପଦପାତ କରୁଛି ସମଗ୍ର ପ୍ରାଣୀଜଗତ, ସେହି ସର୍ବଂସାହା ଧରିତ୍ରୀ ମା ପ୍ରତି ସମ୍ମାନବୋଧ ତଥା କୃତଜ୍ଞତାର ଆରୋପ ହିଁ ରଜ ମହୋତ୍ସବର ମୂଳତତ୍ତ୍ୱ। ଆନନ୍ଦ ମିଳନ ତତ୍ତ୍ୱ ଦର୍ଶନର ଏହି ପର୍ବ ଅବସରରେ ପୋଡ଼ପିଠା, ଦୋଳି ଖେଳ, ଖିଲିପାନ, ନୂଆଜାମା ଆଉ ନାଚ ଗୀତ, ଖେଳକୁଦ ଇତ୍ୟାଦି ଏକ ପରମ୍ପରାର ରୂପ ନେଇଛି ସତ, ହେଲେ ତାହା ପଛରେ ଥିବା ବିଜ୍ଞାନକୁ ଆଜି ନିରୀକ୍ଷଣ କରୁଛି କିଏ? ଏବେ ତ ଆଧୁନିକତାର ସ୍ପର୍ଶରେ ପରମ୍ପରା ବି ବାଟବଣା ହେଲାଣି, ଆଉ ରଜପର୍ବ ହରାଇଲାଣି ତାର ପୂର୍ବ ଚମକକୁ। ଆଜି ଗାଁ ଦାଣ୍ଡରେ ଯୁବ ଉଦ୍ଦାମତା ଦେଖିବାକୁ ମିଳୁନି ବାଗୁଡ଼ି ଖେଳର ରୂପରେ। ଗ୍ରାମାଭିମୁଖୀ ହେଉନି ପଲ୍ଲୀପ୍ରାଣ ଯୁବକ, କି ପର୍ବ ପାଳିବାରେ ନିଷ୍ଠା ଦେଖାଯାଉନି ରଜବତୀ ଗ୍ରାମ୍ୟ ଲଳନାଙ୍କଠାରେ। ତେଣୁ ସମୟ ଆସିଛି ସଂସ୍କୃତି ଓ ବିଜ୍ଞାନର ମିଳନରେ ସୃଷ୍ଟ ରଜପର୍ବର ମୌଳିକତାକୁ ପରଖିବା ଆଉ ଖୋଜିବା ତାର ମନମତାଣିଆ ଦୋଳି ଖେଳରେ, ଲବଙ୍ଗ ଦିଆ ପାନରେ, ସୁଆଦିଆ ପୋଡ଼ପିଠାରେ, ଆଉ ସର୍ବୋପରି ରଜବତୀଙ୍କର ଦିନ

ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଏହି ଲଳିତ ମଧୁର ମୂର୍ଚ୍ଛନା ତୋଳି ରଜର ଆଗମନକୁ ସ୍ୱାଗତ କରାଯାଏ ଆସନ୍ତୁ ରଜ ପର୍ବର ବିଧିବିଧାନ ତତ୍ତ୍ୱ ଦର୍ଶନ ମଉଜ ମସ୍ତିକୁ ନେଇ ପ୍ରସ୍ତୁତ ସଙ୍ଗୀତ ରୂପକ ବରଷକେ ଥରେ ଆସିଛି ରଜ ଭିତରେ ନିଜକୁ ତଲ୍ଲୀନ କରିବା ଆଉ ହଜିଯିବା ଏକ ନିଆରା ପରିବେଶରେ।

ରଜ ଆସିଛି। ଆମ୍ରକୁଞ୍ଜର ସାଙ୍ଗୀତିକ ମୂର୍ଚ୍ଛନାରେ ପ୍ରତିଧ୍ୱନିତ ହେଉଛି ତାର ଉପସ୍ଥିତିର ଉଦ୍ଘୋଷଣା। ଆଦ୍ୟ ଆଷାଢ଼ର ମେଘମେଦୁର ଆକାଶ, ବନ୍ୟଜ୍ୟୋତିର ପରିମଳ, କଦମ୍ବର ଭୁରୁଭୁରୁ ଗନ୍ଧ, କୂଅମୂଳର ମଲ୍ଲିଆ ଓ ବାଡ଼ିର ରଙ୍ଗଣି ବଧୂଲି ସତେବା ତାର ସ୍ୱାଗତିକାରେ ହୋଇ ଉଠିଛନ୍ତି ବିଭୋର। ଗ୍ରାମ, ନଗର, ପୁରପଲ୍ଲୀ ସବୁଠି ବେଶ ପରିସ୍ଫୁଟ ତାର ପଦଚିହ୍ନ। ପୁରପଲ୍ଲୀର ଲଳନା ଗ୍ରାମ୍ୟବଧୂ ତଥା ଅନୁରା କିଶୋରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପୁଣି ଥରେ ଆସିଛି ରଜ ପର୍ବ। ସାଙ୍ଗରେ ଆଣିଛି ଦୋଳି, କବାଡ଼ି, ବହୁଚୋରି ଆଦି ଭଳିକି ଭଳି ଖେଳ। ପ୍ରଚଣ୍ଡ ରୌଦ୍ର ତାଣ୍ଡବର ଅବସାନ ଘଟାଇ ସନ୍ତୁଳିତ ଜୀବନରେ ସେ ବୋଳି ଦେଇଛି ଶୀତଳ ପ୍ରଲେପ। ଠିକ୍ ବର୍ଷକ ପରେ ତାର ଏହି ଆଗମନ ସୃଷ୍ଟି କରିଛି ଜନମାନସରେ ଅପୂର୍ବ ଶିହରଣ।

0: କେବଳ କାଳ୍ପନିକ ପ୍ରବଣତା ମଧ୍ୟରେ ରଜ ସୀମିତ ନୁହେଁ। ସ୍ୱପ୍ନର ଅପହଞ୍ଚ ରାଜ୍ୟରୁ ସେ ଆସିନାହିଁ। ନିଷ୍ଠୁର ବାସ୍ତବତା ସହ ତାର ସମ୍ପର୍କ ମଧ୍ୟ ଖୁବ୍ ନିବିଡ଼। ଋତୁରାଣୀ ବର୍ଷା ସହିତ ସେ ଆସେ, ବୈଭବମୟୀ ବର୍ଷା, କେଦାରେ କେଦାରେ ସବୁଜିମାର ସ୍ୱାକ୍ଷର ଆଙ୍କି ଦିଏ। ଶ୍ରମଜୀବୀମାନଙ୍କର ସମବେତ ପ୍ରଚେଷ୍ଟାରେ ଧରଣୀ ବକ୍ଷ ହୁଏ ଶସ୍ୟ ସମୃଦ୍ଧ। ଚତୁର୍ଦ୍ଦିଗରେ କୋମଳ ସବୁଜିମାର ସମାରୋହ ସମସ୍ତଙ୍କ ମନରେ ନୂତନ ମାଦକତା ସୃଷ୍ଟି କରେ। ଏହି ଅବସରରେ ସରଳ କୃଷକର ମନ ଆଗାମୀ ଫସଲର ପରିକଳ୍ପନାରେ ଉତ୍ଫୁଲ୍ଲିତ ହୋଇଉଠେ। କୃଷି ସହ ରଜର ସମ୍ପର୍କ ବିଷୟରେ କହନ୍ତି ଅରକ୍ଷିତ ଦାସ।
1: ଏହି ରଜ ପର୍ବଟି ଆଜ୍ଞା ଆମର ଯୋଉ ଚାଷୀବନ୍ଦୀ ଲୋକ ଆମ ପାଇଁ ହଉଛି ଗୋଟିଏ ବଡ ପର୍ବ। ପହିଲି ଆଷାଢ଼ର ବର୍ଷାରେ ଏହି ପୃଥିବୀ ମାତା ରଜସ୍ୱଳା ହୁଏ, ତେଣୁ ପୃଥିବୀ ମାତାକୁ ଆମେ ସମ୍ମାନ ଜଣାଉ ଏବଂ ଏହି ତିନି ଦିନ ପାଇଁ ପୃଥିବୀ ମାତାକୁ କଷ୍ଟ ନ ଦେବା ପାଇଁ ଚାଷବାସ ଆଜ୍ଞା ଆମେ ବନ୍ଦ ରଖୁ। ଗାଁ ଗଣ୍ଡା ବେଶ ଉତ୍ସବରେ ମୁଖରିତ ହୋଇ ପଡ଼େ। ବସୁମତୀ ସ୍ନାନ ଦିନ ଆମର ଘରଣୀମାନେ ଲଙ୍ଗଳର ପ୍ରତୀକ ସ୍ୱରୂପ ଏହି ଲଙ୍ଗଳର ଲୁହାଖଣ୍ଡିକ ରଖି ଏବଂ କପା ସୋରିଷ ଏହିସବୁ ଯୋଉ ଚାଷବାସର ଯୋଉ ଶସ୍ୟ ତାକୁ ପୃଥିବୀ ମାତାକୁ ଉତ୍ସର୍ଗ କରି ଆଉ ପୃଥିବୀ ମାତାଠୁ ଆଶୀର୍ବାଦ ଭିକ୍ଷା କରନ୍ତି, ଯେମିତି ବର୍ଷ ତମାମ ଆମ ଚାଷୀବନ୍ଦୀ ପରିବାରରେ ସୁଖ ସମୃଦ୍ଧି ଆସିବ, ଭଲ ଫସଲ ହେବ। ସେଇଥିପାଇଁ ଆମେ ମାଙ୍କ ପାଖରେ ପ୍ରାର୍ଥନା ଜଣାଉ।
0: ଆଷାଢ଼ର ବୈଶିଷ୍ଟ୍ୟ ଓଡ଼ିଆମାନେ ସ୍ୱତନ୍ତ୍ର ରୂପେ ଅନୁଭବ କରନ୍ତି। ଓଡ଼ିଆ ଜାତିର ଚିନ୍ତା ଚେତନା, ଧର୍ମ ଧାରଣାର ପ୍ରାଣବିନ୍ଦୁ ନୀଳାଦ୍ରିନାଥ ଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ। ବଳିଆର ଭୁଜ ନନ୍ଦିଘୋଷରେ ଆରୋହଣ କରନ୍ତି ଏହି ଆଷାଢ଼ରେ। ଆଉ ପହିଲି ଆଷାଢ଼ରେ ଆସେ ରଜ। ଏହି ଦୁଇ ମୁଖ୍ୟ ଉତ୍ସବରେ ଉଲ୍ଲସିତ ହୋଇଉଠେ ଉତ୍କଳର ପୁଣ୍ୟଭୂମି। ଭାବାନ୍ତର ସୃଷ୍ଟି କରୁଥିବା ଆଷାଢ଼ର ମନୋଜ୍ଞ ପ୍ରକୃତି ବିମୁଗ୍ଧ କରିଥିଲା ମହାକବି କାଳିଦାସଙ୍କୁ। ତାଙ୍କର ମୁଗ୍ଧ ଅନୁଭବ ରୂପାୟିତ ହୋଇଥିଲା ମେଘଦୂତ କାବ୍ୟରେ।

0: ଯଥାର୍ଥରେ କହିବାକୁ ଗଲେ ରଜ ପର୍ବ ପୂଜ୍ୟ ପୂଜାର ଏକ ନିଦର୍ଶନ। ବସୁଧା ଆମର ଜନ୍ମଦାତ୍ରୀ, ଧାତ୍ରୀ, ପୁଣି ଶିକ୍ଷୟତ୍ରୀ, ସ୍ୱର୍ଗଠାରୁ ମହିଅସି ଏହି ଧରଣୀ। ପରମ୍ପରାର ଅନୁସରଣରେ ଆମେ ପୃଥିବୀ ମାତାର ପୂଜାର୍ଚ୍ଚନା କରୁ ରଜ ପର୍ବରେ। ସମାଜସେବୀ ବୀଣାପାଣି ପଣ୍ଡା ସୂଚନା ଦିଅନ୍ତି ଏ ସମ୍ପର୍କରେ।
1: ରଜ ଯେଉଁ ଜିନିଷ ତାକୁ କୁହାଯାଏ ରଜସ୍ୱାଳା, ଅର୍ଥ ଋତୁବତୀ ବା ଋତୁମତୀ। ତେଣୁ ଏଇଟିକୁ ଆମେ ଯଦି ଠିକ ଭାବରେ ବୁଝିବା ତେବେ ନାରୀମାନଙ୍କର ଋତୁ ଅବସ୍ଥାର ହିଁ ଯେଉଁ ବିଶ୍ରାମ ମିଳିଥାଏ ତାହାକୁ ସାଧାରଣତଃ ରଜ ରୂପରେ ଗ୍ରହଣ କରାଯାଇଥାଏ। ଯେପରିକି ବସୁନ୍ଧରାକୁ ଆମେ ନାରୀ ରୂପରେ ଗ୍ରହଣ କରିସାରିଛୁ, ସେ ହେଉଛି ଧରା ବା ଧରିତ୍ରୀ ବା ଧରଣୀ ରାଣୀ। ତେଣୁ ସେଇଥିପାଇଁ ଏଇ

0: ବର୍ଷକରେ ଥରେ ସେ ରଜସ୍ୱଳ ହୋଇଥାଏ ଏବଂ ସେହି ସମୟରେ ତାକୁ ଅନେକ କଷ୍ଟ ହୁଏ ବୋଲି ଆମେ ହଳ ଲଙ୍ଗଳ ଚଲେଇବା ବା ପୃଥିବୀକୁ ଖୋଳିବା କାର୍ଯ୍ୟ ଆମେ ବନ୍ଦ କରିଦେଇଥାଉ। ଆମର ପ୍ରଥା ଅଛି ସେହି ସମୟରେ ବସୁନ୍ଧରାକୁ ହଳଦୀ ପାଣିରେ ଗାଧେଇ ଦିଆଯାଏ, କାରଣ ବସୁମତୀ ଯଦି ଶାନ୍ତି ହୁଏ ସେହି ବର୍ଷକ ସାରା ଆମର ଉତ୍ପାଦନ କ୍ଷମତା ଖୁବ ବଢେ ବୋଲି ଆମର ବିଶ୍ୱାସ ରହିଛି।
1: କୃଷି ଭିତ୍ତିକ ଗ୍ରାମ୍ୟ ଜୀବନରେ ରଜ ପର୍ବ ଏକ ବିଶ୍ରାମର ପର୍ବ। ରଜର ପ୍ରସ୍ତୁତି ପର୍ବ ଦିନଟି ସଜବାଜ ନାମରେ ଅଭିହିତ। ସଜବାଜରେ ସଜାଡ଼ିବାକୁ ହୁଏ ସବୁକିଛି। ରଜରେ ଚୁଲି ଜଳୁନଥିବାରୁ ପିଠାପଣା ତିଆରି ହୁଏ ଆଗରୁ। ରଜ ଉତ୍ସବ ପାଳନ କରୁଥିବା ଜଣେ କୁମାରୀ ମୋନାଲିସା ବିଶ୍ୱାଳ କହନ୍ତି,
2: ପହିଲି ରଜ ଦିନ ପୂର୍ବ ଦିନ ରାତିରେ ମା ମାନେ ଉଠେଇକିରି ହଳଦୀରେ ଗାଧେଇ ଦିଅନ୍ତି, କାନ୍ଦନ କଳତା କୁମ ଏସବୁ ଲଗେଇ ଦିଅନ୍ତି, ତାପରେ ଚପଲ ଲଗୁ ତଳେ ଚାଲିବୁନି ତ, ତାପରେ ପୋଡ଼ ପିଠା ମା ମାନେ କରିଥାନ୍ତି, ତାକୁ ନେଇ ଗାଁରେ ସବୁ ବାଣ୍ଟୁ, ଝିଅମାନେ ସମସ୍ତେ ଏକାଠି ହେଇକି ଗୋଟେ ଘରେ ବସୁ ଶୋଉ, ତାପରେ ଲୁଡ଼ୁ ଖେଳୁ ତାସ ଖେଳୁ।
1: ନୈସର୍ଗିକ ବିଧାନରେ ସୃଷ୍ଟି ପ୍ରକ୍ରିୟାର ନିରବଚ୍ଛିନ୍ନ ପ୍ରବାହ ଅନାଦିକାଳରୁ ପ୍ରବାହିତ। ସୃଷ୍ଟି ଓ ସଂହାର ଅନନ୍ତ ବ୍ରହ୍ମାଣ୍ଡର ଚରମ ଓ ପରମ ସତ୍ୟ। ନିର୍ଦ୍ଧାରିତ ସମୟ ବ୍ୟତିରେକେ ସୃଷ୍ଟି ସମ୍ଭବ ନୁହେଁ। ପୃଥିବୀକୁ ଆମେ ନାରୀ ରୂପରେ ଗ୍ରହଣ କରୁ, ତାହାର ଅନନ୍ତ ଗର୍ଭରେ ଜୀବଜଗତର ପ୍ରାଣଭୂତ ଅନ୍ନ ସାଧନ ହୁଏ ସମ୍ଭବ। ସର୍ଜନାକାରିଣୀ ବସୁନ୍ଧରା ରଜ ପର୍ବରେ ରଜସ୍ୱଳା ହୁଏ। ରଜ ପର୍ବର ଅନ୍ତିମ ପର୍ଯ୍ୟାୟରେ ବସୁମତୀକୁ ଶୁଦ୍ଧ ସ୍ନାନ କରାଇବାର ବିଧି ଏହି ମତକୁ ପରିପୁଷ୍ଟ କରେ। ଅତୀତ ଦିନର ସ୍ମୃତି ବାଢ଼ନ୍ତି ଜଣେ ବୟସ୍କା ମହିଳା ଶ୍ରୀମତୀ ସୁଲୋଚନା ମହାନ୍ତି।
3: ଆମେ ଝିଅବେଳେ ପ୍ରଥମ ରଜ ଦିନ ସକାଳୁ ଉଠି ହଳଦୀ ଫଳଦୀ ଲଗେଇ ଝିଅ ବୋହୁ ଚନ୍ଦନ ପାଟି ଲଗେଇ ସାଇ ସାରା ପିଠା ନଡ଼ିଆ କୁକୁଡ଼ା ମୁଢି ନେଇକିରି ବାଣ୍ଟୁ, ପାଞ୍ଚ ସାତ ଜଣ ଝିଅ ମିଳିମିଶି ଥାଉ, ସେଠୁ ଖାଇବା ପିଇବା କରି ଦୋଳି ଖେଳିବାକୁ ଯାଉ, ସେଠୁ ଦୋଳି ଖେଳୁ, ପୁଅ ପିଲାମାନେ ବି ବାଗୁଡ଼ି ଖେଳନ୍ତି ତାକୁ ମଧ୍ୟ ଦେଖୁ, ସାହିରେ ବି ବୋହୂମାନେ ଘର ଘର କରି ରଜ ଡାକରା ସବୁ କରନ୍ତି, ଖାଇବା ପିଇବା ହୁଏ, ଆଉ ତା ପର ଦିନ ସଂକ୍ରାନ୍ତି ହୁଏ, ସଂକ୍ରାନ୍ତିରେ ସେମିତି ବି ବୁଲାବୁଲି କରୁ, ଖାଇବା ପିଇବା ବି ସେମିତି ଲାଗିଥାଏ, ତା ପର ଦିନ ଭୂଇଁ ନଣ ବି ପଡ଼େ, ତା ପର ଦିନ ସେମିତି ମଜ ମଜୁରୀରେ କଟାଉ, ପାନ ବାଣ୍ଟୁ, ଆଗରକୁ ତା ଆଗରକୁ ବୁଲାବୁଲି କରିବାକୁ ଯାଉ, ଏମିତି ତାସ ଖେଳୁ, ଲୁଡ଼ୁ ଖେଳୁ, ବୋହୁଚୋରି ଖେଳୁ, ବୁଲାବୁଲି କରି ସେଦିନଟା ପରେ ତା ବାସି ଦିନ ବସୁମତ ଗାଧୁଆ ପଡ଼େ। କୂଳ ବାଧୁ ମାନେ ଭୋରୁ ଉଠି ଗାଧୁଆ ପାଧୁଆ କରି ସେଠୁ ବସୁମାତାଙ୍କୁ ହଳଦୀ ପାଣିରେ ଗାଧୁଆ ପାଧୁଆ କରନ୍ତି, ତାପରେ ଚାଷ କାମ ଆରମ୍ଭ ହୁଏ।
1: ରଜ ପର୍ବର ସମୟ କଟିଯାଏ ନାନା ପ୍ରକାର ଖେଳ କୌତୁକରେ। ଦୋଳି ଖେଳ ରଜର ଏକ ମୁଖ୍ୟ ଆକର୍ଷଣ। ଦୋଳି ଗୀତ ପ୍ରମାଣ କରେ ଶିଆଳି ଲତାରୁ ଦୋଳିର ଜନ୍ମ। ରାଶେଶ୍ୱର ଶ୍ରୀକୃଷ୍ଣ ରାଶେଶ୍ୱରୀ ଶ୍ରୀରାଧାଙ୍କ ସହିତ ଦୋଳି ଖେଳରେ ବିଶେଷ ଆନନ୍ଦ ଲାଭ କରୁଥିଲେ।

ସଙ୍ଗୀତ ଜୀବନର ଏକ ଅଂଶ ବିଶେଷ। ସଙ୍ଗୀତ ବିନା ଆମର ସଭ୍ୟତା ସଂସ୍କୃତି ରୁକ୍ଷ ଶୁଷ୍କ ଆଉ ନିରସ ବୋଧ ହୁଏ। ବିଶେଷ କରି କଳାର ଉତ୍କର୍ଷ ପ୍ରତିପାଦନ କରିଥିବା ଆମର ଉତ୍କଳ ସଙ୍ଗୀତକୁ ଆଦରି ନେଇଛି ଖୁବ୍ ଅନ୍ତରଙ୍ଗ ଭାବରେ। ପୂଜା ପାର୍ବଣ ତିଥି ବାର ଓଷା ବ୍ରତ କୃଷି ତଥା ଅନ୍ୟାନ୍ୟ ବୃତ୍ତି ସହ ସଙ୍ଗୀତର ନିବିଡ଼ ସମ୍ପର୍କ ରହିଛି। ଚଷା ଭାଇ ହଳ କରୁ କରୁ ଗୀତ ବୋଲେ, ଶଗଡ଼ିଆ ଗୀତ ଗାଏ ଶଗଡ଼ ଚଳାଇ, ମଇଁଷିଆଳ ମଇଁଷି ଗୋଠିରେ ଛୁଟାଇ ଦିଏ ଗୀତର ଲହରି।

ରଜ ପର୍ବ ଆମୋଦପ୍ରଦ ହୋଇ ଉଠେ ସଙ୍ଗୀତର ସ୍ପର୍ଶରେ। ଏ ସଙ୍ଗୀତର ସ୍ୱର ଯେପରି ମନମୁଗ୍ଧକର, ସେହିପରି ଭାବୋଚ୍ଛ୍ୱାସରେ ସମୃଦ୍ଧ। ରଜଦୋଳି ଗୀତ ଅନେକ ଭାବଧାରାକୁ ଆଧାର କରିଥିଲେ ମଧ୍ୟ କିଶୋରୀ ଜୀବନର ଆଶା, ଆକାଂକ୍ଷା, ଆବେଗ, ଅନୁଭବକୁ ବୟାନ କରେ ସ୍ୱତନ୍ତ୍ର ଆଉ ସ୍ୱାଧୀନ ଢଙ୍ଗରେ। ଏହି ଗୀତ ତାରୁଣ୍ୟକୁ ସ୍ୱପ୍ନସିକ୍ତ କରେ, ରସଚର୍ଯ୍ୟାରେ ପ୍ରାଣବନ୍ତ କରେ ଜୀବନକୁ। କିଶୋର କିଶୋରୀମାନଙ୍କ ମଧ୍ୟରେ ଭାବ ବିନିମୟର ଅପୂର୍ବ ସୁଯୋଗ ସୃଷ୍ଟି କରେ ଏହି ସାଙ୍ଗୀତିକ ଧାରା।

0: ରଜ ପର୍ବ ଉଦ୍ଦାମ ଯୁବଶକ୍ତିକୁ କରେ ଶକ୍ତ ଆଉ ସମର୍ଥ। ଡୁଡୁ ଖେଳରେ ଏକ ପ୍ରକାର କସରତ କରିବାର ସୁଯୋଗ ସୃଷ୍ଟି ହୁଏ। ବୋହୁଚୋରି ଖେଳ ମାଧ୍ୟମରେ ଶରୀର ସଞ୍ଚାଳନ କରି ସବଳ ହେବାର ସୁଯୋଗ ପାଆନ୍ତି କୁମାରୀମାନେ। ରଜ ପର୍ବରେ ପିଠାପଣା ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟରେ ସରଳ ସ୍ୱାଦଯୁକ୍ତ ତଥା ପୁଷ୍ଟିକର ଆହାର ଗ୍ରହଣ କରାଯାଏ। ତଣ୍ଡୁଳ ଶର୍କରାଯୁକ୍ତ ପୋଡ଼ପିଠା ରଜ ପର୍ବର ଏକ ଆକର୍ଷଣ। ଏହି ପିଠାର ପରମ୍ପରା ଶ୍ରୀମନ୍ଦିରରେ ମଧ୍ୟ ପ୍ରଚଳିତ। ଓଡ଼ିଆମାନଙ୍କର ଖାଦ୍ୟପେୟର ପବିତ୍ରତା ଓ ରୁଚିପୂର୍ଣ୍ଣତା ପ୍ରମାଣିତ ହୁଏ ରଜ ପର୍ବରେ। ଜଣେ ବୃଦ୍ଧା ଶ୍ରୀମତୀ ରୁକ୍ମିଣୀ ଦେବୀ ଅତୀତକୁ ମନେ ପକାନ୍ତି।
1: ଆପଣଙ୍କ ପିଲାଦିନେ ସବୁ କେମିତି ଝିଅ ହେଇଥିଲେ, ରଜ କେମିତି ପାଳୁଥିଲେ?
2: ରଜ ସେମିତି ବାଗିଲା ପିନ୍ଧିଲେ, ଜୋତା ମାରୁଥିଲେ, ସବୁ କରୁଥିଲେ। ଆଜିକାଲି ଯେମିତି ଭାତ ହେଇଗଲା ବୁଝିଲେ, ଆମ ସେଗୁଡାକ ନଥିଲା, ଘରୁ ତ ବାହାରି ନଥିଲା, ଆଉ ସେ କଥା କାହିଁ କହୁଥିଲା।
1: କଣ ସବୁ ରଜରେ କଣ କହିଲେ, ପହିଲି ମାନେ ସଜବାଜ ଠୁ ଆରମ୍ଭ କରିକି ଶେଷ ରଜ ପର୍ଯ୍ୟନ୍ତ କଣ ସବୁ ହଉଥିଲା?
2: ପିଠା ହଉଥିଲା, ପଲା ହଉଥିଲା।
1: ପିଠା କଣ ରଜରେ ତିଆରି ହଉଥିଲା, ରଜ ପୂର୍ବରୁ ତିଆରି ହଉଥିଲା?
2: ନାଇଁ, ରଜ ପହିଲି ରଜ ହଉଥିଲା, ଯେଉଁଦିନ ପହିଲି ରଜ ହଏ ସଜବାଜ, ସେଇଦିନ ରାତିରେ ପିଠା ପୁରା ହୁଏ, ପାହାଟାକୁ ଝିଅମାନେ ସଜ ହଅନ୍ତି।
1: ରଜର ପ୍ରଥମ ଦିନ ହଉଛି ମାନେ ଆଗେ ସଜବାଜ, ସେ ସଜବାଜ ରାତିରେ ସବୁ କଣ ହୁଏ?
2: ରାତିରେ ହଏ ଲୁଗାପଟା ପିନ୍ଧନ୍ତି, ହଳଦୀ ଫଳ ଲଗାନ୍ତି, କିଏ ଗାଧେଇଲା କିଏ ନ ଗାଧେଇଲା, ଏଇ ଆଜ୍ଞା ରଜ ପାହାନ୍ତି। ଆଉ ରଜଟା ସବୁ କରେ।
1: ଏବେ ଗରମ, ଇଏ ତ ଖରାଦିନ ପରେ ପରେ ରଜ ପଡ଼ିଯାଏ, ଆଉ ଗରମ ହଉଥିବ, ଗାଧେଇବେନି କାହିଁକି?
2: ନା, ଗାଧୁଅ ନାହିଁ, ଝିଅମାନେ ଗାଧେଇଲା ଥାଏ ରଜ ପାଇଲେ
1: କାହିଁକି?
2: ନା, ସେସବୁ ନଥିଲା।
1: ଗାଧେଇବାର ବିଧି ନାହିଁ, ଗାଧେଇବା ବିଧି ନାହିଁ,
2: ଗାଧେଇବାକୁ ରଜ ଦେବା ରଜ ବଟି, ଆଉ କଣ ଗାଧେଇବ, ଯାହା ପାହାଚାରେ ଗାଧେଇଥିବ ସେତିକି। ଆଉ ଲୁଗାଟା ବଦଳି ଦେଲେ ମା ମାନେ ହକାଳେ ପାଣିକି ଯିବେନି, ଆଉ ପାଣି ପୋଖରୀ ବାଣିଦେଲେ ଆମ ସାଙ୍ଗରେ ଲୋକ ମା ମାନେ ଯିବେ ଗାଧେଇଦେବେ, ବୁଝିଲ? ବଡ଼ ସାନ ଆମ ମୟ ଛେଲା।
1: ଆଉ କଣ ସବୁ ଯୋଉ ସଜବାଜ ପରେ ଯୋଉ ରଜ ପ୍ରଥମ ଦିନ ହୁଏ, ସେମାନେ ସବୁ କଣ ସବୁ ଝିଅମାନେ ସବୁ କଣ କରନ୍ତି, କଣ କରନ୍ତି? ଇଏ ତ ଗଲା ନୂଆ ଲୁହା ପିନ୍ଧିଲେ ଗାଧେଇବେନି,
2: ଖାଇବା ପିଇବା, ତମେ ରାତିରେ ତମ ଘରେ ଖାଇଲେ, ତା ଘରେ ଖାଇଲେ, ରଜ ବାଟରେ ଝିଅମାନେ ସମସ୍ତ ଘରେ ସମସ୍ତେ ଖାଆନ୍ତି।
1: ଏମିତି କଣ ସମସ୍ତେ ଖାଆନ୍ତି?
2: ହଁ ହଁ, ଆମ ଛେଲା ତ ଗାଁରେ ଝିଅ ଚାରି ପାଞ୍ଚ ଅଛନ୍ତି, ସେ ଝିଅ ଯାକ ଯିବେ, ଆମ ଘରେ ମୁଁ ଏକା ଅଛି, ମୁଁ ଏକା ଗଲି, ସେ ପାଞ୍ଚ ଜଣ ମୋର ଏକା ହେଲି, କଣ ସେ ଏକା ଯିବେ? ନାଇଁ, ପାଞ୍ଚ ଜଣ ଯିବ, ପାଞ୍ଚ ଜଣ ଖାଇବେ, ହଁ ତା ବସ ରୋଷେଇ ହେଲ ହେବା, ମାଛ ମାଂସ ଡାଲମା ଏସବୁ ଆମ ଖେଳ। ଆଜିକାଲି କିଏ କାହାକୁ ପଚାରିଛି? ଆମ

0: ମାନେ ଝିଅ ବାକନ୍ତି ଖାଇବା ପାଇଁ ସେଟା ଭୋଜି ସେଟା ତାଙ୍କର ହୁଏ ସେଦିନ ନା କଣ ବହୁତ ଝିଅ ଯାଆନ୍ତି କେତେ ଝିଅ ଖାଆନ୍ତି ସେଦିନ ଗୋଟେ ଯାହା ଘରୁ ଯାଆନ୍ତି
1: ଝିଅ ଖାଆନ୍ତି ତିରିଶ ଝିଅ
0: ଜଣଙ୍କ ଘରେ ଖାଆନ୍ତି ଜଣଙ୍କ ଘରେ ତିରିଶ ଚାଳିଶ ଝିଅ ଖାଆନ୍ତି
2: ରଜ ଏକ କୃଷି ଭିତ୍ତିକ ପର୍ବ କୃଷକ ରଜ ପର୍ବର ବିଶ୍ରାମ ମଧ୍ୟରେ କରିନିଏ ବାର୍ଷିକ ଶସ୍ୟ ଉତ୍ପାଦନର ଆକଳନ ଆକାଶକୁ ଚାହିଁ ବୃଷ୍ଟିପାତର ସମ୍ଭାବନାକୁ ଆନୁମାନିକ ଦୃଷ୍ଟିକୋଣରୁ ସେ ବିଚାର କରେ ନିଦାଘର ନଗ୍ନ ସୂର୍ଯ୍ୟାଲୋକରେ ସ୍ୱେଦସିକ୍ତ କୃଷକର ସାମୟିକ ବିରତି ତଥା ଆଗାମୀ ବର୍ଷଣମୁଖର ଶ୍ରାବଣ ଆଉ ଭାଦ୍ରବର ସମ୍ଭାବିତ କୃଷି କଳ୍ପନା ଏହି ରଜପର୍ବ ମଧ୍ୟରେ ସମ୍ପନ୍ନ ହୁଏ ଚାଷୀ ଶ୍ରୀ ଜୟକୃଷ୍ଣ ବିଶ୍ୱାଳ କହନ୍ତି
0: ରଜ ପର୍ବ ସହିତ କୃଷିର କିଛି ସମ୍ପର୍କ ଅଛି କି
1: ବସୁମାତା ରଜ ବୋଲି ଯାହାକୁ କୁହନ୍ତି ସେଇଟା କେବଳ ପୂଜା
2: ପ୍ରବାସୀମାନଙ୍କ ପାଇଁ ରଜ ପର୍ବ ବହୁ ଆକାଂକ୍ଷିତ ରଜ ଅବକାଶରେ ସମସ୍ତେ ଗ୍ରାମାଭିମୁଖୀ ହୋଇଯାଆନ୍ତି ପଲ୍ଲୀଭୂମିକୁ ଫେରିଆସି ଏକ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ମଧ୍ୟରେ ଅଫୁରନ୍ତ ଆନନ୍ଦ ଉତ୍ସାହର ସହ ରଜ ପାଳନରେ ରତ ହୋଇଯାଆନ୍ତି ଆତ୍ମୀୟ ସ୍ୱଜନଙ୍କ ସହାବସ୍ଥାନରେ କର୍ମମୁଖର ତଥା ଭାରାକ୍ରାନ୍ତ ଜୀବନ କିଛିଟା ଆଶ୍ୱସ୍ତି ଲାଭ କରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ତଥା ଆନ୍ତରିକତାର ଅନୁଭବ ସୃଷ୍ଟି କରେ ଏହି ରଜ ପର୍ବ
3: ରଜ ସମୟରେ ଯୋଉ ପରିବେଶଟା କେମିତି ଲାଗେ ତମକୁ
4: ପରିବେଶଟା ବହୁତ ଭଲ ଲାଗେ କାରଣ ସବୁ ବନ୍ଧୁ ବାନ୍ଧବ ତାପରେ ଭାଇ ଭାଉଜ ସବୁ ଯୋଉମାନେ ସବୁ ବାହାରେ ଥାନ୍ତି କୁଣିଆମାନେ ବହୁତ ଆସି ପହଞ୍ଚନ୍ତି ତାପରେ କାହାରି କାହା ପ୍ରତି ହିଂସା ନଥାଏ ମନରେ କିଛି ଆବ୍ରତା ନଥାଏ ସେମାନେ ଏକାଠି ମିଶିକି ଖେଳନ୍ତି ବସନ୍ତି ଗୋଟେ ସ୍ନେହ ମମତା ଥାଏ ପରିବେଶଟା ବହୁତ ଭଲ ଥାଏ

ସମୟ ଚକ୍ରର ଘୂର୍ଣ୍ଣାୟମାନ ପ୍ରକ୍ରିୟାରେ ରଜ ଆସେ ପୁଣି ଚାଲିଯାଏ। ତାର ମଧୁର ସ୍ମୃତି ସଞ୍ଚିତ ହୋଇ ରହେ ପ୍ରତ୍ୟେକ ମଣିଷର ନିଭୃତ କୋଣରେ। ପୁଣି ଆଗାମୀ ଆଗମନର ପ୍ରତିଶ୍ରୁତି ଦେଇ ବିଦାୟ ନିଏ ରଜ, ବିଦାୟ ନିଏ ଦୋଳି ଖେଳ ତଥା ତାର ମନ ଫୁଲାଣିଆ ସଙ୍ଗୀତ ଲହରୀ। ଆଷାଢ଼ର ଶ୍ୟାମଶାଢ଼ୀ ପରିହିତା ମା ଧରିତ୍ରୀ ତାକୁ ବିଦାୟ ଦେବାକୁ ବାଧ୍ୟ ହୁଏ। ପ୍ରକୃତି ତାର ବିଚ୍ଛେଦରେ ବ୍ୟଥାତୁରା ହୋଇ ସତେବା ଅସରାଇ ବର୍ଷାର ଲୁହ ଝରାଇ ଦିଏ। ରଜ ପର୍ବର ଅନ୍ତିମ ପର୍ଯ୍ୟାୟରେ କୁମାରୀ କଣ୍ଠର ଉଚ୍ଛ୍ୱସିତ ସଙ୍ଗୀତର ମୂର୍ଚ୍ଛନାରେ ଆରମ୍ଭ ହୁଏ ତାର ବିଦାୟ ଯାତ୍ରା। ସମୟର ସ୍ରୋତରେ ରଜ ବିଦାୟ ନିଏ ସତ, ମାତ୍ର ସ୍ମୃତିର ଅଲିଭା ପ୍ରସ୍ତରେ ତାର ବିଜୟ ବଜୟନ୍ତୀ ରହିଯାଏ ସବୁଦିନ ପାଇଁ। ମନ ଗହନରେ ତାର ମଧୁର ସ୍ମୃତି ଆଉ ପ୍ରୀତିର ପ୍ରଲେପ ଗୁମୁରୁ ଥାଏ ଏକ ଆଗାମୀ ଲଗ୍ନର ଅପେକ୍ଷାରେ।

ସଙ୍ଗୀତ ରୂପକ ବରଷକ ପରେ ଆସିଛି ରଜ, ଏହାକୁ ରଚନା କରିଥିଲେ ଜଗନ୍ନାଥ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ଉପସ୍ଥାପନା ଏବଂ ପ୍ରଯୋଜନା ଲଳିତ କାନୁନଗୋ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଧର୍ମାତ୍ମା ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ମୁକେଶ ଏବଂ କାଞ୍ଚନ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବ୍ଲକ ଛକ ନିଶ୍ଚିନ୍ତ କୋଇଲ କଟକରୁ ଭବାନୀ ଦେବୀ ବାଣୀପ୍ରସାଦ, ତାଙ୍କର ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ୍। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ତୁମସେ ମିଲକର ନା ଜାନେ କ୍ୟୁଁ ଯୋଉ ଗୀତଟି ପ୍ୟାର ଝୁକ୍ତା ନେଇ ଚଳଚ୍ଚିତ୍ରର ଶୁଣିବା ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଚଳଚ୍ଚିତ୍ର ପ୍ୟାର ଝୁକ୍ତା ନେଇ।

ଏହି ସେମିଷ୍ଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ ଡିଓସାଇ କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଦିଲ୍ ତ ପାଗଲ ହେ ଚଳଚ୍ଚିତ୍ରରେ ଗୀତଟିକୁ, ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା, ସୈରୀ, ମହାସିଂହପୁର, ବହୁଗ୍ରାମ, କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ମା ଓ ମମତା ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ମାନିନୀର ଏହି ଗୀତଟିକୁ, ଯାହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ୍ ଏବଂ ଅନୁରାଧା ପଡ଼ୱାଲ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଟୁକୁ ଲିଚା, ବାଙ୍କି ନିଆଳିରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଚଲତି କେ ନାମ ଗାଡ଼ି ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ କିଶୋର କୁମାର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟ ରଞ୍ଜନ ରାୟ, ଭୂଆଁଶ ଗୁଆମାଳା ଭଦ୍ରକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ମେରି ୟାର କି ସାଧି ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏସଏମଟିକୁ ଦେଇଛନ୍ତି ସୋମନାଥ ସାହୁ ଜିଗରଣା ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଖିଲାଡ଼ି ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଶେଷରେ ଗୀତଟିକୁ ଶୁଣିବା ପାଇଁ ଏସେମ୍ସ କରିଛନ୍ତି ପୁପୁନ ଲିପୁନ ମାମା ସୀମା ଜୁଲି ଲିଲି କାହ୍ନା ଗୋପୀ ଗୁଗୁଲ ଏବଂ ତାଙ୍କର ସାନ ଭଉଣୀ ରାନିଆ ଦୋଳମୁଣ୍ଡେଇ କଟକ। ସେହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୁନୀଲ ସିଲୁ ଆକୃତି ଶଙ୍ଖତ୍ରାସ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗା ହାତରେ ପଗାରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଅଜିଜ ମୁନା ଏବଂ ସାଥୀ।

ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଥିଲେ ତତ୍ତ୍ୱମସି ଅଂଶ ନିଶାନ ସୌରଭ ଏବଂ ସ୍ୱର୍ଗ ମହାନଦୀ ବିହାର କଟକରୁ। ତେବେ ଶ୍ରୋତା ମୁଁ ଯଦି କହି ରଖୁଛୁ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆମେ ଜଗା ହାତରେ ପଘା ଗୀତଟିକୁ ସମ୍ପୂର୍ଣ୍ଣ ରୂପେ ଶୁଣାଇ ପାରିନଥିଲୁ, ତେଣୁ ପୁଣି ଥରେ ଶୁଣାଇ ଦେଉଛୁ।

ଲୋକ ସଙ୍ଗୀତରେ ପ୍ରଚାର କଲ ମୃଦଙ୍ଗ ବାଦ୍ୟର ପରିବେଷଣ କରିଥିଲେ ଧନୁର୍ଦ୍ଧର ରେଡ୍ଡି। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 900।

ରଜ ପର୍ବ ନାଁ ଶୁଣିଲେ କ୍ଷଣି ମନରେ ଖୁସି ଆନନ୍ଦର ଲହରୀ ଖେଳିଯାଏ। ତିନି ଦିନ ଧରି ପିଠାପଣା ଖିଆ ଦୋଳି ଖେଳ ଆଉ ରଜପାନର ମଜା ପ୍ରତ୍ୟେକ ଓଡ଼ିଆ ଘରେ ଏକ ନିଆରା ପରିବେଶ ସୃଷ୍ଟି କରେ। ଯଦିଓ ଏହି ପର୍ବ ବିଶେଷ କରି ମହିଳାମାନଙ୍କ ଉଦ୍ଦେଶ୍ୟରେ ହିଁ ପାଳିତ ହୋଇଥାଏ, ତେବେ କୃଷି ସହିତ ମଧ୍ୟ ଏହାର ସମ୍ପର୍କ ନିବିଡ଼। ଏହି ରଜ ପର୍ବ ଅବସରରେ ଆଜି ଭେଟି ଦେଉଛୁ ସଙ୍ଗୀତ ରୂପକ ଆସିଛି ରଜ ସଜ ହୋଇବା, ରଚନା ଏବଂ ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର।

0: ନିଦାଘର ଦାରୁଣ ଉତ୍ତାପରୁ ତ୍ରାହି ପାଇବା ପାଇଁ ସମସ୍ତେ ପ୍ରତୀକ୍ଷା କରିଥାନ୍ତି ଆଦ୍ୟ ଆଷାଢ଼ର ଶୀତଳ ସ୍ପର୍ଶ ପାଇଁ। ଆଉ ଆଷାଢ଼ ମଝିରେ ଯେତେବେଳେ ଶୀତଳ ବୌଦ୍ଧରୁ ଝରି ଆସେ ବର୍ଷାର ଶୀତଳ ବୁନ୍ଦା, ସେତେବେଳେ ସଭିଙ୍କ ପ୍ରାଣରେ ଖେଳିଯାଏ ଅଜସ୍ର ଆନନ୍ଦର ଲହରୀ। ଏବଂ ଏହି ସମୟରେ ପାଳନ କରାଯାଉଥିବା ରଜପର୍ବ ସମସ୍ତଙ୍କ ମନକୁ ହସଖୁସିର ଶୀତଳ ପସରା ଭେଟିଦେବା ପରି ପ୍ରମାଣିତ ହୋଇଥାଏ। ଅନେକ ଦିନର ଖରା ଗରମ ପରେ ଝିପିଝିପି ବର୍ଷା ସାଙ୍ଗକୁ ବାତାବରଣର ସହଜତା ରଜପର୍ବର ମଜାକୁ ବହୁ ଗୁଣରେ ବୃଦ୍ଧି କରିଦେଇଥାଏ।
1: ଏହି ପର୍ବଟି ଓଡ଼ିଶାର ବିଶେଷ ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ତିନି ଦିନ ଧରି ମହାସମାରୋହରେ ପାଳନ କରାଯାଇଥାଏ। ମୌସୁମୀର ଆଗମନ ସହିତ ଏହି ପର୍ବର ଅୟମରମ୍ଭ ଗ୍ରୀଷ୍ମ କାଳରେ ଆମର ଯେଉଁ ଉତ୍ତପ୍ତ ପୃଥିବୀକୁ ସେ ସତେ ଯେମିତି

ବର୍ଷା ସ୍ନାତ କରିଥାଏ, ତାକୁ ଯେମିତି ସତେ ଯେମିତି ତାକୁ ସ୍ନେହସିକ୍ତ କରି ଚୁମ୍ବନ ଦେଇଥାଏ, ଏବଂ ନୂଆ ଗୁଳ୍ମ ଲତା ସମସ୍ତଙ୍କର ବସୁନ୍ଧରା, ସମସ୍ତଙ୍କର ଆବିର୍ଭାବରେ ବସୁନ୍ଧରା ସମାହିତ ହୋଇଥାଏ।

ଶୁଷ୍କ ଭୂମିରେ ବର୍ଷର ପ୍ରଥମ ଅସରା ମେଘ ପଡ଼ିବା ମାତ୍ରେ ମାଟିର ପ୍ରଜନନ ଶକ୍ତି ଜାତ ହୁଏ ବୋଲି ବିଶ୍ୱାସ ରହିଛି। ଏଣୁ ଏହି ସମୟରେ ଧରଣୀକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ଅନ୍ୟ ପକ୍ଷରେ କୁମାରୀ କନ୍ୟାମାନେ ଭବିଷ୍ୟତରେ ସୁସ୍ଥ ସବଳ ସନ୍ତାନର ଜନନୀ ହେବେ ବୋଲି ଆଶା ପୋଷଣ ପୂର୍ବକ କେତୋଟି ନିୟମକୁ ମଧ୍ୟ ପାଳନ କରିଥାନ୍ତି। ସେମାନେ ଭୂଇଁରେ ଚାଲନ୍ତି ନାହିଁ, ସ୍ନାନ କରନ୍ତି ନାହିଁ, ରାତିରେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ।

0: ପିଠା ଆଉ ଫଳମୂଳ ହିଁ ଖାଇଥାନ୍ତି।
1: ଏହି ରଜରେ ଝିଅମାନେ ଏଥିରେ କୌଣସି କାମ କରିନଥାନ୍ତି, ଗୃହର କୌଣସି କାର୍ଯ୍ୟରେ ସେମାନେ ମଧ୍ୟ ଭାଗ ନେଇନଥାନ୍ତି। ଏବଂ ଏପରିକି ଏମିତି ନିୟମ ଅଛି, ଏଥିରେ ପୂର୍ବରୁ ତ ବହୁତ କଡ଼ାକଡ଼ି ନିୟମ ପାଳନ କରାଯାଉଥିଲା, ଦେଖାଯାଉଥିଲା ସେମାନେ ତଳେ ଚାଲୁନଥିଲେ, ଯୋଉଟାକି ଧରଣୀ ମାତାକୁ କଷ୍ଟ ହବ, କାହିଁକି ନା ଏଥିରେ ଧରତୀ ମାତା ବା ଲକ୍ଷ୍ମୀ ମାତାଙ୍କୁ ପୂଜା କରାଯାଇଥାଏ। ଏବଂ ଏଇଥିରେ ସେମାନେ ତଳେ ଚାଲୁନଥାନ୍ତି, କୌଣସି କାମ ମଧ୍ୟ ଗୃହର କରିନଥାନ୍ତି, କେବଳ ଦୋଳି ଖେଳନ୍ତି, ପିଠା ପଣା ପୋଡ଼ପିଠା ଖାଇ ପିଇକି ଆନନ୍ଦରେ ମୌଜ ମଜଲିସ୍ କରିବା ପାଇଁ ହିଁ ଏହି ରଜଟି ପାଳନ କରିଥାନ୍ତି।

0: କହିବାକୁ ଗଲେ ରଜ ହେଉଛି ଖାଲି ଖାଇବା ବୁଲିବା ଆଉ ହସଖୁସି କରିବାର ପର୍ବ। ଏଥିପାଇଁ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ସଜବାଜ ଦିନ ଗାଁ ଗୁଣ୍ଡରେ ଘରର ସ୍ତ୍ରୀ ଲୋକମାନେ ଅପୁରନ୍ତ ଫୁର୍ତ୍ତି ଆଉ ଆଗ୍ରହରେ ସମସ୍ତ ବ୍ୟବସ୍ଥା କରିଥାନ୍ତି। ଆରିସା ପିଠା ହୁଏ, ବରା ଚକୁଳି ପାଇଁ ବିରି ଚାଉଳ ମଧ୍ୟ ବଟା ସରିଯାଏ, ଆଉ ସବୁଠୁ ବଡ଼ କଥା ହେଲା ପୋଡ଼ପିଠା। ବର୍ଷକୁ ଥରେ ପ୍ରତ୍ୟେକ ଘରେ ପୋଡ଼ପିଠାଟିଏ ତିଆରି ହେବା କଥା ନିଶ୍ଚିତ। ଛେନା ନଡ଼ିଆ ଗୁଡ଼ ଦିଆ ପୋଡ଼ପିଠାର ଅଭୁଲା ସ୍ୱାଦ ଏବଂ ବାସ୍ନା ଓଡ଼ିଆଣୀ ହାତରନ୍ଧାର ଅପୂର୍ବ ନିଦର୍ଶନ। ଏହା ସହିତ ନୂଆ କରି ବାହା ହୋଇ ଆସିଥିବା ବୋହୂର ବାପ ଘରୁ ଫଳମୂଳ ମିଠା ପିଠା ପ୍ରଭୃତି ତା ଶାଶୁଘରକୁ ବ୍ୟବହାର ଭାବରେ ଆସିଥାଏ, ଆଉ ଏସବୁ ଯେତିକି ଖୁସିରେ ଖିଆଯାଏ ତାଠୁ ଅଧିକ ଆନନ୍ଦରେ ସାଇ ପଡ଼ିଶାରେ ମଧ୍ୟ ବଣ୍ଟାଯାଏ।
1: ଆଜି ରଜ ତ ନର୍ମାଲି ଘରେ ପିଠାପଣା ବହୁତ ପ୍ରକାରର ହୋଇଥାଏ। ତ ଆଜି ରଜରେ ଝିଅମାନଙ୍କୁ ବେଶୀ ଦୋଳି ଖେଳିବାକୁ ଭଲ ଲାଗିଥାଏ। ତ ଆଜି ଖାଇବା ପିଇବା, ସାଙ୍ଗମାନଙ୍କ ସହିତ ବୁଲାବୁଲି, ପିଠାପଣା ଖାଇବା ଆଉ ଦୋଳି ଝୁଲା ଏହା ସବୁ ଆମେ ସବୁ କରୁ। ବହୁତ ମଜା ଲାଗେ, ସାଙ୍ଗମାନଙ୍କ ସହିତ ବହୁତ ବୁଲିଥାଉ। ଘରେ ମମି ମାନେ ବହୁତ ପ୍ରକାରର ପିଠା କରିଥାନ୍ତି, ଆଉ ରଜରେ ବେଶୀ ଫେମସ ହେ ପୋଡ଼ ପିଠା। ସକାଳୁ ଉଠି ଗାଧେଇ ପାଧେଇ ଏଇ ଡ୍ରେସ୍ ପତ୍ର ପିନ୍ଧି ବୁଲାବୁଲି କରି କରିବା ପୂର୍ବରୁ ପିଠାପଣା ଖାଇଦେଉ ଘରେ। ଖାଇସାରିଲା ପରେ ତାପରେ ବାହାରି ଯାଉ, ସାଙ୍ଗମାନଙ୍କ ସହିତ ବୁଲୁ, ସେମାନଙ୍କ ଘରେ ବି ନା ଆଣ୍ଟି ମାନେ ଦେଇଥାନ୍ତି।
0: ଏମିତିରେ ତ ରଜ ଆମ ରାଜ୍ୟର କି ସହର କି ଗାଁ ଚାରିଆଡ଼େ ପାଳନ କରାଯାଏ। ତେବେ ଗାଁରେ ରଜ ମଉଜର ପରିଭାଷା ଅଲଗା। ଗାଁ ଗହଳିରେ ରଜ ଆସିଲେ ସମସ୍ତଙ୍କ ମନ ଖୁସିରେ ପୁରି ଉଠେ। କି ପିଲା କି ବୁଢ଼ା ସମସ୍ତେ ନିଜ ନିଜ ସାଧ୍ୟ ମତେ ଖଣ୍ଡେ ଖଣ୍ଡେ ନୂଆ ଲୁଗା ଅବଶ୍ୟ ପିନ୍ଧିଥାନ୍ତି। ଝିଅମାନେ ନୂଆ ଲୁଗା ପିନ୍ଧି ପିଠା ଖାଇ ଦୋଳିରେ ଝୁଲନ୍ତି। ଗାଁ ଛାଡ଼ି ଦୂରରେ ରହୁଥିବା କର୍ମଜୀବୀମାନେ ଘରକୁ ଯାଆନ୍ତି। ଘର ପରିବାରରେ ବନ୍ଧୁଙ୍କ ମେଳରେ ଖୁସିରେ ସମୟ କଟେଇ ଦିଅନ୍ତି।
2: ଆଜି ରଜ ମଉଜ ଆପଣମାନେ ବହୁତ ଭଲ ଭାବେ ଏଞ୍ଜୟ କରୁଥିବେ ଲାଗୁଛି, ଆଉ ମୁଁ ବି ବହୁତ ଭଲ ଭାବେ ଏଞ୍ଜୟ କରୁଛି। ଆଜି ସକାଳୁ ଉଠି ଗାଧେଇ ପାଧେଇ ନୂଆ ଡ୍ରେସ୍ ପିନ୍ଧି ପୋଡ଼ ପିଠା ଖାଇ ଆଉ ମଧ୍ୟ ଘରେ ବହୁତ ପିଠା ହେଇଛି। ମତେ ଲାଗୁଛି ଆପଣଙ୍କ ଘରେ ବି ସେମିତି ପିଠା ହେଇଥିବ ନା, କଣ କହୁଛନ୍ତି? ଚାଲନ୍ତୁ ଦୋଳି ଖେଳିବାକୁ ଯିବା, ମୁଁ ବି ଯାଉଛି ଦୋଳି ଖେଳିବି। ମୋ ସାଙ୍ଗମାନେ ମତେ କେତେବେଳୁ ୱେଟ୍ କରିଛନ୍ତି।

ପହିଲି ରଜ ଦିନ ସୂର୍ଯ୍ୟ ଉଇଁବା ମାତ୍ରେ ଝିଅମାନେ ପାଦରେ ଅଳତା ଏବଂ ମଥାରେ ଚନ୍ଦନ ଟିପାରେ ସଜ ହୋଇ ଦାଣ୍ଡକୁ ବାହାରି ଯାଆନ୍ତି। ଆଖିରେ କଜଳ, ହାତରେ ଚୁଡ଼ି, ପାଦରେ ପାଉଁଜି ସାଙ୍ଗକୁ ଦେହରେ ତାଙ୍କର ରଙ୍ଗ ବେରଙ୍ଗର ନୂଆ ଲୁଗା। ଏସବୁକୁ ଦେଖିଦେଲେ ରଜ ଆସିଗଲା ବୋଲି ହୃଦୟଙ୍ଗମ ହୋଇଯାଏ। ରଜ ସଂକ୍ରାନ୍ତିରେ ଅନେକ ସ୍ଥାନରେ ପୂଜାର୍ଚ୍ଚନାର ବିଧି ରହିଥାଏ। ବିଶେଷ କରି ମହିଳାମାନେ ଏହି ଦିନଟିକୁ ଉପାସନାର ଦିନ ଭାବରେ ପାଳିଥାନ୍ତି ଏବଂ ରଜ ଶେଷ ଦିନ ଭୂଇଁ ଦହନ ହଳ କରସି।

0: ମାତା ବସୁମତୀ ଏହି ସମୟରେ ରଜସ୍ୱଳ ହୋଇଥିବାରୁ କୃଷିଭିତ୍ତିକ ମାନ୍ୟତା ଦୃଷ୍ଟିରୁ ଏ ସମୟରେ ଭୂମି କର୍ଷଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଥାଏ।
1: ଆମ ମା ମାନଙ୍କ ସମୟରେ ଆମେ ଦେଖିଥିଲୁ ସେମାନେ ସବୁ ଏଇ ଯୋଉ କଦଳୀ ପାଟୁକାକୁ ଗୋଡ଼ରେ ପିନ୍ଧି ସେମାନେ ଚାଲନ୍ତି। ଝିଅମାନଙ୍କର ହଉଛି କାମ, ସେମାନେ କିଛି କାମ କରିବେନି। ମା ମାନେ କଣ କରିଥିବେ ଆଗରୁ, ମସଲା ବାଟି, ପାନ ଗୁଆ କାଟି, ଆଉ ଜିରା ଲଙ୍କା ଗୁଣ୍ଡ ଇତ୍ୟାଦି ସବୁ କରି କୌଣସି ରଜ ତିନି ଦିନରେ କୌଣସି ବସୁମାତାକୁ ବାଧା ହେଲା ଭଳିଆ କୌଣସି କାମ ସେମାନେ କରିବେ ନାହିଁ। ସେମିତି ରଜବତୀ ହେଇଛନ୍ତି ବସୁମାତା, ତାଙ୍କୁ ଆମେ ପ୍ରତି ମୁହୂର୍ତ୍ତରେ ଜଗିକି ଚଳୁଥାଉ।

0: ତିନି ଦିନ ରଜ ଶେଷ ହେବା ପରେ ପରଦିନ ବସୁମତୀ ସ୍ନାନ। ଘରର ଗୃହିଣୀ ଖୁବ୍ ସକାଳୁ ପିଢ଼ାରେ ସିନ୍ଦୁର ଲଗାଇ ସେଥିରେ ଛିଟ କପଡ଼ା ଖଣ୍ଡିଏ ଘୋଡ଼ାଇ ତା ଉପରେ ସିନ୍ଦୁର ଫରୁଆ କଜଳ ପାତି ଲଙ୍ଗଳ ଲୁହାକୁ ରଖିଥାନ୍ତି। ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଚାଷୀ ଭାଇ ସେହି ପୂଜାରୁ ଲଙ୍ଗଳଟିକୁ ନେଇ ବିଲକୁ ଯାଏ ଏବଂ ସେଠାରେ ଜମିକୁ ଛୁଆଁ ଘରକୁ ଫେରେ।
1: ପ୍ରକୃତରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ପ୍ରକୃତରେ କହିବାକୁ ଗଲେ ମାଟିକୁ ଯେତେବେଳେ ଜଣେ କୃଷକ ସେ ତାକୁ କର୍ଷଣ କରିକିରି ତା ଭିତରୁ ଯୋଉ ସବୁଜ ବନାନୀ ସୃଷ୍ଟି କରିବ, ତା ଭିତରୁ ସେ ଶସ୍ୟ ଉପାଦାନ କରିବ, ଏ ପୃଥିବୀକୁ ଅନ୍ନଦାନ କରିବ, ଅନ୍ନମୟ ପିଣ୍ଡକୁ ସେ ସଞ୍ଚାରିତ କରିକିରି ଜୀବନଦାନ କରିକି ତାକୁ ସେ ପ୍ରକୃତରେ ତାକୁ ସେ ଯୋଉ ଅନ୍ନମୟ ପିଣ୍ଡ, ମନ୍ମୟ ପିଣ୍ଡ ଏବଂ ଆନନ୍ଦମୟ ପିଣ୍ଡର ମୂଳ ହଉଛି, ମୂଳ ଆଧାରଶିଳା ହଉଛି ଯୋଉ ଅନ୍ନମୟ ପିଣ୍ଡ, ସେଇ ଅନ୍ନମୟ ପିଣ୍ଡ ପାଇଁ କୃଷି ହିଁ ଏକାନ୍ତ ଭାବରେ ଉପଯୋଗୀ ଏବଂ ଆବଶ୍ୟକ। ଅନ୍ନ ବିହୀନ ହଂସହାନି, ଯୋଗ ସାଧିବୁ କାହାକିନି, ଏଟା ଆମର କୁହାହେଇଛି, ଭାଗବତରେ କୁହାହେଇଛି। ତେଣୁ ଅନ୍ନର ପ୍ରସ୍ତୁତି ପାଇଁ ମା ଲକ୍ଷ୍ମୀଙ୍କର ଆବାହନୀ ପାଇଁ ମା ଧରିତ୍ରୀର ପୂଜା ଉପାସନା କରାଯାଇଥାଏ ଏବଂ ବସୁମାତାଙ୍କୁ ସ୍ନାନ କରିକିରି ଆସୁଛି ଯୋଉ ମୌସୁମୀ, ସେଇ ମୌସୁମୀଙ୍କୁ ଆମେ ସ୍ୱାଗତ କରିଥାଉ। ନାରୀମାନଙ୍କୁ ପୂଜା ଉପାସନା କରିକି ନାରୀର ଯୋଉ ମହିମା, ଯୋଉ ମହତ୍ଵ ଅଛି, ତାହାର ଯୋଉ ସୃଷ୍ଟିକାରୀ ଶକ୍ତି ଅଛି, ସେଇ ସୃଷ୍ଟିକାରିଣୀ ଶକ୍ତିକୁ ଉପାସନା କରିଥାନ୍ତି। ଏଇଟା ଗୋଟେ ଓଡ଼ିଶାର ସବୁଠୁ ଗୋଟେ ଗରିଆନ, ଗୋଟେ ଯୋଉ ସମ୍ଭ୍ରାନ୍ତ, ଗୋଟେ ଅଭିଜାତ ପରମ୍ପରା କହିଲେ ଅତ୍ୟୁକ୍ତି ହେବନି। ଆନନ୍ଦର ପର୍ବ, ଏଇଟା ବନ୍ଧୁତ୍ୱର ପର୍ବ, ପରସ୍ପରକୁ ଭାଇ ଭାଇଚାରାର ପର୍ବ, ପରସ୍ପରକୁ ସମସ୍ତେ କୋଳାକୋଳି କରିଥାନ୍ତି। ବନ୍ଧୁମାନେ ଆସିଥାନ୍ତି ଛୁଟି ନେଇକି, ସବୁ ଯିଏ ଚାକିରିଆ ସବୁ ରଜକୁ ନିଶ୍ଚୟ ଗାଁକୁ ଆସିବେ। ଯାତ୍ରା ହବ, ନାଟ ହବ, ରାତି ରାତି ଯାତ୍ରା ହେଇକିରି ଲୋକ ଦେଖିକିରି ଆନନ୍ଦ ଲୁଟି ନିଅନ୍ତି। ତେଣୁ ଏଇଟା ହଉଛି ଆନନ୍ଦର ପର୍ବ, ଉଲ୍ଲାସର ପର୍ବ, ସୃଜନଶୀଳତାର ପର୍ବ, ସଂସ୍କୃତି ପରମ୍ପରା ଆଧ୍ୟାତ୍ମିକ ଚେତନା ଏବଂ ବିଶ୍ୱାସ ଛଳଣି ସବୁକିଛି ଲୋକାଚାର ସବୁକିଛିକୁ ସମ୍ମିଳିତ କରିକି ଗୋଟେ ମହାନ ପର୍ବ, ଗୋଟେ ଓଡ଼ିଆର ଏହା ଏକ ନିଜସ୍ୱ ପର୍ବ।

0: ଭଉଣୀ, ଆଜି ସମୟ ବଦଳି ଯାଉଛି ଏବଂ ବଦଳି ଯାଇଛି ଆମମାନଙ୍କର ରୁଚି ମଧ୍ୟ। ସେଇ ଧାରାରେ ଯାଉ ଯାଉ ରଜ ଭଳି ପ୍ରକୃତି ସମ୍ବଳିତ ପର୍ବ, ଗାଁ ଦାଣ୍ଡ, ଦୋଳି ଖେଳ ଏସବୁଠାରୁ ଆମେ ଅନେକ ଦୂରକୁ ଆସିଯାଇଛୁ। ଆଜିର ପୁଅ ଝିଅମାନଙ୍କଠାରେ ରଜ ପର୍ବ ପାଳିବାକୁ ସେତେ ଉତ୍ସାହ ଉଦ୍ଦୀପନା ଦେଖାଯାଉ ନାହିଁ।
1: ପରମ୍ପରାକୁ ବଜାୟ ରଖିବା ପାଇଁ ସହରରେ ରଜ ପାଳିବା ନିଆରା କଥା ହେଲେ ମଧ୍ୟ ରଜ ଗାଁରେ ହିଁ ପାଳନ ହେଲେ ଯେମିତି ପୂର୍ବରୁ ପାଳିତ ହେଉଥିଲା ସେମିତି ହେଲେ ହୁଏତ ତାହା ବେଶୀ ଆଦୃତ ହୁଅନ୍ତା। ବର୍ତ୍ତମାନ ତ ସମସ୍ତେ ସହରାଭିମୁଖୀ ହେଉଛନ୍ତି, କିନ୍ତୁ ଯୋଉ କେତେ ସମୟ ପାଉଛନ୍ତି ଗାଁକୁ ଯାଇ ପରିବାର, ବନ୍ଧୁ ପରିଜନ, ପଡ଼ୋଶୀଙ୍କ ସହିତ ପାଳିଲେ ତାହା ପୂର୍ବପୁର

କିନ୍ତୁ ହଁ, ଏ ଭିତରେ ଗୋଟିଏ କଥା ତ ନିଶ୍ଚୟ, ସମୟ ବଦଳି ଯାଉଥିଲେ ମଧ୍ୟ, ଆଗ୍ରହ ଉତ୍ସାହର ଅଭାବ ଦେଖା ଦେଇଥିଲେ ମଧ୍ୟ, ଆମମାନଙ୍କ ସାମାଜିକ ଚଳଣୀ ଆଉ ନୀତିଦିନିଆ ଭାବମୟତାକୁ ଆଧାର କରୁଥିବାର ଏହି ରଜ ପର୍ବ ପାଳିତ ହେଇଆସୁଛି, ହେଉଛି ଏବଂ ହେଉଥିବ ମଧ୍ୟ ଅନ୍ୟତମ ପ୍ରିୟ ପର୍ବ ପରି, ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପରି ଏବଂ ଆମ ଓଡ଼ିଆ ଚଳଣୀର ପରିଭାଷା ବହନ କରିଥିବାର ନିଦର୍ଶନ ଭାବରେ

0: ଶୁଣିଲେ ସଙ୍ଗୀତ ରୂପକ ଆସିଛି ରଜ ସଜ ହୋଇବା।
1: ରଚନା ଏବଂ ପ୍ରଯୋଜନା କରିଥିଲେ ଶାନ୍ତିପ୍ରିୟା ମହାପାତ୍ର।
0: ଆପଣମାନେ ରଜ ପର୍ବରେ ଅନେକ ପ୍ରକାରର ପିଠାପଣା ତ ନିଶ୍ଚୟ କରିଥିବେ, ହେଲେ ରଜର ମୁଖ୍ୟ ଆକର୍ଷଣ ପୋଡ଼ପିଠାର ପ୍ରସ୍ତୁତି ବିଧି ସମ୍ପର୍କରେ କହୁଛନ୍ତି ସ୍ନିଗ୍ଧାରାଣୀ ମହାରଣା।
2: ମୁଁ ପ୍ରଥମେ ପୋଡ଼ପିଠାର ପ୍ରଣାଳୀ କହୁଛି। ବିରିପୋଡ଼ର ଉପକରଣ ହେଲା ଅଧ କେଜି ବିରି, ଗୁଡ଼ 250, ନଡ଼ିଆ ଗୋଟେ, ଅଳେଇଚ, ଗୁଜୁରାତି, ଗୋଲମରିଚ, ପାନମଧୁରୀ, ପରିମାଣ ଅନୁଯାୟୀ ଲୁଣ, କାଜୁ କିସମିସ 25 ଗ୍ରାମ। ତାର ପ୍ରଣାଳୀ, ପ୍ରଥମେ ବିରିକୁ ପାଣିରେ ଭିଜାଇ ତାକୁ ଘଣ୍ଟେ କି ଦୁଇ ଘଣ୍ଟା ରଖିଦେବେ। ତାପରେ ତାକୁ ଶିଳ ନହେଲେ ଗ୍ରାଇଣ୍ଡରରେ ତାକୁ ବାଟିଦେବେ। ସେ ଯୋଉ ଆଣ୍ଟଟା ସେଟା ବହଳା ହେବ, ଆମର ଯୋଉ ଇଡ୍ଲି ପାଗ ଯେମିତି ହୁଏ ସେହିପରି ପାଗଟା ହେବା ଦରକାର। ତାପରେ ଅଧା ନଡ଼ିଆକୁ କାଟି ଛୋଟ ଛୋଟ ଖଣ୍ଡ ଖଣ୍ଡ କରି ପିସ୍ କରି ତାକୁ ରଖିବେ। ଆଉ ଅଧା ନଡ଼ିଆକୁ ଗୁଡ଼ ଦେଇକି ତାକୁ ପାଗ କରିକି ପୁର କରିଦେବେ। ବିରି ବଟାରେ ଛୋଟ ନଡ଼ିଆ ଖଣ୍ଡ ପକାଇ ମିଶାଇଦେବେ। ପରିମାଣ ଅନୁଯାୟୀ ଲୁଣ ଦେବେ। ଅଳେଇଚ, ଗୁଜୁରାତି, କାଜୁ, କିସମିସ ଇତ୍ୟାଦି ତାକୁ ତାଧିରେ ମିଶାଇ ଦେବେ। ତାପରେ ବିରିକୁ ଭଲକରି ଫେଣ୍ଟିବେ। ଓଭାନରେ 2 ଚାମଚ ଭଲ ଘିଅ ଦେଇ ବିରିର ମିଶ୍ରଣକୁ ଅଧା ଢାଳିଦେବେ। ମଝିରେ ନଡ଼ିଆ କରାର ପୁର ଗୋଟେ ପରସ୍ତ ଦେଇଦେବେ। ତାପରେ ପୁଣି ଅବଶିଷ୍ଟ ମିଶ୍ରଣକୁ ଢାଳିଦେବେ। ଓଭାନର ପାତ୍ରକୁ ବେକ୍ କରିବାକୁ ଅଧଘଣ୍ଟା ଛାଡ଼ିଦେବେ। ମଝିରେ ମଝିରେ ଓଭାନକୁ ଦେଖୁଥିବେ, କାରଣ ଯେପରି ପୋଡ଼ପିଠା ବେଶୀ ଜୋରରେ ପୋଡ଼ି ନଯାଏ ସେହିପରି ସେ ଇସତ ବ୍ରାଉନ କଲର୍ର ହୋଇଗଲେ ଆପଣ ଜାଣିବେ ଆପଣଙ୍କର ପୋଡ଼ପିଠା ଠିକ୍ରେ ହେଇଯାଇଛି। ସୁଜି ମଣ୍ଡା ରୂପକରଣ, ଅଧ କେଜି ସୁଜି, ଅଧ କିଲୋ ରିଫାଇନ୍ ତେଲ କିମ୍ବା ଘିଅ, 250 ଚିନି କିମ୍ବା ଗୁଡ଼, ଗୋଟିଏ ବଡ଼ ନଡ଼ିଆ, ଆବଶ୍ୟକ ଅନୁଯାୟୀ ଲୁଣ, ପାନମଧୁରୀ, ଗୋଲମରିଚ, ଗୁଜୁରାତିର ଗୁଣ୍ଡ ମସଲା। ପ୍ରଥମେ ନଡ଼ିଆକୁ କରି ଚିନି କିମ୍ବା ଗୁଡ଼ରେ ପୁର କରିଦେଇ ତାପରେ ଅଳେଇଚ ଇତ୍ୟାଦି ମସଲା ଗୁଣ୍ଡ ଦେଇଦେବେ। ତାପରେ କଡ଼େଇରେ ପାଣି ଗରମ କରି ଲୁଣ ପକାଇବେ ଓ ଅଳ୍ପ ଗୁଡ଼ କିମ୍ବା ଚିନି ପକାଇବେ। ପାଣି ଫୁଟିଲା ପରେ ସୁଜିକୁ ପକାଇ ଧୀରେ ଧୀରେ ଘାଣ୍ଟୁଥିବେ, ଯେପରି ସୁଜି ତେଳା କି ବିଣ୍ଡା ହୋଇ ନଯାଏ। ତାପରେ ତାହାକୁ କିଛି ସମୟ ଯାଏ ଘୋଡ଼ାଇ ଥଣ୍ଡା ହେବାକୁ ଛାଡ଼ିଦେବେ। ସୁଜି ଯନ୍ତଣୀ ଥଣ୍ଡା ହେବା ପରେ ତାହାକୁ ଚକଟି ଛୋଟ ଛୋଟ ଗୁଳା କରିବେ। ଆଜିକାଲି ତ ବଜାରରେ ବିଭିନ୍ନ ଛାଞ୍ଚ ବାହାରିଲାଣି, ଯଦି ଛାଞ୍ଚରେ କରନ୍ତି ତେବେ ସେଇ ଗୁଳାକୁ ଛୋଟ ଛୋଟ ବେଲଣା ପଟାରେ ବେଲି ପୁରୀ ସାଇଜ୍ର କରିଦେବେ। ତାହାକୁ ଛାଞ୍ଚ ଭିତରେ ପୁରାଇ

ମଝିରେ ନଡ଼ିଆ କୋରା ପୁର ଦେଇ ଚିପି ଦେବେ। ଦେଖିବେ ଏକ ସୁନ୍ଦର ପିଠାଟେ ବାହାରିଯିବ। ତାପରେ ରିଫାଇନ୍ ତେଲରେ ଗରମ କରି ସେଇ ପିଠାକୁ ଛାଣିଦେବେ। ଦୁଇ ପଟ ବ୍ରାଉନ କଲର ହେଇଗଲା ପରେ ଜାଣିବେ ଆପଣଙ୍କର ପିଠା ଏକଦମ ଠିକ୍ ହୋଇଯାଏ।

ଭଉଣୀ, କାର୍ଯ୍ୟକ୍ରମ ତ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆଉ ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 7530001। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ନିର୍ମଲ ଓଝା, ନମସ୍କାର।

ସିସାଲ ନାରୀ ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ନିର୍ମାଲ୍ୟ ଓଝା, ପ୍ରଯୋଜନା ପ୍ରଜ୍ଞା ପରମିତା ସହ। କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଯୁବବାଣୀ ସନ୍ଧ୍ୟା 5:30 ଏଥିରେ ଅନ୍ୟସରେ ଶୁଣିବେ ଆଲୋଚନା, ପ୍ରଦୂଷଣ ରୋକିବ ଇ ଯାନବାହନ। ଆଲୋଚନା କରିବେ ବିନ୍ଦୁ ଭଳିଆ ଦାସ। ପରେ ପରେ କ୍ରୀଡ଼ା ପରିକ୍ରମା ଏବଂ ବିଜ୍ଞାନ ବିଚିତ୍ରା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସମୟ ବର୍ତ୍ତମାନ ଷ୍ଟୁଡିଓ କଟରେ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ କଟକ। ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା. ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି. ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ. ଫ୍ରାନ୍ସର ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ. ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ. କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ. ଜେୱାରସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ଗୋଲ୍ରେ ପରାସ୍ତ କଲା ସ୍ୱିଡେନ୍. ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି. ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଆସନ୍ତା 19 ତାରିଖରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ. ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ସୂଚନା ଦେଇଛନ୍ତି. ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍କକ୍ତ ହେବ। ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରୁ ଇରାନୀୟକୁ ପ୍ରତ୍ୟାହାର କରିବା ନେଇ ଉଭୟ ଦେଶ ମଧ୍ୟରେ 60 ଦିନ ଭିତରେ ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି, ଲେବାନନ୍ ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଆଜି ରାତିରେ ସ୍ଥାୟୀ ଭାବେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମରିକ ଅଭିଯାନ ବନ୍ଦ ରଖାଯିବ। ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସୂଚନା ମିଳିବା ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି। ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି, ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ, ହର୍ମୁଜ୍ ପ୍ରଣାଳୀ ଉନ୍କକ୍ତ ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଏହି ଶାନ୍ତି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃମଣ୍ଡଳୀ ଆମେରିକା ଓ ଇରାନ୍ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ଏକ ପ୍ରମୁଖ କୂଟନୈତିକ ସଫଳତା ବୋଲି ବର୍ଷ୍ଣନା କରି ସେମାନେ କହିଛନ୍ତି, ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି। ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସର ଏଭିଏନ୍ଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗ ଦେଉଛନ୍ତି। ଏଥିସହିତ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଛନ୍ତି। ଭାରତ ତ୍ରୟୋଦଶ ଥର ପାଇଁ G7 ଶିଖର ଗୋଷ୍ଠୀ ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତ ପୋଷଣ କରିବେ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ଏକ ଦୃଢ଼ ଅର୍ଥନୀତି ସମ୍ପନ୍ନ ଏବଂ ବିକାଶଶୀଳ ରାଷ୍ଟ୍ର ଭାବେ G7 ସମ୍ମିଳନୀରେ ଭାରତର ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦକ୍ଷିଣ ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ସମର୍ଥନ ପ୍ରଦାନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ବିକଶିତ କରିବା ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ। ଶ୍ରୀ ଯାଦବ କହିଛନ୍ତି, ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ, ସ୍ୱାବ

ସ୍ୱାବଲମ୍ବୀ ଏବଂ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଆଧାରରେ ବିଶ୍ୱବ୍ୟାପୀ ଯୋଗ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱବ୍ୟାପୀ ଭାରତୀୟ ମିଶନ ଦ୍ୱାରା ପ୍ରାୟ 2500 ସ୍ଥାନରେ ଯୋଗ ଦିବସ ଆୟୋଜନ ନେଇ ପ୍ରସ୍ତୁତି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ପ୍ରଥମ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଏବଂ ଦେଶବ୍ୟାପୀ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିଭିଭୂମି ବିକାଶ କ୍ଷେତ୍ରକୁ ଏହି ବିମାନ ଚଳାଚଳ ପ୍ରତିଫଳନ କରିବ। ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କୃଷକ ଏବଂ ରାଜ୍ୟବାସୀଙ୍କୁ ଜମିଦାନ ମାଧ୍ୟମରେ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାଇଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବିମାନ ବନ୍ଦର ସଂଖ୍ୟା ଏବେ ବୃଦ୍ଧି ପାଇ 165ରେ ପହଞ୍ଚିଛି। ଗତ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ଭିଭିଭୂମି କ୍ଷେତ୍ର ପାଇଁ 1,40,000 କୋଟିରୁ ଅଧିକ ନିବେଶ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ମଧ୍ୟବିତ୍ତ ବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ଧରି ସରକାର ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି। ଭିଭିଭୂମି ବିକାଶ, ସାର୍ବଜନୀନ ସେବାର ଉନ୍ନତି, ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ୱଚ୍ଛ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ କରିବା ନେଇ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି, ସରକାର ଗତ 12 ବର୍ଷ ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସୁରକ୍ଷା ଏବଂ ଜୀବନଧାରଣ ମାନରେ ଉନ୍ନତି ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନବୀନ କହିଛନ୍ତି, ଆୟକର ଏବଂ ଜିଏସ୍ଟି ସଂସ୍କାର, ଉଜ୍ଜଳା ଯୋଜନା, ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ ଆଦି ବିଭିନ୍ନ ପଦକ୍ଷେପ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ ତଥା ସଶକ୍ତ କରିପାରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ରହିଛି ଏବଂ ଏଲ୍ ନିନୋ ପରିସ୍ଥିତି ସତ୍ତ୍ୱେ ଖାଦ୍ୟର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ମାଇଣ୍ଡ ମାଇନ୍ ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ପରିମାଣର ମୌସୁମୀ ବର୍ଷା ହେବ ନେଇ ଆଶା କରାଯାଉଛି। ତେବେ ଖରିଫ୍ ଋତୁ ଫସଲ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। ଆଗାମୀ ରବି ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ସାର ଯୋଗାଣ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 23114444 23114481 ଏବଂ 23717106 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ବିଜୟୀ ହୋଇଛି। ମେକ୍ସିକୋର ମୋଣ୍ଟେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗତକାଲିର ମ୍ୟାଚ୍ରେ ଜର୍ମାନୀ କୁରାସାଓକୁ 7-1 ଗୋଲ୍ରେ ପରାସ୍ତ କରିଛି। ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ଭାବେ ଶେଷ ହୋଇଛି। ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱେନ୍ ଏବଂ କାବୋଭର୍ଦ୍ଦେ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ କହିଛି, ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣାଞ୍ଚଳ ଓ ମହାରାଷ୍ଟ୍ରର ବହୁ ଅଞ୍ଚଳରେ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଥିବା ବିଭାଗ କହିଛି।
ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଆଭିଏଣ୍ଟରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ ଏବଂ ଫିଫା ବିଶ୍ୱକପ୍ ଫୁଟବଲ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନର ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ ରେଳଯାତ୍ରାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରୁ 1100 ଉର୍ଦ୍ଧ ଶ୍ରଦ୍ଧାଳୁ ଗୁଜରାଟସ୍ଥିତ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100ରୁ ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସୋମନାଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରସ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,15,36,537 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 90% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଲେଖି ଓଡ଼ିଆକୁ ଏକ ସ୍ୱତନ୍ତ୍ର ପରିଚୟ ଫକୀରମୋହନ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁଠାରୁ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଓ ସାମାଜିକ କାର୍ଯ୍ୟକଳାପ ମାଧ୍ୟମରେ

ଓଡ଼ିଆ ଭାଷାର ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ଦୃଢ଼ କରିଥିଲେ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତି ସଭାର ଆୟୋଜନ କରାଯାଉଛି। ତିନିଦିନିଆ ରଜ ମହୋତ୍ସବର ତୃତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଓ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରଜ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥାବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଭୂଷଣ୍ଡପୁରର ମା' ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜଗୋଳ ଗ୍ରାମ ଓ ଢେଙ୍କାନାଳ ସହର ବନମାଳୀ ପ୍ରସାଦଠାରେ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ ମାନସିକ ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ଏବଂ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କୁ ପରିବାର ଓ ସମାଜରେ ସମ୍ମାନ ଓ ନ୍ୟାୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ପ୍ରତି ହେଉଥିବା ଅବହେଳା ଶାରୀରିକ ଓ ମାନସିକ ନିର୍ଯାତନା ବିରୁଦ୍ଧରେ ସଚେତନ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଏଥିରେ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍ତି। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋହାହନ କରିବା ଲାଗି ସରକାର ପେଟ୍ରୋଲ ଓ ଡିଜେଲ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍ ଭୋଗ ମଣ୍ଡପ କ୍ଲବ୍ ଘର ଓ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କରିଥିଲେ। ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ୍ ପେଡ୍ ମା' କେ ନାମ 3.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।
ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ

ବିଟିଏ ଓ୍ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନ ପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି neet.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ପୁନର୍ମିଳନ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ବି କେ ସୁମିତ୍ରା, ଜେ ସ୍ୱର୍ଣ୍ଣ ଏବଂ ସାଥୀମାନେ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ମହାଲକ୍ଷ୍ମୀ ଆୟର ଏବଂ ସାଥୀମାନେ ଚଳଚ୍ଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ। ଗୀତ ରଚନା ନିର୍ମଳ ନାୟକ।

ଯୁବବଣି ସନ୍ଧ୍ୟା 5:30 ଏଥିରେ ଅନ୍ୟ ଶେରେ ଶୁଣିବେ ଆଲୋଚନା ପ୍ରଦୂଷଣ ରୋକିବ ଇ ଯାନବାହନ ଆଲୋଚନା କରିବେ ବିନ୍ଦୁ ବଳିଆ ଦାସ ପରେ ପରେ କ୍ରୀଡ଼ା ପରିକ୍ରମା ଏବଂ ବିଜ୍ଞାନ ବିଚିତ୍ରା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଚିନ୍ମୟ ଶ୍ରୀ ପଣ୍ଡା ଏବଂ ଗୋପୀସନ୍, ଚଳଚ୍ଚିତ୍ର ଚେନ୍ନାଇ ଏକ୍ସପ୍ରେସ୍।

ଏଇଠି ଶେଷ କରୁଛୁ ଆଜିର ଅଶ୍ରାନ୍ତି ଅପରାହ୍ନ କାର୍ଯ୍ୟକ୍ରମ। ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଶ୍ରୋତାବନ୍ଧୁ, ଆପଣମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସନ୍ତୋଷ ବରାଦ ଭୁବନେଶ୍ୱରରୁ। ଆପଣ ଅନୁରୋଧ କରିଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ରଚନା କରିଛନ୍ତି ବନମାଳୀ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସଂଯୁକ୍ତା ଦୀପ୍ତି, ତାଙ୍କର ଭାଇ ତୁଷାର, ଭାଉଜ ମୀରା ଏବଂ ତାଙ୍କର ମା ମେନକା ମହାନ୍ତି, ଯାହାଙ୍କର ଆଜି ଜନ୍ମଦିନ, ଏବଂ ତାଙ୍କର ସାନ ଝିଅ ମଧୁସ୍ମିତା। ସେମାନେ ଅନୁରୋଧ କରିଛନ୍ତି ତାଙ୍କର ମା ମେନକା ମହାନ୍ତିଙ୍କର ଜନ୍ମଦିନ ଆଜି ହୋଇଥିବାରୁ ତାଙ୍କର ପ୍ରିୟ ଗୀତଟିକୁ ତାଙ୍କ ପାଇଁ ଶୁଣାଇ ଦେବାକୁ, ଯାହାକୁ ଗାଇଛନ୍ତି ସୁନନ୍ଦା ପଟ୍ଟନାୟକ, ଗୀତ ରଚନା ବୈକୁଣ୍ଠନାଥ ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ। ଆପଣଙ୍କ ସମ୍ପୂର୍ଣ୍ଣ ଠିକଣା ହେଲା କୁସନପୁର ରାହାଡିଙ୍ଗା, ଜଗତସିଂହପୁର।

ମିଲୁ ମିଟି ତାଙ୍କର ବାପା ବୋଉ ନୂଆବଜାର କଟକରୁ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି। ଗୀତ ରଚନା ଶିବବ୍ରତ ଦାସ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି।

ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ। ଗୀତ ରଚନା ହିମାଂଶୁ ଭୂଷଣ ସାବତ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ଇରା ମହାନ୍ତି ଓ ସାଥୀ କଥାଚିତ୍ର ମୋ କୋଳ ତୋ ଝୁଲଣା

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: 2 ବର୍ଷର ଯାତ୍ରା, ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
5: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ।
4: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
5: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
4: ବିକାଶର ଧାରା ଓଡ଼ିଶା ସାରା।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

ଏହି ପଦ୍ଧତିରେ ଏସି ବିଦ୍ୟୁତକୁ ଡିସିରେ ରୂପାନ୍ତରିତ କରି ଗଚ୍ଛିତ କରାଯାଏ ଏବଂ ପରେ ବ୍ୟବହାର କରାଯାଇଥାଏ। ଏହାର ଅନ୍ୟ ଏକ ଉନ୍ନତ ପଦ୍ଧତିକୁ ଇଲେକ୍ଟ୍ରିକ୍ ପେଟ୍ରୋଲ ହାଇବ୍ରିଡ୍ସ ମଧ୍ୟ କୁହାଯାଏ। ଏଥିରେ ଉଭୟ ପେଟ୍ରୋଲ ଓ ବିଦ୍ୟୁତର ସିଷ୍ଟମ ଥାଏ। ଗାଡ଼ି ଷ୍ଟାର୍ଟ କଲାବେଳେ ଇଲେକ୍ଟ୍ରିକ୍ ମୋଟରଟି ବୁଷ୍ଟ ପ୍ରଦାନ କରିଥାଏ ଏବଂ ଯାନଟି ଚାଲିଲା ବେଳେ ବ୍ୟାଟେରୀଟି ଆପେ ଆପେ ଚାର୍ଜ ହୋଇଯାଏ। 1997 ମସିହାରେ ଏହି ଧରଣର ଯାନ ବଜାରକୁ ପ୍ରଥମେ ଆସିଲା। ପରବର୍ତ୍ତୀ 5 ବର୍ଷ ମଧ୍ୟରେ ଏହାର ଚାହିଦା 3 ଗୁଣ ବଢ଼ିଗଲା। ତେବେ ଏପରି ଯାନର ଅସୁବିଧା ହେଲା ଏହା ଅଧିକ ଦାମ ଓ ଓଜନ। ଇ ଯାନର ଜାଳେଣୀ ଦକ୍ଷତା ସାଧାରଣ ବାହନଠାରୁ 3 ଗୁଣ ଅଧିକ। ଏବେ ଅଧିକାଂଶ ସହର ଗ୍ରାମରେ ଇଲେକ୍ଟ୍ରିକ୍ ବାଇକ୍ ଓ କାର୍ ମାନ ଚାଲିଲାଣି। ଇଲେକ୍ଟ୍ରିକ୍ ବସ୍ ମଧ୍ୟ ସହରରୁ ସହର ଯାତାୟତ କଲାଣି। ଇ ଯାନ ବାହନର ମୂଲ୍ୟର 30% କେବଳ ବ୍ୟାଟେରୀ ମୂଲ୍ୟ। ପ୍ରତି 2-3 ବର୍ଷ ମଧ୍ୟରେ ବ୍ୟାଟେରୀକୁ ବଦଳାଇବାକୁ ପଡ଼ିଥାଏ। ଗୋଟିଏ କାର୍ର ବ୍ୟାଟେରୀର ଦାମ ପ୍ରାୟ 60,000-70,000 ଟଙ୍କା। ଗୋଟିଏ ଇ ବାଇକ୍ର ଜାଳେଣୀ ଖର୍ଚ୍ଚ କିଲୋମିଟର ପିଛା 10 ପଇସା। ବ୍ୟାଟେରୀ ଖର୍ଚ୍ଚକୁ ହିସାବକୁ ନେଲେ 50 ପଇସା ହେବ। କାରଣ ଇ ଯାନ ବାହନରେ ଏୟାର ଫିଲ୍ଟର, ଅଏଲ ଫିଲ୍ଟର, ସ୍ପାର୍କ ପ୍ଲଗ, ରେଡିଏଟର ଇତ୍ୟାଦି କିଛି ଲାଗେ ନାହିଁ। ଗୋଟିଏ ଇଲେକ୍ଟ୍ରିକ୍ କାର୍ର ବ୍ୟାଟେରୀ ଥରେ ଚାର୍ଜ ହେଲେ 220-280 କିଲୋମିଟର ପର୍ଯ୍ୟନ୍ତ ଯିବ। ବ୍ୟାଟେରୀ ଯଦି ସମ୍ପୂର୍ଣ୍ଣ ଚାର୍ଜ ହୋଇଥିବ ତେବେ ଏହା 120-500 କିଲୋମିଟର ପର୍ଯ୍ୟନ୍ତ ଯିବ। ଗୋଟିଏ ଇ ବାଇକ୍ର ବ୍ୟାଟେରୀ ଥରେ ଚାର୍ଜ ହେଲେ 70 କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ତେବେ କିଲୋମିଟର ଯିବା ପଛରେ ଡ୍ରାଇଭିଂ ଷ୍ଟାଇଲ, ରାସ୍ତାର ରୂପରେଖ, ପାଣିପାଗ ଏବଂ ବ୍ୟାଟେରୀର ବୟସ ଉପରେ ନିର୍ଭର କରେ। ଗୋଟିଏ ବ୍ୟାଟେରୀ ଚାର୍ଜ ପାଇଁ 30 ମିନିଟ୍ରୁ 12 ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ। ତେବେ ଗୋଟିଏ ଇଲେକ୍ଟ୍ରିକ୍ କାର୍ର ବ୍ୟାଟେରୀ 8 ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜିଂ ନିଏ। ଗୋଟିଏ ବ୍ୟାଟେରୀ ବାରମ୍ବାର ଚାର୍ଜ ହେବା ପରେ ପ୍ରାୟ 1,60,000 କିଲୋମିଟର ଯାଏଁ କାମ କରେ। ଇ ଯାନବାହନ ଚଳାଚଳ ହେତୁ ଅଙ୍ଗାରକାମ୍ଳ ଗ୍ୟାସ୍ ଆଦୌ ବାୟୁମଣ୍ଡଳକୁ ଯାଏ ନାହିଁ। ପୁନଶ୍ଚ ଏଥିରେ ଇଞ୍ଜିନ୍ ନଥିବାରୁ ଶବ୍ଦ ହୋଇନଥାଏ, ତେଣୁ ପରିବେଶରେ ଶବ୍ଦ ପ୍ରଦୂଷଣକୁ ଇ ଯାନବାହନ ରୋକିଥାଏ। ଇ ଯାନବାହନର ବ୍ୟାଟେରୀ ସାଧାରଣତଃ ଲିଥିୟମ୍ ଆୟନରେ ତିଆରି ହୋଇଥାଏ। ଆମ ଦେଶରେ ଇ ଯାନବାହନ ପାଇଁ କେତେକ ସ୍ଥଳରେ ଲିଡ୍ ବା ସିସାର ଷ୍ଟୋରେଜ୍ ବ୍ୟାଟେରୀ କମ୍ ଦାମ ହେତୁ ବ୍ୟବହୃତ ହେଉଛି। ଏହି ବ୍ୟାଟେରୀ 97%-99% ପୁନଃ କ୍ଷମତା ସମ୍ପନ୍ନ ବା ରିକେପେବୁଲ। ଯଦି ଲିଥିୟମ୍ ଆୟନ ବ୍ୟାଟେରୀକୁ ସିସା ବ୍ୟାଟେରୀ ସହ ତୁଳନା କରାଯାଏ ତେବେ ଲିଥିୟମ୍ ଆୟନ ବ୍ୟାଟେରୀର କ୍ଷମତା ସିସା ବ୍ୟାଟେରୀ ଠାରୁ 4 ଗୁଣ ଅଧିକ। ଲିଥିୟମ୍ ଆୟନ ବ୍ୟାଟେରୀକୁ 60 ମିନିଟ୍ ଚାର୍ଜ କଲେ 320 କିଲୋମିଟର ବାଟ ଯାଇପାରିବ। ତେବେ ଲିଥିୟମ୍ ଆୟନର ବ୍ୟାଟେରୀର ମୂଲ୍ୟ ଅଧିକ। ଇ ଯାନ ବାହନରେ ବ୍ୟବହୃତ ଅନ୍ୟ ବ୍ୟାଟେରୀ ଗୁଡ଼ିକ ହେଲା ନିକେଲ କାଡମିୟମ ବ୍ୟାଟେରୀ, ସୋଡିୟମ ନିକେଲ ବ୍ୟାଟେରୀ ଇତ୍ୟାଦି। ନିକେଲ ମେଟାଲ ହାଇଡ୍ରାଇଡ୍ ବ୍ୟାଟେରୀ ଉପଗ୍ରହ ମାନଙ୍କରେ ବ୍ୟବହାର କରାଯାଏ। ଇ ବସ୍, ଇ ବାଇକ୍ ବା ଇ କାର୍ ହେଉ, ଏଗୁଡ଼ିକ ପାଇଁ ଚାର୍ଜିଂ ଏକ ବଡ଼ ସମସ୍ୟା। ଯେଉଁଠି ଇ ବାହନ ବ୍ୟବହୃତ ହେବ ସେଠାରେ ନିୟମିତ ବ୍ୟବଧାନରେ ପେଟ୍ରୋଲ ଟ୍ୟାଙ୍କି ଭଳି ଚାର୍ଜିଂ ଷ୍ଟେସନ ବସିବା ଉଚିତ। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସର୍ବନିମ୍ନ ସଂଖ୍ୟକ ଯାନବାହନ ରହିବା ଜରୁରୀ। 2009 ମସିହାରେ ଡିସେମ୍ବର ମାସରେ ଦିଲ୍ଲୀଠାରେ ଏକ ଚାର୍ଜ ପୋଷ୍ଟ ଖୋଲିଥିଲା, ପରେ ଏହା କେନ୍ଦ୍ର ଦିଲ୍ଲୀକୁ ପ୍ରସାରିତ ହେଲା। ଏଥିରେ ଇ କାର୍ ଚାଳକ ପାଇଁ ଚାର୍ଜିଂ ସୁବିଧା ରହିଥିଲା। ଲଣ୍ଡନରେ 2009 ମସିହା ବେଳକୁ 1,000 ଚାର୍ଜିଂ ପୋଷ୍ଟିଂ ଥିଲା, ତେବେ ଏବେ ଏହାର ସଂଖ୍ୟା ବଢ଼ିଯାଇଛି। ଡେନମାର୍କ, ଇସ୍ରାଏଲର ଚାର୍ଜିଂ ସମସ୍ୟାକୁ ଏଡ଼ାଇବା ପାଇଁ ବ୍ୟାଟେରୀ ବଦଳାଇବା ସିଷ୍ଟମ ରହିଛି। ସେଣ୍ଟ୍ରାଲ ମୋଟର ଭେହିକିଲ୍ ଆକ୍ଟ ଅନୁଯାୟୀ ଇ ଯାନବାହନର ରେଜିଷ୍ଟ୍ରେସନ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଦରକାର ନଥାଏ, କିନ୍ତୁ ଅଧିକ ବେଗରେ ଗତି କରୁଥିବା ଇ ଯାନବାହନ ପାଇଁ ଏହି ନିୟମ ଲାଗୁ ହୁଏ ନାହିଁ। ଏହାର ବେଗ ଘଣ୍ଟା ପ୍ରତି 25 କିଲୋମିଟର ଓ 250 ୱାଟ୍ରୁ କମ୍ ଶକ୍ତି ବ୍ୟବହାର ହେଉଥିବ। ଆମ ଦେଶରେ ଏବେ ଇଲେକ୍ଟ୍ରିକ୍ ଯାନବାହନ ସଂଖ୍ୟା ଦିନକୁ ଦିନ ଅଧିକ ବ୍ୟବହାର ହେଲାଣି। ବିଭିନ୍ନ ମେଟ୍ରୋ ସହରରେ ଏଥିପାଇଁ ଏକାଧିକ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ହେଲାଣି। ଆମ ଦେଶରେ ଚଣ୍ଡିଗଡ଼ରେ ଇ ଯାନବାହନକୁ ଉତ୍ସାହିତ ପାଇଁ ଦାମ ଉପରେ 15% ରିହାତି ସରକାର କରିଛନ୍ତି। କେରଳ, ପଶ୍ଚିମବଙ୍ଗ, ଗୁଜରାଟରେ ଭ୍ୟାଟ୍ ଉପରେ ରିହାତି ରହିଛି। ଦିଲ୍ଲୀ ସରକାର ଇ ଯାନବାହନ ପାଇଁ 24.5% ରିହାତି ଦେଇଛନ୍ତି। ଏପରି ହେତୁ ଇ ଯାନବାହନର ମୂଲ୍ୟ କମିଛି। ଏକ ତଥ୍ୟରେ ଜଣାପଡ଼ିଛି 2010 ମସିହା ବେଳକୁ ଦିଲ୍ଲୀ ସରକାର ପ୍ରାୟ 150 ଇ କାର୍ ଏବଂ 15,000 ଇ ବାଇକ୍ ପାଇଁ ରିହାତି ଦେଇଥିଲେ। 2023 ମସିହା ବେଳକୁ ଏହା ଯଥେଷ୍ଟ ବଢ଼ିଯାଇଛି। ଇ ଯାନବାହନ ଦ୍ୱାରା ପରିବେଶର ମଙ୍ଗଳ ହୋଇଥାଏ, ଏଣୁ ଏଥିପାଇଁ ନିର୍ଦ୍ଦିଷ୍ଟ ଆଇନ ପ୍ରଚଳନ ହେବା ଆବଶ୍ୟକ। ଏତଦ୍ବ୍ୟତୀତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ, ଇ ଯାନବାହନର ନିରାପତ୍ତା ଦିଗ, ବ୍ୟାଟେରୀର ରିସାଇକ୍ଲିଂ ଇତ୍ୟାଦି ଉପରେ ଅଧିକ ଧ୍ୟାନ ଦେଲେ ଇ ଯାନବାହନର ଆଦର ଅଧିକ ବଢ଼ିଯିବ। ଇ ଯାନବାହନ ଯେତେ ଅଧିକ ପରିମାଣରେ ବ୍ୟବହାର ହେବ ବାୟୁମଣ୍ଡଳରୁ ପ୍ରଦୂଷଣ ମାତ୍ର କିଛି ପରିମାଣରେ କମିଯିବ। ପେଟ୍ରୋଲ ଖର୍ଚ୍ଚରୁ ବଞ୍ଚିବା, ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଲକ୍ଷ୍ୟ ନେଇ ଏବେ ପୃଥିବୀର ପ୍ରତି ରାଷ୍ଟ୍ରରେ ଇ ଯାନବାହନ ବ୍ୟବହାରକୁ ପ୍ରୋତ୍ସାହନ ମିଳୁଛି। ବହୁ ମୋଟରଗାଡ଼ି ନିର୍ମାଣ କମ୍ପାନୀ ଇ ଯାନବାହନ ତିଆରି ପାଇଁ ଆଗକୁ ଆସିଲେଣି। 2007-2008 ମସିହାରେ ପୃଥିବୀରେ ପ୍ରାୟ 1,30,000 ଅଧିକ ଇ ବାଇକ୍ ବିକ୍ରି ହୋଇଥିଲା। 2015-16 ମସିହା ବେଳକୁ ଏହା ବଢ଼ି ପ୍ରାୟ 1,000,000 ପହଞ୍ଚିଛି। 2023 ମସିହା ବେଳକୁ ଏହା ପୂର୍ବ ଅପେକ୍ଷା 5 ଗୁଣ ବଢ଼ିଯାଇଛି। ଇ ଯାନବାହନ ବ୍ୟବହାରରେ ଚୀନ ପୃଥିବୀରେ ଆଗରେ। 2010 ମସିହା ସୁଦ୍ଧା ଚୀନରେ 28 ବିଲିୟନ ଇ ବାଇକ୍ ବିକ୍ରି ହୋଇଥିଲା। 2015-16 ମସିହା ବେଳକୁ ଏହା ବଢ଼ି ପ୍ରାୟ 1,000,000 ପହଞ୍ଚିଥିଲା। 2023 ମସିହା ବେଳକୁ ଏହା ପୂର୍ବ ଅପେକ୍ଷା 5 ଗୁଣ ବଢ଼ିଯାଇଛି। ଇ ଯାନବାହନ ବ୍ୟବହାରରେ ଚୀନ ପୃଥିବୀରେ ଆଗରେ। 2010 ମସିହା ସୁଦ୍ଧା ଚୀନରେ 28 ବିଲିୟନ ଇ ବାଇକ୍ ବିକ୍ରି

0: ହୋଇଥିଲା। ପୃଥିବୀରେ ଦି ବାଇକ୍ର 96% କେବଳ ଚୀନବାସୀ ବ୍ୟବହାର କରିଥାନ୍ତି। ଭାରତରେ 2010 ମସିହାରେ 20,000 ଇ ବାଇକ୍ ବିକ୍ରି ହୋଇଥିଲା। 2015-16 ବେଳକୁ ଏହା ବୃଦ୍ଧି ପାଇ ପ୍ରାୟ 70,000 ପହଞ୍ଚିଲା। 2023 ମସିହା ବେଳକୁ ଇ ଯାନବାହନର ଆଦର ବହୁଗୁଣିତ ହୋଇଯାଇଛି। 2016 ମସିହା ସୁଦ୍ଧା ଇ କାର୍ର ମୂଲ୍ୟ ଯେତିକି ଥିଲା ଆଗାମୀ ଦିନରେ ଏହାର ମୂଲ୍ୟ କମିଯାଇପାରେ ବୋଲି ଉତ୍ପାଦନ କରୁଥିବା କମ୍ପାନୀମାନେ କହିଥିଲେ। ଇ ଯାନବାହନର ବ୍ୟବହାରରେ ଦକ୍ଷିଣ ଭାରତର ଅଧିବାସୀ ଆଗରେ ଅଛନ୍ତି। 2030 ମସିହା ସୁଦ୍ଧା ଇ ଯାନବାହନ ପ୍ରଚଳନରେ ଭାରତ ନେତୃତ୍ୱ ନେବ ବୋଲି ଆଶା ରହିଛି। ଭାରତରେ ଇ ଯାନବାହନ ପ୍ରଚଳନ ହେଲେ ପ୍ରଦୂଷଣର ମାତ୍ରା ବାୟୁମଣ୍ଡଳରୁ 40% କମିଯିବ ବୋଲି ପରିବେଶବିତ୍ମାନେ ଆକଳନ କରିଛନ୍ତି। ବର୍ତ୍ତମାନ ମାଟି ପାଣି ପବନ ବିଭିନ୍ନ କାରଣରୁ ପ୍ରଦୂଷିତ ହେବାରେ ଲାଗିଛି। ଇ ଯାନବାହନର ପ୍ରଚଳନ ପ୍ରଦୂଷଣର ମାତ୍ରାକୁ ଗୋଟିଏ ଦିଗରୁ କମ୍ କରିପାରେ, କିନ୍ତୁ ଏଥିପାଇଁ ବିଶ୍ୱବାସୀଙ୍କୁ ସଚେତନ ହେବାକୁ ପଡ଼ିବ ଏବଂ ଯେଉଁ କାରଣଗୁଡ଼ିକ ପରିବେଶକୁ ପ୍ରଦୂଷିତ କରୁଛି ସେଥିରୁ ଦୂରେଇ ରହିବାକୁ ପଡ଼ିବ। ଆଜି ପେଟ୍ରୋଲିୟମ ଇନ୍ଧନ ଏହା ହେତୁ ପରିବେଶ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଇ ଯାନବାହନ ପ୍ରଚଳନ ଏକ ଅଗ୍ରଣୀ ପଦକ୍ଷେପ। ସମ୍ପ୍ରତି ପରିବେଶ ଯେଭଳି ପ୍ରଦୂଷିତ ହୋଇ ବିଶ୍ୱ ତାପମାନ ବୃଦ୍ଧି ପାଉଛି ତାହା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଚିନ୍ତାରୁ ମୁକ୍ତି ପାଇବା ପାଇଁ ଭାରତ ବିଭିନ୍ନ ଆନ୍ତର୍ଜାତୀୟ ସମ୍ମିଳନୀରେ ମତ ପ୍ରକାଶ କରିଆସୁଛି। ଏହି କାରଣର ଗୋଟିଏ ସମାଧାନ ଇ ଯାନବାହନର ବହୁଳ ପ୍ରଚଳନ। ଅତଏବ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପୃଥିବୀବାସୀ ଇ ଯାନବାହନ ପ୍ରତି ଆକୃଷ୍ଟ ହେବା ପରିବେଶ ପ୍ରତି ଶୁଭ ସୂଚନା ବୋଲି ପରିବେଶବିତ୍ମାନେ କହିଲେଣି।
1: ବନ୍ଧୁ, ଶୁଣୁଥିଲେ ଆଲୋଚନା ପରିବେଶ ପ୍ରଦୂଷଣ ରୋକିବ ଇ ଯାନବାହନ। ଏହାକୁ ଆଲୋଚନା କରୁଥିଲେ ବିନ୍ଦୁ ବଳୟ ଦାସ। ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର। ପାଚିରା କେଶ ହେଉଛି କର୍କଟ ରୋଗ ସଙ୍ଗେ ଯୁଝିଲା ବେଳେ ମନୁଷ୍ୟ ଶରୀରରେ ହୋଇଥିବା ଗୋଟିଏ କ୍ଷତ ଚିହ୍ନ। ଏ କଥା ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। ସମ୍ପ୍ରତି ନେଚର ସେଲ୍ ବାୟୋଲୋଜିରେ ପ୍ରକାଶିତ ଏହି ଗବେଷଣାରେ ଉଲ୍ଲେଖ ଅଛି ଯେ ମନୁଷ୍ୟ କେଶ ଓ ଚର୍ମ ବର୍ଣ୍ଣକଣିକା ଦାୟିତ୍ୱରେ ଥିବା ଜୀବକୋଷ ସବୁ କ୍ଷୟ ହୋଇଆସିଲେ ଆତ୍ମହତ୍ୟା କରନ୍ତି। ଏ ଆତ୍ମହତ୍ୟା ହେଉଛି ମନୁଷ୍ୟକୁ କର୍କଟ ରୋଗ ଦାଉରୁ ମୁକ୍ତ କରିବା ଲାଗି ଶାରୀରିକ ଉଦ୍ୟମର ଅଂଶବିଶେଷ। ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ବର୍ଣ୍ଣକଣିକା ଉତ୍ପାଦନ କରୁଥିବା ଏହି କୋଷଗୁଡ଼ିକ କ୍ଷୟିଷ୍ଣୁ ପରିସ୍ଥିତିରେ ଆଉ ବିଭାଜିତ ନ ହୋଇ ସ୍ଥାଣୁ ହୋଇଯାଆନ୍ତି। ଏହାଦ୍ୱାରା କର୍କଟ ରୋଗ ବିସ୍ତାରିତ ହେବାରେ ସହାୟକ ହେଉଥିବା ତ୍ରୁଟିଯୁକ୍ତ ଜୀବକୋଷଗୁଡ଼ିକ ବାଧା ପାଆନ୍ତି। ଏମିତି କାଳକ୍ରମେ ବହୁ ବର୍ଣ୍ଣକଣିକା ଉତ୍ପାଦନକାରୀ କୋଷ ସ୍ଥାଣୁ ହୋଇଯାଏ ଓ କେଶ ଶୁକ୍ଳବର୍ଣ୍ଣ ଧାରଣ କରେ। କେଶ ପାଚିବା ବନ୍ଦ କରିବା ଲାଗି ବୈଜ୍ଞାନିକମାନେ ଦୀର୍ଘଦିନ ହେବ ଉପାୟ ଖୋଜି ଆସୁଛନ୍ତି। ସେଥିଲାଗି ସେମାନେ ବର୍ଣ୍ଣକଣା କୋଷଗୁଡ଼ିକୁ ଆତ୍ମହତ୍ୟାରୁ ବିତାଡ଼ିତ କରିବା ଲାଗି କମ୍ ଉଦ୍ୟମ କରିନାହାନ୍ତି। କିନ୍ତୁ ନୂତନ ନିଷ୍କର୍ଷରୁ ଜଣାପଡ଼ିଛି ଯେ କର୍କଟ ରୋଗୀମାନଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଂକେତ ହେଉଛି ପାଚିଲା କେଶ।
2: ବନ୍ଧୁ, ଆପଣ ଜାଣନ୍ତି ଅଷ୍ଟ୍ରେଲିଆର କୁବରପେଡି ଗାଁ ଏହାର ବାସିନ୍ଦାଙ୍କ ଅଦ୍ଭୁତ ଜୀବନଶୈଳୀ ପାଇଁ ପ୍ରସିଦ୍ଧ। ଏଠାରେ ପ୍ରବଳ ଗରମ ହେଉଥିବାରୁ ଲୋକମାନେ ମାଟି ତଳେ ଘର, ଚର୍ଚ୍ଚ ଓ ଦୋକାନ ବଜାର କରି ରହୁଛନ୍ତି। ଏହି ସ୍ଥାନର ନାମ ସ୍ଥାନୀୟ ଆଦିବାସୀଙ୍କ ଶବ୍ଦ କୁପାପିଟିରୁ ଆସିଛି, ଯାହାର ଅର୍ଥ ହେଉଛି ଗାତ ଭିତରେ ଥିବା ଧଳା ମଣିଷ। 1915 ମସିହାରେ ଏଠାରେ ପ୍ରଥମଥର ପାଇଁ ଓପାଲ ନାମକ ଏକ ମୂଲ୍ୟବାନ ରତ୍ନପଥର ମିଳିଥିଲା, ଯାହାପରେ ଏଠାରେ ମଣିଷ ବସ୍ତି ସ୍ଥାପନ ହେଲା। ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ମରୁଭୂମି ଘେରା। ଗ୍ରୀଷ୍ମ ଋତୁରେ ଏଠାକାର ତାପମାତ୍ରା 45-50 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଯାଏ। ମାଟି ଉପରେ ରହିବା ଅସମ୍ଭବ ହେବାରୁ ଲୋକମାନେ ପାହାଡ଼କୁ ଖୋଳି ମାଟି ତଳେ ଘର ତିଆରି କଲେ। ମାଟି ତଳେ ଥିବା ଏହି ଘରଗୁଡ଼ିକୁ ଡଗ୍ଆଉଟ୍ସ କୁହାଯାଏ। ଏହି ଗାଁର ପ୍ରାୟ 60-80% ଲୋକ ମାଟି ତଳେ ରହନ୍ତି। ଆଜି ଏ ମାଟି ତଳେ କେବଳ ଏକ ଘର ନୁହେଁ, ବରଂ ଏକ ଆଧୁନିକ ସହର ଗଢ଼ି ଉଠିଛି। ବାହାରୁ ଦେଖିଲେ ଘରଗୁଡ଼ିକ କେବଳ ଗାତ ଭଳି ମନେ ହୁଏ, କିନ୍ତୁ ଭିତରେ ଟିଭି, ସୁଇମିଂ ପୁଲ, ରୋଷେଇ ଘର ଏବଂ ଇଣ୍ଟରନେଟ୍ ଭଳି ସମସ୍ତ ବିଳାସପୂର୍ଣ୍ଣ ସୁବିଧା ରହିଛି। ମାଟି ତଳେ ସୁନ୍ଦର ଚର୍ଚ୍ଚ, ହୋଟେଲ, ମ୍ୟୁଜିୟମ, ବାର୍ ଏବଂ ଦୋକାନ ବଜାର ମଧ୍ୟ ଗଢ଼ା ହୋଇଛି।
1: ଘର ନିର୍ମାଣ ପାଇଁ ବ୍ୟବହୃତ ନାଲି ଇଟାରେ ବିଜୁଳି ଶକ୍ତି ଗଚ୍ଛିତ କରି ରଖିବାର ଉପାୟ ପାଇଛନ୍ତି ବୈଜ୍ଞାନିକ। ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମୌସୁରୀ ଅଞ୍ଚଳର ସେଣ୍ଟ ଲୁଇସ୍ ସ୍ଥିତ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ଗବେଷକମାନେ ଗୋଟିଏ ପଦ୍ଧତି ବିକଶିତ କରିଛନ୍ତି, ଯାହା ଶସ୍ତା ଓ ଚାରିଆଡ଼େ ଉପଲବ୍ଧ, ଯାହା ଏହି ଘର ତିଆରି ସାମଗ୍ରୀକୁ ବ୍ୟାଟେରୀ ଭଳି ଶକ୍ତି ଗଚ୍ଛେଦକାରୀ ସ୍ମାର୍ଟ ହିଟରରେ ପରିଣତ କରିପାରିବ। ଏହି ସଂକ୍ରାନ୍ତ ଗବେଷଣା ସମ୍ପ୍ରତି ଆଦ୍ୟାବସ୍ଥାରେ ଥିଲେ ବି ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ଏହି ହିଟରରେ ତିଆରି କାନ୍ଥ ବିପୁଳ ପରିମାଣ

0: ଶକ୍ତି ଗଚ୍ଛେଦ କରି ରଖିପାରିବ। ଅକ୍ଷୟ ଶକ୍ତି ବା ଖରାରେ ଏହି ଇଟା ଗୁଡ଼ିକୁ ଘଣ୍ଟାଏ ଭିତରେ ବହୁବାର ରିଚାର୍ଜ କରାଯାଇପାରିବ। ନାଲି ଇଟାକୁ ସୁପର କ୍ୟାପାସିଟର କୁହାଯାଉଥିବା ଏକ ପ୍ରକାର ବିଜୁଳି ଶକ୍ତି ସଞ୍ଚୟକାରୀ ଉପକରଣରେ ପରିଣତ କରିବା ଲାଗି ଗବେଷକମାନେ ଗୋଟିଏ ପଦ୍ଧତି ବିକଶିତ କରିଛନ୍ତି। ଏଥିପାଇଁ ସେମାନେ ଇଟାରେ ପିଏଡ୍ ବୋଲି କୁହାଯାଉଥିବା ବିଦ୍ୟୁତ୍ ସୁପରିବାହୀ ପ୍ରଲେପ ଦେଉଛନ୍ତି। ଏହି ପ୍ରଲେପରେ ଥିବା ଏକ ତନ୍ତୁଜାତୀୟ ପଦାର୍ଥ ପୋଡ଼ା ଇଟା ଛିଦ୍ର ମଧ୍ୟରେ ପ୍ରବେଶ କରି ଇଟା ଗୁଡ଼ିକୁ ଶକ୍ତି ଗଚ୍ଛିତ କରି ଇଲେକ୍ଟ୍ରୋଡ଼ରେ ରୂପାନ୍ତର କରୁଛି। ଇଟାରେ ଥିବା ଲାଲ ବର୍ଣ୍ଣ କଣିକା ବା ଆଇରନ୍ ଅକ୍ସାଇଡ୍ ଏ ପ୍ରକ୍ରିୟାରେ ବିଶେଷ ସହାୟକ ହେଉଛି ବୋଲି ଗବେଷକମାନେ କହିଛନ୍ତି।
1: ଶ୍ରୋତାବନ୍ଧୁ, ଚନ୍ଦ୍ର ପରେ ସୂର୍ଯ୍ୟଙ୍କ ଅନାବିଷ୍କୃତ ପାର୍ଶ୍ୱ ଦକ୍ଷିଣ ମେରୁ ଏବେ ଦେଖାଯାଇଛି। ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା ଏବଂ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ମିଳିତ ଅଭିଯାନ ସୋଲାର ଅର୍ବିଟର ପ୍ରଥମଥର ପାଇଁ ସୂର୍ଯ୍ୟଙ୍କ ଦକ୍ଷିଣ ମେରୁର ଫଟୋ ଉଠାଇ ପୃଥିବୀକୁ ପଠାଇଛି। ଉଚ୍ଚମାନର ଏହି ଫଟୋଗୁଡ଼ିକ ବୈଜ୍ଞାନିକମାନଙ୍କୁ ସୂର୍ଯ୍ୟଙ୍କ ସମ୍ପର୍କରେ ବହୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛି। ଏ ଯାବତ୍ ପୃଥିବୀରୁ ସୂର୍ଯ୍ୟଙ୍କୁ ସବୁବେଳେ ତାଙ୍କ ମଧ୍ୟରେଖା ସ୍ତରରେ ଦେଖାଯାଇଛି। ସମସ୍ତ ସୌର ଅଭିଯାନ ମଧ୍ୟ ଏହି ସ୍ତରରେ ରହିଥାନ୍ତି ଯେଉଁଠି ଗ୍ରହମାନେ ସୂର୍ଯ୍ୟଙ୍କୁ ପରିକ୍ରମା କରନ୍ତି। ତେବେ ସୋଲାର ଅର୍ବିଟର ଏସବୁ ସୀମାରୁ ବାହାରକୁ ଯାଇ ପ୍ରଥମ ଥର 17 ଡିଗ୍ରୀ କୋଣରେ ନିଜକୁ ସୂର୍ଯ୍ୟଙ୍କ ସ୍ତରରୁ ଉପରକୁ ନେଇ ଦକ୍ଷିଣ ମେରୁ ଦିଗରେ କ୍ୟାମେରା ବୁଲାଇଥିଲା, ଯାହା ସେଠାକାର ବିରଳ ଫଟୋ ଉତ୍ତୋଳନ କରିପାରିଛି। ଏଠାରେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ସୂର୍ଯ୍ୟଙ୍କର ଚୁମ୍ବକୀୟ କ୍ଷେତ୍ର ପ୍ରାୟ ପ୍ରତି 11 ବର୍ଷରେ ଓଲଟିଯାଏ। ଏହି ସମୟରେ ହିଁ ସୂର୍ଯ୍ୟରେ ସବୁଠାରୁ ଭୟଙ୍କର ଏବଂ ବିସ୍ଫୋରକ ଗତିବିଧି ଦେଖାଯାଇଥାଏ। ଆବିଷ୍କୃତ ହୋଇଥିବା ଏହି ଅଞ୍ଚଳଟି ଆମ ପାଇଁ ଏକ ଅଜ୍ଞାତ ଭୂମି ବୋଲି ବୈଜ୍ଞାନିକମାନେ କହିଛନ୍ତି। 1.3 ବିଲିୟନ୍ ଡଲାର ମୂଲ୍ୟର ଏହି ଅଭିଯାନ 2020 ମସିହାରେ ଆରମ୍ଭ ହୋଇଥିଲା। ଏବେ ଏହା 2028 ମସିହା ସୁଦ୍ଧା 33 ଡିଗ୍ରୀ ପର୍ଯ୍ୟନ୍ତ ଉପରକୁ ଉଠିବା ଦ୍ୱାରା ସୂର୍ଯ୍ୟଙ୍କ ମେରୁ ଭାଗର ଆହୁରି ଭଲ ଦୃଶ୍ୟ ଦେଖାଇପାରିବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି।
0: ମହୁମାଛିମାନଙ୍କର ଶୁଣ୍ଢ ସେମାନଙ୍କର ଅସ୍ତ୍ର କହିଲେ ଭୁଲ ହେବ ନାହିଁ। ତେବେ ବିନା ଶୁଣ୍ଢର ମହୁମାଛି ପରାଗ ସଙ୍ଗମ ଦ୍ୱାରା ଫସଲ ଅମଳ ପରିମାଣ ଏବଂ ଏହାର ଗୁଣବତ୍ତା ବଢ଼ାଇ ପାରୁଛନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ନାଗାଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଉଥିବା ଏକ ଗବେଷଣାରେ ଏପରି ମହୁମାଛିଙ୍କ ଦ୍ୱାରା ଏକ ପ୍ରକାର ଲଙ୍କା ଫସଲରେ ଫଳ ଧରିବା ହାର 21.2% ବୃଦ୍ଧି ପାଇବା ଦେଖାଯାଉଛି। ଏହି ଶୁଣ୍ଢ ନଥିବା ମହୁମାଛିମାନେ ଭାରତର ଉତ୍ତର ପୂର୍ବ, ଦକ୍ଷିଣ ଏବଂ ପୂର୍ବ ଭାଗରେ ଦେଖାଯାଇଥାନ୍ତି। ଗବେଷଣା ପାଇଁ ସେମାନଙ୍କୁ ନାଗାଲ୍ୟାଣ୍ଡରେ ବୈଜ୍ଞାନିକ ପଦ୍ଧତିରେ ପାଳନ କରାଯିବା ପରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ପାଳନ କରାଯାଇଥିଲା। ଜଙ୍ଗଲ ଅଞ୍ଚଳରୁ ଏହି ମହୁମାଛି ଥିବା ଫେଣା ଆଣି ବୈଜ୍ଞାନିକମାନେ କରିଥିବା ଫେଣାରେ ଲଗାଯିବା ସହ ଏହାକୁ ଖୋଲା ଚାଷ ଜମି ଏବଂ ଗ୍ରୀନ୍ ହାଉସ୍ରେ ବି ଲଗାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଯେ ଟେଟ୍ରାଗୋନୋଲା ଇଡି ପେନିସ୍ ଏବଂ ଲେପିଡୋ ଟ୍ରିଗୋନା ଆର୍ସିଫେରା ପ୍ରଜାତିର ତୁଣ୍ଢ ନଥିବା ମହୁମାଛି ଫଳ ଅମଳରେ ସୁଧାର ଆଣିବା ସହ ମଞ୍ଜିର ଗୁଣବତ୍ତା ବଢ଼ାଇ ପାରୁଛନ୍ତି। ଫସଲ ପାଇଁ ପରାଗ ସଙ୍ଗମ ଲାଗି ମହୁମାଛି ବିଶେଷ ଜରୁରୀ ହୋଇଥିବା ବେଳେ ଏମାନେ ଶୁଣ୍ଢ ମାରିବା କୃଷକଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ବିନା ଶୁଣ୍ଢର ମହୁମାଛି ଜମିରେ ରହିଲେ ଏହି ଭୟ ଦୂରେଇଯିବ ଏବଂ କୃଷକ ଭଲ ଅମଳ ସହ ଔଷଧୀୟ ମହୁ ଭାବେ ଅତିରିକ୍ତ ରୋଜଗାର କରିପାରିବେ ବୋଲି ଗବେଷକମାନେ କହିଛନ୍ତି।
1: ଡାନିଓନେଲା ସେରେବ୍ରମ ଦେଖିବାକୁ ମହୁରାଳି ମାଛ ପରି ଛୋଟ ହେଲେ ବନ୍ଧୁ ଏହା ଏପରି ଶବ୍ଦ କରିଥାଏ ଯାହା ବନ୍ଧୁକ ଗୁଳି ପରି ଦ୍ରୁତ ବେଗରେ ଗତି କରେ। ପୁଣି ଏହି ମାଛ ପ୍ରାୟ 140 ଡେସିବେଲ୍ର ଶବ୍ଦ କରିଥାଏ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି। ଏହି ମାଛ ମାତ୍ର 12 ମିଲିମିଟର ପାଖାପାଖି ଲମ୍ବା ହୋଇଥାଏ। ଏହାର ସ୍ୱଚ୍ଛ ଶରୀରରେ ଏପଟ ସେପଟ ଦେଖାଯାଇପାରେ। ଏତେ ଦ୍ରୁତ ଶବ୍ଦ କରିବାରେ ଏହା ଏ ଯାବତ୍ ମିଳିଥିବା ମାଛ ପ୍ରଜାତିଙ୍କ ମଧ୍ୟରେ ସବୁଠାରୁ ଛୋଟ ଆକାରର। ତେବେ ଏହି ମାଛ ଶରୀରରେ ଅସ୍ଥି ଓ ମାଂସପେଶୀର ଶବ୍ଦ ସୃଷ୍ଟିକାରୀ ଏକ ଅନନ୍ୟ ସଂରଚନା ରହିଥିବା ବୈଜ୍ଞାନିକମାନେ ଜଣାଇଛନ୍ତି।
0: ବନ୍ଧୁ, ଏବେ ଆସନ୍ତୁ ଶୁଣିବା କ୍ରୀଡ଼ା ଜଗତର କିଛି ହାଲଚାଲ।
1: ଚଳିତ ଫିଫା ଫୁଟବଲ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ସକାଳେ ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ 2-0 ଗୋଲ୍ରେ ତୁର୍କୀକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ 3 ପଏଣ୍ଟ ପାଇଛି। ଉକ୍ତ ମ୍ୟାଚ୍ର ପ୍ରଥମାର୍ଦ୍ଧ ସୁଦ୍ଧା ଅଷ୍ଟ୍ରେଲିଆ 1-0 ଗୋଲ୍ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ କର୍ଣ୍ଣର ମେଟକାଫେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇ ଦଳକୁ 2-0 ଆଗୁଆ କରିଥିଲେ। ତୁର୍କୀ ଶେଷ ମିନିଟ୍ ପର୍ଯ୍ୟନ୍ତ ଗୋଲ୍ ଦେବାକୁ ପ୍ରୟାସ

0: କରି ବିଫଳ ହୋଇଥିଲା। ମିରପୁରଠାରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ବାଂଲାଦେଶକୁ ମାତ୍ର ଏକ ୱିକେଟ୍ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ପ୍ରଥମ ଦୁଇଟି ଯାକ ଦିନିକିଆ ଜିତି ଐତିହାସିକ ସଫଳତା ହାସଲ କରିଥିବା ବାଂଲାଦେଶ 2-1 ଶୃଙ୍ଖଳା ଜିତିବାରେ ସଫଳ ହୋଇଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି 3 ଅର୍ଦ୍ଧଶତକ ବଳରେ 5 274 ରନ୍ କରିଥିଲା। କପୁର କୋନିଲଙ୍କ 189 ରନ୍ ବଳରେ 3 ବଲ୍ ବାକି ଥାଇ 9 ହରାଇ ଅଷ୍ଟ୍ରେଲିଆ ଜିତିଥିଲା। 5 ଥାଇ ଅଷ୍ଟ୍ରେଲିଆ 30 ବଲ୍ରୁ ମାତ୍ର 9 ରନ୍ ଆବଶ୍ୟକ କରୁଥିଲା। ହେଲେ 26 ବଲ୍ରେ ଅଷ୍ଟ୍ରେଲିଆ ମାତ୍ର 7 ରନ୍ କରି 4 ୱିକେଟ୍ ହରାଇଥିଲା। ଶେଷ ଓଭରରେ ଚୌକା ମାରି ଆଡାମ ଜମ୍ବା ଦଳକୁ ଜିତାଇଥିଲେ। ଏହି ମ୍ୟାଚ୍ରେ କପୁର କନୋଲି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବୋଲି ଘୋଷିତ ହୋଇଥିଲେ। ଫିଫା ବିଶ୍ୱକପ୍ରେ ରବିବାର ରାତିରେ ଗ୍ରୁପ୍ ଏଫ୍ର ଏକ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍ ଜାପାନ 2-2 ଗୋଲ୍ରେ ସମାନ ସ୍ତରରେ ରହିଛନ୍ତି। ଉକ୍ତ ମ୍ୟାଚ୍ରେ ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା ଏବଂ ଦ୍ୱିତୀୟାର୍ଦ୍ଧରେ 4 ଗୋଲ୍ ହୋଇଥିଲା। ନେଦରଲ୍ୟାଣ୍ଡସ୍ର ଭର୍ଜିଲ୍ ଭ୍ୟାନ୍ ଡାଇ ଓ କ୍ରାଇସେନ୍ସିଓ ସମୋଭିଲେ ଓ ଜାପାନ ପାଇଁ କେଇତୋ ନାକାମୁରା ଓ କୋକି ଓଗାୱା ଗୋଲ୍ ଦେଇଥିଲେ।
1: ବର୍ମିଂହାମ୍ଠାରେ ମହିଳା ଟି20 ବିଶ୍ୱକପ୍ରେ ପ୍ରଥମ ମ୍ୟାଚ୍ରେ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ। ରବିବାର ଗ୍ରୁପ୍ 1 ଲିଗ୍ ମ୍ୟାଚ୍ର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 64 ରନ୍ରେ ଭାରତ ପରାସ୍ତ କରିଛି। ସ୍ମିତି ମାଣ୍ଡାନାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ 6 170 ରନ୍ ହାସଲ କରିଥିଲା। ପରେ ଦୀପ୍ତି ଶର୍ମା 5 ୱିକେଟ୍ ନେବାରୁ 3 ଓଭର ବାକି ଥାଇ 106 ରନ୍ କରି ପାକିସ୍ତାନ ଅଲ୍ ଆଉଟ୍ ହୋଇଯାଇଥିଲା।
0: ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି 2025-26 ୟୁରୋପ ଲିଗ୍ର ପ୍ରଥମ ମ୍ୟାଚ୍ରେ ଭାରତ ପରାଜିତ ହୋଇଛି। ରବିବାର ରୋଟରଡ୍ୟାମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ 2-3 ଗୋଲ୍ରେ ନେଦରଲ୍ୟାଣ୍ଡସ୍ ନିକଟରୁ ପରାଜିତ ହୋଇଛି। ଭାରତ ପକ୍ଷରୁ ଦିଲପ୍ରୀତ ସିଂ 10 ଓ ସୁଖଜିତ ସିଂ 33 ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ନେଦରଲ୍ୟାଣ୍ଡସ୍ ପକ୍ଷରୁ ବୁକେନ୍ ସ୍ମାଇଲ୍ 3, ବିଜେତ କୋନ୍ 23 ଓ ରିୟାନ୍ ଟିଜମେନ୍ 40 ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତ 9 ମ୍ୟାଚ୍ରୁ 6 ପରାଜୟ, ଗୋଟିଏ ସୁଟ୍ଆଉଟ୍ ବିଜୟ ଓ 2 ସୁଟ୍ଆଉଟ୍ ପରାଜୟ ସହ 4 ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି। ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚ୍ 17 ଜର୍ମାନୀ ସହ ଖେଳିବ।
1: ହ୍ୟୁଷ୍ଟିନ୍ଠାରେ ଆଶା ଅନୁସାରେ ଚଳିତ ଫିଫା ବିଶ୍ୱକପ୍ରେ ବିପୁଳ ବିଜୟ ସହ 4 ଚାମ୍ପିୟନ୍ ଜର୍ମାନୀ ଅଭିଯାନ ଆରମ୍ଭ କରିଛି। ପ୍ରଥମଥର ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା 1.5 ଜନସଂଖ୍ୟା ବିଶିଷ୍ଟ ଦେଶ କ୍ୟୁସରାଓକୁ 7-1 ଗୋଲ୍ରେ ଜର୍ମାନୀ ପରାସ୍ତ କରିଛି। ଏହି ବିଜୟ ସହ 10 ମାନ୍ୟତାପ୍ରାପ୍ତ ଜର୍ମାନୀ ଗତ 2 ବିଶ୍ୱକପ୍ରେ ପ୍ରଥମ ମ୍ୟାଚ୍ ହାରିବାର ଧାରା ଭାଙ୍ଗିପାରିଛି।
0: ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ।
1: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753-001। ଆପଣ ଆମକୁ ମତାମତ ମେଲ୍ ଦ୍ୱାରା ବି ପଠାଇ ପାରିବେ। ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.air@gmail.com।
1: ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ଆଜିର ଅନ୍ୱେଷାରେ ମୁଁ ଥିଲି ଆପଣଙ୍କ ସାଥୀ ପ୍ରତୀକ୍ଷା
1: ଆଉ ମୁଁ ଅନନ୍ୟା
0: ରହୁଛୁ। ନମସ୍କାର।

ମନରେ ରଚ ଆଲୋଚିକା ଡକ୍ଟର କଳ୍ପନା ଦାସ ସକାଳ 7:40 ମଧୁମାଳତୀ କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ ବୈଦେହିଶ ବିଳାସର 56ତମ ଭାଗ ସକାଳ 8:45 ଦିନ 10ଟାରେ ପ୍ରଚାର କରିବ ନାଟକ ଅଶାନ୍ତ ଗ୍ରହ ମୂଳମଞ୍ଚ ନାଟକ ବିଜୟ ମିଶ୍ର ବେତାରୂପାନ୍ତର ବିଜୟ କୁମାର ଚୌଧୁରୀ ପ୍ରଯୋଜନା ଦାସରଥୀ ପ୍ରସାଦ ଦାସ ଆଧୁନିକ ଗୀତ ଦିନ 11:10 କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ ଏବଂ ରଘୁନାଥ ପାଣିଗ୍ରାହୀ ପାଲା ଦିନ 11:30 ପରିବେଷଣ କରିବେ ବେଣୁଧର ସାହୁ ଏବଂ ସାଥୀ ଖଞ୍ଜଣୀ ଭଜନ ଦିନ 10 ପରିବେଷଣ କରିବେ ସନାତନ ମହାନ୍ତି ଏବଂ ସାଥୀ ନାରୀମହଲ ଦିନ 20 ଏଥିରେ ଶୁଣିବେ ସଙ୍ଗୀତ ରୂପକ ରଜ ଆସେ ମାଟି ବାସେ ରଚନା ପ୍ରଦୀପ୍ତ ନନ୍ଦ ପ୍ରଯୋଜନା ସୁମିତ୍ରା ମହାପାତ୍ର ସଙ୍ଗୀତ ଓମ୍ପ୍ରକାଶ ମହାନ୍ତି ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 50ତମ ଭାଗ ସନ୍ଧ୍ୟା 6:10 ସନ୍ଧ୍ୟା 6:30 ଉଦୟ ଭାରତ ଏଥିରେ ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ଆଲୋଚିକା ଅନସୁୟା ମିଶ୍ର ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ 7:25 କୃଷି ସଂସାର 7:30 ଏଥିରେ ଶୁଣିବେ ଖରିଫ ଫସଲ ପାଇଁ ବିହନ କିସମ ବାଛିବା କିପରି ଏ ସମ୍ପର୍କରେ ଡକ୍ଟର ସୁଜିତ କୁମାର ନାଥଙ୍କ ସହିତ ଆଲୋଚନା ସାହିତ୍ୟ ସଂସଦ 9:30 ଏଥିରେ ଶୁଣିବେ ଓଡ଼ିଆ କାବ୍ୟ କବିତାରେ ବର୍ଷା ବର୍ଣ୍ଣନା ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ କବିତା ପୃଷ୍ଠାରେ କବି ନୃସିଂହ ତରାଇ ସ୍ୱତନ୍ତ୍ର ଉପସ୍ଥାପନା ଫକୀରମୋହନଙ୍କ ସୃଷ୍ଟିରେ ସମାଜ ସଂସ୍କାର ଆଲୋଚକ ଅପୂର୍ବ ରଞ୍ଜନ ରାୟ ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମର ରେକର୍ଡିଂ ପ୍ରଚାର କରିବୁ 10ଟାରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 10:35 ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ

କରିଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା ତ ଆମେ ସମସ୍ତେ ଶୁଣି ଆସିଛେ, ବର୍ତ୍ତମାନ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଏବଂ ସେଥିରେ ଆମେ UPI ମାଧ୍ୟମରେ ଆମେ ପେମେଣ୍ଟ କରୁଛେ, ସେଇଟା ଯୁବକମାନଙ୍କୁ କିଭଳି ଭାବରେ ସାହାଯ୍ୟ କରୁଛି ସେଇଟା ଜାଣିବାର ଆବଶ୍ୟକତା ଅଛି। ଡିଜିଟାଲ ଇଣ୍ଡିଆ ମାଧ୍ୟମରେ IT ସେକ୍ଟର ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ମାତ୍ରାରେ ଆମେ ସୁଯୋଗ ସୃଷ୍ଟି କରାଯାଇଛି। ଗୋଟେ କଥା ନିଶ୍ଚିତ ଭାବରେ ଏଠି କହିବୁ, ଭାରତ ବିଶ୍ୱର ସବୁଠୁ ଅଧିକ ଯୁବକ ଯୁବତୀମାନଙ୍କର ରାଷ୍ଟ୍ର। ଏଇ ଯୋଉ ବିଶାଳ ଯୁବ ପିଢ଼ି ଭାରତକୁ ଏକ ବଡ଼ ଅର୍ଥନୈତିକ ଏବଂ ସାମାଜିକ ଶକ୍ତିରେ ପରିଣତ କରିବାକୁ ସାମର୍ଥ୍ୟ ରଖନ୍ତି। ଆମର ବିଶ୍ୱର ସର୍ବାଧିକ ଯୁବପିଢ଼ି କଥା ମୁଁ ଯୋଉ କହୁଥିଲି, ଗୋଟେ ବଡ଼ ଭାଗ ହେଉଛି 25 ବର୍ଷରୁ କମ୍ ବୟସର ଯୁବକ ଯୁବତୀ, ଆଉ ଗୋଟିଏ ହେଉଛି ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଅଛି, ଯେମିତିକି ଜାପାନ କୁହାଯାଇପାରେ, ଚୀନ, ଯୋଉଗୁଡ଼ା ସବୁ ବିକଶିତ ରାଷ୍ଟ୍ର କଥା ଆମେ କହୁଛେ, ତାଙ୍କ ତୁଳନାରେ ଭାରତରେ କାର୍ଯ୍ୟକ୍ଷମ ଜନସଂଖ୍ୟା, କାର୍ଯ୍ୟକ୍ଷମ ମାନେ ହେଉଛି ଯୋଉମାନେ ୱାର୍କିଂ ଏଜ୍ ପପୁଲେସନ, ଯୋଉମାନେ କାମକୁ ଯାଉଛନ୍ତି, ସେମାନଙ୍କର ସଂଖ୍ୟା ସର୍ବାଧିକ ଏବଂ ସେମାନେ ଦୀର୍ଘ ସମୟ ଧରିକି ମଧ୍ୟ କାମ କରିପାରିବେ। ଆପଣଙ୍କର ଯୋଉ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଯୁବକ ଯୁବତୀମାନଙ୍କର, କୁଶଳୀ ଯୁବକ ଯୁବତୀମାନଙ୍କର ବହୁତ ଚାହିଦା ରହିଛି। ସେଥିଲାଗି ଅନେକ ଦେଶରେ ଶ୍ରମିକ ଏବଂ କର୍ମଚାରୀଙ୍କର ଅଭାବ ଦେଖାଯାଉଥିଲା ବେଳେ ତାଙ୍କର ଜନସଂଖ୍ୟା ବହୁତ କମ୍, ତାଙ୍କର ବୃଦ୍ଧଙ୍କ ସଂଖ୍ୟା ବେଶୀ, ତେଣୁ ସେଥିପାଇଁ ଆମର ଭାରତୀୟ ଯୁବପିଢ଼ିଙ୍କର ସମଗ୍ର ବିଶ୍ୱକୁ କୁଶଳୀ ଶ୍ରମଶକ୍ତି ଯୋଗାଉଛନ୍ତି ଏବଂ ଆମେ ମଧ୍ୟ ସେଥିରୁ ରୋଜଗାର ବି କରୁଛେ। ଆମ ଭାରତକୁ ରେମିଟାନ୍ସ ବା ବୈଦେଶିକ ମୁଦ୍ରା ଆମ ଦେଶକୁ ଆସୁଛି, ଯେମିତି ଆମେ ରପ୍ତାନୀ କଲେ ଆସେ, ସେଭଳି ଭାବରେ ଯୁବବର୍ଗ ଭାରତକୁ ବହୁତ ମାତ୍ରାରେ ସମୃଦ୍ଧ କରୁଛନ୍ତି। ଏଇ ଯୋଉ ଭାରତର ଏଇ ବିଶାଳ ଯୁବ ଜନସଂଖ୍ୟାକୁ ଏକ ସୁଯୋଗରେ ପରିଣତ କରିବା ପାଇଁ ଆମେ କହୁଥାଏ, ସେଇଟା ହେଉଛି ଡେମୋଗ୍ରାଫିକ୍ ଡିଭିଡେଣ୍ଡ ନାଁ ଆପଣ ଶୁଣୁଥିବେ ସବୁବେଳେ, ସେ କଥା ଆମେ କହୁଛେ, ଏଇଟା ଗୋଟେ ସୁଯୋଗ। ଭାରତର ଜନସଂଖ୍ୟା କଥା ଆମେ କହିବା, ଯଦି 65% ଯୁବ ପିଢ଼ି ଆମ ଦେଶରେ ଅଛନ୍ତି, ତାଙ୍କ ସଂଖ୍ୟା ହେଉଛି ପ୍ରାୟ 35 ବର୍ଷରୁ କମ୍ ମାନଙ୍କୁ ଆମେ ଯଦି କହିବା, ତାହେଲେ ଛୋଟ ଛୁଆ ଜନ୍ମ ହେଇଥିବା ଛୁଆଠାରୁ 35 ବର୍ଷ ଯାଏ ସେମାନଙ୍କର ସଂଖ୍ୟା ପ୍ରାୟ 91 କୋଟି, ମାନେ ସମଗ୍ର ଜନସଂଖ୍ୟାର 65%। ସେଭଳି ଭାବରେ 25 ବର୍ଷରୁ କମ୍ ବୟସର ହେଉଛନ୍ତି 50%, ତାଙ୍କ ସଂଖ୍ୟା 70 କୋଟି। ଏଇ ଯୋଉ ଆମର ହୋଇଥିବ କୁହାଯିବ ଯେ ଏଇ ଯୋଉ ହାରାହାରି ବୟସ ଯଦି ଆମେ ଦେଖିବା ଯୁବକମାନଙ୍କର ବହୁତ କମ୍, ଆମର ଯେମିତିକି ଚୀନରେ ଆମେରିକାରେ ପ୍ରାୟ 38 ବର୍ଷ ହାରାହାରି ବୟସ ହେଇଥିଲା ବେଳେ ଭାରତୀୟମାନଙ୍କର ହାରାହାରି ବୟସ ହେଉଛି 28-29 ବର୍ଷ। ତାର ମାନେ ହେଉଛି ଆମେ ଯୁବକ, ଭାରତ ଏକ ଯୁବକମାନଙ୍କର ରାଷ୍ଟ୍ର, ତେଣୁ ଏଇଟା ଗୋଟେ ସୁଯୋଗ ବୋଲି ଆମେ କହିବା। ତେଣୁ ଆଗାମୀ 2-3 ଦଶନ୍ଧି ପର୍ଯ୍ୟନ୍ତ ପ୍ରାୟ 20-30 ବର୍ଷ ଯାଏ ଭାରତ ପାଖରେ ବିଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନ୍ ରହୁଛି, ଏକଥା ଆମେ ସମସ୍ତେ ଜାଣିଥାଏ। ସେଇଥିଲାଗି ଭାରତକୁ ବର୍ତ୍ତମାନ ସମଗ୍ର ବିଶ୍ୱ ସମ୍ମାନ ଦେବାକୁ ଆରମ୍ଭ କରିଛି ଯୁବକମାନଙ୍କର ଦେଶ ହିସାବରେ। ଯୁବପିଢ଼ିଙ୍କ ପାଇଁକି ନୂତନ ସୁଯୋଗ ଆମେ ସୃଷ୍ଟି କରିଛେ, ଡିଜିଟାଲ, ଯେମିତି ମୁଁ କହୁଥିଲି ଡିଜିଟାଲ ଇଣ୍ଡିଆ ଏବଂ ଗିଗ୍ ଇକୋନୋମିକୁ ଆମେ ବ୍ୟବହାର କରୁଛେ, ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ୍, ଇ କମର୍ସ, ଏମିତିକି ବହୁତ ପ୍ରକାରର ଆମେ ତାକୁ ରୋଜଗାର, ତତ୍କାଳ ରୋଜଗାର ଆମେ ତାକୁ ମିଳୁଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ମୁଁ କହୁଥିଲି ମୋତେ ଟିକେ ଆଗରୁ, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍। ଜଣେ ଚାହିଁଲେ ବା କିଛି ଯୁବକ ସାଙ୍ଗ ହେଇକି ମିଶିକିରି ଗୋଟେ ଷ୍ଟାର୍ଟଅପ୍ ଆରମ୍ଭ କରିଦେଇପାରନ୍ତି, ଯେଉଁଥିରେ ଯୁବକମାନେ କେବଳ ଚାକିରି ଖୋଜୁନାହାନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦବା ପାଇଁ ସାମର୍ଥ୍ୟ ଅର୍ଜନ କରିସାରିଲେଣି। IT ଏବଂ AI, ମନେଥିବ କିଛି ବର୍ଷ ତଳେ ସମସ୍ତେ ଇନଫର୍ମେସନ୍ ଟେକ୍ନୋଲୋଜି କଥା କହୁଥିଲେ, ଆଜିକାଲି ତା ସାଙ୍ଗରେ କହିଲେଣି AI କଥା, ମାନେ AI ମାନେ କୃତ୍ରିମ ବୁଦ୍ଧିମତା, ସେଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ମୁଁ କହୁଛି, ସେଥିରେ କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ କ୍ଷେତ୍ରରେ ନୂଆ ଚାକିରି ସୃଷ୍ଟି ହୋଇଛି। ସେକୁ ସାହାଯ୍ୟ କରିବା ପାଇଁ ଆମେ ବର୍ତ୍ତମାନ ମାଇକ୍ରୋ ଚିପ୍ସ ମଧ୍ୟ ଓଡ଼ିଶା ଭଳି ରାଜ୍ୟରେ 3-3 କାରଖାନା ଆମର ଆରମ୍ଭ ହେଲାଣି। କେବଳ ଆମେ ଯୁବକମାନଙ୍କୁ ଶିକ୍ଷିତ କରୁନାହେଁ, ତା ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ସାଧନ ମଧ୍ୟ ଯୋଗାଇ ଦେଉଛେ। ଆମ ପାଇଁ କିନ୍ତୁ ଗୋଟେ ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜ ହେଉଛି ଏଇଆ ଯେ ଆମର ଯୁବକମାନେ ପାଠ ପଢ଼ିଛନ୍ତି ଭଲ, ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଗଲାଣି, କିନ୍ତୁ ସେମାନଙ୍କ ପାଖରେ ସ୍କିଲର ଗ୍ୟାପ୍ ଅଛି ବା ଆପଣଙ୍କ ଦକ୍ଷତାର ଅଭାବ ରହିଛି। ତାଙ୍କ ପାଖରେ ଡିଗ୍ରୀ ଥିଲେ ମଧ୍ୟ ଆଧୁନିକ ଶିଳ୍ପ ସଂସ୍ଥା, ଆଜିକାଲି ଆଉ ଶିଳ୍ପରେ ବେଶୀ ନିଯୁକ୍ତି ହେଉନି, ସେଠି କମ୍ପ୍ୟୁଟର ବା ଆପଣ AI ର ବ୍ୟବହାର କରାହଉଛି, କାମ ହଉଛି। ତେଣୁକରି ସେଥିପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଦରକାର, ଯୋଉ ବ୍ୟବହାରିକ ଜ୍ଞାନ ଦରକାର, ଯୋଉଟା ୟୁଜ୍ଫୁଲନେସ୍ ହବ, ସେଇ ଜିନିଷ ଗୁଡାକ ଆମ ପାଖରେ ଟିକେ ଅଭାବ ରହିଛି। ଆମକୁ ବର୍ତ୍ତମାନ NEP 20 ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପଡିବ। ଆମ ଦେଶ ପାଇଁ ଏଇଟା ଗୋଟେ ବହୁତ ବଡ଼ ଆହ୍ୱାନ, ଯୁବକମାନଙ୍କୁ ଆମେ ଯୁଗୋପଯୋଗୀ ଶିକ୍ଷା ଦବା ଏବଂ ସେମାନଙ୍କୁ ସମର୍ଥ କରିବା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି
या भितर 12 वर्ष ताको शासन हे सालले से सबोले गोटे कथा कहंती ज्ञान ज्ञान माने कोन जी वाई ए एल माने गरीब युवा वर्ग यूथ अन्नदाता एवं नारी शक्ति ए जो भितर युवक माने भी अछंती युवक कृषक बनक पाए की विभिन्न योजना करा जाय छी कृषि ऋण दिया जाउ छी एक्सपोर्ट कर विदेश को रप्तानी करे पे हम तो जानि से ओडिसा रो आंबो गलाणी ओडिसा रो मांडिया जाउ छी पनीपरिया भी जाउ छी युवक मानक नेतृत्व रे फार्मर्स प्रोड्यूसर्स ऑर्गेनाइजेशन हे परिवो टेक्नो

0: ଟେକ୍ନୋଲୋଜି ତାଙ୍କ ପାଖରେ ହିଁ ଅଛି। କୃଷି ବିଜ୍ଞାନ କେନ୍ଦ୍ରରୁ ସେମାନେ ସମସ୍ତେ ବିଭିନ୍ନ ପ୍ରକାର ଆଣୁଛନ୍ତି, ମହୁ ଚାଷ, ଛତୁ ଚାଷ, ଫଳ ଚାଷ, ପ୍ରକ୍ରିୟାକରଣ ଶିଳ୍ପ, ଅନେକ କିଛି କରିବା ପାଇଁ ଯୁବକମାନଙ୍କ ପାଖରେ ଇଚ୍ଛା ଶକ୍ତିର ଅଭାବ ନାହିଁ। ସେମିତି ମହିଳାମାନେ, ସେମାନେ ସୁଭଦ୍ରା ଟଙ୍କା ତାଙ୍କୁ ମିଳୁଛି, ମିଶନ ଶକ୍ତିର ଋଣ ମିଳୁଛି, ମୁଦ୍ରା ଋଣ ବି ମିଳୁଛି। ସେମାନେ ମହିଳାମାନେ ଆଉ ଘର କଣରେ ବସିବା ପାଇଁ ନାହାନ୍ତି, ଯୁବତୀମାନେ ବିଶେଷ କରିକି ଯେଉଁମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଉଛନ୍ତି ବା ସେମାନେ ଚାହୁଁଛନ୍ତି କିଛି କରିବା ପାଇଁ, ଆମେ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗର କବାଟ ଖୋଲିଯାଇଛି। ଯୁବ ଯୁବତୀମାନଙ୍କ ପାଇଁ କ୍ରୀଡ଼ା, ସଂସ୍କୃତି, ଶିକ୍ଷା, ଏ ସବୁଥିପାଇଁ ବିରାଟ ସୁବିଧା ଅଛି। ଏବେ ତ ଅଳ୍ପ ଦିନ ତଳେ ଓଡ଼ିଶା ସରକାର କହିଲେଣି ଯେ କେଜି ଠୁ ପିଜି ଯାଏ ମାଗଣା ଶିକ୍ଷା ମିଳିବ, କି ତା ଆଗରୁ ମଧ୍ୟ ବୈଷୟିକ ଉଚ୍ଚଶିକ୍ଷାରେ ଆରକ୍ଷଣ ବି ଦେଇଛନ୍ତି ବିଭିନ୍ନ ବର୍ଗର, ଯେମିତି ଆପଣଙ୍କର ଏସ୍ଟି ଏବଂ ଏସ୍ସି, ଏମିତିକି ଓବିସି ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆହେଇଛି। ଗରିବମାନଙ୍କ ପାଇଁ କି ଶିକ୍ଷା ମାଗଣା, ସ୍ୱାସ୍ଥ୍ୟ ମାଗଣା, ଗମନାଗମନ, ଗୃହ, ପାନୀୟ ଜଳ, ପାଇଖାନା କଣ ନ କରାଯାଉଛି, ସବୁ କରାଯାଉଛି। ଇଣ୍ଟର୍ଣ୍ଣସିପ୍ ଯୋଜନା କଥା ଆପଣ ଶୁଣିଥିବେ, ଇଣ୍ଟର୍ଣ୍ଣସିପ୍ ଯୋଜନାରେ ମଧ୍ୟ ଯେଉଁମାନେ ସବୁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି ସେମାନେ ଷ୍ଟାଇପେଣ୍ଡ ପାଇକିରି ଟ୍ରେନିଂ ନେବା ପାଇଁ ମଧ୍ୟ ବ୍ୟବସ୍ଥା ଅଛନ୍ତି। ନୂତନ ଶିକ୍ଷାନୀତି କଥା କହୁଥିଲି, ଗ୍ଲୋବାଲ ସ୍କିଲ୍ ମ୍ୟାପିଂ କଥା ମୁଁ କହୁଛି, ଯେଉଁମାନେ ସବୁ ବିଦେଶକୁ ଯିବେ ପାଠ ପଢ଼ିବେ, ସେମାନେ ଯଦି ବିଦେଶୀ ଶିକ୍ଷା ମାନେ ତାଙ୍କର ଭାଷା ଶିକ୍ଷା ନ କରିଥିବେ ସେଠି କେମିତି କରିବେ କାମ, ତେଣୁ ସେମାନଙ୍କ ପାଇଁ ମଧ୍ୟ ଦିଆଯାଉଛି। ଆମେ ଜାଣିଛେ 1947 ଭାରତ ସ୍ୱାଧୀନତା ଲାଭ କରିଥିଲା, ଆଗାମୀ 2047 ଆମେ 100 ବର୍ଷ ପୂର୍ଣ୍ଣ କରିବା। ମୋଦିଜୀଙ୍କର ସ୍ୱପ୍ନ ଅଛି, ପ୍ରଚେଷ୍ଟା ଅଛି, ସବକା ସାଥ ସବକା ବିଶ୍ୱାସ ସହିତ ସମସ୍ତଙ୍କର କାମ କରିବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଯୁବକ ଯୁବତୀ ମୋଦିଙ୍କର ଯୋଉ ସ୍ୱପ୍ନକୁ ସାକାର କରିବା ସହିତ ନିଜ ଜୀବନକୁ ଆଲୋକିତ କରିବା ପାଇଁ ହାତରେ ହାତ ମିଶେଇ, କାନ୍ଧରେ କାନ୍ଧ ମିଶେଇ ସବୁ ଯୋଜନାର ସୁଫଳ ହାତକୁ ନେବାକୁ ପଡିବ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି

0: ବାର ହେଇ ନାହିଁ ବୋଧେ ଇନଅପରେଟିଭ ହେଇଯାଇଥିବ
1: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି ଚାଲ
2: କୁଆଡେ
1: ଏଡମିସନ କରିବାକୁ ଖାତା ହେଲା ଆକ୍ଟିଭ
2: ଆର୍ବିଆଇ କହେ
0: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
3: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି ହଁ ଆପଣ ବି ଲଗେଇ ନିଅନ୍ତୁ 78,000 ସବସିଡି ଦେଉଛନ୍ତି ଭାରତ ସରକାର 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ ସୂର୍ଯ୍ୟଘର .gov.in
4: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି ଏଥର ରଜରେ ସ୍ୱତନ୍ତ୍ର ମଜା ସୁଭଦ୍ରା ଶକୀ ବଜାର ଷ୍ଟୋର ସ୍କୁଲ ପାଖ ୟୁନିଟ୍ 8 SIRD ପରିସର ଭୁବନେଶ୍ୱର

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ୍ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ। ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ ଆମର ଏକାମ୍ର କ୍ଷେତ୍ର ଯେଉଁଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯେଉଁଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ ଏହାର ମାଟି ପବିତ୍ର।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନେ

0: ସେମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ୍ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
1: ଯଦି ଖରା ହୁଏ, ଅସହ୍ୟ ହୁଏ, ପିଲାମାନଙ୍କର ସ୍କୁଲକୁ ଯିବାଟା ଅସୁବିଧା ହୁଏ, ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହୋଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖ ବିଦ୍ୟାଳୟ ଗୁଡ଼ାକ ଖୋଲିବ, ଯେହେତୁ ପିଲାମାନଙ୍କର।
0: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା, ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏ ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ଘର 1420 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲ୍ନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମ ବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା, ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା, ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତାଯାଇଥିବା 3 ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, 3 ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29 ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସ୍ର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ଭୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ୱର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଅସଲି ନୋଟ୍ ରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ୍ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: RBI କହେ, ସ୍ମାର୍ଟ ବନ, କୁଲ୍ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେତ୍ରରୁ।
5: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ରଜ ଓଡ଼ିଶାର ପାରମ୍ପରିକ ଗଣପର୍ବ। ଏହି ପର୍ବଟି ଓଡ଼ିଶାର କୃଷିଭିତ୍ତିକ ସଂସ୍କୃତି ସହିତ ଜଡ଼ିତ। ପୃଥିବୀ ମାତାଙ୍କୁ ଜଣେ ନାରୀ ଭାବେ ମାନ୍ୟତା ଦେଇ ଏହି ପର୍ବକୁ ନାରୀତ୍ୱର ପ୍ରତୀକ ଭାବେ ପାଳନ କରାଯାଏ। ଏହି ତିନିଦିନ ସାଧାରଣ ନାରୀଟିଏ ଋତୁମତୀ ହେବା ଭଳି ନିଦାଘର ରୌଦ୍ରତା ପରେ ଅତିଷ୍ଠ ପୃଥିବୀମାତା ଋତୁମତୀ ହୋଇଥାନ୍ତି। ତେଣୁ ଏହି ତିନିଦିନ ତାଙ୍କର ବିଶ୍ରାମ ଆବଶ୍ୟକ ହୋଇଥାଏ। ସାଧାରଣ ନାରୀଟିଏ ତୃତୀୟ ଦିନ ପରେ ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରି ପ୍ରଜନନକ୍ଷମ ହେବା ଭଳି ପୃଥିବୀମାତା ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରିବା ପରେ ସୁଜଳା ସୁଫଳା ଶସ୍ୟଶ୍ୟାମଳା ହୋଇ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି ବୋଲି ଓଡ଼ିଆର ଜନମାନସରେ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି। ପୃଥିବୀମାତାଙ୍କୁ ସମ୍ମାନ ଦେଇ ପ୍ରତ୍ୟେକ ଓଡ଼ିଆ ଏହି ପର୍ବକୁ ଖୁବ୍ ନିଷ୍ଠାର ସହ ପାଳନ କରିଥାନ୍ତି। ସେଥିପାଇଁ ଏହି ତିନିଦିନ ଧରି କୌଣସି କୃଷିକାର୍ଯ୍ୟ ମଧ୍ୟ ହୁଏ ନାହିଁ। ରଜ ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତି ଅର୍ଥାତ୍ ସୌରମାସର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ରଜପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜଦୋଳି। ଗାଁ ଗହଳିରେ କତା ଦଉଡ଼ିର ଦୋଳି, ବାଉଁଶ ଦୋଳି, ପଟା ଦୋଳି ତିଆରି ହୋଇଥାଏ। ରଜରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାକୁ ପସନ୍ଦ କରନ୍ତି। ରଜପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ପୋଡ଼ପିଠା। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ପୋଡ଼ପିଠାକୁ ଖୁବ୍ ପସନ୍ଦ କରନ୍ତି, ଏଣୁ ଏହା ଘରେ ତିଆରି ହୋଇଥାଏ। ରଜପର୍ବର ତୃତୀୟ ଆକର୍ଷଣ ହେଉଛି ରଜପାନ। ଏହି ସମୟରେ ବିଭିନ୍ନ ପ୍ରକାରର ମିଠା ମସଲା ଯୁକ୍ତ ବିଭିନ୍ନ ଆକୃତିର ପାନ ଖାଇବାକୁ ମିଳିଥାଏ। ରଜପର୍ବ ଚାଷ ବା କୃଷିକାର୍ଯ୍ୟର ଅୟମ ଆରମ୍ଭକୁ ସୂଚାଇଥାଏ। ପୁରୁଣା ସମୟରେ ଗାଁ ଗହଳିରେ ଏହି ରଜ ଉତ୍ସବ ଖୁବ୍ ସୁନ୍ଦର ଭାବରେ ପାଳିତ ହେଉଥିଲା। ରଜ ସଂକ୍ରାନ୍ତିର ଚାରିଦିନ ପୂର୍ବରୁ ବିରି ଚାଉଳ ଢିଙ୍କିରେ କୁଟା ହୋଇ ରହୁଥିଲା, ଶିଳରେ ହଳଦୀ ବଟା ହୋଇ ରହୁଥିଲା, କୁଆଁରୀ ଝିଅ ନୂଆ ବୋହୂମାନଙ୍କ ପାଇଁ ସ୍ୱତନ୍ତ୍ର କୋଠଘର ସଜା ହେଉଥିଲା। ପ୍ରଥମ ରଜର ପୂର୍ବଦିନକୁ ସଜବାଜ କୁହାଯାଏ। ଗାଁ ଗାଁରେ କୋଠଘର ସଜା ହୋଇଥାଏ। ରଜ ତିନିଦିନ

0: ଯାକ କୁଆଁରୀମାନେ ଏହି କୋଠଘରେ ଏକତ୍ରିତ ହୁଅନ୍ତି। ବଡ଼ି ଭୋରରୁ ନଦୀ ପୋଖରୀରେ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ସାରି କୋଠଘରେ ବସି ସଜବାଜ ହୁଅନ୍ତି। ବଡ଼ମାନେ ନିଜ ନିଜ ଭିତରେ ସଜ ହେବାବେଳେ ସାନମାନଙ୍କୁ ଚନ୍ଦନ ଟିପା ଅଳତା ନଖପାଲିସ ଲଗାଇ ସଜବାଜ କରିଦେଇଥାନ୍ତି। ପ୍ରତି ଘରୁ ପୋଡ଼ପିଠା ମିଠା ଫଳମୂଳ ଆସି ଏକତ୍ରିତ ହୋଇଥାଏ ସେହି କୋଠଘରେ। ଅଭିଆଡ଼ି ଝିଅମାନେ ପିଠାପଣା ଖାଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି। ରଜ ତିନିଦିନ ଝିଅମାନଙ୍କୁ ଖାଲିପାଦରେ ଚାଲିବା ମନା। ସେମାନେ ଗୁଆ ଖୋଳପା କଦଳୀ ପାଟୁଙ୍ଗା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି। ରଜପର୍ବ ସହିତ ରଜଦୋଳି ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦୋଳି ଖେଳିବା ବେଳେ ଏହି ଗୀତ ସବୁ ମନକୁ ମନ ତିଆରି କରିଥାନ୍ତି କୁମାରୀମାନେ। ଏହା ଯେତିକି ଶ୍ରୁତିମଧୁର ସେତିକି ସାରଗର୍ଭକ ମଧ୍ୟ। ଦୈନନ୍ଦିନ ଜୀବନର କଥା ଥାଏ ଏହି ଗୀତରେ। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ଭୋଜନ ଶେଷରେ ତାମ୍ବୁଳ ସେବନ ଏକ ପ୍ରାଣମୟ ବ୍ୟବସ୍ଥା। ଓଡ଼ିଆଙ୍କ ଠାକୁର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ଭୋଜନ ପରେ ପାନ ଖାଇ ନିଦ୍ରା ଯାଆନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂର୍ଣ୍ଣ ଲୌହଶକ୍ତିପୂର୍ଣ୍ଣ ଏବଂ ଖଇର ଦାନ୍ତକୁ ବେଶ୍ ମଜବୁତ କରିଥାଏ। ସାଧାରଣ ଦିନ ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ବସୁମତୀ ସ୍ନାନ ହେଉଛି ରଜର ଅନ୍ତିମ ଦିବସ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇ ସୃଜନ କ୍ଷମତାଶୀଳା ଅର୍ଥାତ୍ ଶସ୍ୟବୀଜ ଧାରଣକାରିଣୀ ହୋଇଥାନ୍ତି। ସେଥିପାଇଁ ବସୁମତୀ ସ୍ନାନ ଦିନ ନିଶ୍ଚୟ ଟିକିଏ ବର୍ଷା ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶାର ଗଣପର୍ବ ରଜ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର ଶ୍ରୋତାବନ୍ଧୁ, ରାତି ସାରଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଆଗାମୀ ଖରିଫ ଫସଲ ଋତୁ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରାୟଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କିଣିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ସୂଚନା। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ଶେଷ ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସ ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ ଜି7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେୱାରସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅରୁନ୍ଧତୀ ହୋମ ଚୌଧୁରୀ ଓ ହୈମନ୍ତୀ ଶୁକ୍ଳା, କଥାଚିତ୍ର ଜାଇ ଫୁଲ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ. ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11ଟି ଚୁକ୍ତି ସ୍ୱାକ୍ଷରିତ. ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ୍. ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ. ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ୱେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା. ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ସ୍ଲୋଭାକିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି. ଶ୍ରୀ ମୋଦି କହିଛନ୍ତି ଏହି ଚୁକ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ. ବ୍ରାଟିସ୍ଲାଭାଠାରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ୟୁରୋପୀୟ ସଂଘ ସହ ଏହି ଚୁକ୍ତିନାମା ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କର ନୂତନ ମାର୍ଗ ଉନ୍କୋଚନ କରିବ. ପ୍ରଯୁକ୍ତି ବିଦ୍ୟାର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଭାଗିତାର ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିବ. ଉଭୟ ଦେଶ ମଧ୍ୟରେ ହୋଇଥିବା ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ବୁଝାମଣାପତ୍ର ଏ କ୍ଷେତ୍ରରେ ସାର୍ବଜନୀନ ଭିଭିଭୂମି ଏବଂ ନବସୃଜନ ନେତୃତ୍ୱାଧୀନ ସହଯୋଗକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି. ପ୍ରତିରକ୍ଷା ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ଏବଂ ରଣନୈତିକ ସହଭାଗିତାକୁ ଏହା ପ୍ରତିଫଳିତ କରୁଛି.
1: ରକ୍ଷା ସହଯୋଗ ହମାରେ ଗହରେ ଆପସି ବିଶ୍ୱାସ ଔର ଷ୍ଟ୍ରାଟେଜିକ କନଭର୍ଜେନ୍ସ କା ପ୍ରମାଣ ହେ। मुझे खुशी है कि इस महत्वपूर्ण क्षेत्र में आज हमने लेटर ऑफ इंटेंट साइन किया। इससे ज्वाइंट डेवलपमेंट, ज्वाइंट प्रोडक्शन और डिफेंस इंडस्ट्रीज के बीच सहयोग को नई गति मिलेगी।
0: ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ଆନ୍ତର୍ଜାତିକ ସ୍ତରରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି. ସମସ୍ତ ପ୍ରକାର ବିବାଦ ଏବଂ ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି. ସ୍ଲୋଭାକିଆ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ଭାରତ ଚେୟାର ପ୍ରତିଷ୍ଠା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ନବସୃଜନ ସହିତ ବିଶ୍ୱାସ, ଦାୟିତ୍ୱ ଏବଂ ମାନବିକ ମର୍ଯ୍ୟାଦା ଉପରେ ଏଆଇର ଭବିଷ୍ୟତ ନିର୍ଭର କରିବ। ପ୍ରବାସୀ ଭାରତୀୟ ସ୍ଲୋଭାକିଆର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଗସ୍ତକୁ ଐତିହାସିକ ଭାବେ ବର୍ଷ୍ଣନା କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆକୁ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବ୍ୟାପକ ସହଭାଗିତା

ଉନ୍ନତ କରିବା ପାଇଁ ଉଭୟ ଦେଶ ସହମତ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଭାରତ ଓ ସ୍ଲୋଭାକିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ 11ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଲୋକସମ୍ପର୍କ, ଉଚ୍ଚଶିକ୍ଷା, କ୍ୱାଣ୍ଟମ୍ ଯୋଗାଯୋଗ, ପ୍ରବାସୀ ଶ୍ରମ କ୍ଷେତ୍ର ଆଦି ଏଥିରେ ଅନ୍ତର୍ଭୁକ୍ତ। ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ୍ କାର୍ଯ୍ୟକାରୀ ହୋଇଛି। ଗୋଆରେ ଆୟୋଜିତ ବିଶ୍ୱ ପବନ ଦିବସ 2026 ଜାତୀୟ ସମ୍ମିଳନୀରେ ଯୋଗଦେଇ ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲ୍କୁ ବିକଶିତ କରିଛନ୍ତି। ପବନ ଶକ୍ତି ଯୋଗାଣ ଶୃଙ୍ଖଳକୁ ଏହା ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଘରୋଇ ଅଂଶୀଦାରଙ୍କ ସାମିଲ ହେବା ଅଧିକ ସହଜ ହେବା ସହ ଡାଟା ସୁରକ୍ଷା କ୍ଷେତ୍ର ବୃଦ୍ଧି ପାଇବ। ପବନ ଶକ୍ତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଉପରେ ଆଲୋକପାତ

ପବନ ଶକ୍ତି ଯୋଗାଣ ଶୃଙ୍ଖଳକୁ ଏହା ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଘରୋଇ ଅଂଶୀଦାରଙ୍କ ସାମିଲ ହେବା ଅଧିକ ସହଜ ହେବା ସହ ଡାଟା ସୁରକ୍ଷା କ୍ଷେତ୍ର ବୃଦ୍ଧି ପାଇବ। ପବନ ଶକ୍ତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ଦେଶର ପବନ ଶକ୍ତି କ୍ଷମତା ରେକର୍ଡ ପରିମାଣ 6.1 GW ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ 46% ଅଭିବୃଦ୍ଧି ଘଟି ମୋଟ 56.1 GW ଅତିକ୍ରମ କରିଛି। ଏହି ସଫଳତା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ପବନ ଶକ୍ତି କ୍ଷେତ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଏହି ଆର୍ଥିକ ବର୍ଷ ମଧ୍ୟରେ ଦେଶର ପବନ ଟର୍ବାଇନ୍ ଏବଂ ଏହା ସହିତ ଜଡ଼ିତ ସାମଗ୍ରୀଗୁଡ଼ିକର ରପ୍ତାନୀ 12,000 କୋଟି ଟଙ୍କା ଅତିକ୍ରମ କରିଛି। ବିଶ୍ୱ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଚାହିଦାକୁ ଏହା ପ୍ରତିଫଳିତ କରୁଛି। ସମାରୋହରେ ଯୋଗଦେଇ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟାର ଗ୍ରହଣୀୟତା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ନେଇ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପର୍ବ ଆନନ୍ଦ ଏବଂ ସୌହାର୍ଦ୍ଦର ବନ୍ଧନକୁ ଅଧିକ ସୁଦୃଢ଼ କରିଥାଏ। ଶ୍ରୀ ମୋଦି ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଏବଂ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ରୁଷ ଗତକାଲି ରାତିରେ କିଭ୍ ଏବଂ ଖାର୍ଖିଭ୍ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନିସ୍କି କହିଛନ୍ତି। ବହୁ ପରିମାଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହେବା ସହ ଏକ ଧାର୍ମିକ ସ୍ଥଳୀରେ ନିଆଁ ଲାଗିଯାଇଥିବା ସେ କହିଛନ୍ତି। ଶ୍ରୀ ଜେଲେନିସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପୃଥକ୍ ପୃଥକ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ପରେ ରୁଷ ୟୁକ୍ରେନ୍ର ଏହି ଦୁଇଟି ସହର ଉପରେ ଆକ୍ରମଣ କରିଛି। ଫ୍ରାନ୍ସରେ ଆୟୋଜିତ ହେଉଥିବା G7 ଶିଖର ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସଂସଦ 2026 ଆୟୋଜନ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ କହିଛି, ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ଯୁବବର୍ଗଙ୍କୁ ସାମିଲ କରିବା ଏବଂ ସୁଶାସନ ନୀତିନିୟମ ତଥା ସଂସଦୀୟ କାର୍ଯ୍ୟକାରିତା ବିଷୟରେ ସେମାନଙ୍କୁ ବ୍ୟବହାରିକ ସୂଚନା ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଦେଶର ଯୁବବର୍ଗଙ୍କ ଦକ୍ଷତା ଚିନ୍ତାଧାରା ଏବଂ ଆକାଂକ୍ଷାକୁ ଏକ ଜାତୀୟ ଆଲୋଚନାରେ ପ୍ରତିଫଳନ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦେଶର ବିକାଶ ଯାତ୍ରାର ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ସ୍ୱଚ୍ଛ ଶାସନ, ନବସୃଜନ ଏବଂ ଜନକଲ୍ୟାଣର ଏହା ପ୍ରମୁଖ କ୍ଷେତ୍ର ହୋଇଛି। ନୂଆଦିଲ୍ଲୀରେ ଦେଶର ସେବାରେ 12 ବର୍ଷର ବିଜ୍ଞାନ ପ୍ରସଙ୍ଗ ଆଧାରିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ସିଂ କହିଛନ୍ତି, ବିଜ୍ଞାନ ନେତୃତ୍ୱାଧୀନ ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଫଳରେ ପ୍ରଯୁକ୍ତିବିଦ୍ୟାକୁ ପ୍ରମୁଖ ଜାତୀୟ ମିଶନ ଏବଂ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରାଯାଇପାରିଛି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରସାର ଘଟିଛି। ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ଇତିମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ମହାକାଶ, ଭିତ୍ତିଭୂମି ଏବଂ ପରମାଣୁ କ୍ଷେତ୍ରରେ ସଂସ୍କାର ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅଧିକ ବ୍ୟାପକ କରିବା ସହ ଦେଶର ବୈଜ୍ଞାନିକ ଇକୋସିଷ୍ଟମକୁ ମଜବୁତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 1 2 3 7 1 7 2 3 3 1 4 4 4 2 3 3 1 4 4 4 2 3 7 1 7 1 0 6 8 1 2 3 7 1 7 0 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହାବ୍ୟତୀତ ଶ୍ରୋତାମାନେ 9 2 8 9 0 9 4 0 4 4 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ନୂତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସୃଷ୍ଟି ଲାଗି ପ୍ରତିରକ୍ଷା

0: ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏଥିସହ ଦେଶରେ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସଂଖ୍ୟା 19କୁ ବୃଦ୍ଧି ପାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୂତନ ନିର୍ଦ୍ଦେଶାଳୟଗୁଡ଼ିକ ଅଧିକ ଏନ୍ସିସି କ୍ୟାଡେଟ୍କୁ ଗଣତନ୍ତ୍ର ଦିବସ ପରେଡ୍ ଶିବିର ଏବଂ ଅଲ୍ ଇଣ୍ଡିଆ ଥଲ୍ ସୈନିକ ଶିବିର ଭଳି କେନ୍ଦ୍ରୀୟ ସଂଗଠିତ ଶିବିରଗୁଡ଼ିକରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ମୁକାବିଲା ହେବ। ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ଓ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11ଟି ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ୱେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ଭାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳପଥର ତୃତୀୟ ଡିଭିଜନ ଭାବେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ 696 କିଲୋମିଟର ରେଳପଥ ବିଶିଷ୍ଟ ଏହି ଡିଭିଜନ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍, କୋତୱାଲସା କିରଣ୍ଡୋଲ, କୁନେରୁ ଥେରୁବାଲି ଓ ଗୁଣୁପୁର ପାରଳାଖେମୁଣ୍ଡି ରେଳପଥ ରହିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ରେଳ ଭିଭିଭୂମି ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ଅଧିକ ସୁଦୃଢ଼ ହେବ ବୋଲି ଡିଆର୍ଏମ୍ ଅମିତାଭ ସିଂହଲ କହିଛନ୍ତି।
3: इसमें चार मेजर सेक्शंस रहेंगे। एक आपका कोटा वलसा से कोरापुट एक्सक्लूडिंग कोटा वलसा 442 किलोमीटर, और फिर आपका कोरापुट से किरंडुल जिसमें केके टू लाइन जानते हैं वो करीब 256 किलोमीटर, तो टोटल आके 442 किलोमीटर केके वन केके टू। फिर आपका रायगढ़ सिंगापुर करीब 164 किलोमीटर्स। फिर हमारा कुनेरू से थेरुवली एक्सक्लूडिंग कुनेरू एंड एक्सक्लूडिंग थेरुवली करीब 32 किलोमीटर्स। फिर हमारा परलखा मंडी से गुनपुर अबाउट 34 किलोमीटर्स।
2: ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋରାପୁଟ ଲୋକସଭା ସାଂସଦ ତଥା ଦିଶା କମିଟିର ସଭାପତି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରେଳ ପ୍ରକଳ୍ପ, ଜାତୀୟ ରାଜପଥ 326, ପିଏସ୍ଏନ୍ଏଲ୍ର 4G ଟାୱାର ଏବଂ ପିଏମ୍ ଜନମନ ଓ ପିଏମ୍ ଜିଏସ୍ୱାଇ 4 ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର 7,14,700 ଭୋଟରଙ୍କ ମଧ୍ୟରୁ ପ୍ରାୟ 70% ନିକଟରେ ପରିଗଣନା ଫର୍ମ ବଣ୍ଟନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ମୁନିଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବୃକ୍ଷରୋପଣ କରିଥିବାବେଳେ ମୁନିଗୁଡ଼ାରେ ବନ ବିଭାଗ ପକ୍ଷରୁ ପରିବେଶ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ରାୟଗଡ଼ାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଏସ୍ପି ରାଜ ପ୍ରସାଦ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ଟିଜିଟି ଓ ପିଇଟି ଶିକ୍ଷକମାନଙ୍କ ପଦସ୍ଥାପନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ବଣ୍ଟନ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଅଣ କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରାୟଗଡ଼ାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନୂତନ ଅଭିଯୋଜକମାନଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଛନ୍ତି। रायगढ़ जिला बीजेपी रो दुईदिनिया पंडित दीनदयाल उपाध्याय प्रशिक्षण महासभा उद्यापित होईछि। जिला सभापति गोपी आनंद सभापतित्व आयोजित कार्यक्रम में मंत्री नित्यानंद गंड और राज्य बीजेपी उपसभापति रमेश चंद्र साहू जोगदे सांगठनिक सुदृढ़ता उपरे

0: ନେତୃତ୍ୱ ଦେଇଛନ୍ତି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ରାଜ୍ୟ ଯୋଗାସନ ଚମ୍ପିୟନ୍ସିପ୍ର ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଓର୍ମାସ ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହଯୋଗରେ 2.5 ମେଟ୍ରିକ୍ ଟନ୍ ଆମ୍ରପାଲି କିସମର ଆମ୍ବ ନୂଆଦିଲ୍ଲୀସ୍ଥିତ ମଦର ଡେରୀକୁ ସଫଳତାର ସହ ରପ୍ତାନୀ କରାଯାଇଛି। ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ଅନ୍ତଃଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତା ରାୟଗଡ଼ାରେ ଉଦ୍ଯାପିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ଫୁଟବଲ ବାଳିକା ବିଭାଗରେ ମା ମାଝି ଗୌରୀ ଫୁଟବଲ କ୍ଲବ ଏବଂ ବାଳକ ବିଭାଗରେ ଏମ୍ଏମ୍ଜି ଫୁଟବଲ କ୍ଲବ ଚମ୍ପିୟାନ୍ ହୋଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
6: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
5: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
6: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
7: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ମାଳଟି କେ ଇଆଡେ ଚାହିଁ କଥା ହ
1: ଜୁହାରେ ଜୁହାରେ ତମେ ଏଇଠି ବସିଛ ମୁଁ ଗାଁ ଗୋଟା ଯାକ ଖୋଜି
0: ସାରିଲି କି କଥା ସନ୍ଧ୍ୟା ବେଳ ବୈଠକୀ ଘରେ କେମିତି ନଥିବି ଭାବି ଦେଲୁ
1: ଇଲୋ ଅପା
0: ହଁ
1: ତମ ପାଇଁ ଆମ୍ବ ହେଇଟି ଦେଖ ପାନ ଆଉ ଏଇ ପୋଡ ପିଠା ବହୁ ପଠେଇଛନ୍ତି
0: ଯା ହଉ ହେଇଟି ମାଳ
1: ହଁ
0: କାଲି ତ ପିଠା ଖାଇଥିଲେ
1: ହଁ
0: ଏ ପୁଣି ଆଜି ଆଣିଛୁ ଆଜି ମିଳିମିଶି ଖାଇବା ଆଉ
1: ହାଲୋ ଅପା
0: ହଁ
1: ଚାରିଦିନ ଘରେ ଏନେ ପିଠାପଣା ଭାସୁଛି
0: ଖାଲି ସେତିକି
1: ଆଉ
0: ଆଉ ସଜପଟା ଯୋଉ ହେଇଛୁ
1: ହେଇଟି ଏ ଲୁଗାଟା ତମକୁ ଭାରି ମାନୁଛି
0: ତିନି ଦିନ ଯାଙ୍କ ତିନିଟି ଲୁଗା
1: ଆମେ ପରା ଅପା ରୋଜଗାର କରୁଛେ
0: ଆଉ ନିଜ ଗୋଡରେ ଯେତେବେଳେ ନିଜେ ଠିଆ ହେଲେଣି
1: ହଁ
0: ନିଜ ପାଇଁ ଭଲ ଖଣ୍ଡିଏ କରି କେମିତି ନ ପିନ୍ଧିବା
1: ନାଇଁ ବା ଅପା ଏ ହାତକୁ ଦି ପଇସା ଆସିଲା
0: ହଁ
1: ଆମେ ଆମ ନିଜ ଖର୍ଚ୍ଚଟା ଉଠଉଛେ ନିଜେ ଯେତେବେଳେ ଖଣ୍ଡେ କସ୍ତାକନା କରିକି ପିନ୍ଧୁଛେ ଭାରି ଖୁସି ଲାଗୁଛି ବା ହେଇଟି ଅପା
0: ହଁ
1: ଆଉ ଗୋଟିଏ କଥା ବା
0: କୋଉ କଥା
1: ଏଇ ଯୋଉ ଗାଁ ଯାକ ଆଜି କେମିତି ଚଳଚଞ୍ଚଳ
0: ରଜ ଦୋଳି ରଜ ପାନ ସବୁ ଆଡେ ପୁରା ମଉଜ
1: ତା ସହିତ କାମ ଦାମ କିଛି ନାହିଁ
0: କିଛି କାମ ନାହିଁ ସବୁ କାମ ପାଇଠି ସରିଛି ଆଗରୁ
1: ହଁ ଘରେ ଘରେ ଆମ୍ବ ପଣସ ପିଠାପଣା ତରକାରୀ ଖାଇବା ପିଇବା ଆଉ ଗାଁରେ ସବୁ ଯୋଉମାନେ ବାହାରେ ଚାକିରି କରିଥିଲେ
0: ସମସ୍ତେ ପୁରା ଆସିଛନ୍ତି ଘରକୁ
1: ଗାଁ ତ ଖାଲି ଉଠୁଛି ପଡୁଛି
0: ଆଉ ଘରେ ମଉଜ ମଜଲିସ କେତେ କଣ
1: ଏ ଯାହା କୁହ ଅପା
0: ହଁ
1: ଲୁଡୁପାଲି ଯୋଉ ଖେଳ ହେଲା କାଲି ବା ଯାହା ମୋ ମନକୁ ପାଇଲା
0: ଆରେ ପୁଅ ପିଲାମାନେ ଯୋଉ ବାଗୁଡି ଏବେ ଖେଳୁଛନ୍ତି ତମେ ଦେଖିବ ବା ରହିଯିବ
1: ଆଲୋ ଅପା
0: ହଁ
1: ଆମ ପିଲାଦିନ କଥା ମନେ ପକେଇଲ ଆଲୋ ବାଉଁଶ ଦୋଳି ଆଉ ଦୌଡି ଦୋଳି ପୁଚି କେତେ ଖେଳ ହଉଥିଲା
0: ଏବେ ବି ଅଛି ଅଛି ହଉଛି
1: ହେଲେ ଅପା
0: ହଁ
1: ଏଇ ଯୋଉ ପ୍ରତିଯୋଗିତା ଆମ ଗାଁରେ ହେଇଥିଲା
0: ହଁ
1: ମୋ ମନକୁ ତ ପାଇଲା ଆଉ
0: ଝୋଟି ଚିତା ଯୋଉ ପ୍ରତିଯୋଗିତା ହେଇଥିଲା
1: ହଁ
0: କେଡେ ବଢିଆ ପକେଇଥିଲେ କହିଲ
1: ଦାଣ୍ଡ ଝଲସୁଛି
0: ହଁ ତା ସାଙ୍ଗକୁ ପୁଣି ହାତରେ ମେହେନ୍ଦିର ପ୍ରତିଯୋଗିତା
1: ହ୍ୟାଲୋ ଅପା
0: ହଁ
1: ଆମ ଛୁଆମାନେ ପାରିବାର ପିଲାମାନେ
0: ଆଉ
1: ସବୁ କାମରେ ଧୁରନ୍ତର
0: ଆଉ ନୁହେଁ ତ କଣ ନ ହେଇଥିଲେ ଏଡେ ସୁନ୍ଦର ସୁନ୍ଦର ଚିତା ଏଡେ

0: ସୁନ୍ଦର ସୁନ୍ଦର ମେହେନ୍ଦି ପକେଇଥାନ୍ତେ।
1: ଆମେ ଭାବୁଛେ ପିଲାମାନେ ଖାଲି ପାଠ ପଢୁଛନ୍ତି, କିଛି ଜାଣିନାହାନ୍ତି,
0: ପାଠ ସାଙ୍ଗରେ କେତେ କଥା ଜାଣିଛନ୍ତି।
1: ଏଇ ଗୋଟେ ପ୍ରତିଯୋଗିତା ହେଲାଠୁ ଆମେ ଜାଣିପାରିଲେ ଆମ ଗାଁରେ ବି କେତେ କେତେ ପ୍ରତିଭା ଅଛି।
0: ଦେଖୁନ ସେ ଯୋଉ ଗୀତ ପ୍ରତିଯୋଗିତା ହେଲା, କେତେ ବଢିଆ ବଢିଆ ଗୀତ ଗାଉଥିଲେ ଆମର ସ୍ତ୍ରୀ ଲୋକମାନେ।
1: ଆଲୋ ଅପା, ଆମ ପିଲାଦିନେ ବା ସେ ଯୋଉ ଆମ୍ବ ତୋଟାରେ, ଏବେ ତ ଘର ହେଇଗଲା, ଦୋଳିରେ ବସିକି ଯୋଉ ଗୀତ,
0: ରଜ ଦୋଳି ଗୀତଟି,
1: ବା ବନସ୍ତେ ଡାକିଲା ଗଜ,
0: ବରଷ କେ ଥରେ ଆସିଛି ରଜ।
1: ଆଜି କାଇଁ ଭାରି ମନ ପଡିଗଲା ବାପା,
0: ଆଜି ପରା ରଜ ସଂକ୍ରାନ୍ତି, କେମିତି ମନେ ନ ପଡିବ ଯେ।
1: ଏଇଠି ଅପା ପାନ ଗୋଟେ ନିଅ ବା, ରଜ ପରା ଦିନେ ପାନ ନ ଖାଇଲେ କି ରଜ।
0: ବଢିଆ ପାନଟା ହେଇଛି।
1: ହ୍ୟାଲୋ ଅପା,
0: ଚାହୁଁ
1: ଚାହୁଁ ପହିଲି ରଜ ଗଲା, ଆଜି ରଜ ସଂକ୍ରାନ୍ତି,
0: କାଲି ଶେଷ ରଜ ହବ,
1: ତାପର ଦିନ ଠାକୁରାଣୀ ଗାଧୁଆ, ପୁଣି ବଞ୍ଚିକି ଥିଲେ ଅପା ଆର ବରଷ ବା।
0: ହୋ ହୋ, ସେଗୁଡା କଥା କାଇଁ କହୁଛୁ ମ
1: ଅପା। ଆଜି ଗାଁରେ ପିଠା ଦିଆନିଆ ହେଲା, ସମସ୍ତେ ନୂଆ ଜାମା ପେଟେ ପିନ୍ଧିଛନ୍ତି, ଘରେ ଘରେ ଫଳ ପିଠା କେତେ ପ୍ରକାର ଖାଇବା ପିଇବା, ମନ ଭିତରେ କେତେ ସୁଖ,
0: ପିଠା ପଣାରେ ତ ଭାସୁଛି ଜାଣି ଗାଁ ମୁଣ୍ଡ।
1: ହ୍ୟାଲୋ ଅପା, ଏ ପର୍ବପର୍ବାଣୀର କେତେ ଗୁଡିଏ ମହତ୍ତ୍ୱ ମଧ୍ୟ ରହିଛି।
0: କଣ?
1: ଆମର ପିଲାମାନେ ଜାଣୁଛନ୍ତି
0: ଆମର ସଂସ୍କୃତି, ଆମର ପରମ୍ପରା ବିଷୟରେ ସେମାନେ ଜାଣୁଛନ୍ତି।
1: କେମିତି ଆମର ଚଳଣୀ ରହିଛି, ସବୁଠାରୁ ବଡ ପର୍ବ ଗଣପର୍ବ ରଜ ପର୍ବ କେତେ ଖୁସି ଆଣୁଛି।
0: ହେଇଟି ପାଦରେ ଆମେ ଚପଲ ପିନ୍ଧୁଛେ?
1: ନାଇଁ ବା ଲୋ ଅପା, ଗୁଆ ଖୋଳପା ପିନ୍ଧିକି ଆମେ ତିନି ଦିନ ଭୂଇଁରେ ଚାଲୁନଥିଲେ,
0: କଦଳୀ ପଟୁଆରେ ଜୋତା ହଉଥିଲା ପିନ୍ଧୁଥିଲେ,
1: ହେଲେ ଏସବୁ ଜିନିଷ ନାହିଁ, କିନ୍ତୁ ଆମ ପିଲାମାନେ ଏସବୁ ଶୁଣୁଛନ୍ତି ଜାଣିଛନ୍ତି
0: ଜାଣିଛନ୍ତି। ଅଳତାଟିଏ ପିନ୍ଧିଛୁ, ଆଜି କେଡେ ସୁନ୍ଦର ମାନୁଛି ତୋ ପାଦକୁ ମ।
1: ନାଇଁ ବା ଅପା, ଆମର ଓଡିଶାର କେତେ ବଡ ଗଣ ପର୍ବ, ଆମର ଧରିତ୍ରୀ ମାତା ରଜଶୀଳା ହେଇଛନ୍ତି, ଠାକୁରାଣୀ ଗାଧୁଆ ପରେ ପୁଣି ପୂଜା ପାଇବେ, ଆମର ଚାଷୀ ଭାଇ ଭଉଣୀ ମାନଙ୍କର କାମଦାମ ସବୁ ବନ୍ଦ ରହିଛି, ଖୁସିର ପର୍ବ, ମଉଜ ମଜଲିସର ପର୍ବ। ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଜଣାଇ ଆଜି ଗୋଟେ ରଜ ଗୀତ ଶୁଣେଇବା।
0: ବଢିଆ କଥା, ତାହେଲେ ମନ ଭାରି ଖୁସି ହେଇଯିବ, ତାହେଲେ ଗୀତଟିଏ ଶୁଣିବା।

0: ଅପା
1: ହଁ
0: ରଜ ଗୀତ ଆମେ ଶୁଣିଲେ ସବୁଦିନ ତ ଭଜନ ଶୁଣୁଛେ ହେଲେ ଅପା ପୋଡ଼ ପିଠା ଖଣ୍ଡେ ଖାଉନା କେମିତି ହେଇଛି ଦେଖିବ
1: ଓହୋ ସବୁ ତ ମତେ ଖୋଇଲୁ ତୁ ଟିକେ ନେ
0: ହ୍ୟାଲୋ ତମେ ବି ଏତେ ଜିନିଷ ଆଣିଛ
1: ଆଉ ଦେଖିଲୁ ଆମ ବାଡି ଆମ୍ବ ଟିକେ ଆଣିଛି
0: ନାଇଁ ନାଇଁ ଏସନ ଭାରି ଆମ୍ବ ଖିଆ ହେଲାଣି ଅପା
1: ହେଲେ ବି ଗୋଟେ ଆମ୍ବ ଚାଖେ
0: ନେଇକି ଯିବି ବା ପୁଞ୍ଜେ ଆମ୍ବ ନେଇକି ଯିବି
1: ହଁ ହଁ ତୋରି ପାଇଁ ତ ଆଣିଛି ଆଉ
0: ଅପା ଆମର ଜଣେ ଚାଷୀ ଭାଇ ବୈଠିକି ଘରକୁ ଆସିଛନ୍ତି ରଜ ପରା ଦିନେ
1: ତାହେଲେ ତାଙ୍କ ସହିତ ସାକ୍ଷାତକାର ନବା
0: କୋଉଠୁ ଆସିଛନ୍ତି କଣ ଚାଷବାସ କରୁଛନ୍ତି ଆମେ ଜାଣିବା
1: ତାହେଲେ ତୁ ବସିକିରି କଥା ହ ତାଙ୍କ ସହିତ
0: ହଁ
1: ଆମେ ଶୁଣିବା ଆଉ
0: ହଁ ଆଜ୍ଞା ନମସ୍କାର
2: ନମସ୍କାର
0: ରଜର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା
2: ଓଡ଼ିଶାବାସୀଙ୍କୁ ବି ରଜର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା
0: ଆପଣ କୋଉଠୁ ଆସିଛନ୍ତି କଣ କରନ୍ତି ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଟିକେ କୁହନ୍ତୁ
2: ମୁଁ ଜଗତସିଂହପୁର ଜିଲ୍ଲା ବିରୁଡି ବ୍ଲକ ଅନ୍ତର୍ଗତ ବଡ଼ଖଣ୍ଡେତା ଗ୍ରାମ ପଞ୍ଚାୟତରୁ ଆସିଛି
0: ବଡ଼ଖଣ୍ଡେତା ଗାଁ
2: ବଡ଼ଖଣ୍ଡେତା ଗ୍ରାମ ଏବଂ ଗ୍ରାମ ପଞ୍ଚାୟତ ଗୋଟେ
0: ଆଚ୍ଛା
2: ମୁଁ ବିଶେଷ କରି ଖୁସିବାସୀରେ ଚାଷଟି ଆରମ୍ଭ କରିଛି 2012 ମସିହାରୁ
0: ଆଜ୍ଞା
2: ମୁଁ ପ୍ରାୟ ସକାଳେ ପ୍ରତ୍ୟେକ ଦିନ 1.5 ଘଣ୍ଟା ସନ୍ଧ୍ୟାବେଳେ 1.5 ଘଣ୍ଟା ସମୟ ଚାଷ ପାଇଁ ଦିଏ ଆଉ ତା ଦେହରୁ ସକାଳ 8:30-8:30 ହେଲା ବେଳକୁ 400 କମାଇଥାଏ
0: ଆପଣ ଯେମିତି କହିଲେ ଗୋଟେ ବଡ କଥା ମୁଁ ଖୁସିବାସୀରେ ଚାଷ କରେ ଆପଣ ତ ଚାଷବାସ କରନ୍ତି ଆମେ କଥା ହବା ଆଜି ଭାଇ ରଜ
2: ଆଜ୍ଞା
0: ସେକେଣ୍ଡ ରଜ ବା ଆମେ ଯାହାକୁ କହୁଛେ ରଜ ସଂକ୍ରାନ୍ତି ଗାଁରେ କେମିତି କଣ ମନାଉଛନ୍ତି ଆପଣଙ୍କ ବେଳେ ରଜ କେମିତି ଥିଲା ଏବେକାର ରଜର ମାହୋଲ କେମିତି ଟିକେ କହିଲେ
2: ଆଗ ଭଳି ତ ରଜ ନାହିଁ ସବୁ ଯେମିତି ମିଠା ପାନ ଖାଉଥିଲେ ଆମ୍ବ ଗଛରେ ହଉ କି ଚାକୁଣ୍ଡା ଗଛରେ ହଉ ବାଉଁଶ ଦେହରେ ଝୁଲଣ କରିକି ଝୁଲଣ ଖେଳୁଥିଲେ ଏବେ ସେମିତି ନାହିଁ ଦୌଡ଼ ଟାଙ୍ଗି କରୁଛନ୍ତି ତଥାପି ସଂସ୍କୃତିଟା ବଞ୍ଚି ରହିଛି ସେଟା ବଡ଼ କଥା
0: ମାନେ ଯେମିତି ଆମେ ଆମ ପିଲାଦିନ କଥା କହୁଛି ଘର ଘର ଯାଇ ମୁଣ୍ଡିଆ ମାରୁଥିଲୁ ବାଉଁଶ ଦୋଳି ହଉ ଦୌଡ଼ି ଦୋଳି ହଉ ଖେଳୁଥିଲୁ ଖେଳର ଗୋଟେ ଉତ୍ସବ ଥିଲା ସମସ୍ତ ଝିଅମାନେ ଏକାଠି ହେଇଥିଲେ ଏବେ ତ ସମସ୍ତେ ଶିକ୍ଷିତ ହେଲେଣି ଖେଳର ସେ ପରମ୍ପରାଟା ଆଉ ଏତେ ନାହିଁ ତଥାପି ପର୍ବପର୍ବାଣୀ ବଞ୍ଚିକି ରହିଛି ଯେହେତୁ ଏଇଟା ଆମର ଗୋଟେ ଗଣପର୍ବ ଏବେ ପିଠା ଦିଆ ନିଆ ଗାଁରେ ବି ଚାଲିଛି
2: ଆଜ୍ଞା ଚାଲିଛି ଅଳ୍ପ ବହୁତ କି ଚାଲିଛି ଯେଝା ଯେଝା ପାରୁ ପର୍ଯ୍ୟନ୍ତ କର୍ମମୟ ଜୀବନ ଭିତରେ ବି କିଛି ପରମ୍ପରା ବଞ୍ଚୁଛି ଏଇଟା ବଡ଼ କଥା
0: ପୋଡ଼ ପିଠା ହେଇଛି ଗାଁ ଯାକ
2: ପୋଡ଼ ପିଠା ହଉଛି
0: ପିଠା ଦିଆ ନିଆ ଏପର୍ଯ୍ୟନ୍ତ ଅଛି ନା ନାହିଁ
2: ଆଜ୍ଞା ଅଛି
0: ପୋଡ଼ ପିଠା ଦବା ନବା ଏ ଚାଲିଛି
2: ଆଜ୍ଞା
0: ଆଚ୍ଛା ଗାଁରେ ଭାଇଚାରା କେମିତି
2: ଭାଇଚାରା ବହୁତ ଭଲ ଆଗ ଭଳି ଟିକେ କମି ଯାଇଛି
0: ଗାଁରେ ଲୋକ ସଂଖ୍ୟା କେତେ
2: ଆମର 550
0: ତଥାପି ବଡ଼ ଗାଁଟେ କାମ ନିମନ୍ତେ ହେଲେ ସମସ୍ତେ
2: ଏକାଠି ହୁଅନ୍ତି
0: ଗାଁରେ ପୂଜା ପର୍ବ ଯେମିତି ଦଶହରା ହଉ କି ଦୋଳ ପୂର୍ଣ୍ଣିମା ହଉ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଏସବୁ ହୁଏନି
2: ଗାଁରେ ଦଶହରାଟା ଖୁବ୍ ଜମକରି ହୋଇଥାଏ ନଚେତ ଅନ୍ୟାନ୍ୟ ପର୍ବ ସାମାନ୍ୟ ଆକାରରେ ହୁଏ ଆଉ
0: ଆପଣଙ୍କ ଗାଁ ଯେମିତି କହିଲେ ଆପଣ ତ ବଡ଼ ଖଣ୍ଡାୟତା ଗାଁରୁ ଆପଣ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ଏକ ଶସ୍ୟ ଶ୍ୟାମଳା ଜିଲ୍ଲା ଶିକ୍ଷିତ ଜିଲ୍ଲା ଆପଣଙ୍କର ଗାଁରେ ସେମିତି କିଛି ଦେଖିଲା ଭଳିଆ ସ୍ଥାନ ରହିଛି
2: ଆମ ଗାଁରେ ତ ସେମିତି କିଛି ଘର ପାଖାପାଖି 4 କିଲୋମିଟର ଗଲେ ପ୍ରସିଦ୍ଧ ଧ୍ୟାନକୁଦ ପୀଠ ପାଇବେ ଅଷ୍ଟସମ ମହାଦେବ ମନ୍ଦିର ପାଇବେ ଆମ ଘର ପାଖରୁ 20 କିଲୋମିଟର ଗଲେ ବାବା ଗୋରେଗନାଥଙ୍କ ପୀଠ ଏବଂ ମା ଶାରଳାଙ୍କ ପୀଠ ଦର୍ଶନ କରିପାରିବେ
0: କହିବାକୁ ଗଲେ ଗାଁ ପାଖରେ ସବୁ ଦେବାଦେବୀଙ୍କର
2: ମନ୍ଦିର ଅଛି
0: ଚିତ୍ତ ଭାଇ ଆପଣ କଣ କରନ୍ତି
2: ମୁଁ ବ୍ୟକ୍ତିଗତ ଭାବେ ରାଜନୀତି କରେ ଖୁସିରେ କିନ୍ତୁ ଚାଷ କରେ
0: ଖୁସିରେ ଚାଷ କରନ୍ତି କଣ କଣ ଚାଷ କରିଛନ୍ତି କେତେ କଣ ବିଲବାଡ଼ି
2: ଜମିବାଡି ତ ଅନେକ ଅଛି କିନ୍ତୁ ମୁଁ ଧାନ ଚାଷ 30 କ୍ୱିଣ୍ଟାଲ ଭିତରେ କରେ
0: କେବଳ ଧାନ ଚାଷ
2: ଚାଷ 30 କ୍ୱିଣ୍ଟାଲ କରେ
0: ଚାଷ କହିଲେ ଆମ ଓଡ଼ିଶାର ଲୋକ କେବଳ ଧାନକୁ ହିଁ
2: ବୁଝାନ୍ତି 5 କ୍ୱିଣ୍ଟାଲ ବିଲରେ ମୁଁ ବିଭିନ୍ନ ପ୍ରକାର ପନିପରିବା କରେ ତା ଦେହରେ ବୋରିଂଟେ କରିଛି ସିଜିନ ବାରି ଯେଉଁ ଋତୁରେ ଯେଉଁ ପନିପରିବା ଦରକାର ତାହା ମୁଁ କରେ ଆଳୁ କରେ ଆଳୁ ବର୍ଷ ତମାମ ମୁଁ କିଣିବାକୁ ଆମ ପରିବାରରେ କେହି କିଣନ୍ତି ନାହିଁ ରସୁଣ ବି କିଣା ହୁଏନି 400 ଟଙ୍କା ରସୁଣ ବେଳେ ବି ଆମେ ଘରେ ରସୁଣ ଖାଇଛୁ ଆମ ନିଜ ବିଲରୁ ଅମଳ ହେଇଥିବା ରସୁଣ ଖାଇଛୁ ଆଉ ପନିପରିବାରେ ଆମେ ବିଶେଷ କରି ଓଲି ପିଆଜ ଟମାଟର ବାଇଗଣ କିଣୁ ବାକି ପ୍ରାୟତଃ ମୁଁ ବିଲରୁ ଅମଳ କରି ନେଇଯାଏ ଭେଣ୍ଡି ପୋଟଳ ଜହ୍ନି ଶୀତଦିନେ ବ୍ରୋକୋଲି ରେଡ୍ କ୍ୟାବେଜ୍ ଫୁଲକୋବି କ୍ୟାପ୍ସିକମ୍ ଏସବୁ ବି ମୁଁ କରେ ନୂତନ ପ୍ରଣାଳୀରେ ସବୁ କରେ

0: କଣ କରନ୍ତି, କେମିତି ଜଳ ପରିଚାଳନା କରନ୍ତି, କେମିତି ସାର ଦିଅନ୍ତି, ଜମିକି ସବୁଦିନ ତ ଯିବାକୁ ପଡୁଥିବ, କାରଣ ପନିପରିବା ଚାଷ ଏମିତି ଗୋଟେ ଚାଷ, ଘାସ ବଛା ରହୁଥିବ, ଦେଖିବେ ଫଳ ଫୁଲ ପୁରୀ ଠିକ୍ ସ୍ଥିତିରେ ଅଛି କି ନାହିଁ। ଆପଣ ଯେତେବେଳେ ଚାଷ କରୁଛନ୍ତି, ଆପଣଙ୍କର ଗାଁରେ ସଫଳ ଚାଷୀ ଭାଇ ଭଉଣୀମାନେ ଥିବେ, ଆପଣଙ୍କର କୃଷି ଅଧିକାରୀ ନିକଟରେ ଥିବେ, ଆପଣ ପରାମର୍ଶ ନେଇ ଚାଷ କରନ୍ତି ନା ଆପଣଙ୍କର ଅଭିଜ୍ଞତା ହେଇସାରିଲାଣି ଆପଣ ଚାଷ?
1: ମୁଁ କିଛିଟା ୟୁଟ୍ୟୁବକୁ ଫଲୋ ବି କରେ, ବିଶେଷ କରି କୃଷି ସମ୍ପଦା କାର୍ଯ୍ୟକ୍ରମ କୃଷି ବି ଅରବିନ୍ଦ ସାହୁ ଦେ, ତାଙ୍କୁ ଟିକେ ଫଲୋ କରେ, ତା ଦୂରୁ କିଛିଟା ଜାଣେ, ଆଉ ନିଜସ୍ୱ ମତ କିଛି ରଖେ ସବୁଥିରେ। ଆଉ ବାକି ଗାଁରେ ଅଛନ୍ତି ଯୋଉ ଚାଷୀ ଭାଇମାନେ, ତାଙ୍କୁ କିଛି କିଛି ପରାମର୍ଶ ନିଏ, ହେଲେ ବି ସେ ପୁରୁଣା ଢଙ୍ଗରେ ଚାଷ କଥା କୁହନ୍ତି, ନୂତନ ପ୍ରଣାଳୀ ଚାଷ ବିଷୟରେ ସେମାନେ କିଛି କହିପାରିବେନି। ଆମର ଏବେ ସାଧାରଣ ଆମେ ଗୋଟେ ଭେଣ୍ଡି ଲଗେଇଲୁ, ହୁଡ଼ାକୁ ହୁଡ଼ା 2 ଫୁଟ ଚଉଡ଼ାରେ ମୁଁ ଲଗାଉଛି, ଆଗେ 8 ଇଞ୍ଚ 10 ଇଞ୍ଚ ଭିତରେ ସବୁ ରହୁଛି। ପୁରୁଣା ଚାଷୀ ଯୋଉମାନେ ଅଛନ୍ତି ଅଧିକା ଅମଞ୍ଜି ଲଗାଉଛନ୍ତି। ଆଉ
0: ଅମଳ କୋଉଥିରେ ବେଶୀ ଅଧିକା ହେଉଛି, ନୂଆ ପଦ୍ଧତି ନା?
1: ନୂଆ ପଦ୍ଧତିରେ ଅମଳ ଅଧିକା ହେବ, ଘାସ କୋଡ଼ା ଖୋଜା ପାଇଁ ପର୍ଯ୍ୟାପ୍ତ ଜାଗା ମିଳିବ, ସହଜ ବି ହେବ ସେଥିରେ, ତେଣୁକରି ନୂଆ ପଦ୍ଧତିରେ କରିବା ଦରକାର।
0: ଆପଣ ନିକଟରେ କୋଉଠି ଟ୍ରେନିଂ ହଉଥିବ କି କୋଉଠି କୃଷି ମେଳା ହଉଥିବ, ଆପଣ ଯାଆନ୍ତିନି ସେଠି, ଦେଖନ୍ତିନି?
1: କୃଷି ମେଳାକୁ ଯାଏ, ସେଠି ମୋ ମତରେ ଯୋଉ କୃଷି ଭାଇମାନେ ଅଛନ୍ତି ସରକାରୀ ସ୍ତରରେ ଅଛନ୍ତି, ସେମାନେ ସବୁ ହେକ୍ଟର ହିସାବରେ ସବୁ ପ୍ରତି କଥା କୁହନ୍ତି। ଆଜିକାଲିକା ଆମେ ଆମ ଭଳି ଚାଷୀମାନେ ହେକ୍ଟର ବିଷୟରେ ଜାଣିବା ଆମକୁ ଟିକେ କଷ୍ଟ ହେଉଛି, ଆମକୁ ଯଦି ଗୁଣ୍ଠ ହିସାବରେ କହିବେ ତାହେଲେ ଆମେ ଧରିନବୁ ଜଲ୍ଦି, ଗୋଟେ ଏକର ସେଇଟା ହେକ୍ଟରରେ କଲାବେଳକୁ ଆମେ ଧରିପାରୁନୁ। ଆଉ ସରକାରୀ ସ୍ତରରେ ଯୋଉ ମିଳୁଥିବା ବିହନ ସଠିକ୍ ଟାଇମରେ ବି ଆମମାନଙ୍କୁ ମିଳୁନାହିଁ, ଚାଷୀମାନଙ୍କୁ ମୁଗ ବିହନ ହଉ କିମ୍ବା ବିରି ବିହନ ହଉ, ଆମେ ମୁଗ ବିରି ବୁଣି ସାରିଲା ପରେ ଆମକୁ ବିହନ ମିଳୁଛି, ନଭେମ୍ବର ଲାଷ୍ଟ ଡିସେମ୍ବର ଫାର୍ଷ୍ଟ ବେଳୁ ଯଦି ବିରି ବିହନ ସବୁ ମୁଗ ବିହନ ମିଳିଯାଆନ୍ତା ତାହେଲେ ସରକାରୀ ବିହନ ଲାଭ ବି ଚାଷୀ ଭାଇମାନେ ନେଇପାରନ୍ତେ।
0: ଆପଣ ଯୋଉ ଚାଷ କରୁଛନ୍ତି ସମସ୍ତେ ଏମିତି ଗୋଷ୍ଠୀ ଭିତ୍ତିକ ହେଇକି ଚାଷ କରନ୍ତି, ଏକଜୁଟ ହେଇକି ଚାଷ କରନ୍ତି ନା ଜେଝା ବିଲରେ? ଯିଏ
1: ଜେଝା ବିଲରେ ଜେଝାରେ ଚାଷ କଲେ,
0: ମୁଁ ମୋ କଥା କହୁଛି, ଯଦି ଆମେ ଗୋଷ୍ଠୀ ଭିତ୍ତିକ ବା ଏକଜୁଟ ହେଇକି ଚାଷ କରିବା, ମନେକର ଆପଣଙ୍କର କଣ କାମ ପଡିଲା ଅନ୍ୟ ଭାଇଆଳି ମାନେ ଜଗି ଦେବେ, ସେ ଏବେ ଗାଁରେ ସେ ସିଷ୍ଟମ ରହିଛି ନା?
1: ଆମର ଯୋଉଠି ବିଲ ଅଛି ସେଠି ଆଉ 2 ଭାଇ ଆମର ଚାଷ କରନ୍ତି, ବାକି ସବୁ ବିଲ ପଡିଆ ପଡିଛି,
0: ଗୋରୁ ପଡିଆ କଣ ପାଇଁ ପଡିଛି?
1: ସେମାନେ ଚାଷ କରନ୍ତି, ଆଳୁ କରିଦେଲେ ଆଳୁ ପରେ ସେ ବିଲ ଗୁଡା ସବୁ ପଡିଆ ପଡିଲା, ପୁଣି ସେ ଆଳୁ ବେଳକୁ ଆସିବେ ସେମାନେ ବିଲକୁ, କିନ୍ତୁ ଆମର ବିଲ 4-6 ଜଣ ଚାଷୀ ସର୍ବଦା ସବୁଜ ରଙ୍ଗରେ ଆଚ୍ଛାଦିତ ଥିବ, ଯେତେବେଳେ ଯାଆନ୍ତୁ ବର୍ଷ 12 ମାସ ପାଇବେ।
0: ଆମେ ପିଲାଦିନେ ଆମେ ଦେଖିଛୁ ଯେତେବେଳେ ଗୋଟେ ଧାନ ରୁଆ ହଉଥିବ କି ଫସଲ କଟା ହଉଥିବ, ମାନେ ଭାଇ ଭାଇ ଭିତରେ ଗୋଟେ ଗପ ଥାଏ, ଗୋଟେ ଖୁସି ବାସିଆ ଥାଏ, ବିଲକୁ ଆଣିକି ହିଡ଼ ମୁଣ୍ଡରେ ଖାଇବା, ତ ବସିବା, ସୁଖ ଦୁଃଖ ହବା, ଆଉ ଗୋଟେ ଡକାଡକି ହବା, ଏବେ ସେ ପରମ୍ପରା ରହିଛି?
1: ରହିଛି,
0: ଏବେ ବି ଚାଲିଛି?
1: ଚାଲିଛି। ସେଠି ବିଲରେ ପଶିଗଲା ପରେ କିଏ ବଡ କିଏ ସାନ ଆଉ ସେଗୁଡା ବିଚାର କରାଯାଏ ନାହିଁ, ସମସ୍ତେ ଯେମିତି ଏକାକର ହେଇଯାଉ, ହସ ଖୁସି ଥଟା ମଜାରେ ବହୁତ ସମୟ କଟିଯାଏ, ଜଣାପଡ଼େ ନା, ଇଭିନ ଏମିତିକି ସନ୍ଧ୍ୟା ହେଇଯାଏ, ସନ୍ଧ୍ୟା 5 ଯାଇଥିବ ଜଣାପଡ଼େ ନାହିଁ,
0: କେତେ ଖୁସି ଲାଗୁଥିବ, ହିଡ଼ ମୁଣ୍ଡରେ ଛିଡ଼ା ହେଇକି ନିଜର କଷ୍ଟ ଅର୍ଜିତ ଫସଲକୁ ଦେଖୁଥିବେ, ଦି ପଇସା ଲାଭ ପାଉଥିବେ, ଆପଣଙ୍କୁ ଖୁସି ଲାଗେ?
1: ନିଶ୍ଚିତ ଖୁସି, ବହୁତ ଖୁସି ଲାଗେ।
0: ଆଚ୍ଛା, ରୋଗ ପୋକ ଯେତେବେଳେ ହଉଛି ଫସଲରେ ତ କେମିତି କଣ ଆପଣ ତାର ମୁକାବିଲା କରନ୍ତି?
1: ମୁଁ ତ ମୋ କଥା କହୁଛି, ଗୋମୂତ୍ରରେ କିଛିଟା କରି ରଖିଛି
0: ଦେଶୀୟ ଜ୍ଞାନ,
1: ଦେଶୀୟରେ, ଆଉ ଧାନରେ ତ ପ୍ରାୟ କୌଣସି ପ୍ରକାର କୀଟନାଶକ ଦିଏନି।
0: ଆଚ୍ଛା,
1: ଆଜିକାଲିକା ବିହନ ଯୋଉ ଆସୁଛି ପ୍ରାୟ ସେଥିରେ ଖୁବ କମ୍ ଲାଗୁଛି ରୋଗ ପୋକ ଲାଗୁଛନ୍ତି। ବାକି ପନିପରିବାରେ ମୁଁ ରଖିଛି ରସୁଣ, ଲିମ୍ବ ପତ୍ର, ଗୋମୂତ୍ରରେ ଏବେ ବି 15 ହବ କରି ରଖିଛି, ସେ ଫସଲ ଝୁଡ଼ଙ୍ଗ ଲାଗିବ ଏବେ, ଝୁଡ଼ଙ୍ଗ ଭେଣ୍ଡି ଆଉ କଲରା ସେଥିରେ ପ୍ରୟୋଗ ହବ, ପୋଟଳ ଏବେ ମୋର ବାହାରୁଛି, ପୋଟଳ ଭେଣ୍ଡି ଯାହା ବାହାରୁଛି ଘରେ ଖାଇବା ପାଇଁ, ଆଉ 15 ପରେ ବିକ୍ରି ବଟା ପାଇଁ ଆସିଯିବ।
0: ଆଚ୍ଛା, ଆପଣ ନେଇକି ହାଟକୁ ଯାଆନ୍ତି ନା ବେପାରୀ ଆସେ ଆପଣଙ୍କ ହିଡ଼ମୁଣ୍ଡକୁ?
1: ବେପାରୀ ଡାକୁ ନାହିଁ ଆମେ, ମୁଁ ସକାଳୁ ମୋଟରସାଇକେଲ ଧରିକି କିଛିଟା ଦୋକାନୀ ଅଛନ୍ତି ତାଙ୍କୁ ଦେଇଦେଇ ଆସେ।
0: ଆଚ୍ଛା, ଲାଭ ପଇସା ଉଠେ ତ?
1: ନିଶ୍ଚିତ
0: ଉଠିଯାଏ। ଆଚ୍ଛା, ଆମେ ଯାହା ଶୁଣିଛୁ ଆମେ ଯାହା ଜାଣିଛୁ, କିଛି ସେମିତି ମଝିରେ ରହୁଛି କି ବେପାରୀମାନେ କମ୍ ପଇସାରେ ନେଇକି ବିକ୍ରି ବଟା ଚାଷୀ ଭାଇ?
1: ହଁ, ସେଇଟା ହଉଛି, ସେଇଟା ହଉଛି, ସେଇଟା ହବାର ଏକମାତ୍ର କାରଣ ଏଠି ଆମର ମଣ୍ଡି ବ୍ୟବସ୍ଥା ନାହିଁ।
0: ଆଚ୍ଛା,
1: ସରକାର ମଣ୍ଡି ବ୍ୟବସ୍ଥା କରିବା ଦରକାର, ଧ୍ୟାନ ଦେବା ଉଚିତ,
0: ଚାଷୀମାନେ ପରିଶ୍ରମ
1: କରୁଛନ୍ତି
0: କିନ୍ତୁ ସେଇ ଅନୁସାରେ
1: ଲାଭ ପାଉନାହାନ୍ତି।
0: ଆଚ୍ଛା, ପନିପରିବା ବ୍ୟତୀତ ଆଉ ଗାଈ ଛେଳି?
1: ଘରେ ଗାଈ ଅଛି, 3 ଗାଈ ଅଛନ୍ତି, ଗୋଟେ ଗାଈ ଆଜି ପର୍ଯ୍ୟନ୍ତ ଚାଲିଛି, କ୍ଷୀର ଦଉଛି ଦୈନିକ 6
0: କଣ ସୋସାଇଟିକି ଯାଉଛି ନା?
1: ହଁ, ସୋସାଇଟିକି ଯାଉଛି 5 ଗୋଟେ ଲିଟର ଘର ପାଇଁ ରହୁଛି, ଗାଈ 3 ଅଛନ୍ତି ଏବେ ଆମ ପାଖରେ।
0: ସେଇ ଗାଈର ଗୋବର ଆପଣ ବିଲରେ ହିଁ ପକାପକି?
1: ଆଜ୍ଞା,
0: କହିବାକୁ ଗଲେ ଚିତ ଭାଇ ଆପଣଙ୍କୁ ସବୁ ପ୍ରକାର କୌଶଳ ଜଣା, କେମିତି ଆମେ ଚାଷର ଦୁଇ ପଇସା ଆଦାୟ କରିପାରିବା, କୋଉ ସିଜିନ୍ରେ କୋଉ ଚାଷ କଲେ ଜମିର ଉର୍ବରତା ରହିବ, ତା ସହିତ ଆମେ ମଧ୍ୟ ସେଇ ଫସଲଟା ପାଇପାରିବା, ସେଇ ପ୍ରକାରର ଚାଷବାସ ଆପଣ କରୁଛନ୍ତି, ଘରେ କିଏ କିଏ

0: ଘରେ ଆମେ ପାଞ୍ଚ ଭାଇ, ମୁଁ ଚତୁର୍ଥ ନମ୍ବରରେ, ମୋ ଉପର ତୃତୀୟ ନମ୍ବର ଭାଇ ଯିଏ 2018ରେ ଚାଲିଯାଇଛନ୍ତି, ବାକି ସବୁ ଏକାଠି ଅଛୁ ଆମେ।
1: ଯାହା ହଉ ଏକାଠି ହେଇକି ଅଛନ୍ତି, ସମସ୍ତଙ୍କର ସୁଖ ଦୁଃଖରେ ସମସ୍ତେ ସାମିଲ ହଉଥିବେ, ସେଇଟା ହିଁ ଗୋଟେ କହିବାକୁ ଗଲେ ବୈକୁଟ ସମାନ ଅଟେ। ଆହା ସେହି ଘର ପରସ୍ପର ସ୍ନେହ ଯ ହିଁ ଥାଏ ନିରନ୍ତର। ଆପଣଙ୍କର ବାପା କଣ କରୁଥିଲେ?
0: ବାପା ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ ଚାକିରି କରିଥିଲେ, 91 ମସିହାରେ ରିଟାୟାର୍ଡ କରିଥିଲେ। ବାପା ଚାଲିଗଲାଣି।
1: ବାପା ବି ବିଲବାଡ଼ି କଥା ବୁଝୁଥିଲେ?
0: ବାପା ଯାଆନ୍ତିନି ବିଲବାଡ଼ି। ବାପା ଥିଲାବେଳେ ତ ଆମର ବିଲ ସବୁ ସାଧାରଣତଃ ଭାଗ ଦିଆହେଇଯାଉଥିଲା ସବୁ, ଆମେ କେହି ଯାଉନଥିଲୁ, ବିଲ ଦେଖିନଥିଲୁ, ଚିହ୍ନି ନଥିଲୁ। 2012ରେ ଆଜି ପର୍ଯ୍ୟନ୍ତ ବି 4-6 ଘଣ୍ଟା ବିଲ ମୁଁ ଚିହ୍ନି ପାରିବି ନାହିଁ, ଜାଣିନି କୋଉଠି ଜାଗାରେ। ଆଉ ମୁଁ ଯେତିକି ବିଲ କରୁଛି ହାତରେ ନିଜ ହାତରେ ସେତିକି ବିଲ ହିଁ ଚିହ୍ନିଛି।
1: ଆପଣ କଣ ପଢିଛନ୍ତି?
0: ମୁଁ ଯୁକ୍ତ 2 ଯାଇଛି, MITI କରିଛି, 14 ଭାରତ ସରକାରଙ୍କ ଶିକ୍ଷାନୁଷ୍ଠାନ 95 ମସିହାରେ ପାସ୍ ଆଉଟ୍ ହୋଇଛି। ଚାକିରି ବି ଗୋଟେ 2ଟା ଏକ ପ୍ରକାର ଛାଡିଛି କହିଲେ ଚଳିବ।
1: ଆପଣ ମାଟି ପରୀକ୍ଷା କରିଥିଲେ?
0: ନା, ମାଟି ପରୀକ୍ଷା କରିନି। ଆମେ ଜାଣୁଛୁ ଆମର ମାଟି ଏଇଆ ଅଛି, କାରଣ ଆମେ ଗୋବର ଖତ ପ୍ରଚୁର ପରିମାଣରେ ଦଉଛୁ, ତେଣୁକରି ମାଟି ପରୀକ୍ଷା କରିବାକୁ ଯାଇନି। ମୋ ସାନ ଭାଇ ନେଇଯାଏ ବେଳେବେଳେ, ସେ ଖାଲି କହିଦିଏ ଭାଇ ଠିକ ଅଛି, PH ଲେବୁଲଟା ଠିକ ଅଛି, PH ଲେବୁଲଟା 6.5 ଭିତରେ ରହିବ ଠିକ।
1: ତ କହିବାକୁ ଗଲେ ଅଭିଜ୍ଞତା ଅଛି ଆପଣ।
0: ଆଜ୍ଞା,
1: ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ତାଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ନୂତନ ପ୍ରଣାଳୀ ପ୍ରୟୋଗ କରନ୍ତୁ, ଲାଭବାନ ବି ହୁଅନ୍ତୁ।
1: ଆଚ୍ଛା, ଯାହା ଯାହା ସବୁ ବୈଜ୍ଞାନିକ ପଦ୍ଧତିରେ
0: କରନ୍ତୁ
1: ଚାଷ, ତାକୁ
0: ଆପଣାନ୍ତୁ।
1: ବହୁତ ଭଲ କଥା ଚିତ୍ତ ଭାଇ, ଆପଣ ଆଜି ଏତେ ବଡ ଖୁସିର ପର୍ବ ଗଣପର୍ବ ରଜ ସଂକ୍ରାନ୍ତିରେ ଆପଣ ଆମର ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଅଭିଜ୍ଞତା କହିଲେ, ଆପଣଙ୍କର ଚାଷବାସ ବିଷୟରେ ଏତେ ଅନୁଭୂତି ବାଣ୍ଟିଲେ। ଆଶା କରୁଛୁ ଆମର ଚାଷୀ ଭାଇ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଥିବେ। ନିଶ୍ଚୟ ଭାବରେ ଆପଣ ଯେମିତି ଜୈବିକ ସାରରେ ଚାଷ କରୁଛନ୍ତି, ଅତି ଦରକାର ନହେଲେ ଆପଣ ରାସାୟନିକ ସାର ପ୍ରୟୋଗ କରନ୍ତି ନାହିଁ, ସେମିତି ଆମର ଚାଷୀ ଭାଇ ଭଉଣୀମାନେ ଆପଣଙ୍କର କାର୍ଯ୍ୟକୁ ଆପଣାନ୍ତୁ ଏବଂ ଚାଷରେ ଲାଭବାନ ହୁଅନ୍ତୁ। ଚିତ୍ତ ଭାଇ, ଆପଣ ସବୁବେଳେ ସେମିତି ସୁସ୍ଥ ରୁହନ୍ତୁ, ନିରୋଗ ରୁହନ୍ତୁ, ଏବଂ ଯୋଉ ସ୍ୱାଧୀନ ସମ୍ମାନ ଲାଭଜନକ ବୃତ୍ତିକୁ ଆପଣେଇଛନ୍ତି, ତାକୁ କରି ଆହୁରି ଲାଭବାନ ହୁଅନ୍ତୁ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମୀଦେ ନୟ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତିଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ। ପ୍ରଧାନମନ୍ତ୍ରୀ।

0: मंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें, रविवार 28 जून सुबह 11 बजे मन की बात।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल DD न्यूज। केवल खबर, पूरी खबर।
3: आपण मने कार्यक्रम सुनुचंदे आकाशवाणी कटक केन्द्ररु।
4: नमस्कार, वर्तमान मुख्य संवाद सह मु सत्यरंजन महापात्र। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ନାମର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ଓ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଓ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଆଗାମୀ ଖରିଫ୍ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବରଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅମିତ ତ୍ରିବେଦୀ, ଚଳଚ୍ଚିତ୍ର କେଦାରନାଥ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଶୀ ଗୀତ ଓ ଚମ୍ପୁ କଣ୍ଠଶିଳ୍ପୀ ନିଭା ଦେବୀ ପ୍ରଥମେ ଓଡ଼ିଶୀ ଗୀତ ଗାଇଛନ୍ତି ଗୋପାଳକୃଷ୍ଣଙ୍କ ରଚନାରୁ।

ସଂସ୍କୃତିର ସୁରକ୍ଷା ପ୍ରସାର ଏବଂ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂରକ୍ଷଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଆଗାମୀ ଖରିଫ୍ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ୱେନ୍ ଓ କାବୋଭର୍ଦେ ମଧ୍ୟରେ ଖେଳ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦଳ କୌଣସି ଗୋଲ୍ କରିନାହାନ୍ତି। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ସତ୍ୟ ଚୈତନ୍ୟ ବ୍ରହ୍ମଚାରୀ ଶ୍ରୀମଦ୍ ଭାଗବତର 68ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏଚ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ବନ୍ଦନର ପ୍ରଥମ ଭକ୍ତି ଅର୍ଘ୍ୟ ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ସାଲବେଗଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କାଶୀନାଥ ପୂଜା ପଣ୍ଡା, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ପ୍ରସନ୍ନ କୁମାର ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ରଘୁନାଥ ପୃଷ୍ଟିଙ୍କ ରଚନା।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ରଜପର୍ବ କେବଳ ଓଡ଼ିଶାରେ ପାଳିତ ହେଉଥିବାରୁ ଏହା ଓଡ଼ିଶାର ଏକାନ୍ତ ନିଜସ୍ୱ ପର୍ବ। ପଣ୍ଡିତ ସର୍ବସ୍ୱରେ ଉଲ୍ଲେଖ ଅଛି, ବୃଷାନ୍ତେ ମିଥୁନ ସ୍ୟାଦୌ ତନ୍ମଧ୍ୟପି ଦିନତ୍ରୟମ୍ ରଜସ୍ୱଳା ସ୍ୟାତ୍ ପୃଥ୍ୱୀ କୃଷି କର୍ମଣି ଗରିହିତା। ଏହି ଦିନଟିରେ ପୃଥିବୀ ରଜସ୍ୱଳା ହୁଏ ବୋଲି ପ୍ରତିବର୍ଷ ବୃଷ ମାସର ଶେଷ ମାସାନ୍ତ ମିଥୁନ ମାସର ଆରମ୍ଭ ସଂକ୍ରାନ୍ତି ଏବଂ ତା ପରଦିନ ଏହିପରି ମୋଟ ତିନିଦିନ ପୃଥିବୀର ରଜଦିନ ବୋଲି ପାଳନ କରାଯାଏ। ଏହି ତିନିଦିନରେ କୃଷିକର୍ମ କରିବାକୁ ବାରଣ କରାଯାଇଛି। ଶିଶୁକୁ ଗର୍ଭରେ ଧାରଣ କରି ଜନ୍ମ ଦେଇ ବଡ଼ ମଣିଷ କରି ଦେଖିବାରେ ମା'ର ଯେଉଁ ଗୁରୁଦାୟିତ୍ୱ ଏବଂ ସେହି କର୍ତ୍ତବ୍ୟ ସମ୍ପାଦନରେ ତା'ର ଯେଉଁ ଆନନ୍ଦ, ନିଷ୍ଠା, କଷ୍ଟ ଓ ସହିଷ୍ଣୁତା, ତାକୁ ଦେଖି ହିଁ ସହନଶୀଳତାରେ ମା'କୁ ପୃଥିବୀ ସହିତ ତୁଳନା କରାଯାଇଛି। ପୃଥିବୀକୁ ଲକ୍ଷ୍ୟ କଲେ ମନେହୁଏ ସେ ସତରେ ମା' ଭଳି ନିଜ ପର୍ବତ ରୂପକ ସ୍ତନରୁ ଝରଣାର ଜଳପାନ କରାଇ ଆମମାନଙ୍କର ଜୀବନ ରକ୍ଷା କରୁଛି। ପୃଥିବୀର ଏହି ରୂପକୁ ଦେଖି ଅଥର୍ବ ବେଦରେ କୁହାଯାଇଛି, ଯସ୍ୟାଂ ସମୁଦ୍ର ଉତ ସିନ୍ଧୁରାପୋ ଯସ୍ୟାମନ୍ନଂ କୃଷ୍ଟୟଃ ସମ୍ଭୁଭୁ ଯସ୍ୟାମିଦଂ ଜିନ୍ୱତି ପ୍ରାଣ ଦେଜତ୍ ସାନୋ ଭୂମି ହି ପୂର୍ବ ପେୟେ ଦଧାତୁ। ଯେଉଁ ପୃଥିବୀ ଉପରେ ସମୁଦ୍ର, ନଦୀ ଓ ଜଳ ରହିଛନ୍ତି, ଯେଉଁଥିରେ ଅନ୍ନ ଓ ମାନବର ସତ୍ତା ରହିଛି, ଯେଉଁଠାରେ ସମସ୍ତେ ଆନନ୍ଦିତ ହୁଅନ୍ତି, ଶ୍ୱାସ ପ୍ରଶ୍ୱାସ ନିଅନ୍ତି, ବିଚରଣ କରନ୍ତି, ସେହି ଭୂମିକୁ ଆମେ ସମ୍ମାନ ଦେବା। ଅଥର୍ବ ବେଦରେ ପୁଣି କୁହାଯାଇଛି, ମାତା ଭୂମି ହି ପୁତ୍ରୋହଂ ମାତା ପୃଥିବ୍ୟା। ପୃଥିବୀ ଆମର ମାତା ଏବଂ ଆମେ ତା'ର ସନ୍ତାନ। ପୃଥିବୀ ପ୍ରତି ଏହି ସମ୍ମାନବୋଧ, କୃତଜ୍ଞତା ଓ ଚେତନାର ଆରୋପ ହିଁ ରଜ ଉତ୍ସବର ମୂଳତତ୍ୱ। ଆମର ବାସଭୂମି ପୃଥିବୀ ଏକ ପ୍ରାଣହୀନ ମାଟିପିଣ୍ଡ ନୁହେଁ, ଏହାର ପ୍ରାଣ ଅଛି। ଏହା ଆମକୁ ଧରି ରଖିଥିବାରୁ ଧରା, ଆମର ସବୁ ଅଳି ଅତ୍ୟାଚାରକୁ ସହି କ୍ଷମା କରିଦେଉଥିବାରୁ ଧାତ୍ରୀ। ପୃଥିବୀଠାରେ ଏହି ମାତୃ ଚେତନା ବା ମାଟି ପ୍ରତି ମମତା ହିଁ କୃତଜ୍ଞ ମଣିଷକୁ ରଜ ପର୍ବରେ ତିନିଦିନ ପାଇଁ କର୍ଷଣ କରିବାକୁ ନିବୃତ କରିଛି। ଆମେ ବର୍ଷାର ଆରମ୍ଭରେ କୃଷିଗୀତି ଗାଇ ପୃଥିବୀ ଶସ୍ୟ ଗର୍ଭା ହେଉ ବୋଲି କାମନା କରୁ ଏବଂ କୃଷିକାର୍ଯ୍ୟ ଆରମ୍ଭ କରୁ। ତେଣୁ ରଜ ଉତ୍ସବ ହେଉଛି ବର୍ଷାରମ୍ଭରେ ଶସ୍ୟଗର୍ଭା ପୃଥିବୀର ମାତୃତ୍ୱର ସଫଳତା କାମନା ଓ ସୃଷ୍ଟିର ବିଜୟ ଉତ୍ସବ। କେତେ ସୁନ୍ଦର ସ୍ୱପ୍ନ ପୃଥିବୀ ମାତାର ନିରାଜନା ଏବଂ ଏକ ବିପୁଳ ସମ୍ଭାବନାକୁ ଆବାହନ କରି ଆନନ୍ଦ ବିଭୋର ଭାବରେ ସମୟ କଟାଇବା ପାଇଁ ଆମର ପୂର୍ବସୂରୀମାନେ ପରିକଳ୍ପନା କରିଥିଲେ ଏହି ରଜପର୍ବ। ଏହାର ସମସ୍ତ ତାତ୍ତ୍ୱିକ ମୂଲ୍ୟକୁ ନ ବୁଝିଲେ ମଧ୍ୟ ନିର୍ମଳ ଆନନ୍ଦ, ଶ୍ରଦ୍ଧା ଓ ପ୍ରୀତିର ବାତାବରଣରେ କିଛିଦିନ ବିତେଇବାକୁ ସୁଯୋଗ ଦେଉଛି ଏହି ରଜପର୍ବ। ଗ୍ରୀଷ୍ମର ଉତ୍ତାପ କମିଯାଉଛି, ପ୍ରଥମ ବାରିପାତରେ ଧରଣୀ ରାଣୀ ଶ୍ୟାମଳଶ୍ରୀ ମଣ୍ଡିତ ହେଉଛି, ଏତିକିବେଳେ ଆନନ୍ଦରେ କିଛି ସମୟ କଟେଇ ପୁଣି କୃଷିକର୍ମରେ ଲାଗିବାର ସମୟ। ଆଜି କିନ୍ତୁ ଏହି ଆନନ୍ଦ ଉଲ୍ଲାସରେ ଧୀରେ ଧୀରେ ଭଟ୍ଟା ପଡ଼ି ଆସିଲାଣି। ପୁରୁଖା ଲୋକମାନେ କହୁଛନ୍ତି, ଅତୀତର ରଜ ମଉଜ ଏବେ ଆଉ ନାହିଁ, ସେଦିନର ପ୍ରାଣଖୋଲା ଭାବ ବିନିମୟ ଆନନ୍ଦ ଉନ୍ମାଦନା ମଉଳି ଆସିଲାଣି। ବିଭିନ୍ନ ସମସ୍ୟାରେ କଳୁଷିତ ହୋଇଗଲାଣି ଗ୍ରାମ୍ୟ ଜୀବନ, ଫାଟି ପଡ଼ିଲାଣି ସମ୍ପର୍କ, ସେଥିପାଇଁ ରଜ ଉତ୍ସବର ସରସତା ବି ପତଳା ହୋଇ ଆସୁଛି। ସତରେ କେତେ ମହତ୍ତର ଚିନ୍ତାରୁ ଆମ ସଂସ୍କୃତିରେ ଜନ୍ମ ନେଇଛି ରଜପର୍ବ। ପୃଥିବୀକୁ ମା' ଜ୍ଞାନ କରିବା, ପରସ୍ପର

ମଧ୍ୟରେ ସ୍ନେହ ଶ୍ରଦ୍ଧାର ପରିବେଶରେ ପ୍ରାଣଭରି ଜୀବନକୁ ଆନନ୍ଦକୁ ଉପଭୋଗ କରି ପୁଣି ଜୀବନ ସଂଗ୍ରାମରେ ପଶିଯିବା, ଏହି ତ ରଜ ପର୍ବର ମହତ୍ତ୍ୱ। ଏତେ ସୁନ୍ଦର ଏବଂ ଆମର ମୌଳିକ ପର୍ବଟିକୁ ମଉଳି ଯିବାକୁ ଦେବା କ'ଣ ଆମ ପାଇଁ ଉଚିତ ହେବ?

ଶୁଣୁଥିଲେ ଅନୁଚିନ୍ତା। ନିବେଦନ କରିଥିଲେ ଶାନ୍ତନୁ କୁମାର ରଥ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶୁକମୁନିଙ୍କର ମହାରାଜ ପରୀକ୍ଷିତଙ୍କୁ ଭଗବାନଙ୍କର ବିଶ୍ୱରୂପ, ଆତ୍ମାର ଗତି, ବିଷ୍ଣୁ ଭଜନର ମହିମା, ବିରାଟ ପୁରୁଷଙ୍କ ବିଭୂତି, ଭାଗବତର ଦଶଲକ୍ଷଣ ଆଦିର ବର୍ଣ୍ଣନା ଥିଲା ଦ୍ୱିତୀୟ ସ୍କନ୍ଧର ବିଷୟବସ୍ତୁ। ଆଜି ଆରମ୍ଭ କରିବା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଛି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ।

0: ଚରଣ ସାମଲ, ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆଉ ଦିନ କେଇଟା ପରେ ବର୍ଷା ଦିନ ଆସିବ। ଏହି ସମୟରେ ଅର୍ଥାତ୍ ଧାନ ଚାଷ ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ, ମଇ ଦେଇ ସମତୁଲ କରନ୍ତୁ। ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟା ବୁଣା ନ କରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଓ ଧାଡ଼ିରେ ବିହନ ବୁଣନ୍ତୁ। ବୁଣିସାରି ଥରେ ମଇ ଦିଅନ୍ତୁ। ସହଳ କିସମ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଓ ବିଳମ୍ବ କିସମରେ 20 ସେଣ୍ଟିମିଟରର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 80 କିଲୋଗ୍ରାମ ବିହନ ବିଶୋଧନ କରି ବୁଣନ୍ତୁ। ଯେଉଁଠାରେ ଜଳର ସୁବିଧା ଅଛି ରୋଇବା ନିମନ୍ତେ ତଳିଘେରା ପ୍ରସ୍ତୁତ କରନ୍ତୁ। 1 ହେକ୍ଟର ପାଇଁ ତଳି ଉତାରିବା ନିମନ୍ତେ 25 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। 1 ମିଟର ଚଉଡ଼ାର ପଟି କରି ମଝିରେ ମଝିରେ 30 ସେଣ୍ଟିମିଟର ଉଚ୍ଚତାର ନାଳି ଛାଡ଼ନ୍ତୁ। ତଳି ପଟିଗୁଡ଼ିକରେ ଆବଶ୍ୟକ ହେଉଥିବା 50 କିଲୋଗ୍ରାମ ଅଧିକ ଅମଳକ୍ଷମ ନଚେତ 15 କିଲୋଗ୍ରାମ ଶଙ୍କର କିସମ ଓଦା ତଳିଘେରାରେ ଗଜା ଫିଟିଥିବା ବିହନ ବୁଣନ୍ତୁ। ଦୋରସା ମାଟି ଥିବା ବର୍ଷା ଆଧାରିତ ଜମିରେ ଶୁଖିଲା ତଳିପଟି ମଧ୍ୟ କରାଯାଇପାରିବ। ଏଣୁ ଶୁଖିଲା ତଳିପଟିରେ ଧାଡ଼ିରେ 10 ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣନ୍ତୁ ଏବଂ ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ବିହନ ବୁଣନ୍ତୁ। ମୁଗ ଓ ବିରିଆଦି ଡାଲିଜାତୀୟ ଫସଲରେ ଛୁଇଁ 80-85% ପାକଳ ହୋଇଥିଲେ ଅମଳ କରିଦିଅନ୍ତୁ। ଅମଳ ପରେ ମଞ୍ଜିକୁ ଭଲ ଭାବରେ ଖରାରେ ଶୁଖାଇ ସାଇତି ରଖନ୍ତୁ। ନଳିତା 15 ଦିନର ହୋଇଯାଇଥିଲେ କୋଡ଼ାଖସା କରି ଘାସ ବାଛିଦିଅନ୍ତୁ ଓ ଗଛ ବହଳିଆ ହୋଇଥିଲେ ଗଛକୁ 8 ସେଣ୍ଟିମିଟରରୁ 10 ସେଣ୍ଟିମିଟର ରଖି ପତଳା କରିଦିଅନ୍ତୁ। ନଳିତା ଗଛ 11-20 ଦିନ ହୋଇଗଲେ 1 ବୀଜପତ୍ରୀ ଘାସକୁ ନିୟନ୍ତ୍ରଣ କରିବା ପାଇଁ ଫସଲକୁ 15-20 ଦିନ ସମୟରେ ଟାର୍ଗା ସୁପର ତୃଣନାଶକ 2 ମିଲିଲିଟର, ଧନୁଭିଟ 1 ମିଲିଲିଟର ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଜଳସେଚନର ସୁବିଧା ଥିଲେ ଜମିକୁ କୋଡ଼ାଖସା କରି ଆଖୁର ହୁଡ଼ା ଟେକା ପୂର୍ବରୁ ତୃତୀୟ ଦଫା ଅନୁମୋଦିତ ଯବକ୍ଷାରଜାନ ସାର 65 କିଲୋଗ୍ରାମ ହେକ୍ଟର ପ୍ରତି ପ୍ରୟୋଗ କରନ୍ତୁ। ଜଳସେଚନର ସୁବିଧା ନଥିଲେ ପ୍ରଥମ ବର୍ଷା ପରେ ଏହି ତୃତୀୟ ଦଫା ଅନୁମୋଦିତ ଯବକ୍ଷାରଜାନ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ। ରାଶି ଫସଲରେ ଫୁଲ ଧରିବା ଓ ଫଳ ବୃଦ୍ଧି ସମୟରେ ଜଳସେଚନ କରନ୍ତୁ। ପତ୍ରମୋଡ଼ା ଓ ଫଳବିନ୍ଧା ପୋକ ଲାଗିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ପ୍ରୋଫେନଫସ୍ କିମ୍ବା 0.5 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG ମିଶାଇ ପ୍ରୟୋଗ କରନ୍ତୁ। ତଳ ପତ୍ରଠାରୁ ଉପରକୁ ପତ୍ରଗୁଡ଼ିକ ହଳଦିଆ ପଡ଼ିଆସିଲେ ବା ଫଳ ଶୁଖିଆସିଲେ ରାଶି ଅମଳ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ମାଙ୍କୋଜେବ୍ କିମ୍ବା ଟେବୁକୋନାଜଲ 1 ମିଲିଲିଟର ମିଶାଇ ପତ୍ର ସିଞ୍ଚନ କରନ୍ତୁ। ପତ୍ର ଚିତା ରୋଗ ଥିଲେ ମଧ୍ୟ ଏହି ରାସାୟନିକ ସିଞ୍ଚନ ଦ୍ୱାରା ଏହା ନିୟନ୍ତ୍ରିତ ହୋଇପାରିବ। ଏଥିରେ ଫୁଲଶ୍ରୋଡ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଥାୟୋଫେନେଟ୍ ମିଥାଇଲ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ

0: ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ, ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି ଏକକ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଂକଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚପାରିବ, ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ, କିନ୍ତୁ ପ୍ରକୃତ କଥା ହେଉଛି ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ, ତାଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଏବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18ରୁ 65 ବର୍ଷ ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରିଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ନାହିଁ।
1: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ପିଲାମାନେ, ରଜ ସଂକ୍ରାନ୍ତି ହେଉଛି ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ। ଏହା ମୁଖ୍ୟତଃ ମାଟିମା ଆଉ ନାରୀତ୍ୱକୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ। କୃଷି ପ୍ରଧାନ ଓଡ଼ିଶାରେ ଏହି ପର୍ବର ଖୁବ୍ ଗୁରୁତ୍ୱ ରହିଛି। ରଜ ପର୍ବ

ତିନି ଦିନ ଧରି ପାଳନ କରାଯାଏ। ଆଷାଢ ମାସର ଆରମ୍ଭରେ ମାନେ ଜୁନ ମାସର ମଧ୍ୟଭାଗରେ ଏହି ରଜ ପର୍ବ ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଆଉ ତୃତୀୟ ଦିନକୁ ଭୂମି ଦହନ ରୂପେ ପାଳନ କରାଯାଇଥାଏ। ଏହାର ପରଦିନକୁ ବସୁମତୀ ସ୍ନାନ କୁହାଯାଏ। ରଜ ଆସିଲେ ଓଡ଼ିଶାର ଗାଁଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଥାଏ। ରଜର ମୁଖ୍ୟ ଆକର୍ଷଣ ହେଲା ରଜଦୋଳି। ଏଥିରେ ଝିଅମାନେ ରଜ ଗୀତ ଗାଇ ଦୋଳି ଖେଳନ୍ତି। ରଜ କହିଲେ ଆଗ ମନ ପଡ଼େ ପୋଡ଼ପିଠା, ଏହା ସହିତ ଚକୁଳି, ମଣ୍ଡା, ଆରିସା ପିଠା ଆଉ ମିଠା ପାନର ଆସର ଜମେ। ଏହି ଦିନମାନଙ୍କରେ ଝିଅମାନେ ନୂଆ ଲୁଗା ପିନ୍ଧନ୍ତି, ପାଦରେ ଅଳତା, ମଥାରେ ଚନ୍ଦନ ଲଗାଇ ସଜେଇ ହୁଅନ୍ତି। ପୁଅମାନେ ତାସ, ବାଗୁଡ଼ି ଆଉ ଲୁଡୁ ଖେଳନ୍ତି। ଝିଅମାନେ ଖାଲି ପାଦରେ ମାଟିରେ ଜମାରୁ ଚାଲନ୍ତିନି, କଦଳୀ ପାଟୁକା ବା ଚପଲ ପିନ୍ଧି ଝିଅମାନେ ଚାଲନ୍ତି। ପିଲାଏ ତମାନେ ଜାଣିଛ, ରଜ ହେଉଛି ଓଡ଼ିଆ ସଂସ୍କୃତିର, ଭାଇଚାରାର ଆଉ ପ୍ରକୃତିକୁ ଭଲ ପାଇବାର ଏକ ଅନନ୍ୟ ଉଦାହରଣ। ଆସ ତାହେଲେ ଆହୁରି ମଜା କରିବା, ଶୁଣିବା ରଜ ପର୍ବ ଉପଲକ୍ଷେ ସଙ୍ଗୀତ ରୂପକ ରଜ ମଉଜ। ଏହି ସଙ୍ଗୀତ ରୂପକଟିକୁ ଲେଖିଛନ୍ତି ଦ୍ୱିଜ।

0: ସପ୍ତ ବୈଶାଖୀର ପ୍ରଖର ଛାଞ୍ଚି ପବନ ଓ ଜ୍ୟେଷ୍ଠ ମାସର ନାହିଁ ନଥିବା ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିବା ପରେ ଆକାଶରେ ଯେତେବେଳେ କଳାବାଦଲ ଉଙ୍କି ମାରି ଉଠେ, ପୃଥିବୀବାସୀ ସେତେବେଳେ ଆନନ୍ଦରେ ଅଧୀର ହୋଇ ଉଠନ୍ତି। କି ମଣିଷ କି ପ୍ରକୃତି ସତେ ଯେପରି ଏକ ନୂଆ ଜୀବନ ପାଇ ପୁଲକିତ ହୋଇ ଉଠନ୍ତି। ଥରାପକ୍ଷରେ ପହିଲି ବର୍ଷାର ଜଳବିନ୍ଦୁ ନୂଆ ଆଶା ଆଉ ନୂଆ ସ୍ୱପ୍ନ ରଚନା କରିବା ପାଇଁ ପ୍ରାଣୀ କୀଟପତଙ୍ଗମାନଙ୍କ ମଧ୍ୟରେ ଖୋରାକ ଯୋଗାଇ ଦିଏ। ଶୁଖିଲା ଗଛପତ୍ର ପୁଣି କଅଁଳି ଉଠନ୍ତି। ଅବୋଧ ନିରୀହ ପକ୍ଷୀମାନେ କିଚିରିମିଚିରି ଶବ୍ଦରେ ଆନନ୍ଦରେ ବିଭୋର ହୋଇ ଉଠନ୍ତି। ଫୁଲ ଫଳ ଓ ସବୁଜିମାର ସମ୍ଭାରରେ ପୃଥିବୀ ପୁଣି ହସି ଉଠେ। ମଣିଷ ତାପଜନିତ ଯନ୍ତ୍ରଣାକୁ ଭୁଲିବାକୁ ବସେ। କର୍ମରତ ଚାଷୀ ପୁଣି ତାର ହଳ ଲଙ୍ଗଳ ଧରି ଛୁଟିଯାଏ କଙ୍କରିତ କ୍ଷେତ ବିଲକୁ।
1: ବୃଷନ୍ତେ ମିଥୁନ ସାଦ୍ୟୌ

0: ପ୍ରକୃତିର ଏହି ଅପରୂପ ବର୍ଣ୍ଣ ବିଭବ ଭିତରେ ଧରଣୀରାଣୀ ରଜସ୍ୱଳା ହୁଏ। ବୃଷ ମାସର ଶେଷରେ ମିଥୁନ ମାସ ଆଗମନରେ ରବିଙ୍କର ମିଥୁନ କ୍ରୀଡ଼ାର ଅବସରରେ ବିଶ୍ୱଜନନୀଙ୍କର ଅନାଗତ ସୃଷ୍ଟି ସମ୍ଭାବନାରେ ପୃଥିବୀବାସୀ ଆତ୍ମବିଭର ହୋଇ ବିଜୟ ଉତ୍ସବର ଆୟୋଜନ କରନ୍ତି।
1: ଏହି ପବିତ୍ର ଅବସରରେ ତାର ଅଗଣିତ ପ୍ରାଣୀକୁଳ ଏହି ଉତ୍ସବକୁ ମନଭରି ଉପଭୋଗ କରନ୍ତି। ଅପୂର୍ବ ଆନନ୍ଦ ଉଲ୍ଲାସରେ ପୃଥିବୀ ସଙ୍ଗୀତମୟ ହୋଇଉଠେ। ସମସ୍ତ କୃଷିକର୍ମରୁ ବିରତ ରହି ବିଶ୍ୱବାସୀ ରଜର ଆଗମନକୁ ସ୍ୱାଗତ କରନ୍ତି ଲଳିତ ମଧୁର କଣ୍ଠରେ ମୂର୍ଚ୍ଛନା ତୋଳି।

କଥାରେ ଅଛି ରଜ ସଜ ମଉଜ। ରଜରେ ସଜବାଜ ହୋଇ ମଉଜ କରିବାର ପରମ୍ପରା ଭିତରେ ଆମ ନିବିଡ଼ ସାମାଜିକ ବନ୍ଧନର ବହୁ ଦୃଷ୍ଟାନ୍ତ ରହିଥାଏ। ଆନନ୍ଦକୁ କେବଳ ନିଜେ ନିଜେ ଉପଭୋଗ ନ କରି ସାଥୀ ସଙ୍ଗାତ ମିତ ବଉଳ ନୂଆ ବୋଉ ଅପାମାନଙ୍କ ସାଙ୍ଗରେ ଏକାଠି ହୋଇ ମିଳିମିଶି ଉପଭୋଗ କରିବାର ପରମ୍ପରା ରଜର ବିଶେଷତ୍ୱ। ସ୍ନେହ ପ୍ରେମ ମମତା ଭରା ସାମାଜିକ ବନ୍ଧନର ପ୍ରକୃତ ପରିଚୟ ପାଇଁ ଏହି ରଜ ହିଁ ଆମ ପାଇଁ ଉତ୍କୃଷ୍ଟ ସମୟ। ବନ୍ଧୁ

ବାନ୍ଧବ ଦୂର ସମ୍ପର୍କୀୟମାନଙ୍କୁ ଚର୍ଚ୍ଚା କରି ଆନନ୍ଦ ପାଇବା ଆମ ଓଡ଼ିଆ ଘରର ପ୍ରାଚୀନ ସଂସ୍କୃତିର ଏକ ବିଶେଷତ୍ୱ। ଏଥିପାଇଁ ଆମ ମା, ନୂଆ ବୋଉ ଓ ଖୁଡ଼ି ବହୁଦିନ ଆଗରୁ ସେମାନଙ୍କ ପାଇଁ ଚୂଡ଼ା, ମୁଢ଼ି, ଜିଲାପି, ରସଗୋଲା, ଗଜା ପ୍ରସ୍ତୁତ କରି ରଖିଥାନ୍ତି। ତା ସାଙ୍ଗକୁ ପୋଡ଼ପିଠାର ମହକ। ଏସବୁ ସଜବାଜ ସାରି ହଳଦୀ ବଟା, ପରିବା କଟାରେ ଏକାଠି ହୋଇ ହସଖୁସିରେ ମାତିଯାନ୍ତି ଘରର ଗୃହିଣୀମାନେ।

କି ବୁଢ଼ା, କି ପିଲା, କି କିଶୋରୀ, କି ବୃଦ୍ଧା, ସମସ୍ତେ ଏହାକୁ ମନଭରି ଉପଭୋଗ କରନ୍ତି। ବୟସ୍କମାନଙ୍କ ତାସପାଲିର ଆସର ଜମିଯାଏ ଚୌପାଢ଼ିଗୁଡ଼ିକରେ। ଆମ ପିଲାମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ନାଇ ମୁଣ୍ଡରେ ଚନ୍ଦନ ଟିପା ମାରି ଦୋଳି ଖେଳରେ ମାତିଯାଆନ୍ତି, ଆଉ ଗାଁର ଭେଣ୍ଡିଆ ଦଳ ମାତିଯାଆନ୍ତି ବାଗୁଡ଼ି ଡୁଡ଼ୁ ଖେଳରେ। ଢୋଲ ମହୁରୀର ସୁର ସାଙ୍ଗରେ ସଙ୍ଗୀତରେ ମାତିଯାଆନ୍ତି ସେମାନେ। ଖେଳରେ ଜିତି କଦଳୀ କାନ୍ଦି ଛେଳି ଖାସି ହାସଲ କରିବାର ମାଦକତାରେ ସେମାନେ ଆତ୍ମବିଭୋର ହୋଇଉଠନ୍ତି।

କିନ୍ତୁ ସବୁଠାରୁ ରଜ ଜମେ ଶାନ୍ତ ସବୁଜିମା ଭରା ପଲ୍ଲୀକୂଳର କିଶୋରୀ ନବବଧୂ ଆଉ ସଦ୍ୟ ବିବାହିତା ଗାଁ କନିଆଙ୍କ ମେଳରେ ନୂଆ ନୂଆ ରଙ୍ଗଲଙ୍ଗିଲା ଶାଢ଼ୀ, ପାଦରେ ନାଲି ଅଳତା, ମୁଣ୍ଡରେ ଚନ୍ଦନ ଟିପା, ପାଟିରେ ଖଇରମିଶା ପାନଖିଲ, ଦୋଳି ପାଖରେ ବସି ଜମେଇ ଦିଅନ୍ତି ନାରୀ ଜୀବନର କେତେ କୁହା ଓ କୁହାର କାହାଣୀ। ରଜକୁ ମନଭରି ଉପଭୋଗ କରିବା ପାଇଁ ସତେ ଯେମିତି କେଉଁ କାଳୁ ଅପେକ୍ଷା କରି ଆସିଥିଲେ।

ସଜବାଜ ଦିନ ସିନ୍ଦୁର ଫାଟିବା ପୂର୍ବରୁ ଗାଁର ଝିଅବୋହୂ, ନବବିବାହିତ କିଶୋରୀ ଆଉ ନୂଆବୋହୂମାନେ ରୁଣ୍ଡ ହୋଇଯାଆନ୍ତି ପୋଖରୀ ତୁଠରେ ହଳଦୀ କାଠୁଆ ଆଉ ବାସନା ତେଲ ଧରି। ଏହି ପୋଖରୀ ତୁଠରେ ହସ ଥଟାମଜାର ସୁଅ ଛୁଟେ ଖିଲିଖିଲି ହସ ମାଧ୍ୟମରେ।

0: ଖାଲି ସେତିକି ନୁହେଁ, ଗାଧୁଆ ତୁଠରେ ନଣନ୍ଦମାନଙ୍କୁ ଭାଉଜମାନେ ହଳଦୀ ତେଲ ମାଖିଦେଲା ବେଳେ କେତେ ଅଙ୍କାବଙ୍କା କଥାରେ ସେମାନଙ୍କୁ ସରମରେ ବୁଡ଼ାଇ ଦିଅନ୍ତି।
1: ପୋଡ଼ପିଠା, ତାସପାଲି, ବାଗୁଡ଼ି ଆଉ ଗାଧୁଆ ତୁଠରେ କିଶୋରୀ ନବବଧୂଙ୍କ ଥଟା ତାମସା ଛଡ଼ା ରଜକୁ ଉପଭୋଗ କରିବା ପାଇଁ ନାନା ପ୍ରକାର ଆନନ୍ଦ ଉତ୍ସବର ଆୟୋଜନ କରାଯାଇଥାଏ। ତା ମଧ୍ୟରେ ପାଣିକବିଙ୍କ ଦୁଆରୀ ତାମସା, ଧୁଡ଼ୁକି, ଦାସକାଠିଆ ଇତ୍ୟାଦି ଅନ୍ୟତମ।

ରଜ ତିନି ଦିନ ପରେ ଠାକୁରାଣୀ ଗାଧୁଆ ଦିନ ବସୁମତୀଙ୍କ ସ୍ନାନ ସାରି ତାଙ୍କର ବନ୍ଦନା ଗାଇ ହଳ ଲଙ୍ଗଳ ଧରି ଚାଷୀ ଛୁଟି ଚାଲେ ତାର କ୍ଷେତକୁ। ପହିଲି ଆଷାଢ଼ର ବର୍ଷାରେ ଭିଜି ଭିଜି ସେ ଆଗାମୀକୁ ସ୍ୱାଗତ କରେ ସଙ୍ଗୀତ ଭରା କଣ୍ଠରେ।

ଶୁଣିଲ ସଙ୍ଗୀତ ରୂପକ ରଜ ମଉଜ। ଏହାକୁ ପରିବେଷଣ କରିଥିଲେ ତ୍ରିରଙ୍ଗା ସାଂସ୍କୃତିକ ପରିଷଦ କଟକର ପିଲାମାନେ। ଲେଖିଥିଲେ ଦ୍ୱିଜବର ନାୟକ ଆଉ ସଙ୍ଗୀତରେ ସଜେଇଥିଲେ କୁଳମଣି ଦାସ। ପିଲାମାନେ, ତମ ସହ ଗପୁ ଗପୁ ଦେଖିଲଣି ଜଣେ ଛୋଟ ଝିଅଟି ଆସି ଆମ ପାଖରେ ଏଠି ବସିଗଲେଣି। ବଢ଼ିଆ ଗୋଟେ ପିଙ୍କ କଲର ଡ୍ରେସ୍ ପିନ୍ଧିଛନ୍ତି, ମ୍ୟାଚିଂ କରି ଗୋଟେ ରିଷ୍ଟ ବ୍ୟାଣ୍ଡ, ଆଉ ଗୋଟେ ମୁଣ୍ଡରେ ଗୋଟେ ସୁନ୍ଦର ରବର।

0: ବ୍ୟାଣ୍ଡ ହେୟାର ବ୍ୟାଣ୍ଡ ବାବା ପୁରା ସୁନ୍ଦର ଭାବେ ସଜେଇ ହେଇକି ସେ ଆସିଛନ୍ତି। ତମ ନାଁ କଣ କହିଦେଲ?
1: ମୋ ନାଁ ସାଇ ଦିବ୍ୟା ପାଣିଗ୍ରାହୀ।
0: ସାଇ ଦିବ୍ୟା ପାଣିଗ୍ରାହୀ, କୋଉ କ୍ଲାସରେ ପଢୁଛ ତମେ?
1: ଫିଫ୍ଥ କ୍ଲାସରେ।
0: କୋଉ ସ୍କୁଲରେ?
1: ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ ଟୁ ସତ୍ୟଭାମାପୁର ରଙ୍ଗପୂଜା ଭୁବନେଶ୍ୱର।
0: ସ୍କୁଲକୁ କେତେବେଳେ ଯାଅ?
1: 10 o'clock।
0: ଆଉ ଫେର କେତେବେଳେ?
1: 4:30।
0: କେମିତି ଯାଅ ସ୍କୁଲକୁ?
1: ବସ୍।
0: ଘର ପାଖକୁ ଆସେ?
1: ହଁ, ବସ୍ ଷ୍ଟପ୍ ପାଖକୁ ଆସେ।
0: ଆଚ୍ଛା, ତମେ ଘରୁ ବସ୍ ଷ୍ଟପ୍କୁ ଯାଇ ସେଠୁ ପୁଣି ବସ୍ରେ ବସିକି ସ୍କୁଲ ଯାଅ।
1: ଆଜ୍ଞା।
0: ଆଉ ମଝିରେ ଟିଫିନ୍ ବ୍ରେକ୍ ହୁଏ?
1: ଆଜ୍ଞା।
0: ଘରୁ ଜଳଖିଆ ନେଇକି ଯାଅ?
1: ଆଜ୍ଞା।
0: 10:00 ଯାଅ ମାନେ କଣ ପୁରା ଗାଧେଇ ପାଧେଇ ଭାତ ତରକାରୀ ଖାଇକି ଯାଅ?
1: ଆଜ୍ଞା।
0: ମାମା ଏତେ ସକାଳୁ ରାନ୍ଧି ଦିଅନ୍ତି?
1: ଆଜ୍ଞା।
0: କଣ କରନ୍ତି ମାମା?
1: ସ୍କୁଲରେ ଟିଚରର ଜବ୍ କରୁଛନ୍ତି।
0: ବାବା କଣ କରନ୍ତି?
1: ବାବା ଅଫିସ।
0: କୋଉ ଅଫିସ?
1: ସିସିଟିଭି କ୍ୟାମେରା।
0: ଓ, ସିସିଟିଭି କ୍ୟାମେରା ଯୋଉ ସେଟିଂ ସବୁ କରନ୍ତି ସେଇ ଅଫିସରେ କାମ କରନ୍ତି।
1: ଆଜ୍ଞା।
0: ଘରେ ସବୁ କିଏ କିଏ ଅଛନ୍ତି?
1: ମୁଁ, ମୋ ବାପା, ମାମା, ଜେଜେମା, ଜେଜେବାପା ଅଛନ୍ତି।
0: ତମେ ଗୋଟେ ବୋଲି ଝିଅ?
1: ଆଜ୍ଞା।
0: ତାହେଲେ ବହୁତ ଗେଲା ହେଇଥିବ?
1: ଆଜ୍ଞା।
0: ସମସ୍ତେ ବହୁତ ଗେଲ କରୁଥିବେ ନାଇଁ?
1: ଆଜ୍ଞା।
0: ସକାଳେ ତମେ କେତେବେଳେ ଉଠ?
1: ସକାଳେ ମୁଁ 6 o'clockରେ ଉଠେ।
0: 6:00 ଉଠିଯା। ଉଠି କଣ କର?
1: ଉଠିକି ବ୍ରସ କରେ, ତାପରେ ଗାଧାଏ, ତାପରେ ପାଠ ପଢେ, ସ୍କୁଲର ହୋମୱାର୍କ ଯାହା ଦେଇଥିବେ ତାକୁ କରେ।
0: ଆଚ୍ଛା ଦିବ୍ୟା, ତମକୁ ଖାଇବାକୁ କଣ ଭଲ ଲାଗେ? ମାମା ଯାହା ରାନ୍ଧିକି ଦିଅନ୍ତି ତମେ ଖାଇଦିଅ? ନାଇଁ ନାଇଁ, ତମର କିଛି ସ୍ପେଶିଆଲ ଡିମାଣ୍ଡ ଅଛି?
1: ସ୍ପେଶିଆଲ ଡିମାଣ୍ଡ ସେମିତି କିଛି ନାହିଁ, ମାମା ଯାହା ଦିଏ ମୁଁ ଖାଇଦିଏ।
0: ତେବେ କି ଫେଭରେଟ?
1: ଫେଭରେଟ ଧର ନୁଡୁଲ୍ସ, ଆଉ ମାନେ ଧର ଷ୍ଟଲକୁ ଯାଇକି ମାମା କହିବି କି ମାମା ମତେ ଗୁପଚୁପ କି ଚାଉମିନ ଦିଅ କଣ ଖାଇବାକୁ, ସେଇଟା।
0: ଘର ଖାଇବା କିଛି ଭଲ ଲାଗେନି?
1: ଘର ଖାଇବା ଭଲ ଲାଗେ।
0: କଣଟା?
1: ମାମା ଉପମା କରିକି ଯଦି ଉପମା ଭଲ ଲାଗେ, ନୁଡୁଲ୍ସ ଭଲ ଲାଗେ, ଆଉ ପୁରୀ ଆଉ ମଟର ତରକାରୀ ଭଲ ଲାଗେ।
0: ଆଉ ଗ୍ରୀନ ଭେଜିଟେବଲ୍ସରେ, ପରିବା ପତ୍ରରେ?
1: ପରିବା ପତ୍ରରେ ମତେ କ୍ୟାରଟ ଆଉ ନହେଲେ ରାଡିଶ ଏମିତି ଭଲ ଲାଗେ।
0: ଗାଜର, ମୂଳା ଏଗୁଡା ସବୁ ଭଲ ଲାଗେ?
1: ଆଜ୍ଞା।
0: ଭେଣ୍ଡି, ପୋଟଳ, କଲରା, କାଙ୍କଡ଼ ଏସବୁ କିଛି ଭଲ ଲାଗେନି?
1: କଲରା ମତେ ଟିକେ ଟିକେ ଭଲ ଲାଗେ।
0: କିନ୍ତୁ କଲରାଟା ଦେହ ପାଇଁ ଭଲ କି ନେଇ ଜାଣିଛ?
1: ଆଜ୍ଞା।
0: ଖାଇବା କଥା ନା?
1: ଆଜ୍ଞା।
0: କାଇଁ କହନ୍ତି କହିଲ କଲରା ଖାଇବା ପାଇଁ?
1: କଣ ପାଇଁ ନା, କଲରା ପିତା ହେଲେ
0: ଦେହ ପାଇଁ ହିତ,
1: ହିତ
0: ପିତା ହେଲେ ବି ଦେହ ପାଇଁ ହିତା ନା, ସ୍କିନ ଡିଜିଜ ଆମର କମ କରେ କଲରା ନା ଖାଇଲେ। ତମେ କହିଲ ଆମେ ଯାଇକି ଷ୍ଟଲରେ ଖାଉ?
1: ଆଜ୍ଞା।
0: ଭଲ
1: ନା? ଭଲ ନୁହେଁ।
0: ବାହାରେ ଯାଇ ଖାଇବା ଭଲ
1: ନା?
0: ଆଉ କାଇଁ ଖାଉ? ଲୋଭ ଲାଗେ ଟିକେ ନା, ବେଳେବେଳେ ବଜାର ଗଲେ ଇଚ୍ଛା ହୁଏ ଖାଇଦେବାକୁ ବାହାରେ, କିନ୍ତୁ ସେଗୁଡା ଭଲ ନୁହଁ।
1: ଆଜ୍ଞା।
0: କାଇଁ ଭଲ ନୁହଁ ଜାଣିଛ?
1: ବାହାରେ ବହୁତ ସାରା ଯୋଉ ମଶା ମାଛି ମାନେ ବହୁତ
0: ମାଛି ମାନେ ଖାଇବା ଉପରେ ବସିଥାନ୍ତି, ବସନ୍ତି ନା?
1: ଆଜ୍ଞା।
0: ଆଉ ସେମାନେ ବି ସଫା ହାତରେ ବନାନ୍ତିନି, ତାଙ୍କର ଯୋଉ ଜାଗାଟା ଥାଏ ସେ ଜାଗା ବି ଏତେ ସଫା ସୁତୁରା ନଥାଏ। ଆମ ରନ୍ଧାଘର ଭଳିଆ କଣ ସଫା ଥାଏ? ନାଇଁ, ଅସନା ଥାଏ, ରାସ୍ତା କଡ଼ରେ ଥାଏ ଧୂଳି,
1: ଡଷ୍ଟ ସବୁ,
0: ସବୁ ଧୂଳି ଧୂଆଁ ପଡୁ ସବୁ
1: ନା,
0: ସବୁ ଅପରିଷ୍କାର ଅନହାଇଜେନିକ। ଆଉ ଯୋଉ ପ୍ଲେଟରେ ବି ସେମାନେ ଖାଇବାକୁ ଦିଅନ୍ତି ସେ ପ୍ଲେଟ ବି ସଫାରେ ଧୁଆ ହେଇନଥାଏ
1: ନାଇଁକି?
0: ସେପାଇଁ ବାହାର ଜିନିଷ ଯେତେ କମ୍ ଖାଇବ,
1: ଆଜ୍ଞା,
0: ନ ଖାଇଲେ ସବୁଠୁ ଭଲ, କାରଣ ଖାଇଲା ମାନେ ଦେହ ଖରାପ ହୁଏ। ତେଣୁ ଏବେ ମନେ ରଖିବ, ଯୋଉଟା ତମେ ବାହାରେ ଖାଇବାକୁ ଚାହୁଁଛ ସେଟା ମାମାଙ୍କୁ କହିଲେ ମାମା ବି ଘରେ ବନେଇ ପାରିବେ, ତମେ ଆରାମସେ ଖାଇବ। ମାମା ଯେତେ ସଫା ସୁତୁରାରେ ବନେଇବେ, ଦୁନିଆର କୋଉ ଦୋକାନୀ ସେତେ ସଫା ସୁତୁରାରେ ବନେଇବନି।
1: ଆଜ୍ଞା।
0: ନା, ତମର ପାଠ ପଢିବା ଛଡା କଣ କଣ ସବୁ ହବି ଅଛି?
1: ମୋର ଗାର୍ଡେନିଂ କରିବାରେ ହବି ଅଛି, ଡ୍ରଇଂ କରିବାରେ ହବି ଅଛି, ଗାଇବାରେ ହବି ଅଛି। ନହେଲେ ମାମାକୁ କେତେବେଳେ ମାମା କହିଦିଏ ଯା ମୁଁ ଏବେ ପାଣି ଗ୍ଲାସ ନେଇ ଆଣେ, ସେମିତି ବି ମୁଁ କରେ।
0: ଛୋଟ ଛୋଟ କାମରେ ମାମାଙ୍କୁ ସାହାଯ୍ୟ କର ଘରେ।
1: ଆଜ୍ଞା,
0: କରିବା କଥା। ଆଉ ତମେ କହିଲ ତମକୁ ଗୀତ ଗାଇବାର ସଉକ ଅଛି, କଣ କୋଉଠୁ ଶିଖୁଛ?
1: ହଁ, ଗୀତ ଶିଖୁଛି।
0: କାହା ପାଖେ ଶିଖୁଛ?
1: ଆମ ସ୍କୁଲର ଆଲୋକ ସାଙ୍କ ପାଖରେ ଶିଖୁଛି।
0: କଣ କଣ ସବୁ ସେ ଶିଖଉଛନ୍ତି ତମକୁ?
1: ଅଳଙ୍କାର ଶିଖଉଛନ୍ତି ଆଉ ଗୀତ ଶିଖଉଛନ୍ତି। ଆଜ୍ଞା।
0: ଆଚ୍ଛା, ଆଜି ଆମ ପିଲାମାନଙ୍କୁ ଗୋଟେ କଣ ଭଲ ଗୀତ ଗାଇକି ଶୁଣେଇବ?
1: ଆଜ୍ଞା।
0: କଣ ଗାଇବ କୁହ?
1: ରାମ ସିଆରାମ।
0: ହଉ, ଗାଇଦିଅ।

0: ବଢିଆ ଗାଉଛ। କେତେ ବର୍ଷ ହେଲାଣି ଗୀତ ଶିଖୁଛ?
1: 3 ବର୍ଷ ହେଲାଣି।
0: ମାନେ ଘରେ ଆସି ପ୍ରାକ୍ଟିସ କର?
1: ଆଜ୍ଞା।
0: କେତେ ସମୟ ପ୍ରାକ୍ଟିସ କର?
1: 1 ଆୱାର।
0: ପ୍ରାର୍ଥନାରେ?
1: ହଁ।
0: କୋଉ ଗୀତ ବୋଲା ହୁଏ?
1: ଆହେ ଦୟାମୟ।
0: ଆହେ ଦୟାମୟ, ସେ ଗୀତ ପୁରା ଜାଣିଛ?
1: ଆଜ୍ଞା।
0: ଗାଇଦେଲ ଦେଖି?

0: ବାଃ ବଢିଆ ଗୀତଟା ଗାଇ ଶୁଣେଇ ଦେଲ ଆଉ କଣ, ଆମ ଛୋଟବେଳ କଥା ଆମକୁ ମନେ ପଡିଗଲା। ସ୍କୁଲରେ ଏଇ ଗୀତ ବୋଲା ହଉଥିଲା ଆଉ, ତମର ବି ବୋଲା ହଉଛି ନା ସ୍କୁଲରେ? ସ୍କୁଲରେ ସବୁ କଣ କଣ ସବଜେକ୍ଟ ଅଛି ତମର?
1: ଆମର ମ୍ୟାଥ ଅଛି, ଇଂଲିଶ ଅଛି, ସାଇନ୍ସ ଅଛି, SST, କମ୍ପ୍ୟୁଟର, ମୋରାଲ ସାଇନ୍ସ, GK, ହିନ୍ଦୀ, ଓଡ଼ିଆ, ଆଉ ମ୍ୟୁଜିକ୍, ଆର୍ଟ, ଡ୍ୟାନ୍ସ, ଏମିତି ଅଛି
0: ଆକ୍ଟିଭିଟିରେ। ତମର ପସନ୍ଦର ସବଜେକ୍ଟ କୋଉଟା?
1: SST।
0: ଆଉ କଷ୍ଟ ଲାଗେ କୋଉଟା?
1: ମ୍ୟାଥ।
0: ମ୍ୟାଥଟା ଆଉ ଆଉ ଗୋଟେ କଣ କହୁଥିଲୁ? ଇଂଲିଶ।
1: ଇଂଲିଶ,
0: ମ୍ୟାଥ ଆଉ ଇଂଲିଶ ଦୁଇଟା ଟିକେ କଷ୍ଟ ଲାଗେ। କେମିତି ପଢ ତମେ, ଭଲ ପଢ ନା ନାଇଁ ସେମିତି ସେମିତି ସେମିତି ଚଳିବ?
1: ଭଲ ପଢେ।
0: ଭଲ ପଢ, କେତେ ପରସେଣ୍ଟ ମାର୍କ ରହେ?
1: 78 କି 79 କି 77 ସେମିତି ପାଖାପାଖି ରୁହେ।
0: ଭଲ ତାହେଲେ ଦିବ୍ୟା, ତମେ ତ ତମର ଭବିଷ୍ୟତ କଥା କହିଲ ଯେ ତମେ ବଡ଼ ହେଇ ଜଣେ IAS ଅଫିସର ହବାକୁ ଚାହୁଁଛ, କିନ୍ତୁ ତମେ ତ ବହୁତ ସୁନ୍ଦର ଗୀତ ବି ଗାଉଛ। ଗୀତକୁ କେବେ ଭାବିଛ କ୍ୟାରିୟର କରିବାକୁ ନା ନାଇଁ ସେମିତି ନାହିଁ, ଖାଲି ହବି ପାଇଁ ଗାଉଛ?
1: ନା ସେମିତି ନାହିଁ, ମୁଁ ହବି ପାଇଁ ରଖିଛି ଗାଇବି କେତେବେଳେ।
0: ହବି ପାଇଁ ଗୀତ ଗାଉଛ? ଯେତେବେଳେ ତମେ ଗୀତ ଗାଅ ଆଉ ସମସ୍ତେ ତମ ଘର ଲୋକ ହଉ ବାହାର ଲୋକ ହଉ ତମକୁ ବହୁତ ପ୍ରେଜିଂ କରନ୍ତି, ତାଳି ମାରନ୍ତି, ଖୁସି ହୁଅନ୍ତି, ତମକୁ କେମିତି ଲାଗେ?
1: ମତେ ମନ ଭିତରୁ ଆଉ ଗୋଟେ ନୂଆ କନଫିଡେନ୍ସ ଆସିଛି କି ହଁ ମୁଁ ଏବେ ଷ୍ଟେଜରେ ଗାଇପାରିବି ବୋଲି।
0: କେବେ ଷ୍ଟେଜରେ ଗାଇଲୁନି
1: କେବେ? ହଁ ମୁଁ ଗାଇଛି 2 ଥର।
0: କୋଉ କୋଉ ଟାଇମରେ ଗାଇଛ କହିଲ?
1: 3 କ୍ଲାସରେ ଗୋଟେ ଥର ଗାଇଥିଲି, ଆମର ରଙ୍ଗ ବଜାର ପାଖରେ ତନ୍ମୟ ଗ୍ରୀନ ଟ୍ୟାଲେଣ୍ଟ ହଟ୍ରେ ମୁଁ 3rd ହେଇଥିଲି ମ୍ୟୁଜିକ୍ରେ। ଆଉ ଗୋଟେ ଏଲିଟ୍ ଫାଉଣ୍ଡେସନ ଯୋଉ କମ୍ପିଟିସନରେ ମ୍ୟୁଜିକ୍ରେ ମୁଁ 2nd ପୋଜିସନ ପାଇଥିଲି।
0: କୋଉଠି ହେଇଥିଲା
1: ସେଇଟା? ଯୋଉ ରୋଟାରୀ କ୍ଲବ ପାଖରେ ହେଇଥିଲା।
0: ଦିନେ ଦିନେ ଇଚ୍ଛା ହୁଏ ମୁଁ ଆଜି ପାଠ ପଢିବିନି ଜମାରୁ କି ଆଜି କିଛି କରିବିନି, ଗୋଟେ ଜାଗାରେ ଚୁପଚାପ ହେଇକି ବସିବି, ସେତେବେଳେ ତମେ କଣ କର?
1: ମୁଁ ସେତେବେଳେ ଗପ ବହି ପଢେ।
0: ଗପ ବହି ପଢ?
1: ଆଜ୍ଞା।
0: କିଛି ଗପ ମନେ ଅଛି ତମର?
1: ଆଜ୍ଞା।
0: ଆମ ପିଲାମାନଙ୍କୁ ଆଜି କହିବ?
1: ଆଜ୍ଞା।
0: କହିଦେଲ ଦେଖି ଗୋଟେ ଗପ?
1: ଆଜି ମୁଁ ଗୋଟେ ଗପ କହିବାକୁ ଯାଉଛି, ଗପର ନାଁ ହେଲା ପରିଶ୍ରମର ଫଳ। ଗୋଟେ ଗାଁରେ ଜଣେ ଧନୀ ବ୍ୟକ୍ତି ରହୁଥିଲେ, ସେ ଦିନକୁ ଦିନ ବହୁତ ବୁଢା ହେଇଯାଉଥିଲେ। ସେ ଚାହୁଁଥିଲେ କି ତାଙ୍କ ପୁଅ ତାଙ୍କର ବେପାର ସମ୍ଭାଳୁ। ଥରେ ସେ ତାଙ୍କ ପୁଅକୁ ଡାକି କହିଲେ ଯାହା କିଛି ରୋଜଗାର କରିକି ଆଣେ। ତାଙ୍କ ପୁଅ ତ ବହୁତ ଅଳସୁଆ ଥିଲା, ସେ ସିଧା ତାଙ୍କ ମା ପାଖକୁ ଯାଇକି କାନ୍ଦିଲା। ତା ମା ତାକୁ କିଛି ଟଙ୍କା ଦେଲା, ସେ ଟଙ୍କାକୁ ନେଇ ରାତିରେ ତା ବାପାଙ୍କୁ ଦେଖେଇଲା। ତା ବାପା କହିଲେ ଯାହାକୁ କୁଅଁରେ ପକେଇକି ଆସେ।

0: ତାପରଦିନ ପୁଣି ତା ବାପା କହିଲା କି ଯା କିଛି ରୋଜଗାର କରିକି ଆଣେ। ଏବେ ସିଏ ତାର ଭଉଣୀ ପାଖକୁ ଯାଇ କାନ୍ଦିବାକୁ ଲାଗିଲା। ତା ଭଉଣୀ ତାକୁ 100 ଟଙ୍କାଟିଏ ଦେଲା। ସେ ଟଙ୍କା ନେଇ ସେ ତା ବାପାଙ୍କୁ ରାତିରେ ଦେଖେଇଲା। ପୁଣି ତା ବାପା କହିଲେ ଯାହାକୁ କୂଅରେ ପକେଇକି ଆସେ। ତାପର ଦିନ ତା ବାପା ପୁଅର ମା ଓ ଭଉଣୀକୁ ମାମୁଁ ଘର ପଠାଇଦେଲେ। ତାପର ଦିନ ପୁଣି ପୁଅକୁ କହିଲେ କି ଯାହା କିଛି ରୋଜଗାର କରିକି ଆଣେ। ଏବେ ନା ତ ପୁଅର ମା ଓ ଭଉଣୀ ନାହାନ୍ତି। ତେବେ ସିଏ ବଜାରକୁ ଯାଇକି ଦେଖିଲା ଜଣେ ସାହୁକାର ନିଜର ଟ୍ରଙ୍କ ଓ ପେଟି ଉଠାଇବା ପାଇଁ ଲୋକଟିଏ ଖୋଜୁଛନ୍ତି। ପିଲାଟି ଗଲା ଏବଂ ତାଙ୍କର ଓଜନିଆ ଟ୍ରଙ୍କ ଓ ପେଟି ଧରି ତାଙ୍କ ଘରେ ପହଞ୍ଚାଇ ଆସିଲା। ସାହୁକାରଙ୍କର ମନଟା ଖୁସି ହେଲା। ସେ ତାକୁ 10 ଟଙ୍କାଟିଏ ଦେଲେ। ସେ 10 ଟଙ୍କା ନେଇ ରାତିରେ ତା ବାପାଙ୍କୁ ଦେଖେଇଲା। ବାପା କହିଲେ ଯାହାକୁ କୂଅରେ ପକେଇକି ଆସେ। ଏବେ ପୁଅ ତାଙ୍କ ବାପାକୁ କହିଲା, ବାପା ମୁଁ ଏଇଟା ବହୁତ କଷ୍ଟରେ ରୋଜଗାର କରିଛି। ମୁଁ ଜଣେ ସାହୁକାରଙ୍କର ଓଜନିଆ ଟ୍ରଙ୍କ ଓ ପେଟି ଧରି ତାଙ୍କ ଘରେ ପହଞ୍ଚାଇ ଆସିଛି। ତା ବାପା ଜାଣିଲେ ଏବେ ଇଏ ରୋଜଗାର କରିବା ପାଇଁ ଠିକ ଅଛି। ତେବେ ସିଏ ତା ପୁଅକୁ କହିଲେ କି ତୁ କାଲିଠାରୁ ମୋ ବେପାର ସମ୍ଭାଳିବୁ। ଏଥିରୁ ଆମେ ଜାଣିଲୁ କି ପରିଶ୍ରମର ଫଳ ମିଠା ହୋଇଥାଏ।
1: ଆମେ ଏଇ ଗପରୁ କଣ ଜାଣିଲେ ଯେ ପରିଶ୍ରମର ଫଳ ମିଠା ହେଇଥାଏ।
0: ଆଜ୍ଞା,
1: ଆଉ ପରିଶ୍ରମର ଫଳ ସହଜରେ କେହି ଫୋପାଡ଼ି ଦିଅନ୍ତିନି। ପ୍ରଥମ ଥର ସେ ତାଙ୍କ ମା ଠୁ ମାଗିକି ଆଣିଥିଲା, ସେ ମାଗିକି ଆଣିଥିଲା। ତେଣୁ ଯେତେବେଳେ ତାଙ୍କ ବାପା କହିଲେ କୂଅରେ ପକେଇ ଦିଅ, ସେ ପକେଇଦେଲା। ତାକୁ କିଛି ଲାଗିଲାନି, ତାର ତା ସହିତ ପରିଶ୍ରମ ସାମିଲ ନଥିଲା। ତାପରେ ତା ଭଉଣୀଠୁ 100 ଟଙ୍କା ନେଇକି ଆସିଥିଲା, ତାକୁ ବି ସେ କୂଅରେ ପକେଇଦେଲା। କିନ୍ତୁ ଯେତେବେଳେ ସେ ପରିଶ୍ରମ କରି 10 ଟଙ୍କା ମାତ୍ର କମେଇଲା, ସେତେବେଳେ ସିଏ ତାକୁ କୂଅରେ ପକେଇବାକୁ ଇଚ୍ଛା କଲାନି। କାହିଁ କହିଲ, ପରିଶ୍ରମର ମହତ୍ଵ ବହୁତ ଅଧିକ। ପରିଶ୍ରମର ମୂଲ୍ୟ ଯୋଉଟା ସେଟା ବହୁତ ଅଧିକ ନା। ଆଉ କେତେବେଳେ ଅଳସୁଆ ହେଇ ବସିବନି, ପରିଶ୍ରମ ହିଁ ହବ।
0: ଆଜ୍ଞା,
1: ତମେ ଆମ ଆକାଶବାଣୀକୁ ଆଜି ଆସିଛ, ତମକୁ କେମିତି ଲାଗୁଛି?
0: ବହୁତ ବଢିଆ ଲାଗୁଛି।
1: ଆମ ପିଲାମାନଙ୍କ ଆଗରେ ତମେ ଗୀତ ଗାଇଲ, ତମ ମନ ଖୁସି ହେଲା ତ?
0: ଆଜ୍ଞା।
1: ଆଚ୍ଛା ହଉ ଦିବ୍ୟା, ଆମେ ଆଶା କରୁଛୁ ତମେ ବଡ଼ ହେଇ ଗୋଟେ ଭଲ ସିଙ୍ଗର ହୁଅ, ଆଉ ବଡ଼ ହେଇ ତମେ ଆଏସ୍ ବି ହୁଅ, ତମର ମାଙ୍କର ସ୍ୱପ୍ନ ସାକାର କର।
0: ହେଲା
1: ପିଲାଏ, ଆମ କାର୍ଯ୍ୟକ୍ରମ ତରଫରୁ ତମମାନଙ୍କୁ ରଜର ଢେର ସାରା ଅଭିନନ୍ଦନ। ଖୁବ୍ ଖୁସିରେ ମଜାରେ ଖେଳି ବୁଲି ଏହି ପର୍ବଟିକୁ ପାଳନ କର। ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ରବିବାର ଠିକ୍ 7:25 ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ ମାନେ ଅତି ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।

ଶୁଣୁଥିଲେ ତପୁ ମିଶ୍ରଙ୍କ କଣ୍ଠରୁ କେତେ ଗୋଟି ଗୀତ। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 54ତମ ଭାଗ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

ପୂର୍ବରୁ ଅଗସ୍ତି ପୁତ୍ର ଋଷିଙ୍କ ଶିଷ୍ୟମାନଙ୍କୁ ତାଗିଦ କରି କହିଲେ, ଏପରି ଅତୁଳନୀୟ ସୁନ୍ଦରୀ ସମାନ ଥିବା ଆଉ କେହି ଜଣେ ମଧ୍ୟ ସାରା ବିଶ୍ୱରେ ନାହିଁ। ବନଜବାସିନୀ ଅର୍ଥାତ୍ ବନ ବା ଜଳରେ ବାସ କରୁଥିବା ଲକ୍ଷ୍ମୀ ବାରମ୍ବାର ମର୍ତ୍ତ୍ୟରେ ଜନ୍ମିଛନ୍ତି, କିନ୍ତୁ ଏଥର ସୀତା ରୂପେ ଅବତରିଥିବା ବିଗ୍ରହ ବା ଶରୀରରେ ଏପରି ସ୍ୱଭାବ ରହିଛି ଯାହା କେବେ ନଥିଲା ଓ ନହିବ। ସଦକ୍ଷିଣ ଋଷି ଏହିପରି କହିବା ସମୟରେ ରାମ ଲକ୍ଷ୍ମଣ ବାରିଧି ଅର୍ଥାତ୍ ସମୁଦ୍ରକୁ ଚଳୁ କରି ଶୋଷି ଦେଇଥିବା ଅଗସ୍ତି ଋଷିଙ୍କ ଆଶ୍ରମରେ ପ୍ରବେଶ କଲେ। ଅଗସ୍ତିଙ୍କ ପାଦରେ ପ୍ରଣିପାତ କରିବାରୁ ସେ ତାଙ୍କୁ ଆସନରେ ବସାଇଲେ। ବିଧାତାଙ୍କ ଭଳି ସେ ସର୍ବଜ୍ଞ ହୋଇଥିବାରୁ ସବୁ ଜାଣିଛନ୍ତି। ରାମଙ୍କୁ ମନ ମଧ୍ୟରେ ପୂଜା କଲେ ଋଷି ଅଗସ୍ତି। ତାଙ୍କ ପତ୍ନୀ ବୈଦର୍ଭୀ ଲୋପାମୁଦ୍ରା ନାମରେ ମଧ୍ୟ ପରିଚିତା। ତାଙ୍କ ପାଖରେ ପହଞ୍ଚିଲେ ଜନକ ସୁତା ସୀତା। ଲୋପାମୁଦ୍ରା ଓ ସୀତା ପରସ୍ପର ପାଖରେ ଯେତେବେଳେ ବିରାଜମାନ କଲେ, ସେତେବେଳେ ମନେ ହେଲା କହ୍ଲାର ପୁଷ୍ପ ପାଖରେ ପ୍ରସ୍ଫୁଟିତ ପଦ୍ମ ଶୋଭା ପାଉଛି। ଲୋପାମୁଦ୍ରା ଖୁବ୍ ସୁନ୍ଦରୀ ବୋଲି ବିଦୁଷ ବା ପଣ୍ଡିତମାନେ ସର୍ବଦା ପ୍ରଶଂସା କରିଥାନ୍ତି। ବୈଦେହୀ ସୀତା ଏ ପ୍ରଶଂସାକୁ ଲୋପ କରାଇଲେ। ମୁଦ୍ରା ଲୋପ ହେଲା ଭଳି ଲୋପାମୁଦ୍ରା ହେଲା। ଭଞ୍ଜ ନିଜ ସମୟର ଅଚଳ ମୋଗଲ ମୁଦ୍ରା ବା ଗଜପତିଙ୍କ ମୁଦ୍ରା କଥା କହିଛନ୍ତି। ଯେଉଁ ମୁଦ୍ରାରେ ମୋହର ନଥିବ ସେହିଭଳି ଅମୁଦ୍ରା ଭଳି ଲୋପାମୁଦ୍ରା ହୋଇଗଲେ। ଏହି ଲୋପାମୁଦ୍ରା ବିଧାତାଙ୍କ ହୃଦୟ ରୂପ ସମ୍ପୁଟ ବା ଫରୁଆ ଥିଲା। ସବୁ ଲାବଣ୍ୟ ଦେଇ ବିଧାତା ତାଙ୍କୁ ନିର୍ମାଣ କରିଥିଲା। ଏଥର ସତରେ ତାର ମୁଦ୍ରା ବା ମୋହର ଲୋପ ହୋଇ ସେ ନିଜର ଲୋପାମୁଦ୍ରା ନାମକୁ ସାର୍ଥକ କଲା। ନିଜର ବପୁ ବା ଦେହକୁ ଚାହିଁ ସୀତାଙ୍କ ମନୋହର ରୂପ ସଙ୍ଗେ ତୁଳନା କଲା ଓ ତାର ରୂପଗର୍ବ ବିନାଶନ ହୋଇଗଲା। ବାରମ୍ବାର ଡୋଳା ଢାଳି ଲୋପାମୁଦ୍ରା ଚାହିଁଲେ ସୀତାଙ୍କୁ। ତାଙ୍କ ଡୋଳା ଅଳି ବା ଭ୍ରମର ରୂପରେ ସୀତାଙ୍କ ଶରୀର ବଲ୍ଲୀ ବା ଦେହଲତାରେ ବସିଲା। ସୀତାଙ୍କୁ ବିଚିତ୍ର ବଲ୍ଲୀ ବା ଲତିକା ରୂପେ ବର୍ଣ୍ଣନା କରାଗଲା। ଜଳରେ ଥିବା ଚାରିଗୋଟି ଫୁଲ ଓ ସ୍ଥଳରେ ଥିବା ଛଅ ଫୁଲ ସେ ବିଚିତ୍ର ଦେହଲତାରେ ବିକଶିତ ହୋଇଛି। ଜଳ ସମ୍ବନ୍ଧୀୟ ଫୁଲ ହେଲା ମୁଖରୂପୀ ଶ୍ୱେତ ପଦ୍ମ, ନେତ୍ରରୂପୀ ନୀଳ ପଦ୍ମ, ରକ୍ତ ପଦ୍ମରୂପୀ ହାତ ପାପୁଲି ତଳ ଓ କହ୍ଲାର ଫୁଲ ଭଳି ହସ। ସ୍ଥଳ ପୁଷ୍ପ ଭାବେ ଅଧର ବଧୁଲି ପୁଷ୍ପ, ନାସିକା ତିଳ ପୁଷ୍ପ, ଅଙ୍ଗୁଳି ଚମ୍ପା, କାନ୍ତି ବା ଦେହରଙ୍ଗ କେତକୀ, ଦନ୍ତ କୁନ୍ଦ ପୁଷ୍ପ, ନଖ ଜାଇ ପୁଷ୍ପ, ଏ ସମସ୍ତ ପୁଷ୍ପ ମଣ୍ଡନ କରିଛି ସୀତାରୂପୀ ବିଚିତ୍ର ଲତିକାକୁ। ଲୋପାମୁଦ୍ରା ବିଚାର କଲେ, ଏହି ଶୋଭାବତୀ ପଦ୍ମିନୀ ଜାତୀୟ ସ୍ତ୍ରୀ ନିଶ୍ଚୟ ରସଲତା ନାମରେ ରଞ୍ଜିତ ହେବା ଉଚିତ। ବିନ୍ଧ୍ୟ ଭୂଲୋକ ଅର୍ଥାତ୍ ବିନ୍ଧ୍ୟକୁ ଆକାଶକୁ ଛୁଇଁବାକୁ ନ ଦେଇ ନୀଚ କରାଇଥିବା ଅଗସ୍ତି ଋଷି ରାମଙ୍କୁ ବ୍ରହ୍ମାସ୍ତ୍ର ଧନୁ ଓ ସର ପାଇଁ ତୁଣୀର ଦେଲେ ଓ କହିଲେ, ହେ ରଘୁବୀର, ଏ ସରରେ

ରାବଣକୁ ବଧ କର। ବଡ଼ବାନଳ ବା ବନର ଅଗ୍ନିର ତେଜରୁ ବଳି ଏ ନାରଚ, ଏହା ଶ୍ରେଷ୍ଠ ସର ଭାବେ ପରିଚିତ। ତ୍ରିପୁରାସୁରକୁ ମାରିବା ପାଇଁ ବୃଷା ବା ଇନ୍ଦ୍ର ଏ ସରକୁ ଜଚିବାରୁ ତାଙ୍କ ଧନୁ ଜଳିଗଲା। ତୁମେ ବ୍ୟବହାର କଲେ ମୁଁ ଦେଇଥିବା ଧନୁ ଜଳିବ ନାହିଁ। ବଜ୍ରରେ ଥିବା ଅଗ୍ନି କ'ଣ ଘନ ବା ମେଘକୁ ଜାଳିଦିଏ? ତୁମକୁ ଦେଇଥିବା ଅକ୍ଷୟ ତୁଣୀରରୁ ଯେତେ ବାହାରୁଥିଲେ ବି ସର ସରିବ ନାହିଁ। ପଞ୍ଚବଟୀ ସବୁ ବନ ମଧ୍ୟରୁ ଶ୍ରେଷ୍ଠ, ସେଠାରେ ବେଶ୍ମ ବା ଗୃହ ନିର୍ମାଣ କର। ବାଟ ଦେଖାଇବାକୁ ସଙ୍ଗରେ ଶିଷ୍ୟ ଦେଲେ। ରାମ ବାଟରେ ଗୋଦାବରୀ ନଦୀକୁ ଦେଖି ଶୁକ୍ଳ ଅଭିସାରିକା ନାରୀ ଭଳି ମନେ କଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 54ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମମତାରାଣୀ ସାହୁ, ସଙ୍ଗୀତ ଗୋସାଇଁ ରାମହରି ଦାସ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଥିଲେ ବୀରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି। ଶ୍ରୋତାପରି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ମୋ ପସନ୍ଦ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମୋ ପସନ୍ଦର ପ୍ରିୟ ଶ୍ରୋତାଙ୍କୁ ପବିତ୍ର ରଜ ପର୍ବ ପାଇଁ ମିଠା ମିଠା ଅଭିନନ୍ଦନ।
2: ପ୍ରୀତିଭରା ରଜ ଅଭିନନ୍ଦନ ବନ୍ଧୁ।

0: ଆସିଛି ରଜ, ଚାଲିଛି ସଜ, ନେଇ ଆସିଛି କେତେ ମଉଜ।
1: ଶ୍ରୋତା ମାନଙ୍କର ମନ ଉଲ୍ଲାସ ପସନ୍ଦ ସାଥିରେ ମାନିବା ଆସ,
0: ପସନ୍ଦ ସାଥିରେ ମାନିବା ଆସ।

0: ପବିତ୍ର ରଜ ପର୍ବ ପାଇଁ ମିଠା ମିଠା ଅଭିନନ୍ଦନ।
1: ପ୍ରୀତି ଭରା ରଜ ଅଭିନନ୍ଦନ ବନ୍ଧୁ।
0: ତେବେ ବନ୍ଧୁ, ଏମିତି ସୁନ୍ଦର ଭାବନା ଆଉ ସୁନ୍ଦର ଚେତନାରେ ଆରମ୍ଭ କରିବା
1: ଆପଣଙ୍କ ସହିତ ମଧୁର ଆଳାପ ଆଉ ମନଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ। ହ୍ୟାଲୋ ମୋ ପସନ୍ଦ।
2: ହ୍ୟାଲୋ ଅପା ନମସ୍କାର।
0: ନମସ୍କାର
2: ଅପା, ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ଭଲ ଅଛନ୍ତି ତ?
2: ଦିନରୁ ଆପଣଙ୍କ ସହିତ ଆଜି କଥାବାର୍ତ୍ତା ଆଉ ବହୁତ ଦିନରୁ ଆଜି ଲାଗୁଛି ଅପା।
0: ଆଉ ଆମକୁ ବି ବହୁତ ଖୁସି ଲାଗୁଛି ବରଗଡ଼ରୁ ପୁଣି ଆମର ଫୋନ କରିଛନ୍ତି।
3: କେମିତି ଅଛନ୍ତି ସ୍ୱର୍ଣ୍ଣ ପ୍ରଭା ମ୍ୟାଡମ?
2: ମୁଁ ଭଲ ଅଛି ଅପା, ପୁରା ଭଲ ଅଛି। ଆଉ ଆପଣ ମାନେ ସମସ୍ତେ ଭଲରେ ଥିବେ ବୋଲି ମୁଁ ଆଶା କରୁଛି।
0: ଆପଣଙ୍କ ଆଶା ଅନୁଯାୟୀ ଆମେ ବି ଭଲ ଅଛୁ।
2: ହଁ ନିଶ୍ଚିତ ଅପା, ଆମେ ତ ସମସ୍ତେ ଯୋଡି ହେଇଛୁ ଆପଣମାନଙ୍କ ସହିତ, ଆକାଶବାଣୀ ସହିତ ଆମେ ଶ୍ରୋତା ମାନେ। ଆମେ ଆକାଶବାଣୀକୁ ଭଲ ପାଉଛୁ, ସେଥିପାଇଁ ବି ଆମର କଲ୍ ଲାଗୁଛି। ଆଉ

0: ଆପଣ ସମସ୍ତଙ୍କ ସାଙ୍ଗରେ ଆମର ସମ୍ପର୍କ ଅଛି ତ ଗୋଟେ କଥା କହିବି, ଆମର ଗୋଟେ ପୁରୁଣା ଶ୍ରୋତା ଆମର ବରଗଡ଼ର ଗୋଟେ ଭାଇ ବହୁତ ଅସୁସ୍ଥ ଅଛନ୍ତି, ସେ ବୁର୍ଲାରେ ଆଡମିଟ୍ ଅଛନ୍ତି, ତାଙ୍କର ଆରୋଗ୍ୟ କାମନା କରିବା ଆଉ ସମସ୍ତେ ପ୍ରାର୍ଥନା କରୁଛୁ ଆମେ ଶ୍ରୋତାମାନେ ସେ ଶୀଘ୍ର।
1: ସେ
0: ଭାଇଙ୍କ ନାଁ ଚୈତନ୍ୟ ପଟେଲ।
1: ଚୈତନ୍ୟ ପଟେଲଙ୍କ ପାଇଁ ଆମେ ସମସ୍ତେ ମିଶିକି ଭଗବାନଙ୍କୁ ଡାକିବା,
2: ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ଯେ ତାଙ୍କ ଦେହ ଜଲ୍ଦି
1: ଜଲ୍ଦି ଭଲ ହୋଇଯାଉ।
0: ନିଶ୍ଚିତ ଆମେ ତ ସମସ୍ତଙ୍କର ଭାଇ ଭଉଣୀଙ୍କ ଶୁଭକାମନା ଅଛି ତାଙ୍କୁ ଆଉ ସେ ମା ସମଲେଇ ଆମର ତ ଅଧିଷ୍ଠାତ୍ରୀ ଦେବୀ ଆମ ସମ୍ବଲପୁର ମା ସମଲେଇଙ୍କ ଠାରେ ବି ପ୍ରାର୍ଥନା କରୁଛୁ ସେ ଶୀଘ୍ର ଭଲ ହେଇଯାଆନ୍ତୁ। ଆଉ ଆପଣମାନେ ବି ସମସ୍ତେ କରନ୍ତୁ, ସେ ତାଙ୍କ ପାଇଁ ତ ନିଶ୍ଚିତ ସେ ଭଲ ହେଇଯିବେ ସମସ୍ତଙ୍କର ଆଶୀର୍ବାଦ।
2: ନିଶ୍ଚିନ୍ତ ଭାବରେ ଆପଣ ଯେତେ ମନର ସହିତ ଭଗବାନଙ୍କୁ ଡାକୁଛନ୍ତି ଭଲ ହେଇଯିବା ପାଇଁ, ଆମେ ବି ସେମିତି ଭଗବାନଙ୍କୁ ଡାକୁଛୁ ଯେ ତାଙ୍କ ଦେହ ଭଲ ହେଇଯାଉ। ଜଲ୍ଦି ଭଲ ହେଇଗଲା ପରେ ଆପଣଙ୍କ ମନ ବୋଧ ହୁଏ ଆଉ ଟିକେ ଖୁସି ହେଇପାରିବ, କାରଣ ବର୍ତ୍ତମାନ ଆପଣ ଉଦାସ ଲାଗୁଛନ୍ତି।
0: ହଁ, ଆମେ ସବୁବେଳେ କାର୍ଯ୍ୟକ୍ରମ ବିଷୟରେ କଥା ହଉଥିଲୁ, ସବୁ ଶ୍ରୋତାମାନେ ଯୋଡ଼ି ହଉଥିଲେ, ଏବେ ଆମ ବରଗଡ଼ରେ ଆକାଶବାଣୀ ଶ୍ରୋତା ସମ୍ମିଳନୀ ହେଇଥିଲା, ସେଠି କିଛି ଭାଇ ଆସିଥିଲେ, ଭେଟ ହେଇଥିଲୁ, କଥା ହେଇଥିଲୁ, ତ ବହୁତ ଖରାପ ଲାଗୁଛି, ଦୁଃଖ ଲାଗୁଛି।
1: ସେମିତି ଦୁଃଖ କରନ୍ତୁନି, ବେଶୀ ଦୁଃଖ କଲେ କଣ ହବ କି ନକାରାତ୍ମକ ଭାବନା ମନକୁ ଆସିବ। ଆପଣ ବର୍ତ୍ତମାନ ଭାବନ୍ତୁ ସେ ଭଲ ହେଇଯିବେ, ଠାକୁରଙ୍କୁ ଆମେ ଜଣେଇ ଦେଇଛୁ ସେ ଭଲ କରିଦେବେ, ଏମିତି ଭାବନ୍ତୁ, ନିଶ୍ଚୟ ଭଲ ହେବେ।
0: ଭଲ ହେବେ।
1: ଆପଣ ଟେଲରିଂ କରନ୍ତି ବୋଧେ?
0: ପାଖରେ ଜାଣିଛି ଯେ ସେମିତି ପରଫେକ୍ଟ ନୁହଁ, ବାହାର କରେନି, ମୋର ଘରେ କରେ।
2: ନାଇଁ, ପରଫେକ୍ଟ କଥା ଛାଡନ୍ତୁ, ମୁଁ ଜାଣିଛନ୍ତି ତ,
1: ଯାହା ବି ହଉ ଆପଣ ଶିଖିଛନ୍ତି ତ, କିଛି କରିଛନ୍ତି, ଗୋଟେ ଗୁଣ ଅଛି ଆପଣଙ୍କ ପାଖରେ।
2: ଆଚ୍ଛା, ତଥାପି ପରଫେକ୍ଟ କରନ୍ତୁ ନ କରନ୍ତୁ, ମୁଁ କଣ କଣ କରନ୍ତି?
0: ମେନଲି ସାୟା ବ୍ଲାଉଜ, ଆଉ ତାପରେ ଯାହା ବି ସିଲେଇ ସୁଲା ଏମିତି, ଯୋଉ ଶାଢୀ ମାନଙ୍କର ଫଲ ଫୁଲ ଏମିତି, ତ ସେମିତି ଟିକେ ଟିକେ କରୁଛି।
1: ସେତିକି କରୁଛନ୍ତି, ବହୁତ ବଢିଆ।
2: ସେଇଟା ଆଗ ନା, ସବୁଠୁ ଅଧିକା ଜିନିଷ ଦରକାର ହୁଏ ଝିଅ ପିଲାମାନଙ୍କର, ସ୍ତ୍ରୀ ଲୋକମାନଙ୍କର, ସେତିକି ଜାଣିଲେ ବହୁତ। ଆଉ ତାକୁ ଟିକେ ଧୀରେ ଧୀରେ ପ୍ରାକ୍ଟିସ କରି ଚାଲିଲେ ଆପଣଙ୍କର ଫିନିସିଂ କାମ ହେଇଯିବ।
0: ହଁ, ଧୀରେ ଧୀରେ ସେମିତି କରିକରି ଆଗକୁ ହବ ସେମିତି।
1: ଆଉ ଘରେ ସବୁ ଆପଣଙ୍କର କିଏ ଅଛନ୍ତି କହିଦିଅନ୍ତୁ?
0: ମା ଅଛନ୍ତି, ଆମ ଭାଇମାନେ ତିନିଟା ଅଛନ୍ତି, ଭାଉଜ ମାନେ ଅଛନ୍ତି, ଆଉ ତାଙ୍କ ପୁଅ ଝିଅ ଅଛନ୍ତି, ପୁତ୍ରା ଝିଆରୀ ସମସ୍ତେ ଅଛୁ, ଆମ ଜଏଣ୍ଟ ଫ୍ୟାମିଲି ତ ବାହାରେ, ଆଉ ଭାଇମାନେ ଟିକେ ବାହାରେ ଚାକିରି କରିଛନ୍ତି, ତ ଘରକୁ ଏମିତି ଛୁଟିରେ ପର୍ବପର୍ବାଣୀ ଆସନ୍ତି, ଆଉ ଆମେ ମା ଝିଅ ଘରେ ଅଛୁ। ଏଟା
1: ବଡ ଭଉଣୀ ବାହା ହେଇଛନ୍ତି?
0: ନାଇଁ, ସିଏ ବି ଘରେ ଅଛି।
1: ଭାଇର ଝିଅ ବି ଅଛନ୍ତି ବୋଧେ?
0: ବଡ ଭାଇର ଝିଅ ବାହା ହେଲାଣି, ତାର ଗୋଟେ ଝିଅ ହେଲାଣି, ଆଉ ଗୋଟେ ଭାଇର ଗୋଟେ ଝିଅ ଏଇଟା ପ୍ଲସ ଟୁ ଫାଷ୍ଟ ଇୟର ପଢୁଛି, ଆଉ ଗୋଟେ ଭାଇର ଝିଅ ଗ୍ରାଜୁଏସନ କରୁଛି।
1: ଘରେ ରୋଷେଇ କିଏ କରନ୍ତି?
0: ବଡ ଭଉଣୀ ଅଛି, ସିଏ କରେ ରୋଷେଇ, ଆଉ ମା ତ ଟିକେ ବୟସ୍କ ହେଲେନି, ମା ପାରୁନାହାନ୍ତି, ମୁଁ ବି କରେ, ସାହାଯ୍ୟ କରେ।
2: ଆଜି ତାହେଲେ କଣ ହେଇଛି ରୋଷେଇ?
0: ଆଜି ତ ରୋଷେଇ ବର୍ତ୍ତମାନ ଚାଲିଛି, ଅପା ରୋଷେଇ ସରିନି, ଭାତ ଡାଲି ହେଇଛି, ଆଗରେ ତ ଖରା ମାସ ତ ଦହି ହବ, ବଡି ଭଜା ତ ଆମର ବହୁତ ବଢିଆ ଖାଦ୍ୟ, ପଖାଳ।
2: ଆଚ୍ଛା ହଉ, ଏମିତି ପଖାଳ ଖାଇ ବଡି ଭଜା ଖାଇ ଭଲରେ ରୁହନ୍ତୁ,
1: କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
0: ଆମର ତ ଜୀବନ ଏମିତି ଦୁଃଖ ସୁଖର ଜୀବନ, ତ ସେମିତି ଆମ ଗୋଟେ ଜୀବନ ଧର୍ମୀ ଗୀତ ଅଛି ଆମ ତତି ମୋରାଣ କଥା ଚିତ୍ରର ଓଡିଆ, ଆଉ ସୀତା ଗାଇଛନ୍ତି ବିଭୁ କିଶୋର ଗୀତଟା। ଏ ଚଲା ବାଟେ ଫୁଲ ଗୋଟେ କଣ୍ଟା ଗୋଟେ, ଫୁଲ ଖୋଜିଛି ବାଟ ବୋଲେ, ସେ ଗୀତଟା ଶୁଣିବା।

0: ତିନିଟା କଲେଜରେ
1: ବ୍ୟସ୍ତ ହଉନା,
0: ଫିସ୍ ତ ଦେଖ। କଣ ଖବର?
2: କଣ ହେଲା?
1: ଫିସ୍ ର ଟେନସନ।
2: ରାହୁଲ ର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରେଲ।
0: ସିଏ କୋଉଠି?
2: ମିଠା RBI କହେ
3: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 ରୁ 28 June 2026 ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: କିଛି କଥା, କିଛି ବ୍ୟଥା, କିଛି ଅନୁରୋଧ, କିଛି ଅଭିଯୋଗ, ଆଉ କିଛି ପ୍ରୀତିକୁ ନେଇ ଆପଣଙ୍କର ସୁନ୍ଦର ଚିଠି।
5: ଚିଠିରେ ଅଛି କିଛି ଶୁଭେଚ୍ଛାର ବାର୍ତ୍ତା, କିଛି ଅଭିନନ୍ଦନର କଥା।
4: ଆପଣଙ୍କର ଗୋଟି ଗୋଟି ଚିଠି ଆମ ହାତରେ।
5: ଆପଣ ହେଉଛନ୍ତି
4: ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ନାୟକ ଉତ୍ତଙ୍ଗର ରାମବାଗ ଯାଜପୁରରୁ,
6: ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ,
4: ଦିବ୍ୟଲୋଚନ ଭାରିମଲ ମୋଟା ଚଙ୍କିଆ ଖୋର୍ଦ୍ଧାରୁ,
6: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ,
4: ଦୀପଙ୍କର ପଣ୍ଡା, ଶୁଭଙ୍କର ପଣ୍ଡା, ଦିବ୍ୟଙ୍କର ପଣ୍ଡା, ରାଜଶ୍ରୀକର, ନିରାକର ପଣ୍ଡା, ମହାଜନ ସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ,
6: ବାବାଜୀ ଚରଣ ନାୟକ, ତାଙ୍କ ପରିବାର ବର୍ଗ, ଭାଇ ଓ ଭାଇ ବୋହୁ, ପୁଅ ଓ ବୋହୁ, ନାତି ନାତୁଣୀମାନେ, ମମାଦୁଲା ଧାମନଗର ଭଦ୍ରକରୁ,
4: ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା, ରଘୁନାଥପୁର ରଙ୍କାଳା, ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ,
6: ଟିଡି ମଲହୋତ୍ରା, ରିତିକ ମଲହୋତ୍ରା, ପ୍ରତୀକ ମଲହୋତ୍ରା, ଜୟବୀର ସିଂ ଠାକୁର, ଡକ୍ଟର ଅମନଦୀପ, ଅନିଲ ଶର୍ମା, କାଲକା ସେ, ଶୁଭଚନ୍ଦ୍ର ବଜାଜ, ବିଟା ବଜାଜ, ସାହିଲ, ସେକ୍ଟର 67 ମୋହାଲି ଚଣ୍ଡିଗଡ଼ ସେ,
4: ଜୟଶ୍ରୀ ପଟ୍ଟନାୟକ ମଧୁସୂଦନ ନଗର ଚଟଣୀ ଖୋର୍ଦ୍ଧାରୁ,
6: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
4: କମଳାକାନ୍ତ ବେହେରା ଜୟପୁର ଝୁମ୍ପୁରା।

0: ସଂଯୁକ୍ତ ଦାସ ଗୋପବନ୍ଧୁ ସମବାୟ ନଗର ଏଲ୍ଆଇଜି 26 ଜଗତପୁର କଟକରୁ,
1: ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ,
0: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
1: ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ,
0: ଅରକ୍ଷିତା ଦାସ ଏବଂ ଆୟେସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
1: ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
0: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ,
1: ନରେନ୍ଦ୍ର କୁମାର ସାହୁ ସୁକାନ୍ତି ସାହୁ ସୋନାଲି ସାହୁ ସୌମ୍ୟରଞ୍ଜନ ସାହୁ ଅରଖପାଟଣ ଆଠଗଡ଼ କଟକରୁ,
0: ସୂର୍ଯ୍ୟମଣି ନାଥ ଜୟନ୍ତୀ ନାଥ ହାତୀପାରି ସୁକିନ୍ଦା ଯାଜପୁରରୁ,
1: ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ,
0: ଏବଂ ଘାସିରାମ ପ୍ରଧାନ ଏକ୍ସ ଆର୍ମି, ଦେବଦତ୍ତ ପ୍ରଧାନ ଓ ସୁଚିତ୍ରା ସାହୁ ଗୁଳେଇ ହିନ୍ଦୋଳ ଢେଙ୍କାନାଳରୁ। ମତାମତ ବାରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପତ୍ରଟିଏ ନୁହେଁ ଫୁଲଟିଏ ପ୍ରିୟ, ପାଖୁଡ଼ାରେ ଅଛି ତୁମରି ନା।
2: ଏ ଫୁଲ ରଙ୍ଗରେ ପ୍ରୀତି ଯେ ଭରିଛି, ହୃଦୟ ସାଇତିବ ତାହା।
1: ଲେଖିଛନ୍ତି ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ାରୁ। ତପତ ତାପରେ ଉତ୍ତପ୍ତ ଧରଣୀ ଡାକୁଅଛି ତ୍ରାହି ତ୍ରାହି, ଆଷାଢ଼ ଲଗନେ ବର୍ଷାରାଣୀ ଆସେ ଶୀତଳତା ବାରି ନେଇ।
2: ବିଜୟୀ ଦିଏ ସେ ପ୍ରୀତିର ବର୍ଷରେ ଆଦ୍ୟ ଆଷାଢ଼କୁ ଛୁଇଁ, ଆତୁର ପରାଣେ ଜୀବନ ସଞ୍ଚାରୀ ନାଚି ଉଠେ ବନ ଭୂଇଁ।
1: ନଭେ ନଭେ ଖେଳେ ନବ ଉନ୍ମାଦନା, ନବ ନବୀନରେ ତହିଁ ମାଟିରୁ ଆକାଶ ଦିଶେ ଶୋଭାବନ, ରଜ ଆଗମନେ ଜହିଁ।
2: ଖଣ୍ଡ ଖଣ୍ଡ ମେଘ ନବ ଜିମ୍ବୁତରେ ଲୋଚକାଳି ଖେଳୁଥାଇ, ରଜର ଆସରେ ମାଟି ମୋହ କରି ମହମହ ବାସୁଥାଏ।
1: ଅମ୍ବୁଜ ଅମ୍ବରେ ବୌଦ୍ଧ ମେଳରେ ଘଡ଼ ଘଡ଼ି ଡାକେ ରହି, ଚପଳ ଚମକେ ଥରହର ହୁଏ ସତେକି ମରତ ଭୂଇଁ।
2: ମେଘ ପାଲିଙ୍କିରେ ରଜ ଆସି ଅଛି ସାଥୀ ସଜବାଜ ନେଇ, ଲଘୁଚାପ ବର୍ଷା ଅଥୟ କରୁଛି ହେଉନାହିଁ ଦଣ୍ଡେ ରହି।
1: କୃଷକ ଭାଇଟି ତରବର ହୁଏ ମାଟିକୁ ଚଷିବା ପାଇଁ, ରଜ ପୋଡ଼ପିଠା ମିଠା ମହକେ ଗାଁ ଦାଣ୍ଡ ବାସୁଥାଏ।
2: ଲୁଡୁ ବୋହୁଚୋରି କବାଡ଼ି ଖେଳ ବର୍ଷରେ ଭିଜି ଖେଳି, ତେଲିଙ୍ଗି ବାଇଦ ବାଜୁଥାଇ ପୁଣି ପିଲାଏ ମାରନ୍ତି ତାଳେ।
1: ରଜସ୍ୱଳ ମହି ହୁଏ ଶସ୍ୟ ସମ୍ଭବା, ପହିଲି ବର୍ଷାକୁ ଛୁଇଁ ମାଟିର ପରବ ଓଡ଼ିଆଙ୍କ ଗର୍ବ, ରଜ ଆସେ ଭିଜି ନଈ।

0: କାଟନ୍ତି କାଳ।
1: ଶ୍ରୋତା ଭାଇ ଭଉଣୀଙ୍କୁ ରଜ ଶୁଭେଚ୍ଛା ଜଣାଇବାକୁ ବୋଳଲ ମୋ ପସନ୍ଦ ଦେଲି ବାଛି।
0: ସର୍ବେ ଥାନ୍ତୁ କୁଶଳରେ, ଖାଇ ଘର ଖାଦ୍ୟ ସରଧାରେ, ବୋଳଲ ରୁହନ୍ତୁ ସର୍ବେ ଖୁସିରେ,
1: ବୋଳଲ ରୁହନ୍ତୁ ସର୍ବେ ଖୁସିରେ। ଲେଖିଛନ୍ତି କମଳାକାନ୍ତ ବେହେରା, ଜୟପୁର ଝୁମ୍ପୁରା କେନ୍ଦୁଝରରୁ।
0: ବରଷା ରାଣୀର ପହିଲି ଛୁଆରେ ଧରା ଆଜି ପୁଲକିତ, ରଜ ମୌଜକୁ ଉପହାର ନେଇ ଆସିଛି ଆଷାଢ ମିତ।
1: ରଜତୋଳି ସଜବାଜ ପୋଡ଼ ପିଠା, କେତେ ମିଠା ରଜ ପାନ, ଅଳତା କୁଙ୍କୁମ ମେହେନ୍ଦି ସଜରେ ନାଚୁଛି କୁମାରୀ ମନ।
0: ମା ବସୁମତୀ ଆମ ପାଇଁ କେତେ ସାଇତିଛି ଫଳ ମୂଳ, ସେଇ ବସୁଧାର ବନ୍ଦନ ପାଇଁ ତ ଏଇ ରଜତୋଳି ଖେଳ।
1: ମେଘ ମୌସୁମୀ ଛୁଇଁଲେ ଓଡ଼ିଶା, ଆସଇ ରଜ ପରବ, ଖାଣ୍ଟି ପରବଟି କୋଟି ଓଡ଼ିଆର ଏଇ ଆମ ଗୌରବ।
0: ଶସ୍ୟ ଶ୍ୟାମଳରେ ଭରିଯିବ ମାଟି, ହସିବ ଚାଷୀର କ୍ଷେତ, ଏଇ ଆଶା ଆଉ ଭରସାକୁ ନେଇ ଚାଷୀ ଭାଇ ଗାଏ ଗୀତ।
1: ଧନ୍ୟ ରଜ ପର୍ବ, ଧନ୍ୟ ମୋ ଓଡ଼ିଶା, ଧନ୍ୟ ପ୍ରଭୁ ଜଗନ୍ନାଥ, ପୁଣ୍ୟଭୂମି ଏଇ ଉତ୍କଳରେ ଧନ୍ୟ ପ୍ରଭୁଙ୍କର ତିନି ରଥ।

0: ଲେଖିଛନ୍ତି ଜୟଶ୍ରୀ ପଟ୍ଟନାୟକ ମଧୁସୂଦନ ନଗର ଜଟଣୀ ଖୋର୍ଦ୍ଧାରୁ।
1: ବନସ୍ତେ ଡାକିଲା ଗଜ ଆସିଅଛି ପର୍ବ ରଜ ବୋଳଲ ଘେନି ନୂଆ ସଜବାଜ
0: ନୂଆ ଜାମାପଟା ପିନ୍ଧି ଗଛ ଡାଳରେ ଦୋଳିକୁ ବାନ୍ଧି ବଉଳଲ ଖେଳିବା ଖୁସିରେ ଦୋଳି
1: ହାତରେ ମେହେନ୍ଦି ନାଇ ପାଦେ ହଳତା ଲଗାଇ ବଉଳଲ ସାଜିବା ଚନ୍ଦନ ଟିପାକୁ ନାଇ
0: ଖାଇବା ଘରର ପିଠା ପିଜା ବର୍ଗରକୁ ନ ଖାଇବା ବଉଳଲ ଖାଇବା ତ ପୋଡ଼ ପିଠା
1: ସାଙ୍ଗସାଥୀଙ୍କର ମେଳେ ମିଠା ପାନ ଖାଇ ଦୋଳିର ଖେଳେ ବଉଳଲ କାଟିବା କାଳ ସକାଳେ
0: ମାଟି ମେଘର ମିଳନ ସ୍ୱାଗତ କରିବା କରି ବନ୍ଦନ ବଉଳଲ ହେବାକୁ ଭଲ ଫସଲ
1: ଆମ୍ବ ପଣସ ପାଚିଲା କୁଣିଆ ଘରକୁ ଭାରତ ଗଲା ବଉଳଲ ମନଟି ଖୁସି ହୋଇଲା
0: ରଜ ଓଡ଼ିଆଙ୍କ ପର୍ବ ଆମ ପର୍ବ ଆମରି ଗର୍ବ ବଉଳଲ

0: ଲେଖିଛନ୍ତି ଦିବ୍ୟଲୋଚନ ଭାରିମଲ ମୋଟା ଚଙ୍କିଆ ଖୋର୍ଦ୍ଧାରୁ।
1: ଆସିଅଛି ରଜରାତ, ଆମ ଦୁଇଅପା ଗାଇବେ ଗୀତ, ଗାଇବେ ଗୀତ ଲୋ ଖୁସି ଲାଗିବ ବହୁତ।
0: ବରଡାଳେ ବାନ୍ଧି ତୋଳି ଦୋଳି ଖେଳିଲେଣି ସକଳ ବାଳି, ସକଳ ବାଳିଲୋ ଦେଉଛନ୍ତି ହୁଳହୁଳି।
1: ପାଦରେ ଅଳତା ଗାର, ହାତରେ ମେହେନ୍ଦି କେଳି ସୁନ୍ଦର, କେଳି ସୁନ୍ଦର ଲୋ ଆଖିରେ କଜଳ ଗାର।
0: ଗାଈ ରଜଦୋଳି ଗୀତ ଡାକୁଛନ୍ତି ଆସ ଆସ ସଙ୍ଗାତ, ଆସ ସଙ୍ଗାତ ଲୋ ବୋଲି ଯିବା ରଜ ଜାତ।
1: ଆମ ଦୁଇଅପା ମିଳି ଖାଇବେ ପଣସ ଆମ୍ବ କଦଳୀ, ଆମ୍ବ କଦଳୀ ଲୋ ଖେଳୁଥିବେ ରଜ ଦୋଳି।
0: ଖାଇ ରଜ ପୋଡ଼ ପିଠା ପାଟିକୁ ସକାଳେ କରିବେ ମିଠା, ଖାଇବେ ଦୁଧ ଗଇଁଠା।
1: ଖାଇ ମିଠା ରଜ ପାନ ଆମ ଦୁଇଅପା ଆନନ୍ଦ ମନ, ଆନନ୍ଦ ମନ ଲୋ ପ୍ରଣାମୀ ଦିବ୍ୟ ଲୋଚନ।

0: ଲେଖିଛନ୍ତି ଇନ୍ଦୁମତୀ ବାରିକ ସାମ୍ପୁ ଧାମନଗର ଭଦ୍ରକରୁ।
1: ଓଡ଼ିଶାର ରଜ ଓଡ଼ିଆଙ୍କ ଗର୍ବ, ସବୁ ପର୍ବଠୁ ନିଆରା, ଖୁସି ଆନନ୍ଦର ଲହରୀ ଛୁଟୁଛି ଗାଁ ପୁରପଲ୍ଲୀ ଓଡ଼ିଶା ସାରା।
0: ଆନନ୍ଦୀ ଉଲ୍ଲାସେ ଓଡ଼ିଆଙ୍କ ମନ ଖୁସିରେ ଯାଉଛି ନାଚି, ଯେତେ ରାଗରୁଷା ମାନ ଅଭିମାନ ସବୁ ପଳେଇଛି ଘୁଞ୍ଚି।
1: ସଭିଙ୍କ ମନରେ ସ୍ନେହ ସଦ୍ଭାବ, ସଭିଙ୍କର ଖୁସି ମନ ଆନନ୍ଦ ମନରେ ପାଳନ କରନ୍ତି ଏହି ରଜ ତିନି ଦିନ।
0: କୁଆଁରୀ କନିଆ ପାଦରେ ଅଳତା, ମଥରେ ଟିପି ଚନ୍ଦନ, ଆଖିରେ କଜଳ, ହାତରେ ମେହେନ୍ଦି ପିନ୍ଧିଛନ୍ତି ନୂଆ ବସନ।
1: ଫୁଲ ଗଜରାରେ ବାନ୍ଧିଛନ୍ତି ବେଣି, ଦେହରେ ହଳଦୀ ମାଖି, କୁଆଁରୀମାନଙ୍କ ମୁହଁକୁ ଚାହିଁଲେ ମନ ତ ଯାଉଛି ଲାଖି।
0: ନୂଆ ବୋହୂମାନେ ନୂଆ ଶାଢ଼ୀ ପିନ୍ଧି, ମଥାରେ ଓଢ଼ଣି ଟାଣି, ରଜପାନ ଭାଙ୍ଗି ଖୁଆଇ ସଭିଙ୍କୁ ମନ ନେଉଛନ୍ତି କିଣି।
1: ନୂଆ ବୋହୂ ବାପ ଘରୁ ଆସିଛି ପହିଲି ରଜର ଭାର, ନଡ଼ିଆ କଦଳୀ ଆମ୍ବ ପଣସ ମିଠା ଅଛି କେତେ ପ୍ରକାର।
0: କୁଆଁରୀ କନିଆ ସାଥୀ ମେଳ ହୋଇ ବୁଲୁଛନ୍ତି ଗାଁ ଦାଣ୍ଡେ, ଖେଳୁଛନ୍ତି ପିଲା କବାଡ଼ି ତାସ ବସି କେଉଁ ପିଣ୍ଡା ମୁଣ୍ଡେ।
1: ଗୋଟିଏ ସ୍ଥାନରେ ଠୁଳ ହୋଇ ଝିଅ ଖେଳୁଛନ୍ତି ରଜ ଦୋଳି, ଖୁସି ହୋଇ ସବୁ ସାଥେ ଖାଉଛନ୍ତି ପୋଡ଼ ପିଠା ମଣ୍ଡା ଚକୁଳି।
0: ଚୁଲିରେ ତିଆରି ପୋଡ଼ପିଠା ବାସ୍ନା ମହକୁଛି ଚୌପାସ, କୃଷକ ଭାଇଟି ବିଶ୍ରାମ ନେଉଛି ଛାଡ଼ି ଦେଇ ତାର ଚାଷ।
1: ଧର୍ମ ରକ୍ଷା ପାଇଁ ମଝି ରଜ ଦିନ ପାଳୁଛନ୍ତି ରଜ ସଂକ୍ରାନ୍ତି, ସେଦିନରେ ଆମ ମା ବସୁମତୀ ହୋଇଥାନ୍ତି ରଜପତି।
0: ପରମ୍ପରା ନେଇ ଶେଷ ରଜ ଦିନ ହୋଇଥାଏ ଭୂମି ଦହନ, ଓଡ଼ିଶାରେ ଧାନ ଚାଷଟି ପ୍ରଧାନ, ମାଟିକୁ ପୂଜନ୍ତି ଜନ।
1: ରଜବାସୀ ଦିନ ବସୁମତୀ ସ୍ନାନ, ଦାଣ୍ଡେ ଶିଳପୁଆ ଥୋଇ, ଧୂପ ଦୀପ ଜାଳି ହୁଳହୁଳି ଦେଇ ରଜକୁ ଦିଅନ୍ତି ବାଟେଇ।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରା ବିସ୍ କେନ୍ଦ୍ରାପଡ଼ାରୁ।
1: ରଜ ଆସିଲାଣି, ମାଟି ବାସିଲାଣି, ବାସିଲାଣି ରଜ ପାନ, ରଜ ପର୍ବରେ ସଜବାଜ ପାଇଁ କୁଆରି କଲେଣି ମନ।
0: ରଜଦୋଳି ଖେଳ ସାଙ୍ଗସାଥୀ ମେଳ, ରଜ ଗୀତ ଗାଇ ଗାଇ ମଉଜ କରନ୍ତି ସାହି ବୁଲି ଯାଆନ୍ତି, କେତେ ଯେ ଆନନ୍ଦ ତହି।
1: ପହିଲି ରଜର ମିଠା ପୋଡ଼ପିଠା ଭାରି ସୁଆଦିଆ ଲାଗେ, ମଝି ରଜ ଦିନ ସଂକ୍ରାନ୍ତି ପଡ଼ଇ ମନ୍ଦିରେ ଯାଆନ୍ତି ସର୍ବେ।
0: ତିନି ଦିନ ରଜ ପରବ ହୁଅଇ ଆମ ସଂସ୍କୃତି ଯେ ପରମ୍ପରା, ରଜସ୍ୱଳେ ହୁଏ ମା ବସୁମତୀ କର୍ଷଣ ହୁଏନି ଧରା।
1: ଶେଷ ରଜ ଦିନ ଭୂମି ଦହନ ଯେ ହୁଏ ବସୁମତୀ ସ୍ନାନ, ବୋହୁ ବାପ ଘରୁ ରଜଭାର ଆସେ ହୁଅଇ ବନ୍ଧୁ ମିଳନ।
0: କପାଳେ ଶୋଭିତ ଡିପି ଚନ୍ଦନ ଯେ ଗଭାରେ ଗଜରା ବାନ୍ଧି, ବନିତା ଦୁହିତା ପାଦରେ ଅଳତା ଗୁଆ ଖୋଳପାକୁ ପିନ୍ଧି।
1: ଲୁଡ଼ୁ ପୁଚି ଖେଳ କବାଡ଼ି ତାସ ଚାଲିଥାଏ ଗାଁ ସାରା, ଥଟା ମଜା ଓ ଢଗ ଢମାଳିରେ ବସିଥାଏ କଥା ପସରା।
0: ପହିଲି ଆଷାଢ଼େ ବରଷା ଝରଇ ମାଟି ପରେ ପଡ଼େ ପାଣି, ସନ୍ତାନ ସମ୍ଭବା ହୁଅଇ ଧରଣୀ ବୀଜ ଅଙ୍କୁରିତ ପୁଣି।
1: ଦିଲ୍ଲୀଠାରୁ ପଲ୍ଲୀ ପିଲାଠାରୁ ବୃଦ୍ଧ ପାଳନ୍ତି ରଜ ପରବ, ନୂଆ ବସ୍ତ୍ର ପିନ୍ଧି ଆମ୍ବ ପଣସରେ କରନ୍ତି ରଜ ମଉଜ, କରନ୍ତି ରଜ ମଉଜ।

0: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
1: ନମସ୍କାର,
0: ନମସ୍କାର, ନମସ୍କାର, କିଏ କହୁଛ ତମେ?
1: ମୁଁ ପୂର୍ଣ୍ଣିମା କହୁଛି, ଯାଜପୁରରୁ।
2: ପୂର୍ଣ୍ଣିମା ଯାଜପୁରରୁ?
1: ହଁ, ମୁଁ 6 ମାସ ତଳେ ଥରେ ଫୋନ କରିନଥିଲି ନା?
2: ଆମେ ମନେ ରଖିଛୁ।
1: ଆଉ ଦିଦି, ମୁଁ ପୁରା ମୋ ଗାଁ ଆଉ ମୋ ପଞ୍ଚାୟତ ଠିକଣା ଦେବାକୁ ଚାହୁଁଛି।
0: ଜଲ୍ଦି ଦିଅ, ଜଲ୍ଦି ଆମେ ଯାଇ ପହଞ୍ଚିବୁ।
1: ଯାଜପୁର ଡିଷ୍ଟ୍ରିକ୍ଟ ରସୁଲପୁର ବ୍ଲକ ବାହାବଳପୁର ଗ୍ରାମରୁ ପୂର୍ଣ୍ଣିମା ପାତ୍ର ଫୋନ କରିଛି।
0: ତମ ଘର ନମ୍ବର ଟା କହିଲନି ଯେ?
1: ଘର ନମ୍ବର ମୁଁ ଜାଣିନି,
0: ଏବେ ତ ସବୁ ଘର ନମ୍ବରିଂ ହେଇଯାଇଛି, ତମେ କେମିତି ତମ ଘର ନମ୍ବର ଜାଣିନ?
2: ଗାଁର ଶେଷ ମୁଣ୍ଡରେ ଘର ତ?
1: ନାଇଁ ନାଇଁ, ଗାଁଟା ଗୋଟେ ସାଇଡ ରେ, ଆମେ ରହିଛୁ ଗୋଟେ ସାଇଡ ରେ।
0: ମାନେ ଗାଁରୁ ବାହାରିକି ଯାଇକି ବାହାରେ ରହିଛ?
1: ହଁ ହଁ।
0: ଘରେ ସବୁ କିଏ କିଏ ଅଛନ୍ତି?
1: ଘରେ କହିଥିଲି ତ, ବାପା ଅଛନ୍ତି, ବାପାଙ୍କ ନାଁ ମଧୁସୂଦନ ପାତ୍ର, ବୋଉଙ୍କ ନାଁ ଦ୍ରୌପଦୀ ପାତ୍ର, ମୋ ଭାଇ ମନୋଜ କୁମାର ପାତ୍ର, ମୋ ଭଉଣୀ ପ୍ରଣତି ପାତ୍ର।
2: ଆଉ ତୁମେ କଣ କରୁଛ?
1: ଖାଇବା ରୋଷେଇ ଚାଲିଛି, ଚିଙ୍ଗୁଡ଼ି ହଉଛି, ଆସ ଖାଇବ।
0: ବଢିଆ କଥା,
2: ତୁମେ ଚିଙ୍ଗୁଡ଼ି ଖାଇ ଘୁଙ୍ଗୁଡ଼ି ମାର।
0: କଣ କରିବା, ଏତେ ବାଟ ତ ଯାଇ ହବନି। ଆଉ ଚିଙ୍ଗୁଡ଼ି କଥା ଯେତେବେଳେ କହିଲଣି, ମୋ ତରଫରୁ, ଅପାଙ୍କ ତରଫରୁ ଖାଅ ନ ଖାଅ, ମୋ ତରଫରୁ ଦିଟା ଏକ୍ସଟ୍ରା ଖାଇବ, ଯଦି ବଡ ଚିଙ୍ଗୁଡ଼ି, ନହେଲେ ମେଞ୍ଚେ ଖାଇଦେବ। ଆଉ କଣ,
1: ମୁଁ ପାଣି ବୁଲେଇ ଦେଉଛି ଆପଣଙ୍କ ନାଁରେ।
0: ଏମିତି ଆଉ କରନି, ଆମେ କଣ ଅଶରୀରୀ ଆତ୍ମା, ଆମ ପାଇଁ ତମେ ପାଣି ବୁଲେଇ ଦବ? କଣ
1: ଖରା ଭାବିବେନି?
2: ହଁ ଭାବିବୁ ନା,
0: ଭାବିଦେଲୁ,
2: ଭାବି ସାରିଲୁଣି, ଖରାପ ଭାବିବୁନି। ଏଇଟା ଗୋଟେ ପାଣି ବୁଲେଇବା କଥା କହିଲେ ଗୋଟେ ଖରାପ କଥା ନିହାତି।
0: ପୂର୍ଣ୍ଣିମା, ରୋଷେଇ ବାସ ବ୍ୟତୀତ ଆଉ କଣ କର?
1: ଆଉ କଣ, ଏମିତି ଘରେ ଆଉ, ରୋଷେଇ ବାସ ବାସନ ମଜା।
2: କାହିଁକି ଏମିତି କରୁଛ ସବୁ, ପାଠ ପଢୁନ କି?
1: ନାଇଁ ନାଇଁ, ମୁଁ ଫୋନ କରିନଥିଲି ନା, କହିନଥିଲି ମୋର ମ୍ୟାରେଜ ହେଇଥିଲେ, ଡିଭୋର୍ସ ହେଇଗଲା।
2: ଏବେ କଣ କରୁଛ?
1: ଏଇ ରୋଷେଇ ଚାଲିଛି ଏବେ।
2: ମାନେ କଣ, ଏଇଟା ଖାଲି ବାସନ ମାଜିବ, ରୋଷେଇ କରିବ? ଆଉ ତ ପୁଣି କିଛି କରିବ ନା ନାଇଁ? ଯଦି ଡିଭୋର୍ସ,
0: କିଛି ଚାକିରି ବାକିରି କି ପାଠ ପଢା କି କଣ ଗୋଟେ କରିବା ପାଇଁ ଭାବିବ ନା?
2: ପାଠ ପଢିବ, ଚାକିରି କରିବ, ବାହା ହବ, ସବୁ ତ କରିବ ନା?
1: ନାଇଁ, ଗୋଟେ ଜାଗାରେ ଠିକ ହେଇଥିଲା, ତାପରେ ପିଲା ଭଲ ପଡିଲାନି, ଭାଙ୍ଗିଗଲା। ଦି ତିନି ମାସ ତଳେ ଗୋଟେ ଜାଗାରେ ଠିକ ହେଇଥିଲା, ତାପରେ ଆର ବର୍ଷ ସେଇଟା ଆସିକି ଆମର ମନା କରିଦେଇଥିଲେ, ପୁଣି ଏ ବର୍ଷ ସେ କହିଲେ ଆମେ ବାହାଘର କରିବୁ, ପୁଣି ହଉଛି ଦେଖିଲା ବେଳକୁ ତାଙ୍କ ବିଷୟରେ ସବୁ ଡାଟା ନେଲା ବେଳକୁ ସେ ପିଲା ଭଲ ନୁହଁ।
2: ସେମିତି ଭଲ କି ଡାଟା ନେଇକି ବାହାଘର ହବା ଉଚିତ?
1: ନାଇଁ ନାଇଁ, ଅପା ଶୁଣନ୍ତୁ, ମତେ କିନ୍ତୁ ଭାରି କିନ୍ତୁ ଖରାପ ଲାଗୁଛି। ମୋର ମାନେ କଣ କହିଲେ, ଫରୱାର୍ଡ କଥା ମୁଁ ଯାହାକୁ ମୁହାଁ ମୁହାଁ କହେ, ତାପରେ ମୁଁ ବହୁତ ମାନେ ମଜାକ ପିଲାଟା ନା, ମୁଁ ମଜାକରେ କହିଦେଲି।
2: ଆମେ ତ ଭୁଲି ଗଲୁଣି କୋଉ କଥା କହୁଛ,
0: କୋଉ କଥା କହୁଛନ୍ ମୁଁ ବୁଝି ବୁଝିପାରୁନି।
2: ଆମର ଶ୍ରୋତା ବନ୍ଧୁ ମାନେ ଆହୁରି କେତେ ପ୍ରକାର କଥା କହନ୍ତି, ସେଗୁଡା କଣ ସବୁ ଆମେ ଧରିକି ରଖୁ? ଆମର ପୁରା ଗୋଟେ ପରିବାର, ପରିବାର ଭିତରେ କିଏ କାହା କଥା ଧରିକି ରଖନ୍ତି କି?
0: ସେଇ କଥା
1: ନାଇଁ ନାଇଁ, ଅପା ଆମ ସିଙ୍ଗାପୁର ଯାତ୍ରାକୁ ଆସିଲେନି?
0: କଣ ସିଙ୍ଗାପୁର ଯାତ୍ରା
2: କିନ ତ?
1: ଆଉ ଫୋନ ବା ଲାଗିଲାନି।
2: ଡାକିଥିଲେ ସିନା ଯାଇଥାନ୍ତୁ। ଆମେ କଣ ଜାଣିଛୁ ତୁମର ସିଙ୍ଗାପୁର ଯାତ୍ରା ହଉଛି କି ଆଉ ଦୁବାଇ ଯାତ୍ରା ହଉଛି?
0: ସିଙ୍ଗାପୁର ଯାତ୍ରା ମାନେ କଣ?
1: ଆମର ଏଠି ନାରାୟଣ ଗୋସାଇ ଠାକୁର ଯେତେବେଳେ କଳା ପାହାଡ଼ ଗୋଡେଇ ନଥିଲେ ନା, ସେ ନାରାୟଣ ଗୋସାଇ ଆମର ଏଠି ଗୋଟେ ପୁଷ୍କରିଣୀ ମାନେ ଗୋଟେ ପୋଖରୀ ଦିହରେ ବୁଡି ଯାଇଥିଲେ। ସେଇଠି ହଜାର ହଜାର ବର୍ଷ ତଳୁ ରହିଲେଣି। ସତ ନେଲେ କହିଲେ ଗଡ଼ମଧୁପୁର ରାଣୀଙ୍କୁ, କହିଲେ ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ମତେ

0: ଠାକୁରଙ୍କୁ ଆଣିବ ମନ୍ଦିରରେ ପୂଜା କରିବ ସବୁ ଦର୍ଶକ ଯାତ୍ରୀ ମତେ ଦେଖିବେ ଆଉ ଭକ୍ତମାନେ
1: ପାଣି ତଳୁ ଆଣନ୍ତି ଠାକୁରଙ୍କୁ ସବୁବେଳେ ସବୁ ବର୍ଷ ପୁଣି ପୂଜା ସରିଲେ ପୁଣି ରଖିଦିଅନ୍ତି ପାଣି ଭିତରେ
0: ହଁ ଚାରି ଦିନ ପଣ ସଂକ୍ରାନ୍ତି ଦିନ ଉପରକୁ ଆସିବେ ତାପରେ ରହିବେ ମଝିରେ ଦି ଦିନ ଚାରି ଦିନ ଦିନ ପାଣିକି ଠାକୁର ଯାଆନ୍ତି ଠାକୁର ରହିଛନ୍ତି ଚାରି ଦିନ ପାଞ୍ଚ ଦିନ ଦିନ ପାଣିକି ଗଲେ
2: ଆଚ୍ଛା ଯୋଉ ଠାକୁର ପାଣିକି ଯାଉଛନ୍ତି ସେ ଠାକୁରଙ୍କ ମୂର୍ତ୍ତିଟା କୋଉ ଧାତୁରେ ଗଢା ନା କୋଉଥିରେ ଗଢା
0: ସିଏ କଣ କହିଲେ ମାନେ ମୁଗୁନି ପଥର ସେ ପଥର
2: ପଥର ପାଲଟି
1: ଯାଇଛି ସେ ଯୋଉ ପଥରଟିକୁ ଉପରକୁ ଆଣନ୍ତି ସେ ପଥରରେ ତ ଶିଉଳି ଲାଗିଯାଉଥିବ ଖସରା ହେଇଯାଉଥିବ
0: ନାଇଁ ନାଇଁ ଶୁଣନ୍ତୁ ଦିଦି ସେ କଣ ହେଇଛି କହିଲେ ମାନେ ସେ ଠାକୁର ପ୍ରତି ବର୍ଷ ବଢୁଛନ୍ତି ଆପଣ ଏ ବର୍ଷ ଦେଖିଥିବେ ପାଣିକି ଗଲା ବେଳେ ଯୋଉ ଭେଷ ହେଇକି ଚନ୍ଦନ ସିନ୍ଦୁର ଲାଗିଥିବ ସେ ଚନ୍ଦନ ସିନ୍ଦୁର ତାଙ୍କଠି ଗତ ବର୍ଷ ଗଲା ବି ସେ ପାଣି ଭିତରେ ଥିବ
1: ମାନେ ଆସନ୍ତା ବର୍ଷ ବି ସେଇଟା ଥିବ ଠାକୁରଙ୍କର ମହିମା ଅନେକ ଜାଗାରେ ଅନେକ ପ୍ରକାର ରହିଛି ଆମ ଓଡ଼ିଶାରେ କେତେ ଜାଗାରେ କେତେ ପ୍ରକାର ପୂଜା ପାଠ ସବୁ ଚାଲିଛି ଆଉ ସେଥିରେ କେତେ ମହିମା ଅଛି ଆମେ ବହୁତ କଥା ଜାଣିନଥାଉ ବେଳେବେଳେ ଆପଣମାନଙ୍କ ସହିତ କଥା ହିଁ ଆମେ ଜାଣୁ
2: କୋଉ ଏରିଆରେ କୋଉ ପ୍ରକାରରେ ଭଗବାନଙ୍କର ଉପସ୍ଥିତି ଅଛି ସେ କଥା ତ ସେଇ ଏରିଆ ଲୋକ ହିଁ କହିପାରିବେ
1: ତାହେଲେ ବଢିଆ ଯାତ୍ରାଟା ହଉଥିବ ଆଉ ଠାକୁରଙ୍କର
2: ସେ ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଆମର ଗୋଟେ କାଣିଚାଏ ବି ଅବଦାନ ନାହିଁ କି ଆମର ସୌଭାଗ୍ୟ ନାହିଁ ଯେ ଆମେ ଯାଇପାରୁଛୁ
0: ଆପଣ ଆସୁନାହାନ୍ତି ମୁଁ ନେଇଯିବି ବୁଲେଇବାକୁ ଯାତ୍ରାକୁ
2: ଯାତ୍ରା ତ ସରିଲାଣି ଆଉ କଣ ବୁଲେଇବ ଯେ
0: ଆର ବର୍ଷକୁ ଆସିବ ମୁଁ ଏବେ ଠାରୁ କହିବି
2: ଲେଖିକି ରଖୁଛି
1: ଆର ବର୍ଷକୁ ତୁମେ ଯଦି ବାହା ନ ହେଇଥିବ ସିନା
0: ତୁମେ ଆକାଶବାଣୀ ବୁଲେଇଦେବି ନା ଆପଣ
1: ନା ତୁମେ ତ ବାପ ଘରକୁ ଆସିବ କି ନାହିଁ ଠିକଣା ନାହିଁ ବମ୍ବେରେ ଯାଇକି ରହିବ କି ଦିଲ୍ଲୀରେ କି ଆଉ କୋଉ ଜାଗାରେ ରହିବ ବାହାରେ ତୁମେ କଣ ଆମକୁ ନେଇକି କୋଉଠି ବୁଲେଇବ
0: ଆମର କଣ କହିଲ ପାଞ୍ଚ ଦଶ ଖଣ୍ଡ ଗାଁରୁ ଝିଅ ମାନେ ସବୁ ବାହା ହେଇଥିଲେ ଆସିବେ ସିଙ୍ଗାପୁର ଯାତ୍ରାକୁ
1: ଓହୋ ମାନେ ସେ ସମୟରେ ଆସନ୍ତି ସମସ୍ତେ ନା
0: ପୁରା ଫେମସ ଆମର
2: ଦେଖିବା ନେକ୍ସଟ ଇୟରକୁ ଆମେ ସିଙ୍ଗାପୁର ଯାତ୍ରା ନା ଶୁଣିଲୁ ଫାର୍ଷ୍ଟ ଟାଇମ୍ ଆଜି
0: ଶୁଣନ୍ତୁ ଦିଦି ଯୋଉ ଆମର ଜାଣିଥିବେ ତ ବାରବାଟୀ ପରିବା ମାର୍କେଟ ଯାଜପୁର ଜିଲ୍ଲା ଭିତରେ
1: ସବୁ ଜାଣିଛୁ
0: ପାଖରେ ଆଉ ପାଞ୍ଚ କିଲୋମିଟର ଜମା
2: ଆଚ୍ଛା ହଉ ହଉ ଠିକ ଅଛି
1: ଭାଗ୍ୟରେ ଥିଲେ ଯିବା ଆଉ
2: ହଁ ଭଗବାନଙ୍କର ଆଶୀର୍ବାଦ ଆଉ କରୁଣା ଥିଲେ ଡାକିବେ ତାହେଲେ ଆମେ ଯିବୁ ଆଉ ତମ କଥା କୁହ ମୁଁ ତମେ କେମିତି ଅଛ
0: ଭଲ ଅଛି ଆଉ ଏ ଟିକେ ଟିକେ ଗରମ ହଉଛି
2: ଟିକେ ଟିକେ ବେଶୀ ହଉନି
0: ହଁ କଣ କହିବା ଆଜି ପଚାରିବା ଟିକେ ଟିକେ ହଉ
2: ମାନେ ମନକୁ ବୁଝେଇବା ପାଇଁ ନା ଆଚ୍ଛା ଏଇ ଗରମରୁ ରକ୍ଷା ପାଇବା ପାଇଁ ତମେ କଣ କରୁଛ
0: କଣ କରିବି ଦହି ପଣା ପିଉଛି ଆଉ ତ କିଛି କରିହବନି ଆମର ତ ଏସି ଫେସି କିଛି ନାହିଁ
2: ଆମେ
0: କଣ କହୁଛୁ ନା ଗାମୁଛାକୁ ଓଦା କରି ଘୋଡେଇକି ବସ
1: ଭଲ କଥା
2: ଏସି ଫେସିର କିଛି ଆବଶ୍ୟକ ନାହିଁ ଯୋଉମାନେ ଏସିରେ ରହୁଛନ୍ତି ଆକ୍ଚୁଆଲି ସେମାନେ ବହୁତ ମାନେ
1: ନିଜ ଦେହ
2: ଖରାପ କରୁଛନ୍ତି ସେମାନେ ଖରାକୁ ଟିକେ ଗଲେ ସହି ପାରୁନାହାନ୍ତି ତମେ ଯଦି ଖରା ସହିପାରିବ ଜଣେ ଏସିରୁ ବାହାରିକି ଯିବ ସେତିକି ଖରା ସହିପାରିବନି
1: ଯୋଉମାନେ କଣ୍ଟିନ୍ୟୁଅସ୍ ବହୁତ ସମୟ କାମ କରିବେ ଅଫିସ ଭିତରେ ସେମାନେ ରହିଲେ ଠିକ କଥା ଅଛି ଏକାବେଳକେ ସନ୍ଧ୍ୟାବେଳେ ବାହାରିଲେ ଆଉ ତୁମେ ଘର କାମ କରୁଛ ଚିଙ୍ଗୁଡ଼ି ରାନ୍ଧୁଛ ପଣା କରୁଛ ଥରେ ଭିତରକୁ ଯିବ ଥରେ ବାହାରକୁ
2: ଯିବା ଆସିବା କଲେ ସେ ଏସିର ମୂଲ୍ୟ କିଛି ନାହିଁ ଖାଲି ବିଲ୍ ଯାହା ଦିଆହବ କିଛି ନାହିଁ ଗୀତ ଗାଓ
1: ସେଇ କେତେବେଳଟା ଏଇନା ଟିକେ ହେଇଯାଏ
2: ଏଇନା ସେଇ କେତେବେଳଟା ହେଇଗଲେ କେମିତି ହବ
0: ମାରିବୁ
2: ହେଲେ ହବ ଯଦି ଆମେ ନମ୍ବର କାଟିଦେବୁ ଆଉ ଏଇଟା ଗୋଟେ କଥା
1: ଭୁଲ ହେଲେ କାନ ଧରା ହବ
0: ଆଉ ଗୋଟେ ଟିକେ ବୋଲୁଛି
2: ଟିକେ ହିଁ ଆମର ଦରକାର

0: ତମ ଗୀତ ସହିତ ଯୋଉ କୁକୁରଟା ତାଳ ଦଉଥିଲା ସେଇଟା ଭାରି ବଢିଆ ଲାଗୁଥିଲା।
1: ପ୍ରକୃତରେ ସେ କୁକୁର ଏମିତି ଭୁକିଲା ବୋଲି ଆସିକି ପାଖରେ ସେ ଭୁଲିଗଲେ।
2: ଶୁଣନ୍ତୁ, ଆମର ଏଠି ଅଛନ୍ତି ମାନେ ଆମ ଘରେ ଗୋଟିଏ କୁକୁର ରହୁ ରହୁ 10 ବର୍ଷ ହେଲାଣି, ଏବେ 15ଟା କୁକୁର ହେଇଗଲେଣି,
0: ବଂଶ ବିସ୍ତାର କରିଦେଲେଣି। ତମେ ଭଲ ଖାଇବା ପିଇବାକୁ ଦଉଛ ତାମାନେ।
2: ଆମର ଜନସଂଖ୍ୟା 5 ଜଣ, କୁକୁର ସଂଖ୍ୟା 15 ଜଣ,
1: ଜଣକା 3ଟା,
2: 20 ଜଣ ଫ୍ୟାମିଲି।
0: ବଢିଆ, ଆଜି ଚିଙ୍ଗୁଡ଼ିଟା ବୋଧେ ତାଙ୍କ ଭାଗରେ ଅଛି।
2: ଦିଦି, ଆମ କୁକୁରଙ୍କର ସ୍ପେଶାଲ ଦାୟିତ୍ୱ ନଉଛନ୍ତି ମୋ ଭାଇ ଭଉଣୀ।
1: ଏ ଭାଇ ଭଉଣୀଙ୍କ ନାଁ ସବୁ କଣ?
2: ଜଣଙ୍କ ନା ମୋ ଭଉଣୀ ନା ପ୍ରଣତି, ମୋ ଭାଇ ନା ମନୋଜ, ଡାକ ନା ଚୁମି, ଆଉ ମୋ ଭଉଣୀର, ମୋ ଭାଇର ସେଇ ବି ମନୋଜ ଡାକନ୍ତି ସମସ୍ତେ।
0: ଆଚ୍ଛା, ଭାଇ ଭଉଣୀ କଣ କରନ୍ତି?

0: ଭଉଣୀ ସିଏ ବି ଘରେ ଅଛି, ଘରେ ଅଛି, ଏଇଠି ଗୋଟେ ଧୂପ କମ୍ପାନୀ କି ଯାଉଥିଲା, ତାପରେ ସେଠି ପଇସା ପତ୍ର ଟିକେ ଠିକ ଠାକ ହେଲାନି ବୋଲି ଆଉ ଗଲାନି। ତାପରେ ମୋ ମାଙ୍କର ବି ଏବେ ଅପରେସନ ହେଇଛି, ସେ ଘରେ ଅଛି ଆଉ ଯାଉନି।
1: ମୁଁ କହୁଥିଲି କଣ କି ସେ ଯେମିତି ଯାଉଥିଲେ କଣ କାମକୁ, ମୁଁ ସେଇଟା କହୁଛି ସବୁବେଳେ ସେ ରନ୍ଧା ରନ୍ଧି ଚିଙ୍ଗୁଡି ଯାତ୍ରାକୁ ଛାଡିକି ଏବେ ଟିକେ ନିଜେ ଗୋଟେ କଣ କରିବା ପାଇଁ ଚେଷ୍ଟା କର।
0: ଗୋଟେ ଜାଗାରେ ରହିବାକୁ ଚାଲି,
1: ଆମର ଇଚ୍ଛା ଯେ କଣ କି ବାହା ହବା ଆଗରୁ ନିଜେ ଟିକେ ସ୍ୱାବଲମ୍ବୀ ହେଇଯାଅ ହେଲା। ନିଜେ ସ୍ୱାବଲମ୍ବୀ ହବା ଆଗେ ଦରକାର, ତାପରେ ବାହା ହବ। ଯାହା ବି ରୋଜଗାର କର, ବିଜନେସ କର କି ପାଠ ପଢିକି ଚାକିରି କର।
0: ନାଇଁ ନାଇଁ, ଏଠି ଆମର ଗୋଟେ ୱାଟର ସପ୍ଲାଇ ହଉନି, ଫିଲ୍ଟର ୱାଟର, ସେଇଥିରେ ସବୁ ରହୁଛନ୍ତି ସ୍ତ୍ରୀ ଲୋକ ଝିଅ ପିଲା। ମୁଁ ରହିବି ବୋଲି ଯୋଗାଯୋଗ କରିଥିଲେ, ତାପରେ ଏବେ ତାଙ୍କର ଛୁଟି ଅଛି ଗରମ ପାଇଁ।
1: ଆଚ୍ଛା ଆଚ୍ଛା, ତାହେଲେ ଚେଷ୍ଟାରେ ଅଛ ତ?
2: ଚେଷ୍ଟାରେ ଅଛ ମାନେ କାମରେ ଲାଗିଯିବ ଆଉ କିଛି ଦିନ ପରେ।
1: ଆମର ନିଶ୍ଚୟ ଶୁଭେଚ୍ଛା ରହିଲା, ତୁମେ କାମରେ ଲାଗିଯାଅ ଆଉ ତୁମର ସବୁ ପ୍ରକାର ଠିକ ଠାକ ଚାଲୁ। ପୁଣି
2: କୁକୁର ମାନଙ୍କୁ ଏମିତି ଖାଇବାକୁ ଦେଇ ତାଙ୍କ ବଂଶ ବିସ୍ତାର କରାଉଥାଉ, ସେମାନେ ବଢି ଯାଆନ୍ତୁ ଆହୁରି, ତମ ଏରିଆଟା ଯାକ କୁକୁର ମୟ ହେଇଯାଉ।
0: ତମର କାଇଁ କୁକୁର ରଖିଛ? ତାପରେ ଦିଦି ଜାଣିଲେ ନା ଏ କୁକୁର ମାନଙ୍କ ଲାଗି, ଥରେ ଗୋଟେ ଲୋକଟେ ମଦ ପିଇକି ଆମ ଘରକୁ ପଳେଇ ଆସିଥିଲା, ଘରେ କେହି ନଥିଲେ, ମାନେ ସେ ନୁହଁ ଲୋକ, କିନ୍ତୁ ତାଙ୍କର ଟିକେ ମାନେ ଅଲଗା, ତାଙ୍କ ନେଚର ଟିକେ ଭଲ
1: ନୁହେଁ।
0: ସେ କୁକୁରଙ୍କ ଲାଗି କିନ୍ତୁ ସେଦିନ ମୁଁ ସେ ଲୋକ ପାଖରୁ ବଞ୍ଚିଲି।
2: କୁକୁରଙ୍କୁ ଖାଇବାକୁ ଦେଇକି ରଖିଥିଲେ, ସେମାନେ ନିଶ୍ଚିନ୍ତ ଭାବରେ ନିଜର ବଫାଦାରୀ ଦେଖାନ୍ତି, ସେମାନେ କେବେ ନିଜ ମାଲିକକୁ ହତାଶ କରନ୍ତିନି।
0: ଯିଏ ଚାଷବାସ କରୁଛନ୍ତି ତାଙ୍କ ବିଲ ଫିଲ ଯାଇ ତାଡି ଦେଉଛନ୍ତି ବୋଲି ସେ
1: ନିଶ୍ଚୟ ସେମାନେ ବି ବ୍ୟସ୍ତ ହେବେ,
2: ଖରାଦିନେ ଟିକେ ଥଣ୍ଡା ଖୋଜନ୍ତି, ତ ସେଇଥିପାଇଁ ଏମିତି କରୁଛି।
1: ଯେତେବେଳେ ଯାହାର କ୍ଷତି ହବ ସେମାନେ ତ ବିରକ୍ତ ହେବେ। ହଉ ଭଲ ଲାଗିଲା ତମ ସହିତ କଥା, ହେଇ କହିଦିଅ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବ।
0: ଉଦିତ ନାରାୟଣଙ୍କର ଗୋଟେ କିଛି ଗୋଟେ ହିନ୍ଦୀ ଗୀତ ଶୁଣେଇଦେବେ ଆଉ।
1: ଠିକ ଅଛି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ତୁମକୁ।
0: ରହିଲେ ଆପଣ, ନମସ୍କାର।
2: ନମସ୍କାର,
0: ସାନ ଭଉଣୀ ଭାବି କ୍ଷମା କରିଦେବେ।
2: ହଉ
1: ହଉ, ଭଲ ଥା,
0: ଆସିବେ ଆମ ଯାତ୍ରାକୁ ଆର ବର୍ଷ।
2: ହଉ, ଆର ବର୍ଷକୁ ନିଶ୍ଚୟ ଦେଖା ହେବା ହେଲା।
0: ହଉ ରହିଲି,
1: ନମସ୍କାର।

0: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ହ୍ୟାଲୋ, ମୋ ପସନ୍ଦ।

0: ଫୁଲ ବୋବାଲିଆ ଦିନରେ ରଜରେ କଣ ସବୁ ଚାଲିଛି, ଏବେ କଣ କରୁଛନ୍ତି, ସ୍ପେଶିଆଲ ପାନ ଭଙ୍ଗା ହେଇଛି କି ନାହିଁ?
1: ପ୍ରକୃତରେ ଆପଣ ବିଶ୍ୱାସ କରି ଗରାକ ଲାଇନ ହେଇକି ଛିଡ଼ା ହେଇଛନ୍ତି, ପୁରା ମିଠା ପାନ ସାଇଜ ହେଇକି ପଡୁଛି, ଆପଣ ଆଜ୍ଞା ଦେଖିପାରନ୍ତି, ଦେଖିଲେ ଆପଣ ପାଟିରେ ନାଳ ବୋହିବ ଆଜ୍ଞା।
0: ତାମାନେ ଆପଣଙ୍କ ଦୋକାନରେ ଭିଡ଼ ବେଶ ଜମିଛି ରଜ ଭିଡ଼?
1: ଦର୍ଶକ ମାନେ ଆପଣଙ୍କ କଥା ଶୁଣୁଛନ୍ତି ଆଜ୍ଞା।
2: ନିଶ୍ଚୟ ଶ୍ରୋତା ମାନେ ହେଇଥିବେ, ଦର୍ଶକ ମାନେ ତ ଆମକୁ ଦେଖିପାରିବେନି, ନିଶ୍ଚୟ ଶ୍ରୋତା ମାନେ ଶୁଣିପାରୁଥିବେ।
0: ସେମାନେ ହଉଛନ୍ତି ଆପଣଙ୍କର ଦର୍ଶକ, କିନ୍ତୁ ଆମର ଶ୍ରୋତା ବନ୍ଧୁ।
2: ଯେମିତି ଆପଣ
0: ରଜ ମାହୋଲ ତ ବେଶୀ ଆପଣଙ୍କର ଜମିବ ଦୋକାନର ବିକ୍ରି।
1: ଆଜ୍ଞା ଆଜ୍ଞା, ବର୍ଷକୁ ଥରେ ଆଜ୍ଞା, ପର ରଜ ତିନି ଦିନ ଆଜ୍ଞା ଟିକେ ଧୁମଧାମ
2: ବେପାର। ଆଉ ରଜ ତିନି ଦିନ ଯୋଉ ଧୁମଧାମରେ ଯୋଉ ସୁନ୍ଦରିଆ ଆଉ ସ୍ୱାଦିଷ୍ଟ ପାନ,
0: ମିଠା ମିଠା ପାନ
2: ଆପଣ ଯୋଉ ପାନ ବନାନ୍ତି,
0: ଗ୍ରାହକ ମାନଙ୍କୁ ଖୁସି କରନ୍ତୁ, ତାଙ୍କ ପାଟିରେ ଖୁଆନ୍ତୁ। ଆମେ ଯିବୁ ଆପଣଙ୍କ ଦୋକାନରୁ କେତେବେଳେ ପାଖରେ ଏଇଠି, ଆମେ ଜାଣିଛୁ ବିଜୁ ପଟ୍ଟନାୟକ ଛକରେ ଆପଣଙ୍କର ପାନ ଦୋକାନଟି, ଆମେ ଯିବୁ ଯାଇ ଆପଣଙ୍କ ଦୋକାନରୁ ମିଠା ପାନ କିଣି ଖାଇବୁ, ତାର ମଜା ଅଲଗା।
2: କାରଣ ଯୋଉ ଜିନିଷ ଯୋଉଠି ମିଳେ ସେଇଠି ଯାଇକି ଖାଇବାର ଯୋଉ ମଜା, ଘରକୁ ଆଣିକି ଖାଇବାର ସେ ମଜାଟା ନଥାଏ।
0: ହଉ, ଏ ତ ରଜ ସଜ ପାନ ବଜାର କଥା ଆପଣଙ୍କର ଚାଲିଲା, ଆଉ ଘରେ
1: ନାଇଁ ଆଜ୍ଞା, ମିଶସୀ ଯାଇଥିଲା ଆଜ୍ଞା ଟିକେ ଗାଁକୁ, ଆଉ ଘରୁ ପୋଡ଼ ପିଠା ବି ଶାଶୁ ଟିକେ କରିକି ଦେଇଥିଲେ, ମୁଁ ସକାଳୁ ଖାଇ ଦେଇକି ଆସିଛି ଆଜ୍ଞା।
0: ଶାଶୁମା ପଠେଇଛନ୍ତି ଯେତେବେଳେ ପିଠାପଡା ଷ୍ଟାର୍ଟ ହେଇଗଲାଣି ଆଉ କଣ,
1: ସକାଳୁ ଆଇଲା ଘରୁ ଖାଇ ଦେଇକି ଆସିଛି ଆଜ୍ଞା, ହେଲା କରି ପୁଣି ଗଲାବେଳକୁ ତିନିଟା ସାଢେ ତିନିଟା ବାଜିବ ଆଜ୍ଞା।
2: ଓହୋ, ତାହେଲେ ଶାଶୁମା ଯେହେତୁ ପଠେଇଛନ୍ତି, ପିଠାଟା ନିହାତି ଟେଷ୍ଟି ହେଇଥିବ, କାରଣ
0: ଶ୍ରଦ୍ଧାରେ ପଠେଇଥିବେ ଜୋଇଙ୍କ ପାଖକୁ।
2: ଜୋଇଙ୍କ ପାଇଁ ଯେତେବେଳେ ପଠେଇଛନ୍ତି, ଭଲ କି ଟିକେ ଘିଅ ଦେଇ
0: ଜୋଇଙ୍କ ପାଖକୁ ହଉ କି ନ ହଉ, ତାଙ୍କ ଝିଅ ଅଛନ୍ତି ଆଉ ତାଙ୍କ ନାତି ନାତୁଣୀ ଅଛନ୍ତି, ପଠେଇବେନି କେମିତି? ଭଲରେ ଭଲରେ ଆପଣ ସେମିତି ରଜ ପାଳନ୍ତୁ,
2: ପାନ ବନାନ୍ତୁ ଆଉ ଖୁଆନ୍ତୁ,
0: ବହୁତ ଭଲ ଭାବରେ ଆପଣଙ୍କର ଏଥର ବିକ୍ରି ହଉ, ବେପାର ଭଲ ଚାଲୁ।
2: କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ଚୋଖା ଗୋଟେ ରଜ ଗୀତ ଶୁଣେଇଦେଲେ ଆଜ୍ଞା ମୋ ମନ ବହୁତ ଖୁସି ଲାଗିବ ଆଜ୍ଞା।
0: ଠିକ ଅଛି, ଶୁଣେଇ ଦଉଛୁ ଆପଣଙ୍କୁ ଏଇ ସୁନ୍ଦର ଗୀତଟି।
2: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।
1: ରହିଲି ଅପା, ନମସ୍କାର।
2: ନମସ୍କାର।

0: ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ 12:00 ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଠି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭାଶିଷ ରାଜଗୁରୁ ମହାପାତ୍ର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ନାଟକ ବାଉଁଶରାଣୀ, ମୂଳ ମଞ୍ଚ ନାଟକ ନରସିଂହ ମହାପାତ୍ର, ବେତାର ନାଟ୍ୟ ରୂପାନ୍ତର ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା ଝରଣା ଦାସ।

0: କେନେ ତତେ ଏତେ ଛୋଟ ଭାବୁଛୁ?
1: ତୁ ମୋକେ ଗୋବରା କହୁଛୁ, ବୋକା କହୁଛେ, ମୋକେ ବାର ଲୋକ ଆଗେ ଲାଜ ଦଉଛୁ। ତୁ ଯା ତୋ ଯା ପଳାଇନୁ, ମୁଁ ଆରାମ କରିବି ବା।
2: ଏ ଚମ୍ପି!
0: ହଁ ହଁ ଯାଉଛେ। ଏ ଗୋବରା, ତୁଇ ଯେ ମୋର ମନ ପରାଣ, ଆ ନା ଆ।
1: ସତ କହୁଛୁ ଚମ୍ପି?
0: ହଁ ରେ ଗୋବରା, ତୋର ହାତ ଧରୁଛେ, ଆ ନା।
1: ଚାଲ ଚାଲ
0: ଚାଲ।

0: ଅଛନ୍ତି। ହାଇ
1: ଶୁଣିଗଲୁ କିଲୋ, ତୋ ମା ଆସିନି କି?
0: ତାର ଗାଁ ଅସୁଖ, ତୁମେ ତାକେ କେନେ ଖୋଜୁଛ?
1: ଟିକେ କଥା ଥିଲା।
0: ମତେ କୁହ ନା, ମୁଇଁ ଠିକ ପାର ମିଲୋ ସାନ୍ତାନୀ ମା।
1: ଆଚ୍ଛା, ତୁ କଣ ଚେରମୂଳ କଥା ଜାଣୁ?
0: ବୁଝୁଛେ, ତୋର ଗୋଟେ ପୁତା ଦରକାର ନା, ସେଥିର ନାଗି ତୁଇ।
1: ହଁ ହଁ, ତୋ ମାକୁ ମୁଁ ଚେର ମାଗିଥିଲି।
0: ମୁଇଁ ତକେ ଭଲ ଚେର ଦେ ମିଲୋ ସାନ୍ତାନୀ ମା, ତୁଇ ଥରେ ଖାଇ ଦେଖ ନା କାଟୁ କରୁଛି କି ନା।
1: କେତେ କଣ ଲାଗିବ କହିଲୁ? ମୁଁ ଦେବି। ହଁ ହଁ, ଗୋଟେ ବାଳଗୋପାଳ ଚିତା କୁଟେଇବି ବୋଲି ଭାବିଛି।
0: ତୁଇ ମା ଭଲ ସିଧାଟେ ଦେବୁ ଲୋ, ମୁଇ ଚେର ଦେମି। ବସ ନା ବସ, ଘଡିକେ ଚିତା କୁଟେଇ ଦେମି।
1: ନାଇଁ ନାଇଁ, ଆଜି ମତେ ବେଳ ନାହିଁ, ଇଏ କଚେରୀ ଗାଁକୁ ବାହାରିଛନ୍ତି, ରହିବେ 15 ଦିନ। ପୂଜା ଆସୁଛି ନା, କମ୍ପାନୀର ବଡ ବାବୁ ଆସୁଛନ୍ତି।
0: ପୂଜା କେ ଆମେ ଜିମା ହୋ ସାନ୍ତାନୀ ମା, ବୈନା ହେଇଛେ, ବାବୁ ଦେଇଛେ, ଭଲ ବାବୁ ଟେଲ।
1: କିଏ ସେ ବାବୁ?
0: ନାଇଁ ଜାନେ ତାର ନା। ଆଚ୍ଛା, ମୁଇଁ ଯାଉଛେ ଗାଁ ବୁଲିତେ, ତୋର ଲାଗି ଚେର ତୟାର କରି ଆଣିଦେମି। ହଁ,
2: ହେଇସି
1: ଆସିଲେଣି, ତାଙ୍କ ଲାଗି ଏଇନେ ସବୁ ଖଞ୍ଜି ଦେବାକୁ ହବ।
2: କଣ ଏସବୁ ଚାଲିଛି?
1: ନାଇଁ ନାଇଁ, ଏଇ ଚମ୍ପି ସାଙ୍ଗରେ କଥାବାର୍ତ୍ତା ହଉଥିଲି, କଣ ଆଉ କରିବି ଯେ, ତମେ ତ ଅଧେ ଦିନ ଘରେ ରହୁନ।
2: ତମେ ତମେ ଚାଲୁନ ମୋ ସାଙ୍ଗରେ।
1: ମୁଁ ଗଲେ ଏଇ ଘର ଦ୍ୱାର। ହଉ ହଉ, ମୁଁ ଲୁଗାପଟା ସଜାଡି ଦଉଛି, ତମେ ପୂଜା ସାର।
2: ହଉ, ଜଲ୍ଦି ଆସ।
1: ବୁଝିଲୁ ଚମ୍ପି, ଏଇ ଆମ ବାବୁ।
0: ଏଇ ବାବୁ ପରା ହାମକେ ଡାକିଛେ ନାଚ କରବାର ଲାଗି, ମୁଇଁ ଆର ମୋର ବାବା ଯିମୁ ପୂଜା କେ।
1: ଆଉ ମୋ କଥା ମନେ ରଖିବୁ ତ?
0: କଥା ଦେଲି ନା, ଆସମି ଚେର ଦେମି, ତୁଇ ଭଲ ସିଧାଟେ ଦମୁ। ହଁ, ସେଥର ଆସିଲେ ତୁଇ ହାତରେ ବାଲଗୋପାଳ ଚିତା କୁଟେଇ ବୁଲ ସାନ୍ତାନୀ ମା।
2: ଟିକେ ୟାର ଶୁଣିଲ?
1: ମୁଁ ଯାଉଛି ଲୋ ଚମ୍ପି।
0: ହଁ ହଁ, ତୁଇ ଯା ତୁଇ ଯା।
3: ଚିତା କେ କୁଟେଇ ବୋଲ, ଏ ସାରିଆ ବୋ ବାବୁ ଆନିମା, ଏ ନାତିଆ ବୋ ବାବୁ ଆନିମା, ଏ ରଙ୍କ ବୋ ବାବୁ ଆନିମା।

0: ଚମ୍ପି।
1: ହାଇ ବାବୁ।
0: ଏ ଶାଢ଼ୀଟା ପିନ୍ଧି ଭାରି ଭଲ ଦୁଶୁଛୁ ତ
1: ବାବୁ?
0: ଦେ ମତେ ସେ ଓଦା ଶାଢ଼ୀଟା ଦେ, ତୁ ଏଇଠି ଆରାମରେ।

0: Vamos para la aquí, ¡oh! ¡Vamos!
1: ¿Qué?
0: Jugar, babuji.
1: ও গোবরা কোয়ারে,
0: ଯା ଚମ୍ପି ପିଲାର ଏକୋଇଶା ଯେ ସେ ଡାକିଛି ତୁମେ ଯିବ ପରେ
1: ଆଜି ତ ବହୁତ କାମ ଅଛି ରେ। ଦେଖୁଛୁ ଏଇ କାଗଜପତ୍ର, ବାହାରୁଥିଲି ପରା।
0: ସେ ରାନ୍ଧେଇ କହିଛେ ବାବୁ ତୁମର ପିଲାକେ ତୁମେ ଦୁଆ ନାଇଁ ଦିଅ କାଁ
1: ତୁ ତେବେ ସେଠି ପଡ଼ି ରହିଛୁ କାହିଁକି?
0: କି ଆର କର୍ମି ବାବୁ ମୁଇଁ ଚାର ନାଗି ପଡ଼ିଛେ ସେ ମୋକେ ଭିତରେ ମନ୍ଥି ନାଇଁ ଚାହେ ଗୋ
1: କଣ ଚମ୍ପି କଥା କହୁଛୁ?
0: ହଏ ବାବୁ ପିଲା ଥିଲି ମୋର ବାପ ମାକେ ହରାଲି ସେ ଭମରା ମୋକେ ଆନି ପାଲଲା ପୁଷଲା ମୁଇଁ ବଡ଼ ହେନି ହେଲେ ବାବୁ ମୁଇଁ କି ପଳେଇ ନା ପାରେ ଖାଲି ସେ ଚମ୍ପି ନାଗି ପଡ଼ିଛେ ଗୋ
1: ତୁ ଚମ୍ପିକୁ ନେଇ ପଳଉନୁ, ମୁଁ ତତେ ବହୁତ ଟଙ୍କା ଦେବି।
0: କି କଥା କହୁଛେ ବାବୁ ଏ ବାବୁ ଚମ୍ପି ବଡ଼ ଦୁଃଖତେ ଅଛେ ଗୋ ତାର ମା ବାପା ତାକେ ବାଞ୍ଚତେ ନାଇଁ ଦିଏ
1: ମୁଁ ବୁଝୁଛି ରେ ଗୋବରା, ଯୋଉଦିନ ବର୍ଷା ଯୋଗୁଁ ଖେଳ ଭାଙ୍ଗିଗଲା, ତୁ ଆଉ ଭମରା ଗଲା ମାଲିକ ଅବସାଗରକୁ ସାପ ଧରିବାକୁ, ସେହିଦିନ ଚମ୍ପି ଆସିଲା ମୋ ଅଫିସ ଘରକୁ। ମୋର ଗୋଟିଏ ମୁହୂର୍ତ୍ତର ଦୁର୍ବଳତା ତାକୁ ଆଜି ଏ ଅବସ୍ଥାରେ ପକେଇଛି। ମୁଁ ତାରି ଚିନ୍ତାରେ ଛଟପଟ ହଉଛି, କୋଉ କାମରେ ମନ ଲାଗୁନି। ମୁଁ ଯେବେ ଏକୁଟିଆ ଥାନ୍ତି ତେବେ ଚମ୍ପିକୁ ନେଇ କୁଆଡ଼େ ପଳେଇ ଯାଆନ୍ତି, ଘର ଥର ଛାଡ଼ି କି ଦେଶ ଛାଡ଼ି।
0: ମୁଇଁ କି ନାଇଁ ଜାଣେ ବାବୁ ତୁମେ ଚମ୍ପିକେ ଭଲ ବାସ ତୁମର ଘରେ ତୁମର ବୋଉ ଅଛେ ତୁମେ କି କରବ
1: ମୁଁ ଜାଣେ ତୁ ଚମ୍ପିକୁ ଭାରି ଭଲ ପାଅ, ତାକୁ ଯେବେ ତୋ ସାଙ୍ଗରେ ନେଇଯାଇ ପାରନ୍ତୁ, ମୁଁ ତୋର ଆଉ ସେ ପିଲାର ଦାୟିତ୍ୱ ନିଶ୍ଚୟ ନିଅନ୍ତି।
0: ହଇ କହ ମୁଇଁ ତୁମର ମିଜାଜ ଜାଣେ ବାବୁ ହେଲେ ଚମ୍ପି କଲେ କା
1: ତୁ ଟିକେ ଚମ୍ପିକୁ ବୁଝା, ଏକଥା କହ ତାକୁ।
0: କହିବି କହିବି ବାବୁ ତମେ ଯିବନି କି
1: ଶୁଣ, ଏଇ ନେ ଏ 21 ଟଙ୍କା
0: ବାବୁ
1: ପିଲାର 21ଆ ପାଇଁ। ମୁଁ ଯଦି କଚେରୀ ଗାଁରୁ ସଞ୍ଜ ସୁଦ୍ଧା ଫେରି ଆସିବି ତେବେ ନିଶ୍ଚୟ ଯିବି।
0: ଆସିବ ସଂସ୍କେ ଏ ବାବୁ ମୁଁ ଚମ୍ପି କି କହିଦେମି ଗୋ ଜୁହାର ବାବୁ ଯାଉଛି
2: ସେଟା କାହିଁକି ଆସିଥିଲା
1: ହଁ, ଏ ପୂଜା ବେଳେ ଯୋଉ ଖେଳ ଦେଖି ନଥିଲେ ତାହାରି ବାକି ଟଙ୍କା ନବାକୁ ଆସିଥିଲା।
2: ଆସିକି ବର୍ଷେ ପାଖାପାଖି ହେଲାଣି ସେ ଆଜି ଆସୁଛି ଟଙ୍କା ନବାକୁ
1: ହଁ, ମୁଁ ବି ସେ କଥା ପୁରା ଭୁଲି ଯାଇଥିଲି। ଆର କମ୍ପାନୀ ସମସ୍ୟା ଭିତରେ ଏମିତି ବୁଡ଼ି ରହୁଛି ଯେ।
2: ମୁଁ ଦେଖୁଛି ତମେ ଘରକୁ ଆସିବାକୁ ଡରୁଛ ଯୋଉ କେତେ ଦିନ ରହୁଛ ରାତିରେ ଶୋଇଲା ବେଳେ ଗୋଟିଏ ନାକୁ ବାରମ୍ବାର ବିଳି ବିଳି ହଉଛ କଥା କଣ
1: ରାତିରେ ଶୋଇଲା ବେଳେ ମୁଁ ବିଳି ବିଳି ହଉଛି, ପୁଣି ଗୋଟେ ନାକୁ କହୁନା
2: ଚମ୍ପି
1: ଚମ୍ପି। ଓହୋ, ଏବେ ବୁଝିଗଲି, ତାହେଲେ ତମର ସେଇ ଟୁଣୁକା ଟୁଣିକି ଚେରମୂଳି କଥାଟାକୁ ମନରେ ପୁରେଇ ମୁଁ ଚମ୍ପି ବୋଲି ବିଳି ବିଳି ହଉଥିବି। ଯେତେ ସବୁ ଦୁଶ୍ଚିନ୍ତା ଏ ମନ ଭିତରେ
2: ହେଲେ ତମେ ତ ଅନ୍ୟ କିଛି କଥା କହି ବିଳି ବିଳି ହଉଥିଲ
1: ଅନ୍ୟ କିଛି କଥା କୋଉ କଥା
2: କହୁଥିଲ ଚମ୍ପି ତୁ ଏ ଗାଁ ଛାଡ଼ି ଚାଲିଯା ଜାଣିଶୁଣି ମୁଁ କିଛି କରିନାହିଁ ମୁଁ ଚାଲିଯା ଟଙ୍କା ଦରକାର ଯେତେ ଟଙ୍କା ଦରକାର ମୁଁ ଦେବି
1: ଓହୋ, ଏହି ସହଜ କଥାଗୁଡ଼ାକ ତୁମେ ବୁଝିପାରୁନ? ସେମିତି କଥା ତାକୁ ଯଦି କହିନଥାନ୍ତି ତମେ କଣ ଭଲରେ ଭଲରେ ଡାକ୍ତର ପାଖକୁ ଯିବ? କଥାରେ ଅଛି ପରା, ରଜା ଖାଏ ତଣ୍ଡି, କେଳା ଖାଏ ଭଣ୍ଡି। ତମେ ସେ ଟୁଣୁକା ଟୁଣୁକି ଚେରମୂଳି ଉପରେ ବିଶ୍ୱାସ ନ ରଖି ନିଦରେ ମୋ ବିଳିବିଳି ବେଟକୁ ଗୁରୁତ୍ୱ ନ ଦେଇ ଡାକ୍ତର ପାଖକୁ ଯାଅ, ଫଳ ନିଶ୍ଚୟ ମିଳିବ।
2: ମତେ ଲାଗୁଛି କୋଉଠି କିଛି ଗୋଟାଏ ଅଘଟଣ ଘଟିଛି
1: ଓହୋ, ସେସବୁ ପିଲାଳି ଆମେ କଥା ଛାଡ଼ ସୁନାମଣି, ମୁଁ ଯିବି, ବନ୍ଦୋବସ୍ତ କର।
2: ହଁ ତମ କଥା ନ ମାନିବାକୁ ମୋର ଆଉ ଚାରା ଅଛି ସବୁବେଳେ ବାହାରେ ରହିଲ କେବେ ଦିନେ ପଚାରିଛ ମୁଁ ଗୋଟାଏ ଲୋକ କେମିତି ଏଠି ଚଳୁଛି
1: ତମେ ମୋ ପରିସ୍ଥିତି କଥା ବୁଝୁନ କାହିଁକି ଯେ?
2: ମୁଁ ଜାଣେ ତମେ କହିବ କମ୍ପାନୀର କାମ ଅଧିକା ତମକୁ ଫୁର୍ସତ ମିଳୁନାହିଁ ତମର ସେଇ କଥା ଶୁଣି ଶୁଣି ମୋ କାନ ବଧିର ହେଇଗଲାଣି

0: ହ୍ୟାଲୋ ସୁନାମଣି, ଏ ଘରେ ଅଛୁ କି?
1: ଶୁଣୁଛ, ରତନୀ ମା ଖୁଡ଼ି ଆସିଲେଣି, ଚା।
0: ହଉ ହଉ, ତୁ ଯେବେ ବ୍ୟସ୍ତ ଅଛୁ ମୁଁ ପରେ ଆସିବା। ଯାଉଛି ଖୁଡ଼ି, ଯାଉଛି।
2: ଆଇ, ତମେ ବି ଆସିଛ? ମୋର କଣ ଟିକେ ବସିବାକୁ ତର ଅଛି କି ଖୁଡ଼ି? ଇଏ ଘରେ ଥିବା ଯାକେ ମୋର ଖାଲି ଧାଁ ଧଉଡ ଲାଗିଥିବ ପରା।
1: ଟିକେ ଶୁଣିଗଲ
2: ହେଇଟି, ପୁଣି ଡାକରା ପଡିଲାଣି। ହଉ, କୁଆଡେ ଆସିଲ କହୁନ।
0: ହାଲୋ, ଗୋଟେ ଉଡା ଖବର ଶୁଣିଲି ଯେ ମନଟା ସେତିକି ବେଳୁ ଖାଲି ଖାଣ୍ଟି ଚକୁଟି ହଉଛି ପରା।
2: ଉଡା ଖବର?
0: ଆଲୋ ନାଇଁ ବା, ଏ ସେମିତି କିଛି ନୁହଁ ବା, ଏ ଛାନିଆ ହେଇଯାଉଛୁ କାହିଁକି?
1: ଆରେ କହିଲି ପରା, ଟିକେ ଶୁଣିଦା।
3: ତୁ ଯା ଯା କହୁଛି, ଯା, ମୁଁ ପରେ ଆସିବି, ଯା।
2: ଆଇ ତ ଗଲେ ଖୁଡ଼ିମ, ସିଏ ଏଇଲାକେ ବାହାରି ଯିବେ, ତମେ ଏଇ ପିଣ୍ଡା ଉପରେ ବସିଥାଅ, ଚାଲିଯିବ ନାହିଁ, ମୁଁ ସାଙ୍ଗେ ସାଙ୍ଗେ ଆସୁଛି।
0: ମୁଁ କଣ ତତେ ସେ କଥା ନ କହିକିରି ଏଠୁ ଯାଉଛି? ମୋ ଭାତ ବରା ଜମାରୁ ହଜମ ହବନି। ଇଏ ତ ଖବର ନୁହେଁ, ମୋ ସୁନାମଣି ଲାଗି ଘଡ ଘଡିଲ ମା।
2: ଖୁଡ଼ି, ତାଙ୍କୁ ବିଦା କରି ଆସିଲା। ସବୁବେଳେ ଏମିତି କାମ ଲାଗିଛି ଯେ ନାକ ପୋଛିବାକୁ ବି ବେଳ ନାହିଁ। ହଁ, କଣ କହୁଥିଲ ପରା?
0: ହ୍ୟାଲୋ, ମୁଁ କଣ କହୁଛି, ସେ ସରଦା ପରା କାହାଠୁ ଶୁଣି ଆସିକିରି କହୁଥିଲା, ଇଏ ଆମ ପିତ, ଇଏ ତା ନାଁରେ ପୁଣି ଅପନିନ୍ଦା।
2: କଣ କହୁଛ ଖୁଡ଼ି?
0: ହଁ ବା, ପିତ ଆମର କେଡ଼ା ସୁଧାର, ଇଏ ମାଛି କି ମ କହେନି, ଇଏ ତା ନାଁରେ। ହେ ମା, ହ୍ୟାଲୋ, ରାତି ପାଇଲେ ତୋର ମୋର ମୁହଁ ଚାହା ଚାହିଁ, ଇଏ ତତେ ଏ କଥା ନ କହିବି କେମିତି କହିଲୁ?
2: ତମ କଥା ମୁଁ କିଛି ବୁଝିପାରୁନି ଖୁଡ଼ି।
0: ମୁଁ କଣ ବୁଝୁଛି ଯେ, ସେ ସରଦା ପରା ମୋ କାନରେ ଚୁପୁ ଚୁପୁ କିରି କହିଲା।
2: କଣ କହିଲା?
0: ଲୋକେ ଟୁପୁରୁ ଟାପର ହଉଛନ୍ତି, ଆମ ପିତ କୁଆଡେ ସେଇ ଚମ୍ପି କେଲୁଣି ଟିକା ସାଙ୍ଗରେ ହେ ହେ ଫେ ଫେ।
2: ଖୁଡ଼ି
0: ବୁଝିଲୁ, ତାର ଗୋଟେ କୁଆଡେ ପୁଅ ହେଇଛି, ଗାଁ ତୋଟା ପାଖ ପଲାରୁ ଛୁଆର କାନ୍ଦ ଶୁଭୁଛି ପରା। ହେଇଟି ମୋ ପେଟରେ ତ ଲୁଣ ମିଳାଏନି ଲୋ ମା, ଇଏ ଗଲି ଆଇଲି, ଯାହା କାନରେ ଶୁଣିଲି ସେଇଆ କହିଲି। ହଉ, ଇଏ ମୁଁ ଯାଉଛି, ଜାଣିଲୁ, ଇଏ ଗାଳି ଦବୁ ନାଇଁ ମା, ହଁ ମୁଁ ଯାଉଛି। ରାଧା ମାଧବ ହେ, ତୁ ଏକା ସାହା।
4: ମୋ କୋଳ ଶୂନ୍ୟ ବୋଲି ଛପିକେଲୁଣି ତ ମା ହେଲା, ବୁଝିଲି ସେଇଥିଲାଗି ଏତେବେ ନିଦରେ ଶୋଇ ଚମ୍ପି ଚମ୍ପି ବୋଲି ବିଳି ବିଳଉଥିଲି। ଠାକୁରୀ

କିଏ ଇଏ ଏତେ ରାତିରେ ଡାକୁଛ? ଓହୋ, ରୁହ, କବାଟ ଖୋଲୁଛି। କିଏ ତମେ?

0: କ'ଣ କରିବି? ତାରି ଲାଗି ମୁଁ ଚାକିରି ଗଲା, ମିଛ କଥାକୁ ଆଳ କରି ସେ ତା ମଥା ଖରାପ କଲା, ମୋତେ ସନ୍ତେଇ ମାରି ସାରିଲାଣି। ତାରି ଚିନ୍ତାରେ ମୁଁ ଦହଗଞ୍ଜ ହେଇ ମରୁଛି, ସବୁ ଟଙ୍କା ପଇସା ବି ସରିଲାଣି, ଔଷଧରେ ଆଲମିରା ଭର୍ତ୍ତି ହେଲାଣି, ହେଲେ ସେ ଟିକେ ଛୁଅନ୍ତା ଭଲା। କେତେ ଦିନ ଚାଲିବ ଏମିତି?
1: ପାପା ପିତ କି ରେ ଇଏ ପୁଅଟା ମୋର ଏତେ ସରି ହେଲାଣି, ବୁଝିଲୁ ପୁଅ, ଇଏ ସବୁ ଗ୍ରହ ମହାଦଶାମ, ଇଏ ଠାକୁର ଚାହିଁଲେ ଦଣ୍ଡେ କେ ତମ ସଂସାର ସଜାଡି ହେଇଯିବ ବା। ହେଇତି ପୁଅ, ତୁ ମହାଦେବଙ୍କ ମଥାରେ 108 ବେଲପତ୍ର ଚଢା, ଆଉ ମାସେ ଟିଏ କ୍ଷୀର ଢାଳେ ତ ଦେଖିବୁ କଣ ହବ।
2: କିଏ ଖୁଡ଼ି ଆସିଛ? ଆସ ଆସ, ବୁଝିଲ ଖୁଡ଼ି, ହଁ ସେ ଚମ୍ପିଟା ମୋ ସାଙ୍ଗରେ ବାଦ ସାଧିଲା
1: ପରା
2: କୋଉକାଳ ମୁଁ ପରା ଦୁଆର କିଳି ରହିଛି ଖୁଡ଼ି। ଇଏ ଏତେ ସୁଧାର, ୟାଙ୍କ ନାଁରେ ଲୋକ ବାର କଥା କହିବେ, ମୋ ରକ୍ତ ମାଂସର ଦେହ କେତେ ସହିବ କହିଲ? ସତରେ କଣ ଇଏ ଠିଆରେ ପିଲା କାନ୍ଦ ଶୁଭିବନି ଖୁଡ଼ି?
1: ସୁନାମଣି ଆଲୋ, ତୁ ତ ଔଷଧ ପତ୍ର ଖାଉନୁ, ଏଇଟା କୋଉ କଥା ଯେ? ଇଏ ବକେଟେ ଛୁଆ ପାଇଁ ପୁଣି ଏତେ କଥା?
2: ଔଷଧ ଜମା ଖାଇବିନି, ଜମା ଖାଇବିନି ଖୁଡ଼ି, ଏ ଚମ୍ପି ଆସିଲାଣି, ମୁଁ କଣ କରିବି?
1: ତୁ ବ୍ୟସ୍ତ ହନା ବା, ଆଲୋ ମୁଁ ପରା ତୋ ପଛରେ ଅଛି, କାଇଁ ବ୍ୟସ୍ତ ହଉଛୁ, ଚୁପ ହେଇକି ବସ ବା।
0: ଚମ୍ପି, ଏ ଚମ୍ପି,
3: ତୁ କି ଚିନ୍ତେ ପାରିଲୁ ବାବୁ, ତୁ ଯେ ବଡ଼ନୋକ ମନ ନେଇ ଜାଣିଛୁ, ହେଲେ ଦେଇ ଜାଣିନୁ।
0: ହଁ ଚମ୍ପି, କହିଯା, ତୁ ଗଲା ପରେ ମୋର ଚାକିରି ଗଲା, ମୋ ସ୍ତ୍ରୀ ପାଗଳି ହେଲା, ମୋ ଜୀବନଟା ନରକ ହେଇଗଲା।
3: ମୋର ନାଗି ତୁମର ଭାରି ଯା ପାଗଲି।
0: ହଁ, ଆମ କଥା ଗାଁରେ ପ୍ରଘଟ ହେଲା ପରେ ତୋ ପାଖରେ ମୁଁ ଯେତିକି ଦୋଷୀ, ତା ପାଖରେ ବି ସେତିକି ଦୋଷୀ। ସେ ଆଜି ଯେ ମା ହେଇପାରିଲାନି, ଆଉ ଯେତେବେଳେ ଜାଣିଲା।
3: କହ ନା ବାବୁ, ତୁ କହିଲୁ ତୋର ନାଗି ମୁଇଁ ଉଜାନି ଦେମି ମୋର ମାଆଙ୍କର, ତୋର ନାଗି ମୁଇଁ ମା କେ ହରାଲି, ତୋର ସାମ୍ନାରେ ମୋର ବାବା କେ ମାରିଲି, ଗାଁ କେ ଛାଡ଼ିଲି, କେଲା ଘର ଛି ମୁଇଁ, ଚାହିଁଥିନି ଆଉ କାହାର ସାଥେ ରହିଯାଇଥିତି। ଆଜି ତୁଇ କହ ବାବୁ, ମୁଇଁ କି କଲେ ତୋର ଭାରିଚା ତୋକେ ଭଲ ବାସବ, ସୁଖ ପାଇବ? ମୁଇଁ କର୍ମି
0: ଯୋଉଠି ଗଣ୍ଡା ଗଣ୍ଡା ଡାକ୍ତର ପାରୁନାହାନ୍ତି, ସବୁ ଔଷଧ କେମି, ତୁ କଣ କରିପାରିବୁ ଲୋ ଚମ୍ପି?
3: ତୁଇ ଯା ତ ବାବୁ, ତୋର ଭାରିଚା କେ ଡାକ, ନାଇଁ ତ ତୋର ସାହି ଲୋକେ କହିବେ ମୁଇଁ ଫେର ତୋକେ ପାଲେ ପକଉଛେ। ଚା ବାବୁ ଚା।
0: ହଁ, ଡାକି ଆଣୁଛି ତାକୁ।
4: ଚମ୍ପି ପାଇଁ କାନ୍ଦୁରେ? ତୁ ଦେଖ ତ, ରାଜା ବେଟା ଖୁଜୁଛେ।
2: ଆ ତ ରାଜା, ମୁଇଁ ଆର କାନ୍ଦିବିନି, ତୋର ନାଗି ହସ୍ମି।
5: ଦେଖିଲ ମା, କାକେ କେମିତି ଚିଲ୍ଲାଉଛନ୍ତି, ରାଜା ରାଜା, ମୁଁ ପରା ବଡ ହେଇଗଲାଣି, ମାପସଲି କୋଉଠିକାର।
2: କହିଲ, ମୁଁ ତ ସଞ୍ଜବତୀ ଦଉଥିଲି, କାହିଁକି ମତେ ତମେ ଠାକୁର ଘରୁ ଏଠିକି ଭିଡ଼ି ଆଣିଲ ଶୁଣେ?
3: ଜୁହାର କୋ ସାନ୍ତାନୀ ମା।
2: କିଏ ଚମ୍ପି, କୁଆଡେ ଆସିଲୁ ଶୁଣେ? ଏ ଘରେ ତୋର ପୁରା ଅଧିକାର ଅଛି, ହଉ ମୁଁ ଏଠୁ ଚାଲି ଯାଉଛି, ମୁଁ କଣ କେବେ ସୌତୁଣୀ ସାଙ୍ଗରେ ଏକାଠି ରହିପାରିବି?
3: ତୁ କି କହୁଛେ, ମୁଇଁ ନାଇଁ ବୁଝିଲୁ ସାନ୍ତାନୀ ମା,
2: ମୋ ସଂସାର ତ ଉଜାଡ଼ି ଦେଲୁ, ଆଉ କଣ ନବାକୁ ଆସିଛୁ? କଣ ମତେ ମାରି ଏ ଘରେ ରହିବୁ? ତମେ ପରା ସାପ ଖେଳାଓ, ଆଣିଦେନ ମୋ ପାଇଁ ଟିକେ ବିଷ, ଆଣିଦେ।

0: ହାଲୋ ଠିଆଟା କଣ ହେଇଛି ମା? ଗୋଟାଏ ସଜଡା ଘରକୁ ତ ଉଜାଡି ଦେଲୁ, ଆହୁରି ଟାଣ ଦେଖିବାକୁ ଆସିଛୁ, କେତେ ଛଇ ଦେଖଉଛି ଲୋ ତୋର
1: କହୁଛି ସାନ୍ତାନୀ ମା, ସେ କଥା ନାଇଁ କହ।
0: ତେବେ ତୋର ସେ ପୁଅଟା କୁଆଡୁ ଆସିଲା କହୁନୁ, ଆଜି ସବୁରି ଆଗରେ କଥାଟା ଫଇସଲା ହେଇଯାଉ, ଆଲୋ କହୁନୁ କହ।
2: ଓ ତୁଇ କି ଭାବୁଛି ଏ ଘରର ବାବୁଠୁ ମୋର ରାଜା ହେଇଛି? ତୁଇ ଏ ବାବୁର ଭାରିଜା ମଥାକେ ଖାଇଛି, ବାବୁଟା ଭଲ କି ନା ସରମତି କିଛି ନାଇଁ କହିପାରେ।
1: ଗୋବରା ଏ ଗୋବରା
2: କହ ତ ସାନ୍ତାଣୀ ମା, ଏ ମୋର ତେବେ କି ହବେ, ଏ ମୋର ସାଥି କେନେ ରହିଛେ?
1: ତେବେ ତୋ ବାପ ସେଦିନ ରାତିରେ ବାବୁଙ୍କୁ ମାରିବାକୁ ଆସିଥିଲା କାହିଁକି?
2: ମୁଇଁ ଜାନେ କିଏ ମୋର ଆପନାର ଆର୍ କିଏ ମିଜ ସତ ଲେଇ ଫାଇଦା ଉଠାଏ। କହ ଗୋବରା କହ, ରାଜା କାର ବେଟା?
3: ରାଜା ମୋର ବେଟା, ଚମ୍ପି ମୋର ବେଟା।
2: ଶୁଣିଲ ଆର ଲୋକ ଡାକି ଆଣ, ମୁଇଁ ସବୁ କହିମି।
1: ମୁଁ ସବୁ ଶୁଣିଲିନି ନ ଚମ୍ପି, ତମେ ଶୁଣିଲ ତ ଖୁଡ଼ି?
4: ହଁ ଇଏ ହଁ ଇଏ ସତ କଥାଟା ଆଜି ଜଣା ପଡିଲ।
5: ମୋରି ଖାଇଲ, ଜୀବନଟା ସାରା ମତେ କନ୍ଦେଇଲ, କାହାକୁ କହିବି, କପାଳ ତ ମୋର ପୋଡା। କଣ୍ଟା ଆଉ ଶୁଣିବି, ତମେ କେମିତିକା ଲୋକ, ଏ ଗାଁରେ ସମସ୍ତେ ଜାଣନ୍ତି। ଢେର ହେଲା, ଯାଅ ତମେ ଚାଲି ଯାଅ।
2: ମୁଇଁ ଯାଉଛି ଗୋ ସାନ୍ତାନୀ ମା।
5: ରହ ଚମ୍ପି, ତୋ ବାବୁଙ୍କୁ ଦେଖା ନ କରି ଚାଲିଯିବୁ?
2: ଆର ଦେଖା ନାଇଁ କରେ, ମୁଇଁ ଦେଖା କଲେ ତୋର ମାଥା ଫେର ଖରାପ ହବ। ନାଇଁ ନାଇଁ, ତୋର ବାବୁର ଦୁଆ ମୋଠି ଅଛେ, ତୁଇ ତାକେ ବାନ୍ଧି ରଖ, ସେ ତୋର, ତାକେ ନେଇ ଘର କର। ଏ ଗୋବ୍ରା ଦେଖ ତ ମୋ ରାଜା କେଣ୍ଟିକି ଗଲା।
6: ଚମ୍ପି
2: ବାବୁ,
6: ତତେ ମୁଁ କେମିତି ମୋ ହୃଦୟର କୃତଜ୍ଞତା ଜଣେଇବି, କିଛି ବୁଝିପାରୁନି।
2: ମୁଇଁ ତୋର ସେ ବଡ଼ କଥା ନାଇଁ ବୁଝେ ରେ ବାବୁ, ତୁଇ କହିଥିନୁ ମୋର ନାଗି ତୋର ଭାରିଜାର ମାଥା ଖରାପ ହେଇଛେ, ମୁଇଁ ଭଲ କରିଦେଇଛେ, ଯା ତାକେ ସମ୍ଭାଲ, ମୋର କଥା ତୁଇ ନାଇଁ ଭାବ ବାବୁ।
6: ହେଲେ ମୁଁ ତୋର କଣ କରିପାରିଲି?
2: ତୁଇ ତୁଇ ତ ମୋର ସବ କରିଛେ ବାବୁ, ତୁଇ କି କରବୁ ହ? ଯେ ଲିଜର ଭାରିଜାକେ ଲିଜର ନାଇଁ ରଖିପାରିଲା, ସେ ମୋର କି କରବ? ତୁ ବାବୁ, ତୋର ଟାକା ଅଛେ, ତୁଇ ଇଜ୍ଜତ ଲେଇ ଜାନୁ, ଇଜ୍ଜତ ନାଇଁ ରଖିପାରୁ। ମୋର ସେ ତାକତ ଅଛେ ବାବୁ, ଚାର ଘର ଖୋଲା ଆକାଶ ତଲେ ମାଟିର ପରେ ତାର ଲଢ଼ବାର ତାକତ ତୁମଠୁ ବେଶି। ତୁଇ ମୋର ରାଜା ବେଟାକେ ନାଇଁ ଦେଖୁ?
1: ରହିଥ ଚମ୍ପି, ତୋ ପୁଅ ଲାଗି ମୁଁ ପିଠା ମିଠା ନେଇ ଯାଉଛି।
6: କାହିଁ ତୁ ରାଜା କାହିଁ, ଟିକେ ଦେଖେ।
2: ନାଇଁ ନାଇଁ, ତୋକେ ଦେଖବାର ଲାଗି ସେ ଦୌଡ଼ି ଆସିଥିଲା ମୋର ସାଥେ, ତୁଇ ତୁଇ ତାକେ ନାଇଁ ଦେଖ ବାବୁ। ସେ ପାହାଡ଼ ଅଛେ, ସେଇ ପାହାଡ଼ ଥାଉ, ତୋର ଆଉ ତୋର ଭାରିଜାର ନଜର ଲାଗିଲେ ତାର ଉମର କମିଯିବ। ମୁଁ ଆଜ ଚାଲି ଯାଉଛେ, ଚାଲି ଯାଉଛେ, ଗାଁ ଛାଡ଼ି ଆର ନାହିଁ ଆସେ।
7: ସେ କିଏ ମା, କାହାକୁ ଗାଳି ଦଉଥିଲୁ ତୁ?
2: ସେ ତୋର ବାବାରେ ରାଜା, ତାକେ ଜୁହାର କର।
7: ବାବା ବାବା
6: ରାଜା, ମୋ ପୁଅ ରାଜା।
2: ଚାଲ ଚାଲେ ରାଜା, ବହୁତ ତୋର ଚାହିତେ ହବ ଆମକେ।
6: ରହିଥା ଚମ୍ପି, ମୁଁ ଟିକେ ରାଜାକୁ ମନ ଭରି ଦେଖିନି।
2: ଥାଉ ବାବୁ, ଧୂଲିର ପିଲା ସିଏ, ସେ ତାର ବାବାକେ ଦେଖିଲା ସେଇ ଢେର। ଗୋବ୍ରା
3: ଅଇ ଚମ୍ପି,
2: ଥର ତ ରାଜାର ହାତ, ଚାଲ ଜିମା।
3: ଚାଲ
8: କିଏ ଚିତା କୁଟେଇବ ଆସଲ, ଏ ସାରିଆ ବୋ ସାନ୍ତାଣୀ

ଶୁଣୁଥିଲେ ନାଟକ ବାଉଁଶରାଣୀ। ମୂଳ ମଞ୍ଚ ନାଟକ ନରସିଂହ ମହାପାତ୍ର, ବେତାର ନାଟ୍ୟ ରୂପାନ୍ତର ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା ଝରଣା ଦାସ। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଭ୍ରମର ଶରତଚନ୍ଦ୍ର ମହାନ୍ତି, ମନୋଜ କୁମାର ପଟ୍ଟନାୟକ ଥିଲେ ପୀତାମ୍ବର ଭୂମିକାରେ, ଗୋବରା ଭୂମିକାରେ ଥିଲେ ସତ୍ୟବ୍ରତ ତ୍ରିପାଠୀ, ସୁରଜ କୁମାର ପାଢ଼ୀ ଥିଲେ ରାଜା ଭୂମିକାରେ, ଚମ୍ପି ମା ଭୂମିକାରେ ଥିଲେ ସାକ୍ଷରବାଳା ପଟ୍ଟନାୟକ, ଅଞ୍ଜନା ପ୍ରଧାନ ଥିଲେ ସୋନାମଣି ଭୂମିକାରେ, ଆଇ ଭୂମିକାରେ ଥିଲେ ସରୋଜିନୀ ମହାପାତ୍ର, ଜାନକୀ ସାହୁ ଥିଲେ ରତନିମା ଭୂମିକାରେ ଏବଂ ଚମ୍ପି ଭୂମିକାରେ ଥିଲେ ନୁପୁର ଘୋଷ। ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରୁ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନା।

ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। September 22, 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେଭେଲ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

ଶୁଣୁଥିଲେ ସଙ୍ଗୀତା ପଣ୍ଡା ଏବଂ ନାଗମଣି ମହାନ୍ତିଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଓଗାଳ। ପରିବେଷଣ କରିଛନ୍ତି ଗୁଣନୀତି ବେହେରା ଏବଂ ସାଥୀମାନେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ, କଥାଚିତ୍ର ମୁସ୍କାନ। ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ କରି ପଠାଇଛନ୍ତି ପ୍ରମୋଦ କୁମାର ସାହୁ, ଢିଅ ସାହି, କାଦୁଅପଡ଼ା, ଜଗତସିଂହପୁରରୁ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ କରି ପଠାଇଛନ୍ତି ଶ୍ୟାମସୁନ୍ଦର ବେହେରା, ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଯାଯାବର। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଗୀତା ପଟ୍ଟନାୟକ।
1: ଧନୀ ଦାସ କହିର ଭାଇ

ଗୌରୀ କଥାଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ ଏବଂ ଆକୃତି, ଦେଓକାଳୀ, ଶଙ୍ଖତ୍ରାସ, କଟକରୁ। ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ ଏବଂ ସାଥୀମାନେ।

କବାଟବନ୍ଧ ଯାଜପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ଶ୍ରୀଜଗନ୍ନାଥ କଥାଚିତ୍ରର ଏହି ଗୀତଟିକୁ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ସାଥୀ।

ମଞ୍ଜୁଳା ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ପବିତ୍ର ରଜ ଉପଲକ୍ଷେ ରଜଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ। ତାହେଲେ ଆପଣଙ୍କୁ ଶୁଣେଇ ଦେଉଛୁ ଜାଇଫୁଲ କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ଅରୁନ୍ଧତୀ, ହୈମ ଚୌଧୁରୀ ଏବଂ ହୈମୟନ୍ତୀ ଶୁକ୍ଲା।

ଏହି ଗୀତଟିକୁ ଶୁଣିବା ପାଇଁ ଲେଖିଛନ୍ତି ଟୁକୁ ଏବଂ ଲିଜା ବାଙ୍କିରୁ। ଆପଣଙ୍କର ଅନୁରୋଧର କଥାଚିତ୍ରଟି ହେଲା ମିଷ୍ଟର ଏଣ୍ଡ ମିସେସ୍ 55। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଗୀତା ଦତ୍ତ।

ଗୁନା ଏହି କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ବାବୁଲ ସୁପ୍ରିୟ। ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ପୁରୀ ଡେଲାଙ୍ଗରୁ ସୋନାଲିକା ଏବଂ ମିତାଲି।

ପରବର୍ତ୍ତୀ କଥାଚିତ୍ର ସିନ୍ଦୁର ବିନ୍ଦୁ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ସୁଧାରମା। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ।

କଥାଚିତ୍ର ପରୱାନା ଗୀତଟିକୁ ଗାଇଛନ୍ତି ସଉଦ ଖାନ୍ ଏବଂ ପ୍ରଭା ଭାରତୀ ଆଉ ଆପଣମାନେ ହେଲେ ସବିତା କବିତା ବନିତା ଏବଂ ଲତା ତିହୁଡ଼ି ଜଗତସିଂହପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ତାହେଲେ ଶୁଣେଇ ଦେଉଛୁ ଆପଣଙ୍କ ମନପସନ୍ଦର ଏହି ଗୀତଟିକୁ

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଦୁର୍ଗା ଏବଂ ମୀରା ବାଙ୍କିରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ପୁନର୍ମିଳନ। ଗୀତଟିକୁ ଗାଇଛନ୍ତି ସିକନ୍ଦର ଆଲାମ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣଙ୍କ ଚିଠି ଉପସ୍ଥାପନାରେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନାରେ ଜ୍ଞାନରଞ୍ଜନ ସାମନ୍ତରାୟ।
1: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
2: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର। ଆମକୁ ଶୁଣୁଥିବା ଶ୍ରୋତାମାନଙ୍କୁ ଗଣପର୍ବ ରଜର ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।
1: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ରାମଚନ୍ଦ୍ର ସାହୁ, ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ। ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏପ୍ରିଲ ମାସ 13 ତାରିଖ ସନ୍ଧ୍ୟା 7:05 ସମୟରେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ ଦୁଇଟି ବିରହ ସଙ୍ଗୀତ କଥାଚିତ୍ର ମାନ ଅଭିମାନ ଆଉ ଉଦୟଭାନୁରୁ ଶୁଣିବାକୁ ମିଳିଲା। ସେହି ଗୀତ ଦୁଇଟି ହୃଦୟସ୍ୱର୍ଶୀ ଥିଲା। ଏହାର ପ୍ରସାରଣ କରିଥିବାରୁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଶ୍ରୋତାବନ୍ଧୁ ମତାମତ ଦେଇଛନ୍ତି ଯେ ପ୍ରତିଦିନ ବନ୍ଦନା କାର୍ଯ୍ୟକ୍ରମ ସେ ଶୁଣିଥାନ୍ତି। ଏହି କାର୍ଯ୍ୟକ୍ରମର ସେ ଜଣେ ନିୟମିତ ଶ୍ରୋତା। ଦୀର୍ଘଦିନ ଧରି ବନ୍ଦନାରେ ପ୍ରଫୁଲ୍ଲ ସିଂହଦେଓଙ୍କ କଣ୍ଠରୁ କୌଣସି ଭକ୍ତି ସଙ୍ଗୀତ ପ୍ରସାରଣ ହୋଇନାହିଁ। ଏ ଦିଗରେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ବିଚିତ୍ର ରାମାୟଣର ସଙ୍ଗୀତ ତାଙ୍କୁ ଭଲ ଲାଗୁଥିବା ଶ୍ରୋତାବନ୍ଧୁ ଲେଖିଛନ୍ତି। ଆଉ ଏକ ଚିଠିରେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ, ଯାହାର ପ୍ରସାରଣ କରାଯାଇଥିଲା ଏପ୍ରିଲ ମାସ 18 ତାରିଖରେ ସେଥିରେ କହିବା ଓ ଲେଖିବାରେ ଭାଷାର ପାର୍ଥକ୍ୟ, ଏ ସମ୍ପର୍କରେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଅନେକ କଥା ବୁଝାଇଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଦିନ ବନାନୀ କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନରେ ଜଙ୍ଗଲର ଭୂମିକା, ଏ ସମ୍ପର୍କରେ ଡକ୍ଟର ନିବେଦିତା ମହାଶୟଙ୍କ ଶିକ୍ଷଣୀୟ ତଥ୍ୟ ହୃଦୟଛୁଆଁ ହୋଇପାରିଛି ବୋଲି ସେ ଲେଖିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରର ଐତିହ୍ୟ ସମ୍ପର୍କରେ କିଶୋର ଚକ୍ର କାର୍ଯ୍ୟକ୍ରମରେ ଯେଉଁ କୁଇଜ୍ର ପ୍ରସାରଣ କରାଯାଇଥିଲା ତାହା ଅନେକ ଶିକ୍ଷଣୀୟ ହୋଇପାରିଛି। ଏପ୍ରିଲ ମାସ 28 ତାରିଖ ଯୁବବାଣୀରେ ଜାହ୍ନବୀର ରାକ୍ଷୀ, ଯାହାର ଉପସ୍ଥାପନା କରିଥିଲେ ଦୀପ୍ତିମୟୀ ଷଡ଼ଙ୍ଗୀ, ତାହା ଖୁବ୍ ହୃଦୟଛୁଆଁ ହୋଇପାରିଛି। ସେଥିପାଇଁ ଶ୍ରୋତାବନ୍ଧୁ ଲେଖିକାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଡକ୍ଟର ଶାନ୍ତନୁ କୁମାର ରଥ ମହାଶୟଙ୍କ ଅନ୍ତରଙ୍ଗ ଆଳାପ ଅତ୍ୟନ୍ତ ଆନନ୍ଦଭରା ଆଉ ଚିତାକର୍ଷକ ଥିଲା, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
2: ଶ୍ରୋତାବନ୍ଧୁ ଆପଣ ଦୁଇଟି ଯାକ ଚିଠିରେ ଆମକୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି। ବିଭିନ୍ନ ଦିନରେ ପ୍ରସାରଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଏବଂ ବିଶେଷଜ୍ଞ ମହାଶୟ ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଥିଲେ ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି। ତେବେ ବନ୍ଦନା କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି ଆମେ ଏ ସମ୍ପର୍କରେ ସଙ୍ଗୀତ ବିଭାଗକୁ ଜଣାଇଦେବୁ। ଆପଣ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ବିଭିନ୍ନ ଭଜନର ତ ପ୍ରସାରଣ କରାଯାଉଛି, ଏହି କ୍ରମରେ ଆପଣ ଚାହୁଁଥିବା କଣ୍ଠଶିଳ୍ପୀଙ୍କର ଗୀତ ମଧ୍ୟ ସ୍ଥାନ ପାଇବ।
1: ରାମବାଗ ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ଶାନ୍ତନୁ କୁମାର ନାୟକ। ଶ୍ରୋତାବନ୍ଧୁ ଫେବୃୟାରୀ ମାସରେ ଆମକୁ ଲେଖିଥିବା ଏହି ଚିଠିଟି ଆମର ହସ୍ତଗତ ହୋଇଛି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଯୋଗର ମହତ୍ୱ ସମ୍ପର୍କରେ ଅକ୍ଷୟ କୁମାର ସ୍ୱାଇଙ୍କ ସହିତ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ଶିକ୍ଷଣୀୟ ଥିଲା। ଯୋଗ ସମ୍ପର୍କରେ ଏହି ଯେଉଁ କାର୍ଯ୍ୟକ୍ରମଟିର ପ୍ରସାରଣ କରାଯାଇଥିଲା ତାହା ନିଶ୍ଚିତ ରୂପେ ସମାଜ ପାଇଁ ଅତି ମୂଲ୍ୟବାନ ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି।
2: ଶ୍ରୋତାବନ୍ଧୁ ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ଯୋଗ ସମ୍ପର୍କିତ ଆଲୋଚନା ଯାହା ଆପଣଙ୍କୁ ଭଲ ଲାଗିଛି, ଡେରିରେ ହେଉ ପଛେ ଆପଣ ଚିଠିରେ ଏ ସମ୍ପର୍କରେ ନିଜର ମତାମତ ଆମକୁ ଜଣାଇଥିବାରୁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ।
1: ନିଶାକର ଆଣ୍ଡିଆ ଲେଖିଛନ୍ତି କାଠୁଆ ପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଶ୍ରୋତାବନ୍ଧୁ ଦୁଇଟି ଚିଠି ଆମକୁ ଲେଖିଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସ 26 ତାରିଖରେ ଆମ କେନ୍ଦ୍ରରୁ ପ୍ରସାରଣ କରାଯାଇଥିବା ରମେଶ ଚନ୍ଦ୍ର ପ୍ରଧାନଙ୍କ ପରିବେଷିତ ପାଲା ଖୁବ୍ ଆନନ୍ଦଦାୟକ ଥିଲା। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରଣ କରାଯାଇଥିବା ଦଣ୍ଡ ନାଚ ତାଙ୍କୁ ଭଲ ଲାଗୁନାହିଁ। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି ସ୍ୱର୍ଣ୍ଣପ୍ରଭା ଲେଙ୍କାଙ୍କ ପରିବେଷିତ ପାଲାର ପ୍ରସାରଣ କରନ୍ତୁ।
2: ଶ୍ରୋତାବନ୍ଧୁ ଆପଣ ଆମର ଲୋକସଙ୍ଗୀତ କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣିଥାନ୍ତି, ବିଶେଷ କରି ପାଲା ଆପଣ ନିୟମିତ ଭାବରେ ଶୁଣିଥାନ୍ତି ଏବଂ ସେ ସମ୍ପର୍କରେ ଲେଖିଥାନ୍ତି, ଏଥରକ ମଧ୍ୟ ଆପଣଙ୍କ ଚିଠିରେ ଏ ସମ୍ପର୍କରେ ଜଣାଇଛନ୍ତି। ତେବେ ଦଣ୍ଡ ନାଚ ସମ୍ପର୍କରେ ଯାହା ଲେଖିଛନ୍ତି ଭଲ ଲାଗୁ ନାହିଁ। ଏହି ଦଣ୍ଡ ନାଚ ଆମର ବହୁତ ଥର ପ୍ରସାରଣ କରାଯାଇଛି ଅତୀତରେ, ଏବଂ ଲୋକସଙ୍ଗୀତ କ୍ରମରେ ଆମେ ପାଲା ଦାସକାଠିଆ ହେଉ ବା ଏଇ ଦଣ୍ଡ ନାଚ ହେଉ, ଓଡ଼ିଶୀ କୀର୍ତ୍ତନ, ଗୋପାଳଙ୍କ ଉଗାଳ ପ୍ରସାରଣ କରୁଛୁ, ତେଣୁ ପ୍ରତ୍ୟେକର ସ୍ୱାଦ ଭିନ୍ନ, ତଥାପି ଆପଣ ନିଜସ୍ୱ ମତାମତ ଲେଖି ଆମକୁ ଚିଠି ଦେଇଥିବାରୁ ଧନ୍ୟବାଦ ଜଣାଉଛୁ।
1: ରାମପୁର ରାମଚନ୍ଦ୍ରପୁର ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କୁଶଧ୍ୱଜ ସାମଲ। ଶ୍ରୋତାବନ୍ଧୁ ଅଭିଯୋଗ କରି ଆମକୁ ଏହି ଚିଠିଟି ଲେଖିଛନ୍ତି। ତାଙ୍କର କହିବାର କଥା ହେଉଛି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ବେଶୀଭାଗ ଆକାଶବାଣୀର ପୂର୍ବତନ କର୍ମଚାରୀଙ୍କ ସମ୍ପର୍କରେ ପ୍ରସାରଣ କରାଯାଉଛି। ଏହା ସ୍ୱାଗତ

0: କିନ୍ତୁ ତତ୍ସହିତ ସାମାଜିକ କର୍ମୀ, ବିଭିନ୍ନ ଉଦ୍ୟୋଗ କିମ୍ବା କୃଷି ଓ ପଶୁପାଳନ କରି ସ୍ୱାବଲମ୍ବୀ ହୋଇଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଯଦି ସାକ୍ଷାତକାରର ପ୍ରସାରଣ କରାଯାଆନ୍ତା ତାହେଲେ ସବୁ ବର୍ଗର ଲୋକ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇପାରନ୍ତେ।
1: ଶ୍ରୋତାବନ୍ଧୁ, ଆମର ସ୍ମୃତି ରୁପାଜ କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି ରବିବାର ଦିନ ଅପରାହ୍ନ 5ଟା ସମୟରେ, ଏଥିରେ କେବଳ ଆକାଶବାଣୀର କର୍ମଚାରୀ ନୁହନ୍ତି, ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କର ଉପଲବ୍ଧି ସମ୍ପର୍କରେ ମଧ୍ୟ ପ୍ରସାରଣ କରାଯାଇଛି। ଆପଣ ଯଦି ଆମର କାର୍ଯ୍ୟକ୍ରମ ଶୁଣିଥିବେ, ନିକଟ ଅତୀତରେ ଯେମିତି ଆମେ ପ୍ରସାରଣ କରିଥିଲୁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କର ସାକ୍ଷାତକାର, ଆହୁରି ମଧ୍ୟ ଆମେ ବିନାୟକ ମିଶ୍ରଙ୍କର ମଧ୍ୟ ସାକ୍ଷାତକାର ପ୍ରସାରଣ କରିଛୁ, ପୀତାମ୍ବର ମିଶ୍ରଙ୍କର ସାକ୍ଷାତକାର ପ୍ରସାରଣ କରାଯାଇଛି। ତେଣୁ ଏମାନେ ଆକାଶବାଣୀର ଭୂତପୂର୍ବ କର୍ମଚାରୀ ନୁହନ୍ତି, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କର ଉପଲବ୍ଧିକୁ ଆମେ ଏହି ସ୍ମୃତି ରୁପାଜ କାର୍ଯ୍ୟକ୍ରମରେ ସ୍ଥାନ ଦେଇଥାଉ। କାର୍ଯ୍ୟକ୍ରମ ଶୁଣନ୍ତୁ, ଯାହା ପୁନଃ ପ୍ରସାରଣ କରାଯାଉଛି ବୋଧହୁଏ ତାହାକୁ ଶୁଣି ଆପଣ ଆମକୁ ଏହି ଚିଠିଟି ଲେଖିଛନ୍ତି, କିନ୍ତୁ ଏହା ପୂର୍ବରୁ ପ୍ରଚାରିତ ଆମେ ସେହି କାର୍ଯ୍ୟକ୍ରମକୁ, ଆପଣମାନେ ଯେହେତୁ ଆମକୁ ଚିଠି ଲେଖୁଛନ୍ତି ଏହି କାର୍ଯ୍ୟକ୍ରମଗୁଡ଼ିକ ପୁନଃ ପ୍ରସାରଣ କରିବା ପାଇଁ, ତେଣୁ ସେହି ସାକ୍ଷାତକାରଗୁଡ଼ିକ ଆଉ ଥରେ ଆମେ ପ୍ରସାରଣ କରୁଛୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ।
0: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ ଲେଖିଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ନରେଶ ଚନ୍ଦ୍ର ଦାସ ମହାଶୟ, ଅନୁଚିନ୍ତାରେ ଅନ୍ୟକୁ କଷ୍ଟ ଦେବା କିମ୍ବା ଅନ୍ୟର ଅନିଷ୍ଟ କରିବା ପାପ, ଆଉ ଅନ୍ୟର ଉପକାର କରିବାରେ ପୁଣ୍ୟ ଥାଏ ବୋଲି ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ ଗ୍ରହଣ କରିପାରିଲେ ଆମେ ନିଶ୍ଚିତ ରୂପେ ଏକ ସୁନ୍ଦର ଜୀବନ ଅତିବାହିତ କରିପାରିବା। ଏଭଳି ସୁନ୍ଦର କାର୍ଯ୍ୟକ୍ରମର ପ୍ରସାରଣ କରିଥିବାରୁ ଆକାଶବାଣୀ ଏବଂ ଶ୍ରୀ ଦାସ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୋତାବନ୍ଧୁ।
1: ଶ୍ରୋତାବନ୍ଧୁ ଆପଣଙ୍କୁ ଧନ୍ୟବାଦ। ଆମର ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ତ ନିୟମିତ ଚିଠି ଲେଖନ୍ତି, ଏଥରକ ମଧ୍ୟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ଭଲ ଲାଗିଛି ଯାହା ଆପଣଙ୍କୁ ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।
0: ଏହି ଚିଠିଟି ଆସିଛି ଜଗତସିଂହପୁରରୁ, ଲେଖିଛନ୍ତି ଚୁନି। ତେବେ ତାଙ୍କର ସମ୍ପୂର୍ଣ୍ଣ ନାଁ ଶ୍ରୋତାଭଉଣୀ ଲେଖିନାହାନ୍ତି। ଶ୍ରୋତାଭଉଣୀ ଲେଖିଛନ୍ତି ଯେ ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା, ବିଶେଷ କରି ଗୀତ ଗୀତିକା, ନାରୀମହଲ, ମୋ ପସନ୍ଦ କାର୍ଯ୍ୟକ୍ରମ, ଯୁବବାଣୀ, ମଞ୍ଜୁଳ ମଧ୍ୟାହ୍ନ, ଅସରନ୍ତୀ ଅପରାହ୍ନ, ରାତିରେ ଅନୁରୋଧର ଗୀତ, ପାଲା ନାଟକ, ଏସବୁ ସେ ନିୟମିତ ଭାବରେ ଶୁଣି ଆସୁଛନ୍ତି। ତେବେ ସେ ପ୍ରଶ୍ନ କରିଛନ୍ତି ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଯୁବବାଣୀରେ କେଉଁ ସମୟରେ ପ୍ରସାରଣ କରାଯାଉଛି।
1: ଆପଣ ଯୁବବାଣୀରେ ପ୍ରସାରଣ କରାଯାଉଥିବା ଯେଉଁ ଫୋନ୍ ଇନ୍ ସମ୍ପର୍କ ହେଉ, ଫୋନ୍ ଇନ୍ ପ୍ରତିକ୍ରିୟା ହେଉ ବା ଫୋନ୍ ଇନ୍ ମହ୍ଲାର, ଏ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି। ଫୋନ୍ ଇନ୍ ସମ୍ପର୍କ ଯାହା ଶେଷ ରବିବାର ପ୍ରସାରଣ କରାଯାଇଥାଏ, ଏହି ଶେଷ ରବିବାର ପୂର୍ବ ବୁଧବାର ଦିନ 11ଟାରୁ 12ଟା ପର୍ଯ୍ୟନ୍ତ ଏହା ରେକର୍ଡିଂ କରାଯାଇଥାଏ। ଫୋନ୍ ଇନ୍ ପ୍ରତିକ୍ରିୟା ଯାହା ରହିଥାଏ, ପ୍ରଥମ ବୁଧବାର ଦିନ 11:30ରେ ରେକର୍ଡିଂ କରାଯାଇଥାଏ ଏବଂ ପ୍ରଥମ ଗୁରୁବାର ଦିନ ପ୍ରସାରଣ କରାଯାଇଥାଏ। ଫୋନ୍ ଇନ୍ ମହ୍ଲାର କାର୍ଯ୍ୟକ୍ରମ ଦ୍ୱିତୀୟ ବୁଧବାର 11:30ରେ ରେକର୍ଡିଂ କରାଯାଇଥାଏ ଏବଂ ଦ୍ୱିତୀୟ ଗୁରୁବାର ଦିନ ଏହା ପ୍ରସାରଣ କରାଯାଇଥାଏ। ଆମର ଯୁବବାଣୀ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଅପରାହ୍ନ 5:30ରେ ପ୍ରସାରଣ କରାଯାଇଥାଏ ଏବଂ ଏହି ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ହେଲେ ଯେଉଁ ଫୋନ୍ ନମ୍ଘରଟି ରହିଛି 0671230-3149, ଏହି ନମ୍ଘରକୁ ଆପଣ ଫୋନ୍ କରିବେ ଏବଂ ସମୟ ତ କହିଦେଲୁ, ଏହି ସମୟରେ ଫୋନ୍ କଲେ କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିପାରିବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ସଞ୍ଜୟ କୁମାର ପରିଡ଼ା, ଲୋପାମୁଦ୍ରା ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଆମକୁ ଦୁଇଟି ଚିଠି ଲେଖିଛନ୍ତି, ବିଶେଷ କରି ଜନଜୀବନ ସମ୍ବାଦ ସେମାନଙ୍କୁ ଭଲ ଲାଗିଥିବା ସେମାନେ ଜଣାଇଛନ୍ତି। ଆକାଶବାଣୀ ବିଷୟରେ ଅନେକ ଅଜଣା କଥା ଏହି ଜନଜୀବନ ସମ୍ବାଦରୁ ଜାଣିହେଲା ବୋଲି ସେମାନେ ଲେଖିଛନ୍ତି। ଜିଲ୍ଲା ହାଲଚାଲ ମଧ୍ୟ ସେମାନେ ଶୁଣୁଛନ୍ତି, ଯାହା ସେମାନଙ୍କୁ ଭଲ ଲାଗୁଛି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସମ୍ପର୍କରେ ଆଞ୍ଚଳିକ ସମ୍ବାଦ ସହିତ ନାରୀମହଲ ପ୍ରଭାତ ପରିକ୍ରମାରୁ ଅନେକ କଥା ଶୁଣିବାକୁ ମିଳିଲା ବୋଲି ସେମାନେ ଲେଖିଛନ୍ତି। ଆଉ ଏକ ଚିଠିରେ ସେମାନେ ଲେଖିଛନ୍ତି ଯେ ବାବାଜୀ ଚରଣ ଦାସଙ୍କ କଣ୍ଠରେ ଖଞ୍ଜଣି ଭଜନ ବହୁତ ଆନନ୍ଦ ଦେଇଛି। ସେହିଭଳି ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ନାରୀମହଲ କାର୍ଯ୍ୟକ୍ରମରେ ଡକ୍ଟର ରୀନା ରାଉତରାୟ ଯେଉଁ ସଚେତନତାର ବାର୍ତ୍ତା ଦେଇଥିଲେ ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏଇଠି ଗୋଟିଏ ପ୍ରଶଂସା ପତ୍ର ଆମର ନାରୀମହଲ କାର୍ଯ୍ୟକ୍ରମରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଯାହା ପ୍ରସାରଣ କରାଯାଇଥିଲା ସେ ସମ୍ପର୍କରେ ଲେଖିଛନ୍ତି, ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଏବଂ ଯେଉଁ ଖଞ୍ଜଣି ଭୋଜନ ସମ୍ପର୍କରେ ଲେଖିଛନ୍ତି, May 31ରେ ପ୍ରସାରଣ କରାଯାଇଥିଲା ଦିନ 1:10ରେ, ଆପଣଙ୍କୁ ଭଲ ଲାଗିଛି, ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।
0: କବିରାଜ ପରିଡ଼ା ଲେଖିଛନ୍ତି ଲତାହରଣ କାକଟପୁର ପୁରୀରୁ। ଶ୍ରୋତାବନ୍ଧୁ ମଧ୍ୟ ଦୁଇଟି ଚିଠି ଆମକୁ ପଠାଇଛନ୍ତି। ଚଳିତ ମାସ 2 ତାରିଖ ସକାଳ 7:40 ସମୟରେ ଅର୍ଜୁନ ଚରଣ ସାମଲ ଗାଇଥିବା ନନ୍ଦକିଶୋର ବଳଙ୍କର

0: ଗୀତ ପ୍ରସାରଣ କରାଯାଇଥିଲା। ଏହି ଗୀତଟି ବହୁତ ଉଚ୍ଚକୋଟୀର ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ନାରୀ ମହଲରେ କ୍ଷୀର ଆମ ପାଇଁ କେତେ ଉପକାରୀ, ଏହି ପ୍ରସଙ୍ଗରେ ସୁନିତା ସାହୁ ବିସ୍ତୃତ ଭାବରେ ବର୍ଷନା କରିଥିଲେ। ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଟକ ଜୀବନ ଯେଉଁପରି ଯେତେବେଳେ ଖୁବ୍ ଶିକ୍ଷଣୀୟ ହୋଇପାରିଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ନାଟକ ଆମେରିକାନ୍ ସୁଟ୍ ମନକୁ ଛୁଇଁଲା ଭଳି ନାଟକଟିଏ। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ନାଟକ ସ୍ୱର୍ଣ୍ଣ ଚମ୍ପା ବେଶ୍ ହୃଦୟସ୍ପର୍ଶୀ ଥିଲା। ତତ୍ତ୍ୱକନ୍ଦର ମିଶ୍ରଙ୍କ ନିବେଦିତ ଅନୁଚିନ୍ତା ବହୁତ ସାରଗର୍ଭକ ଆଉ ଶିକ୍ଷଣୀୟ ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଅନୁଚିନ୍ତାରେ ଅଖଣ୍ଡାନନ୍ଦ ସରସ୍ୱତୀଙ୍କର ନିବେଦନ ତାଙ୍କୁ ଭଲ ଲାଗିଛି। କଥିକାରେ ବୈଷ୍ଣବ ଚରଣ ମହାନ୍ତିଙ୍କ ଦ୍ୱାରା ଯେଉଁ ସାରଗର୍ଭକ ଆଲୋଚନା କରାଯାଇଥିଲା ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଶ୍ରୋତାବନ୍ଧୁ ଜାଣିବାକୁ ଚାହିଁଛନ୍ତି ଯେ ଗତ ସପ୍ତାହରେ ଆମର ଏହି କାର୍ଯ୍ୟକ୍ରମରେ ତାଙ୍କର ଚିଠିଟି ସ୍ଥାନିତ ହୋଇଛି ନା ନାହିଁ।
1: ଶ୍ରୋତାବନ୍ଧୁ, ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି, ନାଟକ ହେଉ, ଯୁବବାଣୀ କାର୍ଯ୍ୟକ୍ରମ ହେଉ, ଅନୁଚିନ୍ତା ହେଉ, ବା ଆମର କଥିକା କାର୍ଯ୍ୟକ୍ରମରେ ଯେଉଁ ଆଲୋଚନାର ପ୍ରସାରଣ କରାଯାଇଥିଲା। ତେବେ ଆପଣ ଚିଠିପତ୍ର କାର୍ଯ୍ୟକ୍ରମ ଶୁଣିପାରିନାହାନ୍ତି, ଏହା ତ ତାତ୍କାଳିକ କାର୍ଯ୍ୟକ୍ରମ, ଯେଉଁ ଚିଠି ହସ୍ତଗତ ହୋଇଥାଏ ସେହି ରବିବାର ଦିନ ଆମେ ପ୍ରସାରଣ କରିଥାଉ। ତେବେ ଆପଣଙ୍କୁ ଅନୁରୋଧ କରୁଛୁ, ଆମର ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମ ଯାହା ନିୟମିତ ଦିନ 2:45 ପ୍ରସାରଣ କରାଯାଉଛି, ଟିକେ ସମୟ ବାହାର କରି ଶୁଣନ୍ତୁ ଯଦି ଆପଣ ଚିଠି ଲେଖୁଛନ୍ତି, ଯାହାଫଳରେ ଆପଣ ଜାଣିପାରିବେ ଆପଣଙ୍କର ଚିଠି ସ୍ଥାନ ପାଇଲା କି ନାହିଁ ଏବଂ ଆପଣଙ୍କର ପ୍ରଶ୍ନର ଉତ୍ତର ଦିଆ ହେଲା କି ନାହିଁ। ଦୁଇଟି ଯାକ ଚିଠିରେ ଆମର ବିଭିନ୍ନ ଦିନରେ ପ୍ରସାରଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଭଲ ଲାଗିଛି, ନାରୀମହଲ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି ଏହା ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ, ଆପଣ ଆଉଥରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ ଏବଂ ଆମର ଯେଉଁ ବିଶେଷଜ୍ଞ ମହାଶୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ ସେ ସମ୍ପର୍କରେ ଲେଖିଛନ୍ତି, ଆପଣଙ୍କୁ ଭଲ ଲାଗିଛି, ଆନ୍ତରିକ କୃତଜ୍ଞତା ଜଣାଉଛୁ।
0: ପ୍ରତିଥର ଭଳି ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଚିଠି ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ ଆମର ନିୟମିତ ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଅନୁଚିନ୍ତାରେ ଅସୀମାନନ୍ଦ ସରସ୍ୱତୀ ମହୋଦୟଙ୍କର ବକ୍ତବ୍ୟ ଖୁବ୍ ଚମତ୍କାର ଥିଲା। ଶ୍ରୀମାନ ଶ୍ରୀମତୀରେ ବଂଶୀଧର ଷଡ଼ଙ୍ଗୀ ଏବଂ କବିତା ଷଡ଼ଙ୍ଗୀଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ସୁନ୍ଦର ଆଉ ମନଛୁଆ ଥିଲା। ଉଦୟ ଭାରତ କାର୍ଯ୍ୟକ୍ରମରେ ପ୍ରଫେସର ଅଜୟ କୁମାର ପାତ୍ର ମହୋଦୟ ଯେଉଁ ସମୟୋପଯୋଗୀ ଓ ମୂଲ୍ୟବାନ ତଥ୍ୟ ରଖିଥିଲେ ସେଥିପାଇଁ ଶ୍ରୋତାବନ୍ଧୁ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଥିକାରେ ନିସଙ୍ଗତାରୁ ମୁକ୍ତି, ଯୌଥ ପରିବାରର ଶାନ୍ତି, ଏ ବିଷୟରେ ଡକ୍ଟର ଦିଲୀପ ଶ୍ରୀଚନ୍ଦନ ମହୋଦୟ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରେ। ଶ୍ରୀଚନ୍ଦନ ମହାଶୟଙ୍କୁ ଶ୍ରୋତାବନ୍ଧୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
1: ବହୁତ ବହୁତ ଧନ୍ୟବାଦ, ଆପଣ ତ ନିୟମିତ ଚିଠି ଲେଖୁଛନ୍ତି ଏବଂ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ନିଜର ମତାମତ ଲେଖୁଛନ୍ତି, ବିଶେଷ କରି ବଣମଲ୍ଲିକା କାର୍ଯ୍ୟକ୍ରମ ଯାହା ଭଲ ଲାଗୁଛି ନିୟମିତ ଶୁଣୁଛନ୍ତି, ଏହା ପୁନଃ ପ୍ରସାରଣ କରାଯାଉଛି, ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ।
0: ଶ୍ରୋତାବନ୍ଧୁ ପୀତାମ୍ବର ଲେଙ୍କା ଲେଖିଛନ୍ତି ଜହଙ୍ଗର କେନ୍ଦ୍ରାପଡ଼ାରୁ। ସେ ଲେଖିଛନ୍ତି ଯେ ପାଣିପାଗର ସୂଚନା କୁହାଯାଉଛି, ସେଥିରେ କୌଣସି ଜିଲ୍ଲାର ନାମ ନ କହି କେବଳ କୁହାଯାଉଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ 10 ବା 12 ଜିଲ୍ଲାକୁ ଗୁଳୁଗୁଳି କାଳବୈଶାଖୀ ହେବ, ଏଣୁ ସତର୍କ ରହିବେ। କେଉଁ ଜିଲ୍ଲାକୁ ହେବ, ସେହି ଜିଲ୍ଲାର ନାମ କ'ଣ, ଏ ସମ୍ପର୍କରେ କୁହାଗଲେ ଲୋକେ ସତର୍କ ରୁହନ୍ତେ। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ସେ ଯେତେବେଳେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଗ୍ରାମର 2 ଜଣ ଶ୍ରୋତାବନ୍ଧୁ ପ୍ରତିଦିନ ତାଙ୍କ ସହିତ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତେବେ ସେମାନଙ୍କ ମଧ୍ୟରୁ ଜଣେ ପରିବା ଚାଷୀ। ଚାଷୀ ଭାଇ ଜଣକ 10 ବର୍ଷ ହେବ ବିଭିନ୍ନ ପରିବା ଚାଷ କରିଆସୁଛନ୍ତି। କୃଷି ସଂସାର କାର୍ଯ୍ୟକ୍ରମରେ କିଭଳି ଭାବରେ 2 ଶ୍ରୋତାବନ୍ଧୁଙ୍କୁ ସାମିଲ କରାଯାଇପାରିବ ସେ ସମ୍ପର୍କରେ ସେ ଜାଣିବାକୁ ଚାହିଁଛନ୍ତି।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପାଣିପାଗ ସମ୍ପର୍କରେ ଯାହା ଲେଖିଛନ୍ତି। ଆମର ପାଣିପାଗର ସୂଚନା ସହିତ ସତର୍କ ସୂଚନା ମଧ୍ୟ ଦିଆଯାଇଥାଏ। ସତର୍କ ସୂଚନା ସମୟରେ ଜିଲ୍ଲା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଥାଏ ପାଣିପାଗ ସୂଚନା। ବେଳେବେଳେ ଆମର ଉଦ୍ଘୋଷଣା ଦାୟିତ୍ୱରେ ଥିବା ଉଦ୍ଘୋଷକ ଉଦ୍ଘୋଷିକା ଏହାକୁ ଛାଡ଼ି ଦେଇଥାନ୍ତି, କିନ୍ତୁ ସତର୍କ ସୂଚନା ଏବଂ ପାଣିପାଗର ସୂଚନା ଏକକାଳୀନ ଦିଆଯାଇଥାଏ ଯଦି କୌଣସି ସତର୍କ ସୂଚନା ରହିଥାଏ। ଆପଣ ଆଉ ଗୋଟିଏ ପ୍ରଶ୍ନ ଯେଉଁ କରିଛନ୍ତି ଆମର କାର୍ଯ୍ୟକ୍ରମ ସମ୍ପର୍କରେ ନୁହେଁ, ଯଦି ଆମର କାର୍ଯ୍ୟକ୍ରମରେ ଆପଣମାନେ ଅଂଶଗ୍ରହଣ କରିବା ପାଇଁ ମନ କରୁଛନ୍ତି ତେବେ କାର୍ଯ୍ୟକ୍ରମକୁ ସିଧାସଳଖ ଭାବେ ଚିଠି ଲେଖିପାରିବେ। ଆମର କୃଷି ଏବଂ ଗୃହ ପରିଚାଳନା ବିଭାଗ ରହିଛି ଯେଉଁଥିରେ ଆମେ ବିଭିନ୍ନ ଅଗ୍ରଣୀ ଚାଷୀମାନଙ୍କର ସାକ୍ଷାତକାର ପ୍ରସାରଣ କରିଥାଉ। ନିଜ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ, ସେହି ବିଭାଗ ଆପଣଙ୍କ ସହିତ ଯୋଗାଯୋଗ କରିବ। ଶ୍ରୋତାବନ୍ଧୁ ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ, କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 7530001।
1: ଆମର ମେଲ୍ ଆଇଡିଟି ହେଉଛି
0: aircutak@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।

ଶୁଣୁଥିଲେ ଆପଣଙ୍କ ଚିଠି। ଆପଣଙ୍କ ଚିଠିପତ୍ରର ଉତ୍ତର ଦେଉଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ସନ୍ ଅଫ୍ ସର୍ଦ୍ଦାର। ଗୀତଟିକୁ ଗାଇଛନ୍ତି ମିକା ସିଂ, ଭବ୍ୟା ପଣ୍ଡିତ ଏବଂ ୟୋ ୟୋ।

କଥାଚିତ୍ର ବର୍ଷାତ କି ରାତ ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ, ସୁଧା, ବନ୍ଦେ ହସନ ଏବଂ ସାଥୀ।